ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 24 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 15 ତାରିଖ ସମୟ ସକାଳ 5:58 34 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ସ୍ପର୍ଶ କରିବା ପାଇଁ ଭକ୍ତ ଆକୁଳରେ ବିନତି କରେ, ତାଙ୍କରି ରତ୍ନ ସିଂହାସନ ତଳେ ଲୋଟିପଡ଼ି ନିଜ ପାତକ ହରଣ କରିବା ପାଇଁ ତାଙ୍କରି ବନ୍ଦନା ଗାଏ। ଗଙ୍ଗାଧର ମେହେରଙ୍କ ରଚନାରୁ ଗାଇଛନ୍ତି ଅଞ୍ଜଳି ମିଶ୍ର।

ତୁମେ ବାହୁ ପ୍ରସାରି ଦୁଃଖ ନିବାରଣ କର ବୋଲି ମହାବାହୁ, ସବୁଠି ତୁମ ଅଧିକା ହାତର ଭାବମୟ ବ୍ୟାପ୍ତି, ଭକ୍ତ କିନ୍ତୁ ବୁଝିପାରେ ନା। ତୁମକୁ ଦର୍ଶନ କରିବା ଲାଗି ଆକୁଳରେ ନିବେଦନ କରିବ ସେ, କିନ୍ତୁ ତୁମ କରୁଣା ବିନା ତୁମ ଦର୍ଶନ କ'ଣ ସମ୍ଭବ ପ୍ରଭୁ? କୃପା କରି ଡୋରି ଲଗେଇ ଦିଅ ମହାପ୍ରଭୁ। ସେଇ ଡୋରି ଲାଗିଲେ ଭକ୍ତ ଧାଇଁଯାଏ ତୁମର ଦର୍ଶନ ପାଇଁ। ବୀଣାପାଣି ନାୟକ ଗାଇଛନ୍ତି ଅରକ୍ଷିତ ଦାସଙ୍କ ରଚନାରୁ।

ଭାବପ୍ରିୟ ଜଗନ୍ନାଥ, ଭକ୍ତପ୍ରିୟ ଜଗନ୍ନାଥ କେତେବେଳେ କେଉଁ ରୂପ କେଉଁ ଅବତାର ନେଇ ସହାୟ ହୁଅନ୍ତି ତାହା ଭକ୍ତକୁ ମଧ୍ୟ ଅଗୋଚର। ସେ ପରା ଭକ୍ତ ଭାବଫଳା ଠାକୁର, କର୍ଣ୍ଣ ନଥାଇ ବି ଜଗତ ଜନଙ୍କ ଡାକକୁ କାନ ଡେରି ଶୁଣନ୍ତି, ଦୁଃଖକୁ ନିମିଷକେ ଉଭେଇ ଦିଅନ୍ତି। ସେଇଥିପାଇଁ ପରା ସେ ଜଗତର ନାଥ ଶ୍ରୀ ଜଗନ୍ନାଥ। ଗୋବିନ୍ଦ ଚନ୍ଦ୍ର ସେନାପତି ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ। ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୋଟିଏ ମାତ୍ର ଯୋଗସୂତ୍ର ବା ଡୋରି ରହିଥାଏ। ସେହି ଡୋରିରେ ଉଭୟ ବନ୍ଧା ହୋଇ ରହିଥାନ୍ତି, କେହି କାହାକୁ ଦଣ୍ଡକ ପାଇଁ ଛାଡ଼ିପାରନ୍ତି ନାହିଁ। ସେହି ଡୋରି ହେଉଛି ଭାବର ଡୋରି। ଭାବର ଡୋରି ଦେଖି ହୁଏନି କି ଦେଖାଇ ହୁଏନି, ମାତ୍ର ତାହା ଭକ୍ତକୁ ଯେଉଁଭଳି ବାନ୍ଧି ରଖିଥାଏ ଭଗବାନଙ୍କୁ ମଧ୍ୟ ଠିକ୍ ସେହିଭଳି ବାନ୍ଧି ରଖିଥାଏ। ନୀଳକନ୍ଦରରେ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ ପୂଜା ପାଉଥାନ୍ତି, ପୂଜା କରୁଥାନ୍ତି ଭକ୍ତ ସବରରାଜ ବିଶ୍ୱାବସୁ। ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂର ପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟପିତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା। ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ? ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ? ବିଶ୍ୱାବସୁ ଅତି ବିନୀତ ଭାବେ କହିଲେ, ପ୍ରଭୁ ଏହା ସତ୍ୟ ଫଳ ଆମ୍ବ। ମହାପ୍ରଭୁ ପଚାରୁଛନ୍ତି, ଆମ୍ବ ଏହା ଏ ଯୁଗରେ ଏହି ବନଭୂମିରେ ମିଳିପାରୁଛି? ବିଶ୍ୱାବସୁ କହିଲେ, ଆପଣଙ୍କ ପାଇଁ ଖୋଜି ଖୋଜି ଆଣିଛି ମହାପ୍ରଭୁ, ଏହାକୁ ପାଟିରେ ଲଗାଇଲେ ଅରୁଚି ଛାଡ଼ିଯିବ, ଶରୀର ପୁଲକିତ ହୋଇ ଉଠିବ। ମହାପ୍ରଭୁ କହିଲେ, ଆଚ୍ଛା ଏମିତି କଥା, ମାତ୍ର ଏହାର ସ୍ୱାଦୁ କ'ଣ? ସଙ୍ଗେ ସଙ୍ଗେ ଭକ୍ତ ବିଶ୍ୱାବସୁ ସ୍ୱାଦୁ ପରୀକ୍ଷା କରିବା ପାଇଁ ଗୋଟିଏ ଆମ୍ବର ଡେମ୍ଫ ଛିଣ୍ଡେଇ ରସ ଶୋଷି ନେଇ କହିଲେ, ମହାପ୍ରଭୁ ଅମୃତଠୁ ବଳି ମିଠା, ସ୍ୱାଦୁଯୁକ୍ତ, ଆପଣଙ୍କ ପୂଜା ଉପଯୋଗୀ ଫଳ। ମହାପ୍ରଭୁ କହିଲେ, ଦିଅ ଆଣ, ଆଉ ବିଳମ୍ବ।

କାହିଁକି? ବିଶ୍ୱାବସୁ ଅଇଁଠା ଆମ୍ବଟି ରଖିଦେଇ ଭଲ ଆମ୍ବ ବଢ଼େଇଦେଲେ। ମାତ୍ର ମହାପ୍ରଭୁ କହିଲେ, ତୁମେ ଯାହାକୁ ଚାଖି କରିଦେବ ତାହା ହିଁ ମୁଁ ଗ୍ରହଣ କରିବି, ନଚେତ୍ କେମିତି ଜାଣିବି କେଉଁଟା ମିଠା କେଉଁଟା ଖଟା ବୋଲି? ଅତି ସଙ୍କୋଚ ଭାବରେ ବିଶ୍ୱାବସୁ କହିଲେ, ମହାପ୍ରଭୁ, ଏ ତ ମୋର ଉଚ୍ଚିଷ୍ଟ। ଅଧରରେ ମନ୍ଦ ମନ୍ଦ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଅମଣିଆଙ୍କୁ ଉଚ୍ଚିଷ୍ଟ କହୁଛ ବିଶ୍ୱାବସୁ? ମୁଁ ଗ୍ରହଣ କଲାପରେ ତାହା ତ ମହାପ୍ରସାଦ ହୋଇଯିବ। ଯିଏ ଯେତେବେଳେ ଯାହା ହାତରୁ ମହାପ୍ରସାଦ ଗ୍ରହଣ କରିପାରିବେ କୌଣସି ବାରଣ ରହିବ ନାହିଁ। ମହାପ୍ରସାଦରେ ଉଚ୍ଚିଷ୍ଟର ପ୍ରଶ୍ନ ନାହିଁ, ଆଉ ଇଏ ତ ଭକ୍ତ ପ୍ରଦତ୍ତ ଅମଣିଆ, ଏଥିରେ ଉଚ୍ଚିଷ୍ଟ କଥା ଉଠୁଛି କାହିଁକି?

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା ନାନାବିଧ ସୃଷ୍ଟି କରିସାରିଲା ପରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ଅବଶେଷରେ ଆପଣାର ମନରୁ ଚତୁଃସନକ ଓ ନାରଦଙ୍କୁ ସୃଷ୍ଟି କଲେ। ସେମାନେ ସଂସାର କରିବାକୁ ରାଜି ନ ହେବାରୁ ବ୍ରହ୍ମା ଆପଣା ଶରୀରରୁ ଦୁଇଟି ନାରୀ ଓ ପୁରୁଷ ସୃଷ୍ଟି କଲେ। ନାରୀର ନାମ ସତରୂପା ଓ ପୁରୁଷର ନାମ ସ୍ୱୟଂଭୁବ ମନୁ। ସେମାନଙ୍କ ମିଳନରୁ ଜନ୍ମ ନେଲେ ତିନୋଟି କନ୍ୟା ଓ ଦୁଇଟି ପୁତ୍ର। ଦକ୍ଷିଣା ଯଜ୍ଞନାରାୟଣଙ୍କୁ, ଦେବହୂତି କର୍ଦ୍ଦମ ଋଷିଙ୍କୁ ଓ ଅନସୂୟା ଅତ୍ରିଙ୍କୁ ବିବାହ କଲେ। ଅନସୂୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ମିଟର ଦୂରତାରେ 0.5:0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅଣୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ୍ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগান্তু। 45:45 সেমিটর আকারর গাত খোলি উপকূল অঞ্চলরে 7.5:7.5 মিটর এবং আভ্যন্তরীণ অঞ্চলরে 6:6 মিটর এবং অনুর্বর জমিরে 4:4 মিটর দূরে চারা রোপণ করন্তু। প্রতি একরে প্রায় 70-80টি চারা রোপণ করন্তু।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: जनाः अत्यन्तं दुष्प्रभाविताः। शोकाकुले अस्मिन् संकटावधौ शोणितपुर जनपदस्य चारिद्वार मण्डले जले निमज्जनात् एकः जनः पञ्चत्वं गतः। भारतीय ऋतु विज्ञान विभागेन अद्य बिहार ओडिशा राज्ययोः अतिवृष्टिपरा रक्तवर्णीया संचेतना प्रकटिता। ऋतु वैज्ञानिकैः इदमपि संसूचितं यत् ईदृशी एव संकट स्थितिः उत्तर पूर्व भारते, छत्तीसगढ़ झारखंड पश्चिम बंगाल राज्येषु च श्वः यावत् औश्रान्तं प्रवर्तयिष्यते। पुरुषोणाम एक दिवसीय अंतर्राष्ट्रीय क्रिकेट प्रतिस्पर्धायां ह्यः रात्रौ त्रिस्पर्धानां श्रृंखलायाः प्रथमे द्वन्द्वे बर्मिंघम नगरस्य एस्बेस्टन क्रीडांगणे भारतेन इंग्लैंड दलं षट्स्तोभैः पराजितम्। अक्षर पटेलः स्वस्य उत्तम प्रदर्शनाय स्पर्धायाः श्रेष्ठ क्रीडकः इति सम्मानम् अलभत। इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା, ଏ ସମ୍ପର୍କରେ କହିବେ ଡାକ୍ତର ନିବେଦିତା ପାଣି। ପ୍ରଭାତ ପରିକ୍ରମା ସକାଳ 7:25ରେ, ସକାଳ 7:35ରେ କଥିକାରେ ରହିଛି ଆଲୋଚନା, ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ, ଆଲୋଚିକା ହରପ୍ରିୟା ଦାସ। ରାଗମଞ୍ଜିରେ ସକାଳ 7:40ରେ କଣ୍ଠଶିଳ୍ପୀ ସୌମ୍ୟଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା ସମ୍ପର୍କରେ ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ବୈଦେଶିକ ବିଳାସର 85ତମ ଭାଗ ପ୍ରଚାର କରିବ ଆଜି ସକାଳ 8:45ରେ। ଗୀତ ଗୀତିକା ସକାଳ 9ରେ, ଦିନ 10ଟାରେ ପ୍ରଚାର କରିବ ନାଟକ ଖୋର୍ଦ୍ଧାର ଆକାଶ ଲାଲ, ରଚନା ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଆମ ଗୀତ ଦିନ 11:10ରେ କଣ୍ଠଶିଳ୍ପୀ ଶୁଭାଙ୍ଗୀ ରାଉତ। ଦିନ 11:30ରେ ଲୋକଗୀତରେ ପ୍ରଚାର କରିବୁ ପାଲା, ପରିବେଷଣ କରିବେ ବୈଲୋଚନ ହୋତା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ। ଦିନ 1:10ରେ ଲୋକସଙ୍ଗୀତରେ ପ୍ରଚାର କରିବୁ ଏକତାରା ଭଜନ, ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର। ନାରୀମହଲ ଦିନ 1:20ରେ ଏଥିରେ ଶୁଣିବେ ବିଜୟ କୁମାର ମଲ୍ଲଙ୍କ ସହ ଆଲୋଚନା। ଓଡ଼ିଆ ଚଳଚ୍ଚିତ୍ର ଗୀତ ଦିନ 2:45ରେ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଦିନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତି ଅପରାହ୍ନ 4ଟାରେ। ଅପରାହ୍ନ 4:55ରେ ପ୍ରଚାର କରିବୁ ଦେଶଭକ୍ତି ଗୀତ, ଓଡ଼ିଆ ଚଳଚ୍ଚିତ୍ର ଗୀତ ଅପରାହ୍ନ 5ଟାରେ। 5:30ରେ ଯୁବବାଣୀରେ ଶୁଣିବେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କୌଶଳ ପ୍ରଶିକ୍ଷକ ଡକ୍ଟର ଆବିଦ ଅଲ୍ଲୀ ଖାଁଙ୍କ ସହିତ ବିଶେଷ ଆଲୋଚନା। ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 79ତମ ଭାଗ ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:30ରେ ଆକାଶବାଣୀ ବାରିପଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ରାତି 7:02ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30ରେ କୃଷି ସଂସାର, ଏଥିରେ ଜୈବିକ କୃଷିରେ ବର୍ଜ୍ୟବସ୍ତୁର ଫଳପ୍ରଦ ପରିଚାଳନା ସମ୍ପର୍କରେ ଦେବୀଦତ୍ତ ଦାସଙ୍କ ସହିତ ଆଲୋଚନା। ରାତି 8:15ରେ ହିନ୍ଦୀ କଥାଚିତ୍ର ଗୀତ। ଆଜି ରାତି 8ଟାରେ ଶୁଣିବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଆଲୋଚନା। ରାତି 8:15ରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30ରେ। ରାତି 9:30ରେ ଚର୍ଚ୍ଚା କବି ସେହେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ବନମଲ୍ଲିକା। ରାତି 10:02ରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନେତ୍ରୋହବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାତଟି ବିଭାଗର ତେରଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସାତଟି ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ ଏମ୍ଏମ୍ଏସ୍ୱାଇ ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର

0: ମହାପାତ୍ର ଏହି ଅତ୍ୟାଧୁନିକ ସ୍କାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ିଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ନମ୍ଘର ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ଜଣ ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା, ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି। ଦିନେ ମା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର, ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ, ଛେପ, ଖଙ୍କାରରୁ ମୁକ୍ତ ରଖିବା ଉଚିତ, ଶରୀରକୁ ସଠିକ୍ ମାତ୍ରା ଜଳୀୟ ଅଂଶଦ ପ୍ରଦାନ କରିବା ଉଚିତ, ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ, ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତା'ର ମୁଖଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା। ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା, ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ, ମୁଖ, ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ, ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ନେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ, ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ, କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡ୍ସିଟ୍ ଏବଂ ତକିଆ ଖୋଳକୁ ତଉଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା। କାନାର ସାମ୍ନାପଟ ଓ ପଛପଟରେ ଜମିଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା। ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ, ଏହା ନିହାତି ରୂପେ ଆମେମାନେ ଭଲରେ ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳଦ୍ୱାରା ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏହାକୁ ପରିଷ୍କାର କରିବା ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର।

0: ସେହି ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ୍ ନିରୂପିତ ଆକାରର ଫଲିସ୍ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ, ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି, ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଷ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ

ସୂଚନା ଦେଇ କହିଛି ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ ପାରସ୍କରିକ ଉପଯୋଗୀ ନୀତି ଆଧାରିତ ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5ଟାରୁ ପୌରାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ ନିବେଶ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋୟଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନ୍ଭାଲ୍ଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋୟଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋୟଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଫ୍ ହାନ୍ସୋନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7ଟି ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24ଟି ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10ଟି ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍କକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ୍ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19ଟି ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19ଟି ଉପକ୍ଷେତ୍ର ମଧ୍ୟରୁ 14ଟିରେ ପୂର୍ବବର୍ଷ ଏପ୍ରିଲ୍ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି।
ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭରରେ ସମସ୍ତ

0: ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 ଓଭର 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ୱେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ୱେନ୍।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ରା।

0: ଦାରୁ ବ୍ରହ୍ମଙ୍କର ସରିଛି ଅନବସର ନୀତି, ସରିଛି ଗୁପ୍ତ ସେବା, ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ। ଜ୍ୟେଷ୍ଠ ପୂର୍ଣ୍ଣିମାରେ 108 ଗରା ଶୀତଳ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଅସୁସ୍ଥ ହୋଇ ପଡ଼ିଥିଲେ। 15 ଦିନ ଧରି ଅନବସର ବେଳରେ ଗୁପ୍ତ ସେବାରେ ଲାଗି ପଡ଼ିଥିଲେ ଦୈତାପତିମାନେ। ଫୁଲୁରି ତେଲ ଲାଗି ଓ ଦଶମୂଳ ମୋଦକ ଭଳି ଆୟୁର୍ବେଦୀୟ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ପୁଣି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ନବଯୌବନରେ ଉଭା ହେଲେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ। ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏହି ନବଯୌବନ ରୂପକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼। ଚର୍ମଚକ୍ଷୁରେ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ସଂକ୍ଷିପ୍ତ ଭାବ ନିବେଦନ ରଖନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ହୃଷିକେଶ ରଥ।
1: ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ଓଡ଼ିଆ ଜାତିର ପରମ ଉପାସ୍ୟ ତଥା ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଅସୁସ୍ଥତା ହେତୁ ଅବସର ଗୃହରେ ଅବସ୍ଥାନ କରି ଆୟୁର୍ବେଦୀୟ ବିଧାନରେ ଚିକିତ୍ସା ପରେ ନୂତନ ରୂପରେ ଦର୍ଶନ ଦେଇଥାନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଅପୂର୍ବ ମନମୋହନ ରୂପ କନ୍ଦର୍ପଜନା କାନ୍ତି ସଂଦର୍ଶନରେ ଭକ୍ତମାନେ ଅଲୌକିକ ପୁଲକ ଅନୁଭବ କରିଥାନ୍ତି। ରହସ୍ୟମ ଅଣସର ବିଧିର ଶେଷ ପର୍ଯ୍ୟାୟ ମହାପ୍ରଭୁଙ୍କ ନେତୃତ୍ସବ ରୂପାବଟାରେ ସୁରକ୍ଷିତ କଜଳକୁ ତିନିଜଣ ପୂଜକ ତିନିଗୋଟି କାଠିରେ ନେଇ ଶ୍ରୀନେତ୍ର ଲାଗି କରନ୍ତି। ଏହାକୁ ନେତୃତ୍ସବ କୁହାଯାଏ। ସେଇ ପକା ଆଖିରେ ଆଖି ମିଳାଇ ଅବ୍ୟକ୍ତ ସତ୍ତା ମଧ୍ୟରେ ନିଜକୁ ହଜାଇ ଦେଇ ଭକ୍ତମାନେ ନେତ୍ର ପବିତ୍ର କରିଥାନ୍ତି। ଏହି ନେତୃତ୍ସବ ଦିବସରେ ଯେଉଁମାନେ ମହାପ୍ରଭୁଙ୍କ ମୁଖାରବିନ୍ଦ ଦର୍ଶନ ଲାଭ କରନ୍ତି ସେମାନେ ଭବସାଗର ଉଦ୍ଧାର ପାଆନ୍ତି, ଦୁର୍ଲଭ ମାନବ ଜନ୍ମକୁ ଧନ୍ୟ କରିଥାନ୍ତି। ପ୍ରେମମୟ ଶ୍ରୀଜଗନ୍ନାଥଙ୍କ ପ୍ରେମ ମହାସାଗରରେ ଅବଗାହନ କରି ଅମଳ କମଳ ପଦ ଯୁଗଳରେ ପ୍ରାର୍ଥନା କରିବା। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତ।

0: ସେ ଦାରୁବ୍ରହ୍ମ, ସେ ବ୍ରହ୍ମାଣ୍ଡର ନାୟକ, ସେ ଅନାଥର ନାଥ ଜଗନ୍ନାଥ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନ ସିଂହାସନ ଛାଡ଼ି ସେ ନିଜେ ଆସନ୍ତି ଭକ୍ତଙ୍କ ମେଳକୁ। ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡ଼ଦାଣ୍ଡରେ, ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା, ସେ ଘୋଷ ଯାତ୍ରା, ସେ ଗୁଣ୍ଡିଚା ଯାତ୍ରା, ସେ ପୁଣି ପତିତ ପାବନ ଯାତ୍ରା। ତିନି ରଥରେ ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତି ଯିବେ ଗୁଣ୍ଡିଚା ମନ୍ଦିରକୁ। ଆସନ୍ତାକାଲି ଆଷାଢ଼ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଭୁବନ ବିଦିତ ରଥଯାତ୍ରା। ଏହି ଯାତ୍ରା ସମ୍ପର୍କରେ ସଂକ୍ଷିପ୍ତ ଅଭିମତ ରଖନ୍ତି ବିଶ୍ୱନାଥ ଶତପଥୀ।
1: ଆସନ୍ତାକାଲି ଶ୍ରୀଗୁଣ୍ଡିଚା ରଥଯାତ୍ରା, ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଜଗତନାଥ ଜଗନ୍ନାଥ ପ୍ରଭୁ ପତିତ ପାବନ ଯାତ୍ରାରେ ବିଜେ କରିବେ। ଆଜି ପ୍ରଭୁଙ୍କର ଆଜ୍ଞାମାଳ ବିଜେ କରିବେ। ପରମବ୍ରହ୍ମ ଶ୍ରୀ ଜଗନ୍ନାଥ ହିଁ ଭାରତୀୟ ଆର୍ଷ ପରମ୍ପରାର ସର୍ବଶ୍ରେଷ୍ଠ ଏବଂ ସର୍ବଶେଷ ସତ୍ତା ଭାବରେ ସ୍ୱୀକୃତ। ଶ୍ରୀ ମର୍ତ୍ତ ବୈକୁଣ୍ଠ ରୂପେ ପରିଚିତ ଶ୍ରୀ ପୁରୁଷୋତ୍ତମ ତାଙ୍କର ଚତୁର୍ଦ୍ଧା ବିଗ୍ରହ ରୂପେ ଆବିର୍ଭାବ ଏବଂ ଅବତାର ମାନଙ୍କୁ ଆଧାର କରି ମର୍ତ୍ତଲୀଳା କରିବାର ପ୍ରାରମ୍ଭିକ ସୂଚନା ଆଜି ହିଁ ମିଳିଥାଏ, ଯାହାକୁ ଆମେ ଆଜ୍ଞାମାଳ ବୋଲି କହିଥାଉ। ସ୍କନ୍ଦ ପୁରାଣର ସୂଚନା ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାରା ପ୍ରେରିତ ବିଦ୍ୟାପତି ଶ୍ରୀକ୍ଷେତ୍ର ଠାରେ ନୀଳମାଧବଙ୍କୁ ଦର୍ଶନ କରି ରାଜାଙ୍କ ପାଖକୁ ଫେରିବା ସମୟରେ ଆଜ୍ଞାମାଳକୁ ହିଁ ସଙ୍ଗରେ ଧରି ଫେରିଥିଲେ। ଏ ବିଷୟରେ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି, ରାଜା ଇନ୍ଦ୍ରଦ୍ୟୁମ୍ନ ସେହି ଆଜ୍ଞାମାଳକୁ ଦର୍ଶନ କରିବା କ୍ଷଣି ଭାବ ଗଦଗଦରେ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଅଦ୍ୟମେ ଜୀବିତ ଜାତମ ସଫଳଂ ଜନ୍ମ କର୍ମ ଚ ନିର୍ମାଲ୍ୟଂ ମାଳା ବପୁସଂ ଜପସ୍ୟମିହ ମାଧବଂ। ଆଜି ମୋର ଜୀବନ ଧନ୍ୟ ହେଇଗଲା, ମୋର ସମସ୍ତ କର୍ମ ସଫଳ ହେଇଗଲା। ଆଷାଢ଼ ଶୁକ୍ଳ ପକ୍ଷ ପ୍ରତିପଦା ଦିନ ସକାଳ ଧୂପ ବଢି ତଥା ଧୋ ପଖାଳ ହେବା ପରେ ତିନି ଜଣ ପୂଜା ପଣ୍ଡା ତିନି ବାଡ଼ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଦୁଇ ହାତରେ ଧରି ଘଣ୍ଟ ଛତା କାହାଳି ସହ ଜୟ ବିଜୟ ଦ୍ୱାର ଦେଇ ବାହାରି ସିଂହଦ୍ୱାର ବାଟେ ଆସି ରଥଖଳା ଠାରେ ପ୍ରଭୁଙ୍କର ଆଜ୍ଞାମାଳକୁ ନେଇ ରଥରେ ବାନ୍ଧିଥାନ୍ତି। ଏହି ଆଜ୍ଞାମାଳ ପାଇବା ପରେ ରଥମାନେ ସିଂହଦ୍ୱାରକୁ ଆସିଥାନ୍ତି। ରଥଖଳାକୁ ପ୍ରଥମେ ନନ୍ଦିଘୋଷ, ତାପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାରକୁ ବିଜେ କରିଥାନ୍ତି। ଆଜ୍ଞା ଏବଂ ମାଳା, ସଂସ୍କୃତରେ ଏହାର ଶବ୍ଦ ହଉଛି ଆଜ୍ଞାମାଳ ରୂପେଣ ପ୍ରତିଭାତି, ଅର୍ଥାତ୍ ଶ୍ରୀ ଜଗନ୍ନାଥ ଯେହେତୁ ସ୍ୱୟଂ ପରମବ୍ରହ୍ମ ଅବତାରୀ ପୁରୁଷ, ସେ ନିଜର ଲୀଳା ପ୍ରକାଶ ବିଭିନ୍ନ ଅବତାର ମାନଙ୍କ ମାଧ୍ୟମରେ କରୁଥିବା ହେତୁ ନିଜର ଇଚ୍ଛାକୁ ଆଜ୍ଞାମାଳ ମାଧ୍ୟମରେ ପ୍ରଦାନ କରିଥାନ୍ତି।

0: କୁହାଯାଏ ଯୁବପିଢ଼ିର ବିକାଶ ହିଁ ରାଷ୍ଟ୍ରର ବିକାଶ। ରାଷ୍ଟ୍ରକୁ ବିକଶିତ କରିବାର ପ୍ରୟାସରେ ଯୁବପିଢ଼ିଙ୍କର ଅବଦାନ ସବୁଠୁ ବେଶୀ। ସେଥିପାଇଁ ଯୁବପିଢ଼ିର ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଉଛି। ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ୱାର୍ଲଡ ୟୁଥ୍ ସ୍କିଲ୍ସ ଡେ ବା ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ। ଏହି ଅବସରରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଅର୍ଥନୀତି ବିଭାଗର ପ୍ରଫେସର ଡକ୍ଟର ପ୍ରୀତି ସାହୁ।
1: ଗୋଟେ ଭଲ ଜୀବନ ଶୈଳୀ ଯଦି କରିବାକୁ ପଡିବ ତାହେଲେ ଦକ୍ଷତା ବଢ଼ାଇବାକୁ ପଡିବ। ଏଥିରେ ମୁଖ୍ୟତଃ ଦେଖିବେ ଯେ ମନୁଷ୍ୟର ପ୍ରୋଫିସିଏନ୍ସି ଆଉ ଏଫିସିଏନ୍ସି ଦୁଇଟାକୁ କ୍ଷମତା ବଢ଼ାଇବା, ତାଙ୍କର ଯୋଉ ଟ୍ୟାଲେଣ୍ଟଟାକୁ ଅଛି ସେଟା ଟ୍ୟାଲେଣ୍ଟଟାକୁ ଆହୁରି ବାହାରକୁ ଆଣିବା, ସେମାନଙ୍କର ଗୋଟେ ଭଲ କମ୍ୟୁନିକେସନ୍ ସ୍କିଲ୍ଟାକୁ ବଢ଼ାଇବା, ସେମାନେ ଯୋଉ ପ୍ରକାରର କାର୍ଯ୍ୟ କରୁଛନ୍ତି ସେମାନଙ୍କ ସମୟତାକୁ ଠିକ୍ ଭାବରେ ଉପଯୋଗିତା କରିପାରିବା ଏବଂ ଅଳ୍ପ ସମୟ ଭିତରେ ବେଶୀ କାମ କରିପାରିବା, ସରକାରଙ୍କର ରୁଲ୍ସ ରେଗୁଲେସନ୍ ଏବଂ ଯୋଉ କାର୍ଯ୍ୟ କରୁଛନ୍ତି ତାକୁ କିଭଳି ସେଟାକୁ ଭଲ ଭାବରେ ମାର୍କେଟରେ ଆଣିପାରିବା ବା ତାଙ୍କ ଦକ୍ଷତା ବଢ଼େଇ ସେମାନେ କେମିତି ରୋଜଗାରକ୍ଷମ କରାଯାଇପାରିବ, ସେଇଟା ହେଲା ମୁଖ୍ୟତଃ ଦକ୍ଷତା ବିକାଶର କାର୍ଯ୍ୟ। ଯଦି ଦେଖିବେ ଭାରତବର୍ଷରେ ଦକ୍ଷତାରେ ଟିକେ ଅଭାବ ଥିଲା, କିନ୍ତୁ କେନ୍ଦ୍ର ସରକାରଙ୍କର ସ୍କିଲ୍ ଇଣ୍ଡିଆ ମିଶନ ଯୋଉଟା ଲଞ୍ଚ ହେଲା ଭାରତ ସରକାର 2015 ଯୋଉଟା ଲଞ୍ଚ କଲେ, ତାଙ୍କର ଲକ୍ଷ୍ୟ ଥିଲା ଯେ 40 କୋଟି ଭାରତୀୟମାନଙ୍କୁ ମୁଖ୍ୟତଃ ଆମର ଇଣ୍ଡଷ୍ଟ୍ରି ରିଲେଟେଡ୍ କାମ ପାଇଁ ତାଙ୍କୁ ଭଲ ଭାବରେ ଗୋଟେ ଦକ୍ଷ କରାଯାଇପାରିବ। ସରକାରଙ୍କର ଭିଜନ ରହିଲା ଯେ ଏଇଟାକୁ ସେମାନଙ୍କୁ ଯୋଉ ୱାର୍କଫୋର୍ସ ଆମ ଭାରତର କରିବାକୁ ପଡିବ, ତାଙ୍କୁ ଏମ୍ପାୱାର୍ଡ କରାଯିବ। ବିକଶିତ ଦେଶଗୁଡ଼ାକର ସେମାନଙ୍କର ଦକ୍ଷତା ଅଧିକା ଥିବାରୁ ସେମାନଙ୍କର ଗୋଟିଏ ଲେବର ବା ଗୋଟିଏ ଲୋକର ଯେତିକି କାର୍ଯ୍ୟ କରେ ବା ଯେତିକି ପ୍ରଡକ୍ସନ କରିପାରେ।

ଭାରତ ବର୍ଷରେ ସେଇ ପ୍ରଡକ୍ସନ କ୍ଷମତାଟା ଲୋକମାନଙ୍କ ପାଖରେ କମ୍ ଅଛି, କାରଣ ଆମର ଦକ୍ଷତାର ଅଭାବ ଅଛି। ଏଇଟାକୁ କରିବା ପାଇଁ କେନ୍ଦ୍ର ସରକାର ବହୁତ ପ୍ରକାର ଦକ୍ଷତା ସ୍କିମ୍, ଯୁବଶକ୍ତିମାନଙ୍କୁ ଗୋଟେ ଉତ୍ସାହ ବା ଉଦ୍ଦୀପନା ତାଙ୍କ ମଧ୍ୟରେ ଯୋଗାଣ କରିବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ର ଆୟୋଜନ କରିଛନ୍ତି। ଭାରତର ଅର୍ଥ ବ୍ୟବସ୍ଥାଟାକୁ ବଢ଼େଇବ ଏବଂ ବିଶ୍ୱରେ ଯୋଉ ଭାରତ ସରକାର ଯୋଉ ଲକ୍ଷ୍ୟ ରଖିଛନ୍ତି, ଆମେ ଯୋଉ ଆତ୍ମନିର୍ଭର ଭାରତ ହୋଇକି ଆମେ ବିଶ୍ୱଗୁରୁ ହିସାବରେ ଆଗାମୀ ଦିନରେ ପରିଚିତ ହେବା, ସେଇଟାକୁ ବହୁତ ମାତ୍ରାରେ ସାହାଯ୍ୟ କରିବ।

0: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା। ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ, ଆଲୋଚିକା ହରପ୍ରିୟା ଦାସ।
2: ଭାରତ ସରକାରଙ୍କ କୁଶଳୀ ଉଦ୍ୟୋଗ ଯୋଜନା ନୀତିରେ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରାଯାଇ ଯୁବ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ, ପ୍ରେରଣା ଓ କୁଶଳୀ ଜ୍ଞାନ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ଯୁବକ ଯୁବତୀମାନେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁଛନ୍ତି, ସେମାନଙ୍କ ପାଇଁ ବିଶେଷ ସହାୟତା ଯେପରିକି ପୁଞ୍ଜି ଲଗାଣରେ ରିହାତି, ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଯନ୍ତ୍ରାଂଶ ଓ ସମସ୍ତ ପ୍ରକାର ଆବଶ୍ୟକୀୟ ଉପାଦାନ ଯଥା ବିଜୁଳି, ପାଣି ଓ ଗୃହ ନିର୍ମାଣ ଆଦି କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବରେ ରିହାତି ଓ କିଛି ମାତ୍ରାରେ ପୁଞ୍ଜି ଅର୍ଥକୁ ଋଣ ଦେଇ ସେଥିରୁ କିଛି ଋଣକୁ ସମ୍ପୂର୍ଣ୍ଣ ଛାଡ଼ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ 30 ବର୍ଷ ବୟସ ପର୍ଯ୍ୟନ୍ତ ଯୁବକ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଶିବିର କରାଯାଇ ବହୁ ଯୁବପିଢ଼ିମାନଙ୍କୁ କୁଶଳୀ ଜ୍ଞାନ ଓ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ବିନା ମୂଲ୍ୟରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନୁନ୍ନତ ବର୍ଗର ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ କୋହଳ ନୀତିରେ ରିହାତି ଆଦି ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ତୃଣମୂଳ ସ୍ତରରୁ ଅଳ୍ପ ଶିକ୍ଷିତ, ଶିକ୍ଷିତ, ଉଚ୍ଚଶିକ୍ଷିତ ଯୁବପିଢ଼ିମାନଙ୍କୁ ସେମାନଙ୍କ କୁଶଳୀ ଜ୍ଞାନର ଦକ୍ଷତା ମୁତାବକ ବିଭିନ୍ନ ଉଦ୍ୟୋଗ ଯଥା ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି, କତା, ଲବଣ, ତାଳଗୁଡ଼ ଆଦି ଉଦ୍ୟୋଗ ଓ ବିଭିନ୍ନ ପ୍ରକାର କ୍ଷୁଦ୍ର ଓ ସୂକ୍ଷ୍ମ ମଧ୍ୟମ ଉଦ୍ୟୋଗ ଯେପରିକି ଫ୍ୟାବ୍ରିକେସନ, ଯନ୍ତ୍ରପାତି, ରଙ୍ଗ ତିଆରି, ଷ୍ଟିଲ୍ ଆଦି ଉଦ୍ୟୋଗଗୁଡ଼ିକ ପାଇଁ କୁଶଳ ଜ୍ଞାନ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଉଦ୍ୟୋଗଗୁଡ଼ିକର ପ୍ରତିଷ୍ଠା, ଅଭିବୃଦ୍ଧି ଓ ଉତ୍ପାଦିତ ଉପାଦାନଗୁଡ଼ିକର ବିକ୍ରୟ ଆଦି ସମସ୍ତ କ୍ଷେତ୍ରରେ ସହାୟତା କରାଯାଇ ଉଦ୍ୟୋଗଗୁଡ଼ିକୁ ସ୍ୱୟଂ ସଞ୍ଚାଳିତ ଓ ବଳିଷ୍ଠ କରାଯିବା ଦିଗରେ ସମସ୍ତ ସାହାଯ୍ୟ ସୁଯୋଗ ଦିଆଯାଉଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି 2016 ମୁତାବକ ନୂତନ ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ଆବଶ୍ୟକ ଯନ୍ତ୍ରପାତିର ମୂଲ୍ୟାଂଶର ସର୍ବାଧିକ 25% ଯାଏଁ ଅନୁଦାନ ଛାଡ଼ କରାଯାଇଛି ଏବଂ ସ୍ଥାୟୀ ପୁଞ୍ଜି ଋଣର 10%, ପୁଞ୍ଜି ଉଠାଣ ବ୍ୟୟର 20%, ବାଣିଜ୍ୟ ଚିହ୍ନ ଆହରଣର 50% ଯାଏଁ ଅନୁଦାନ ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି କ୍ଷେତ୍ରରେ ମେଗା ଫୁଡ୍ ପାର୍କ ଓ ସି ଫୁଡ୍ ପାର୍କ ଓ ରାଜ୍ୟସ୍ତରୀୟ ଫୁଡ୍ ପାର୍କ ସ୍ଥାପନ ପାଇଁ ପ୍ରକଳ୍ପ ମୂଲ୍ୟର 20% ସର୍ବାଧିକ 15 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ରିହାତି ଦେବାର ବ୍ୟବସ୍ଥା ରହିଛି। ସେହିପରି କତା ଶିଳ୍ପ କ୍ଷେତ୍ରରେ ଅଳ୍ପ ପୁଞ୍ଜି ବିନିଯୋଗରେ ବିଭିନ୍ନ ଉନ୍ନତମୂଳକ ଦ୍ରବ୍ୟର ଉତ୍ପାଦନ କରାଯାଇ ସାଧାରଣରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ବିଶେଷ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ପୁରୀର 23ପୁର, ଜଗତସିଂହପୁରର ବାଲିକୁଦା, ଗୋଳାବନ୍ଧ ଓ ଭୋଗରାଇ ସ୍ୱତନ୍ତ୍ର ତାଲିମ କେନ୍ଦ୍ର ରହିଛି। ସ୍ଫୁର୍ତ୍ତି ଭଳି ଏକ ଯୋଜନା ମାଧ୍ୟମରେ ଏହି ଉଦ୍ୟୋଗରେ ପୁଞ୍ଜି ଲଗାଣ ଓ ରିହାତିର ବିଶେଷ ସୁବିଧା ରହିଛି। 1,00,000 ଟଙ୍କାର ପୁଞ୍ଜିନିବେଶରେ ପ୍ରାୟ 20,000 ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା ରହିଛି। ସବୁ ସ୍ତରରୁ ଇଚ୍ଛୁକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କତାପୁଞ୍ଜ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇ ଆତ୍ମନିର୍ଭରଶୀଳ କରାଯିବାର ବ୍ୟବସ୍ଥା ଅଛି। ସେହିପରି

ଷ୍ଟାର୍ଟଅପ୍ ପଲିସି 2016ରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ନୂତନ ଓ ବଳିଷ୍ଠ ଯୋଜନାମାନ ପ୍ରସ୍ତୁତ କରାଯାଇଅଛି। ଏହି ଯୋଜନାରେ ନିଜର ସ୍ୱତନ୍ତ୍ର ଜ୍ଞାନକୌଶଳରେ ଉନ୍ନତମାନର ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବିଶେଷ ଭାବରେ ସାହାଯ୍ୟ ଓ ସହଯୋଗର ବ୍ୟବସ୍ଥା କରାଯାଇଅଛି। ଏହି ଯୋଜନାରେ 5 ବର୍ଷ ମଧ୍ୟରେ ସ୍ଥାପିତ ଉଦ୍ୟୋଗଗୁଡ଼ିକର ବିକାଶ ଓ ଅଭିବୃଦ୍ଧି ପାଇଁ ମଧ୍ୟ ଅନୁଦାନ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ପ୍ରାୟ 25 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଅଛି। ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ତଥା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିକ୍ରୟ, ସମସ୍ତ ପ୍ରକାର କରମୁକ୍ତ ବ୍ୟବସାୟ ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି। ଏହି ଷ୍ଟାର୍ଟଅପ୍ ଯୋଜନାରେ ଅନ୍ତର୍ଭୁକ୍ତ ଉଦ୍ୟୋଗଗୁଡ଼ିକୁ ମାସିକ 20,000 ଓ ମହିଳା ଉଦ୍ୟୋଗୀମାନଙ୍କ ପାଇଁ 22,000 ପର୍ଯ୍ୟନ୍ତ 1 ବର୍ଷ ଯାଏଁ ଅର୍ଥ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଏହି ଉଦ୍ୟୋଗ ପାଇଁ ଆବଶ୍ୟକ ପରିଚାଳନା, ଇଣ୍ଟରନେଟ୍, ବିଜୁଳି, ପାଣି ବାବଦକୁ ପ୍ରାୟ 1,00,000 ଟଙ୍କା ବ୍ୟୟ 3 ବର୍ଷ

0: ଓ ଅଭିବୃଦ୍ଧି ପାଇଁ ମଧ୍ୟ ଅନୁଦାନ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ପ୍ରାୟ 25 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଅଛି। ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ତଥା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିକ୍ରୟ, ସମସ୍ତ ପ୍ରକାର କରମୁକ୍ତ ବ୍ୟବସାୟ ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି। ଏହି ଷ୍ଟାର୍ଟଅପ୍ ଯୋଜନାରେ ଅନ୍ତର୍ଭୁକ୍ତ ଉଦ୍ୟୋଗଗୁଡ଼ିକୁ ମାସିକ 20,000 ଓ ମହିଳା ଉଦ୍ୟୋଗୀମାନଙ୍କ ପାଇଁ 22,000 ପର୍ଯ୍ୟନ୍ତ ଏକ ବର୍ଷ ଯାଏଁ ଅର୍ଥ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଏହି ଉଦ୍ୟୋଗ ପାଇଁ ଆବଶ୍ୟକ ପରିଚାଳନା, ଇଣ୍ଟରନେଟ୍, ବିଜୁଳି, ପାଣି ବାବଦକୁ ପ୍ରାୟ 1,00,000 ଟଙ୍କା ବ୍ୟୟ 3 ବର୍ଷ ପାଇଁ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି। ଏହା ସରକାରଙ୍କର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଓ ବଳିଷ୍ଠ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଛଡ଼ା ଉଦ୍ୟୋଗ ପ୍ରତିଷ୍ଠାନ ଦିଗରେ 15,00,000 ଟଙ୍କା ଓ ମହିଳା ଉଦ୍ୟୋଗୀଙ୍କ ପାଇଁ 16,00,000 ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସହାୟତା ମଧ୍ୟ ଦେବାର ବ୍ୟବସ୍ଥା ରହିଛି। ତେବେ ସରକାରୀ ସ୍ତରରେ ଏଭଳି ଯୋଜନାଗୁଡ଼ିକର ଉପଯୋଗ କରି ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଓ ବଳିଷ୍ଠ ସମାଜର ଗଠନ ହିଁ ସରକାରଙ୍କର ଏକମାତ୍ର ଲକ୍ଷ୍ୟ ଓ ଆଜିର ଯୁବପିଢ଼ି ଏହି ସମସ୍ତ ସୁବିଧା ସୁଯୋଗର ଲାଭ ନେଇ ନିଷ୍ଠାପର ଭାବରେ କାର୍ଯ୍ୟ କଲେ ଏହାର ସୁଫଳ ନିଶ୍ଚୟ ପାଇପାରିବେ।
1: ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ, ଆଲୋଚିକା ଥିଲେ ହରପ୍ରିୟା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ ସୌମ୍ୟାଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଶିବବ୍ରତ ଦାସଙ୍କ ରଚନାରୁ।

0: ରାଗମଞ୍ଜରୀରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ସୋମ୍ୟା ଶ୍ରୀରଥଙ୍କ କଣ୍ଠରେ ରାଗ ଉପରେ ଆଧାରିତ କେତୋଟି ଗୀତ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ସଙ୍ଗୀତ ଶାନ୍ତନୁ ମହାପାତ୍ର। ରାଗମଞ୍ଜରୀ ଆଜି ପାଇଁ ଏତିକି।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଅଡଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।
2: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। July 16 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
4: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବତନ୍ମ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

0: US resumes blockade of Iranian ports in response to Iran's attacks on commercial ships in the Strait of Hormuz. In football, Spain storm into final of FIFA World Cup after 2-0 victory over France. Argentina to take on England in the second semi-final tonight. And in cricket, India beat England by 6 wickets in the first ODI of the 3-match series at Edgbaston. And with that, we end the morning news. Have a nice day.
1: ଯେତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ ଆଜି ରହିଛି ଆଲୋଚନା ବିଗ୍ରହମାନଙ୍କର ପହଣ୍ଡି ବିଜେ ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ବିଜେ।

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ, ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି, ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏହି ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ତାହା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ।

ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ। ସିଏ ମଧ୍ୟ ଆମର ସ୍ନାନ ବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ। ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ। କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯୋଉ ସ୍ନାନ ବେଦୀକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏହି ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି, ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେହି ପହଣ୍ଡି ବିଜେ ସମୟରେ ସେହି ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏହି ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ହେଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିରଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶ ପାହାଚ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେବ ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶ ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁଶ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳାର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାରା ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋ ହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

31 ଚାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା ବସନ୍ତ ମଳୟ ପର୍ବତରୁ ଆସୁଛି କି। ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧ ଦ୍ୱାରା ଅଟକି ରହିଲା ପରେ ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ବିଜେ କଲେ। ଏହି ସମୟରେ ଦୁଇବିଦ ନାମକ ଏକ ବାନର ସିଂହଦ୍ୱାରରେ ବସିଥିଲା। ଲକ୍ଷ୍ମଣ ତାକୁ କହିଲେ, ତୋ ରାଜାକୁ ଜଣାଅ ଲକ୍ଷ୍ମଣ ଆସିଛନ୍ତି। ସେ ବାନର ଲକ୍ଷ୍ମଣଙ୍କୁ ବେଖାତିର କରି କଥା କହିଲା, ତୁ କିଏ ବୋଲି ପଚାରିଲା। ଲକ୍ଷ୍ମଣ ତାକୁ ଧମକେଇ ସୁଗ୍ରୀବ ପାଖକୁ ଯାଇ ଖବର ଦେବା ପାଇଁ ଆଦେଶ ଦେଲେ। ସେ ବାନର ସିଂହଦ୍ୱାର ପାରି ହେଇ ଭିତରକୁ ଯାଇ ଦେଖିଲା, ବାନର ଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ କୋଳରେ ତାରାକୁ ବସେଇ ଝୁଲୁଛି। ବାନର ଜଣାଇଲା, ହେ ଦେବ, ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି। ସୁଗ୍ରୀବ କହିଲା, ଲକ୍ଷ୍ମଣ ତ ଚନ୍ଦ୍ରରେ ଥାଏ, 32 ଲକ୍ଷ୍ମଣ ତ ଦେହରେ ଥାଏ, ସେ ଏଠାକୁ କୁଆଡ଼େ ଆସିଛି, ତାକୁ ପଚାର ସିଏ କୋଉ ଲକ୍ଷ୍ମଣ। ଦ୍ୱାର ରକ୍ଷକ ବାନର ଫେରି ଲକ୍ଷ୍ମଣଙ୍କୁ ଏକଥା କହିବାରୁ ଲକ୍ଷ୍ମଣ ପୁଣି କହିଲେ, ଯା କହିବୁ, ଯିଏ ତତେ ଏହି ରାଜସମ୍ପଦ ଦେଇଛନ୍ତି ସେଇ ରାମଙ୍କର ସାନ ଭାଇ ଲକ୍ଷ୍ମଣ ଆସିଛନ୍ତି। ଲକ୍ଷ୍ମଣ ଭାବିଲେ, ଖେଳାଳି ହାତରୁ ପୋଷା ମାଙ୍କଡ଼ ଖସିଯିବା ପରେ ସେ ଖେଳାଳିକୁ ଯେପରି ବିକୃତ ମୁହଁ ଦେଖାଏ, ଏ ସୁଗ୍ରୀବ ସେହିପରି ବ୍ୟବହାର କରୁଛି, କାରଣ ଇଏ ମଧ୍ୟ ଗୋଟିଏ ମାଙ୍କଡ଼। ଏହା ବିଚାର କରି ଲକ୍ଷ୍ମଣ ଧନୁରେ ସର ଜୋଖିଲେ ଏବଂ କହିଲେ, ହେ ସର, ତୁ ଯାଇ ସୁଗ୍ରୀବ ଝୁଲୁଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗିଦେ। ଏତିକିବେଳେ ତାରା ସୁଗ୍ରୀବକୁ କହିଲା, ହେ ନାଥ, ତୁମେ ରଘୁକୁଳ ଶ୍ରେଷ୍ଠ ରାମଙ୍କ ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେ ରାମ ତୁମକୁ ଏ ସମ୍ପଦ ଦେଇଛନ୍ତି, ତୁମେ ସେ ସମ୍ପତ୍ତିରେ ଭୋଳ ହୋଇ ତାଙ୍କୁ ମଧ୍ୟ ଭୁଲି ଯାଉଛ। ଏ ସମୟରେ ସର ଆସି ଦୋଳିରେ ବାଜିଲା। ସୁଗ୍ରୀବ ସେ ସର ତେଜରେ ମୂର୍ଚ୍ଛିତ ହୋଇଗଲା। ଏହାପରେ ରାଣୀ ତାର ବନ୍ଦାପନା ଥାଳି ନେଇ ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ। ସୁଗ୍ରୀବ ଲକ୍ଷ୍ମଣଙ୍କୁ ସ୍ତୁତି କରି କ୍ଷମା ପ୍ରାର୍ଥନା କଲେ। ରାମଙ୍କ ଆଦେଶ ଲକ୍ଷ୍ମଣଙ୍କଠାରୁ ପାଇବା ପରେ ସୁଗ୍ରୀବ ବାନରମାନଙ୍କ ସହିତ ଲଙ୍କାକୁ ଯିବା ପାଇଁ ଅନୁକୂଳ କଲେ। ଭୋଗ ବିଳାସରେ ପ୍ରମତ୍ତ ମଣିଷ କିପରି କର୍ତ୍ତବ୍ୟ ଜ୍ଞାନ ଭୁଲିଯାଏ ଏବଂ ନିଜର ଲକ୍ଷ୍ୟକୁ ପାସରିଯାଏ, ତାହା ସୁଗ୍ରୀବ ଚରିତ୍ର ମାଧ୍ୟମରେ ଖୁବ୍ ନାଟକୀୟ ଭାବରେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୋତାବନ୍ଧୁ, ବଡ଼ଦାଣ୍ଡରେ ଚକ ଗଡ଼ିଲେ ରଥ ଆଗକୁ ଚାଲେ। ହରିବୋଲ ହୁଳହୁଳି ଶଙ୍ଖ କାହାଳି ଭିତରେ ଭକ୍ତ ପ୍ରଭୁଙ୍କ ହାତ ଯୋଡ଼ି ପ୍ରାର୍ଥନା କରେ, ହେ ମହାଭାଉ, ତୁମେ ମୋତେ ରକ୍ଷା କର, ଏ ଭବସାଗରରୁ ମୋତେ ପାରି କର। କିନ୍ତୁ ସବୁ ମଣିଷର ଭାବନାରେ ଏମିତି ଆସେ ନା ଶ୍ରୋତାବନ୍ଧୁ। ସେଇଥିପାଇଁ କୁହାଯାଇଛି, ଆଧ୍ୟାତ୍ମିକ ଚିନ୍ତା ଚେତନାର ମଣିଷ ସବୁବେଳେ ଈଶ୍ୱର ବିଶ୍ୱାସୀ ହେବା ଦ୍ୱାରା ସେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ସେତିକି ପବିତ୍ରତା ଅନୁଭବ କରିଥାନ୍ତି, ସେତିକି ମନ ଭିତରେ ଶାନ୍ତି ଏବଂ ଖୁସି ପାଇଥାନ୍ତି। ସେଇଥିପାଇଁ ତ ଆମ ସଂସ୍କୃତି, ଆମ ପରମ୍ପରାରେ ଆଜି ଅନେକ ଯାନିଯାତ୍ରା ପର୍ବପର୍ବାଣୀ, ଯାହାକୁ ଆମେ ତିଆରି କରିଛେ, ଆମେ ମାନିଛେ। ତେଣୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଭକ୍ତମାନଙ୍କ ଭିଡ଼ ଭିତରେ ସେହି ରଥ ଦୌଡ଼ି, ଯେଉଁ ରଥ ଦୌଡ଼ିକୁ ଛୁଇଁବା ପାଇଁ କେତେ ଟଣା ଓଟରା, ଶାନ୍ତି ଶୃଙ୍ଖଳା ପାଇଁ ପୁଲିସମାନଙ୍କର ଲମ୍ବା ଧାଡ଼ି ଭିତରେ ଭକ୍ତର ଆକୁଳ ନିବେଦନ, ହରିବୋଲ ହୁଳହୁଳି ଭିତରେ ରଥ ଆଗକୁ ଗଡ଼ିବା ସମୟରେ କିଛି କିଛି କଥା ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥାଏ, ଶୁଣିବାକୁ ମିଳିଥାଏ। କିଏ ଭିଡ଼ ଭିତରେ ପଡ଼ିଯାଇ ବେହୋସ ହୋଇଯାଆନ୍ତି ତ ଆଉ କିଏ ନିଜ ମଣିଷର ହାତ ଛାଡ଼ି ଭିଡ଼ ଭିତରେ ହଜିଯାଆନ୍ତି। କାହାର ମୋବାଇଲ ଚୋରି ହୋଇଯାଏ ତ କାହାର ଟଙ୍କା ପଇସା, ଏମିତି ଅନେକ କିଛି ଭିତରେ ଶ୍ରୋତାବନ୍ଧୁ ଆପଣ କାହାକୁ ଦାୟୀ କରିବେ ଭାବୁଥାନ୍ତୁ। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ ଭାବନାଟିଏ ଏମିତି ଗାଉଥାଏ, ଏମିତି କହୁଥାଏ, ଆଜି ବି।

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ଫସିଲା।
1: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ, ଆପଣଙ୍କୁ କହୁଥିଲି ମହାପ୍ରଭୁଙ୍କର ସେହି ଘୋଷଯାତ୍ରାର କଥା। ବେଳେବେଳେ ଏ ଜୀବନ ଭିଡ଼ ଭିତରକୁ ଯିବାକୁ ଡରିଲେ ମଧ୍ୟ ବେଳେବେଳେ ନିଜର ସମର୍ପିତ ଭାବନା ଆପଣଙ୍କୁ ପହଞ୍ଚାଇ ଦେଇଥାଏ ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ। ତେଣୁ ସାଧାରଣତଃ ଭିଡ଼ ଭିତରେ ଆପଣ ଯଦି ଛୋଟ ପିଲାଙ୍କୁ ନେଇ ସାଙ୍ଗରେ ଯାଉଛନ୍ତି, ତାହେଲେ ସେମାନଙ୍କ ପକେଟ୍ ଭିତରେ ଛୋଟ ଖଣ୍ଡେ କାଗଜରେ ଆପଣଙ୍କ ମୋବାଇଲ୍ ନମ୍ବର, ନିଜର ନାଁ ସହିତ ପିଲାଙ୍କର ନାଁ ମଧ୍ୟ ଲେଖି ରଖନ୍ତୁ ଏବଂ ତାହାକୁ ପକେଟ୍ ଭିତରେ ରଖିଦିଅନ୍ତୁ। ଅଧିକ ଭିଡ଼ ଭିତରକୁ ଧସେଇ ପଶନ୍ତୁ ନାହିଁ। ରଥଯାତ୍ରାର ପ୍ରତିଟି ନିୟମକୁ ଆସନ୍ତୁ ଆମେ ମାନିବା ଏବଂ ଅନ୍ୟକୁ ମାନିବାକୁ କହିବା ଭିତରେ ଚେଷ୍ଟା କରିବା। ବୟସ୍କ ଲୋକମାନଙ୍କୁ ସାଥିରେ ନ ନେଇ ଯାତ୍ରା ଭିତରକୁ ଯିବା।

ହଁ ଶ୍ରୋତା ବନ୍ଧୁ, ସେ ଆମ ଭାବର ଠାକୁର ମହାପ୍ରଭୁ ଜଗନ୍ନାଥ, ସେ ନୀଳା ଚଳିଆ, ଭାବ ବିନୋଦିଆ। କିନ୍ତୁ ସବୁପରେ ଶ୍ରୋତାବନ୍ଧୁ, କେବେ କେବେ କେଉଁଠି ଭିଡ଼ ଭିତରେ ଜୀବନ କେତେବେଳେ ସେ ନିଜକୁ ଆବିଷ୍କାର କରେ, କେଉଁ ଜାଗାରେ ସେ ନିଜେ ହିଁ ଜାଣିନଥାଏ। ତଥାପି ସବୁ କଥା ଜାଣି ଯଦି ଆମେ ଅଜଣା ପରି ଅଭିନୟ କରିବା, ତାହେଲେ କୁହନ୍ତୁ ତ ଦେଖି, ଆମେ ବିପଦକୁ ନିଶ୍ଚିତ ଭାବରେ ସାମ୍ନା କରିବା। ତେଣୁ ପ୍ରତିଟି କଥା ଆମ ଜୀବନରେ ଆସିଥାଏ, ସେ ଯାନିଯାତ୍ରା ହେଉ ଅବା ଆଉ କିଛି, ଆମେ ନିଜେ ସେତିକି ଶୃଙ୍ଖଳିତ ତଥା ପରିମାର୍ଜିତ ହେଲେ, ଯାତ୍ରା ଯେତେ ଭିଡ଼ ହୋଇଥିଲେ ମଧ୍ୟ କୌଣସି ଘଟଣା ଆମକୁ କେବେ ବି ଛୁଇଁ ପାରିବ ନାହିଁ।

ଏତେ ସବୁ ପରେ ବି ଶ୍ରୋତାବନ୍ଧୁ ମନେ କହେ, ମହାପ୍ରଭୁଙ୍କର ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ହଜାର ହଜାର ଲକ୍ଷ ଲକ୍ଷ ଜନତାଙ୍କ ଭିଡ଼ ଭିତରେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଏ ନେତ୍ର ସେତିକି ପବିତ୍ର ହୋଇଯାଏ। ନୀଳକନ୍ଦର ବଡ଼ଦାଣ୍ଡ, ନୀଳ ସମୁଦ୍ର, ପତିତ ପାବନ ବାନା, ଚାରିଦିକ ଖାଲି ଅଭଡ଼ା ଅଭଡ଼ା। କିଏ କେତେ ଆଶା ନେଇ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଯେଉଁ ଦର୍ଶନରେ ଆମ ଜୀବନ ସେତିକି ଧନ୍ୟ ହୋଇଯାଏ। ଆମ ବଡ଼ ଠାକୁର ସେହି ସିଂହଦ୍ୱାର, ବାଇଶି ପାହାଚ ସବୁ ଦେଖିଲା ପରେ ମନ ସେତିକି ଆତ୍ମବିଭୋର ହୁଏ। ଭିଡ଼ ଭିତରେ ତିନି ରଥ, ମହାଜନ ସମୁଦ୍ର ଭିତରେ ଏ ଆଖି ଦର୍ଶନ କରେ, ଏ ମନ ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରେ।

ତାହେଲେ ଏବେ କୁହନ୍ତୁ ତ ଶ୍ରୋତା ବନ୍ଧୁ, ଏତେ କଥା ପରେ ପୁଣି ଏ ମନରେ କାହିଁକି ବା କେଉଁଥିପାଇଁର ପ୍ରଶ୍ନ ଆଜି ଏମିତି ଉଙ୍କି ମାରେ କାହିଁକି? ପ୍ରକୃତରେ ମନ ଏଠି ଯାହା ଭାବେ ବେଳେବେଳେ ତା ନିଜ ଭାବନାରୁ ସେ ବହୁତ ଦୂରକୁ ଚାଲିଯାଏ। ଯାହା ଭାବିଥାଏ ତାକୁ ସେ ଭୁଲିଯାଏ, ଯାହାର କାରଣ ଆମ ଭିତରର ସେଇ ମୋହ ଆଉ ମାୟା, ଆମ ଭିତରର ପ୍ରତିଯୋଗିତା ମନୋଭାବ, ବିନା ପରିଶ୍ରମରେ ସଭା ଆଗରେ ପହଞ୍ଚିବାର ଇଚ୍ଛା। ଏହା କ'ଣ ସମ୍ଭବ ଶ୍ରୋତା ବନ୍ଧୁ? ସେଇଥିପାଇଁ ମନ ଭିତରେ ଏକାଗ୍ରତା, ସଂଯମତା, ପୁଣି ପ୍ରକୃତ ବିଚାର କରିବାରେ ସେତିକି ଆବଶ୍ୟକତା ରହିଛି। ଲୋକ ଦେଖାଣିଆ ଭାବରେ ଆପଣ ଯାହା ବି କରନ୍ତି ତାହା କେବେ ସଫଳ ହୁଏ ନା। ଆପଣଙ୍କ ଭିତରର ନମ୍ରତା, ସାଧୁତା ଆପଣଙ୍କୁ ସେତିକି ସଫଳତା ଦେଇଥାଏ, ଆପଣଙ୍କ ଜୀବନରେ ସେତିକି ପୂର୍ଣ୍ଣତା ଆଣିଥାଏ।

ଶ୍ରୋତାବନ୍ଧୁ କଥା କହୁଥିଲେ କଥା ସରେ ନା, କିନ୍ତୁ ସମୟ ମାଗେ ମେଲାଣି। ସେମିତି ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ଲକ୍ଷ ଲକ୍ଷ ଜନତା। କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନୀତି ନିୟମ ରହିଛି, ଆସନ୍ତୁ ଆମେ ସମସ୍ତେ ମାନିବା, ଏ ଯାତ୍ରାକୁ ସଫଳ କରିବା। କାହିଁକିନା ଜନତାଙ୍କ ମଙ୍ଗଳ ପାଇଁ, ଜଗତର କଲ୍ୟାଣ ପାଇଁ ଏ ଯାତ୍ରା। ମନରେ ସେତିକି ଆତ୍ମୀୟତା ଭରିଦେବାର ଏ ଯାତ୍ରାର ଭିଡ଼ ଭିତରେ ନିଜ ମଣିଷ ହାତ ଛାଡ଼ି ହଜିଯାଇଥିଲେ ସେ ମଣିଷକୁ ଆମେ ଖୋଜିବା ପାଇଁ ଚେଷ୍ଟା କରିବା, ଅନ୍ୟର ସହଯୋଗ ନେବା ଏବଂ ହଜିଯାଇଥିବା ମଣିଷକୁ ମଧ୍ୟ ଆମେ ଖୋଜି ଠିକଣା ଜାଗାରେ ପହଞ୍ଚାଇବା, ଯାହା ଆମର ସେତିକି ଆବଶ୍ୟକତା ବା ଗୁରୁ ଦାୟିତ୍ୱ। ତାପରେ ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା। ସ୍ୱେଚ୍ଛାସେବୀ, ଡାକ୍ତର ଟିମ୍ ତଥା ପୋଲିସ କର୍ମଚାରୀ, ସେମାନଙ୍କୁ ଆମେ ସେତିକି ସମ୍ମାନ ଦେବା ତଥା ସେମାନଙ୍କ ପ୍ରତି

ସେତିକି ସହଯୋଗ ମନୋଭାବ ରଖିବା। ଭିଡ଼ ଭିତରେ କୌଣସି ଘଟଣା ଆମ ସାମ୍ନାକୁ ଆସିଲେ ବା ଆମେ ଦେଖିଲେ ତାକୁ ଆଗକୁ ବଢ଼ିବାକୁ ନ ଦେଇ ସାଙ୍ଗେ ସାଙ୍ଗେ ଶୃଙ୍ଖଳା ରକ୍ଷା କରୁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ଆମେ ସୂଚନା ପହଞ୍ଚାଇବା ଦରକାର। ତେଣୁ ପୁରୀ ସହରର କେବଳ ବଡ଼ଦାଣ୍ଡ କାହିଁକି, ଆମେ ପୁରୀ ସହରରେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜାଗାକୁ ସ୍ୱଚ୍ଛତା ଲାଗି ସେଠିକି ସଫା ସୁତୁରା ମଧ୍ୟ ରଖିବା ଉଚିତ। ଏମିତିକି ପୁରୀ ସମୁଦ୍ର ବେଳାରେ କୌଣସି ଜିନିଷ ଏଣେତେଣେ ଫିଙ୍ଗି ନ ଦେଇ ସାଗର ବେଳାକୁ ମଧ୍ୟ ଆମେ ପରିଷ୍କାର ରଖିବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆମେ ସେତିକି ସଚେତନ ହେବା ଦରକାର ଏବଂ ନିଜେ ସେତିକି ସତର୍କତା ଅବଲମ୍ବନ କରିବା ସହିତ ବର୍ଷକେଥରେ ଏମିତି ଏକ ଆଧ୍ୟାତ୍ମିକ ତଥା ପବିତ୍ରତାର ଯାତ୍ରାକୁ ସ୍ୱାଗତ କରିବା ସହ ବିଶ୍ୱର ମଙ୍ଗଳ ଲାଗି ମହାପ୍ରଭୁଙ୍କୁ ପୁନର୍ବାର ପ୍ରଣାମ କରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଖୋର୍ଦ୍ଧାର ଆକାଶ ଲାଲ, ରଚନା ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଖୋର୍ଦ୍ଧାର ଆକାଶ ଲାଲ।

0: କେତେ ଯେ ପକ୍ଷୀଙ୍କ କାକଳି, କେତେ ଆଲୋକ, କେତେ ପୁଷ୍ପ, କେତେ ଗନ୍ଧ ହେଇ ପ୍ରକୃତି ଦେହରେ। ସତରେ ପରମ ଗୁରୁ ଆପଣେ, ଆଜି ରାମଚନ୍ଦ୍ର ଦେବ ପଳାତକ ହେଇ ମଧ୍ୟ ଆତ୍ମହର ହେଇ ଉଠୁଛି ଏ ପ୍ରାକୃତିକ ସୌନ୍ଦର୍ଯ୍ୟରେ।
1: ଖୋର୍ଦ୍ଧା ମହାରାଜ ନିଜକୁ ଆଜି ପଳାତକ ବୋଲି କାହିଁକି ମନେ କରୁଛନ୍ତି? ଆଜି ପ୍ରଥମ ଥର ପାଇଁ ଭିତ୍ରିଗଡ଼ ଉଆସ ଛାଡ଼ି ଗଜପତି ଝାଡ଼ ପାହାଡ଼କୁ ପଳେଇ ଆସି ନାହାନ୍ତି। ଅତୀତରେ ଖୋର୍ଦ୍ଧାର ଇତିହାସରେ ମଧ୍ୟ ଅନେକ ବାର ଏହାର ପୁନରାବୃତ୍ତି ଘଟିଛି। ଏ ତ ପଳାୟନ ନୁହେଁ, ବରଂ ଏହା ମଧ୍ୟ ଏକ ରଣକୌଶଳ। ଅତୀତରେ ଏହି ରଣକୌଶଳରେ ମୋଗଲ ବାହିନୀ ଅନେକ ବାର ପରାସ୍ତ ହୋଇ ଖୋର୍ଦ୍ଧାରୁ ଫେରିଯାଇଛନ୍ତି। ଏଥର ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି ବିଶ୍ୱାସ ରଖନ୍ତୁ ମହାରାଜ।
0: ସତ୍ୟ ହେଉ ଆପଣଙ୍କ ଭବିଷ୍ୟତବାଣୀ, ନହେଲେ ପ୍ରକାଶ୍ୟର ତକିଖାଁ ସହିତ ଶତ୍ରୁତା କରିବା ଫଳରେ ଖୋର୍ଦ୍ଧାର ଶାନ୍ତି ବ୍ୟାହତ ହେବା ସଙ୍ଗେ ସଙ୍ଗେ ଜଗନ୍ନାଥ ମଧ୍ୟ ବିପନ୍ନ ହେବେ। କିଏ ଲତା ୱାର୍ଡରେ କିଏ ସେଠି?
2: ମୁଁ ଛାମୁ,
1: ମଳିପଡ଼ାଗଡ଼ର ନରସିଂହ ବିଷୟ ଆସୁଛନ୍ତି ବୋଧହୁଏ।
0: ନରସିଂହ ବିଷୋଇ, ଆସ ଆସ ବିଷୋଇ।
2: ପ୍ରଣାମ ଛାମୁ।
0: କିଛି ସମ୍ବାଦ ପାଇଲ ବିଷୋଇ?
2: ବଡ଼ ଦୁଃସମ୍ବାଦ ଛାମୁ, ନାଏବ ନଜିମ ତକି ଖାଁ ଶିଶୁପାଳାଗଡ଼ ଅଧିକାର କରିସାରି ଧଉଳିଗଡ଼ ଆଡ଼େ ଆଗେଇ ଆସୁଛି।
0: କଣ ତୁମେ କହୁଛ ବିଷୋଇ? ଶିଶୁପାଳାଗଡ଼ଠାରେ ବକ୍ସି ବେଣୁ ଭ୍ରମରୁର କ'ଣ ତକି ଖାଁଙ୍କୁ ବାଧା ଦେଲେ ନାହିଁ?
2: ବାଧା ଦେବେ କ'ଣ, ସେ ତ ତାଙ୍କ ପାଇକମାନଙ୍କୁ ଧରି ତକି ଖାଁ ପହଞ୍ଚିବାର ବହୁ ପୂର୍ବରୁ ଶିଶୁପାଳାଗଡ଼ ଛାଡ଼ି ପଳାଇ ଯାଇଛନ୍ତି।
0: ବକ୍ସି ବେଣୁ ଭ୍ରମରୁର ତେବେ ବିଶ୍ୱାସଘାତକତା କରିଛନ୍ତି, ପାଇକମାନଙ୍କୁ ମେଳାଇ ଖୋର୍ଦ୍ଧା ରାଜା ବିରୁଦ୍ଧରେ ବିଦ୍ରୋହ କରିଛନ୍ତି।
1: ଏଥିରେ ଆଉ ସନ୍ଦେହ କରିବାର କ'ଣ ଅଛି ଛାମୁ? ଓଡ଼ିଶାର ଅଭିଶପ୍ତ ଇତିହାସରେ ବିଶ୍ୱାସଘାତକତାର ପଟାନ୍ତର ନାହିଁ। ସିଂହାସନ ପାଇଁ ବହୁ ରକ୍ତ କଳଙ୍କିତ ଦୃଶ୍ୟ, ଗୁପ୍ତ ହତ୍ୟା, ବିଶ୍ୱାସଘାତକତା ଆଉ ପଶ୍ଚାତପଟୁ ଛୁରିକାଘାତ କାହାଣୀରେ ଓଡ଼ିଶାର ଇତିହାସ ପରିପୂର୍ଣ୍ଣ। ଆଉ ବେଣୁ ଭ୍ରମରହର, ସେ ତ ବିଶ୍ୱାସଘାତକତାର ଏକ ରୁଦ୍ଧିମନ୍ତ ପ୍ରତୀକ। ଏଇ କେତେ ବର୍ଷ ତଳର କଥା, କାଲି ପରି ଲାଗୁଛି।
3: ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ ବର୍ଗେଶ୍ୱର ଅତୁଳ ବଳ ପରାକ୍ରମୀ ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ଦେବ।

0: ଆସନ ଗ୍ରହଣ କରନ୍ତୁ ପାରିଷଦ ବର୍ଗ। ଦରବାରକୁ ଆସିବାରେ ଆମ୍ଭର ଆଜି ସାମାନ୍ୟ ବିଳମ୍ବ ଘଟିଲା, କିନ୍ତୁ କାହିଁ ଦେୱାନ କୃଷ୍ଣ ନରେନ୍ଦ୍ରକୁ ଦରବାରରେ ଦେଖୁନାହିଁ ତ? ଓ ଏଇ ତ ଦେୱାନ ଆସୁଛନ୍ତି।
1: ପ୍ରଣାମ ଛାମୁ। ନାଏବ ନାଜିମ ସୁଜା ଖାଁର ଓକିଲ ସୟଦ ବେଗ ସଙ୍ଗରେ ଫୌଜଦାରୀ ଆସିଛି, କହୁଛି ତିନି ବର୍ଷ ହେଲା ଖୋର୍ଦ୍ଧା ରାଜା କାଣି କୋଡ଼ିଟି ବି ଦେଇନାହାନ୍ତି।
0: ଖୋର୍ଦ୍ଧା ମହାରାଜ କାହାକୁ ପେସ୍ କିସ୍ ଦିଅନ୍ତି ନାହିଁ ନରେନ୍ଦ୍ର। ଏ ରାଜ୍ୟ ମୋଗଲ ବନ୍ଦୀର ଅନ୍ତର୍ଭୁକ୍ତ ନୁହେଁ କି ଆଳି ସାରଙ୍ଗଗଡ଼ ଭଳି ଆମେ ନଜରାନା ଗଣି ପ୍ରତିବର୍ଷ ସିଂହାସନ ପଟା ନେଉନାହୁଁ।
1: କିନ୍ତୁ ଛାମୁ,
0: କିନ୍ତୁ ଫିନ୍ତୁ କିଛି ନିଅ ଦେୱାନ। ଦେୱାନେ ସୟଦ ବେଗକୁ କହିଦିଅ ଖୋର୍ଦ୍ଧା ମହାରାଜା କାହାକୁ ପେସ୍ କିସ୍ ଦିଅନ୍ତି ନାହିଁ।
1: ଛାମୁ, ସୟଦ ବେଗ ଠାରୁ ଏସବୁ ଶୁଣିଲା ପରେ ସୁଜା ଖାଁ ଯଦି ଖୋର୍ଦ୍ଧା ଆକ୍ରମଣ କରେ?
0: ସୁଜା ଖାଁର ନିଜର କ୍ଷଣ ସମ୍ଭବ, ସେ ପୁଣି ଏବେ ଖୋର୍ଦ୍ଧା ଆକ୍ରମଣ କରିବ? ବୃଥା ବାକ୍ୟାଳପ ଆଉ କର ନାହିଁ ଦେୱାନେ। ଯାଅ, ବକ୍ସିଙ୍କୁ ସାଙ୍ଗରେ ନେଇ ସୟଦ ବେଗକୁ ଫେରେଇ ଦିଅ।
1: ଯଥାଜ୍ଞା ମଣିମା।
2: କଣ ଆଉ ଚିନ୍ତା କରୁଛ ଦେୱାନ?
1: ଲକ୍ଷଣ କିଛି ଭଲ ଜଣାଯାଉନାହିଁ ବକ୍ସି। ଖୋର୍ଦ୍ଧା ବାକ୍ୟରେ ଯେପରି ଗୋଟାଏ ଅନାଗତ ଅମଙ୍ଗଳ ଧାଇଁ ଆସୁଛି।
2: କିନ୍ତୁ ପ୍ରତିକାର କଣ, କିଛି ଚିନ୍ତା କରିପାରୁଛ?
1: ସେଇ ଜଗନ୍ନାଥ ଜାଣନ୍ତି।
2: ଜଗନ୍ନାଥଙ୍କ ଅବସ୍ଥା ତ ଖୋର୍ଦ୍ଧା ଭାଗ୍ୟ ସହ ଯୋଡ଼ି ରହିଛି।
1: ତାହା ସତ୍ୟ ଯେ ବକ୍ସି, ହେଲେ ଏ କଥାକୁ ଉପାୟ କଣ? ସୟଦ ବେଗ ଏବେ ଖୋର୍ଦ୍ଧାର ମୋଗଲ ସେନା ଧରି ମହଜୁଦ ଅଛି। ସେ ଯଦି ଗଜପତି ଗୋପୀନାଥ ଦେବଙ୍କୁ ସମର୍ଥନ କଲା?
2: ତୁମେ ସେତିକି ବ୍ୟସ୍ତ ହୁଅ ନାହିଁ, ମୁଁ ଜାଣେ ସେ କେବେ ଏଥକୁ ଅରାଜି ନାହିଁ। ମୋଗଲମାନଙ୍କ କଥାରେ ସେ ଆଉ ଉଠ ବସ୍ ହେଉନାହାନ୍ତି। ତିନି ବର୍ଷ ହେଲା ପେସ୍ କିସ୍ ନ ପାଇ ମୋଗଲମାନେ କଣ ଖୁସିରେ ଅଛନ୍ତି?
1: ତାହେଲେ ମୋର ଆଉ ଆପତ୍ତି କଣ? ଶୁଭସ୍ୟ ଶୀଘ୍ର।
2: ଦିୱାନ, ଆଜି ନିଶ୍ଚିତରେ ସବୁକିଛି ଶେଷ।
1: ମହାରାଜା ପ୍ରଭୃତିକୁ ଜୟ କରି ସିଦ୍ଧିଲାଭ କରି

0: ପାଇଁ ନିଃସ୍ୱାର୍ଥରେ ଏକ ମୋହିନୀ ସାଧନାରେ ବ୍ୟସ୍ତ ରହୁଛନ୍ତି। ଜପ ତପ ମନ୍ତ୍ର ପାଠ ଆଦି ସରୁ ସରୁ ତ ରାତ୍ରିର ତୃତୀୟ ପ୍ରହର ଗଡ଼ି ଯାଉଛି। ଆଉ
1: ସେଇ ତ ପ୍ରକୃଷ୍ଟ ସମୟ, ଉଆସରେ ସମସ୍ତେ ନିଦ୍ରିତ, ମହାରାଜା ସାଧନ ଗମ୍ଭୀରା ଭିତରେ ଏକାକୀ, ଝୁଣା ଅଗରୁ ନବପୁଷ୍ପର ଗନ୍ଧ, ସମ୍ମୁଖରେ ଉପବିଷ୍ଟା ଏକ ଉଲଗ୍ନା ନବଯୁବତୀ, ଗମ୍ଭୀରାର ଭିତ୍ତି ଚତ୍ତର ଉପରେ ଚନ୍ଦନରେ ମୋହିନୀ ଯନ୍ତ୍ର ଅଙ୍କିତ, ଯନ୍ତ୍ର ଉପରେ ପାଦ୍ୟ ଚନ୍ଦନ ଗନ୍ଧ ପୁଷ୍ପ ତାମ୍ବୁଳ ପ୍ରଭୃତି ପୂଜାର୍ଘ୍ୟମାନ ନିବେଦିତ। ପ୍ରଦୀପର କ୍ଷୀଣ ଆଲୋକରେ ମହାରାଜା ଅଙ୍ଗନ୍ୟାସ ଓ କରନ୍ୟାସ କରି ଯୁବତୀର ଅନାବୃତ ତନୁ ଉପରକୁ ପୁଷ୍ପରାଜ ନିକ୍ଷେପ କରି ମନ୍ତ୍ର ଉଚ୍ଚାରଣ କରୁଥିବେ। ଆଉ ସେଇ ସମୟରେ
0: ଚମତ୍କାର ଯୋଜନା,
1: ଆସ୍ତେ ଆସ୍ତେ ଦେୱାନୀ, ଏ ଷଡ଼ଯନ୍ତ୍ରର କ୍ଷୀଣ ଆଭାସ ବି ଯେପରି ପବନରେ ଭାସି ନ ଯାଏ।
0: ତେବେ ବର୍ତ୍ତମାନ
1: ଚାଲ ସୟଦ ବେଗ ସହିତ କଥାଟା ପକ୍କା କରିଦେଇ ଆସିବା, ଆଗ କଥା ପଛକୁ ନଥିବ।

0: ಪಳಂಗಿತ್ತ ಸ್ಮರುಮುಖಿಂ ರಕ್ತೋತ್ಪಳ ದಳಿಕ್ಷಣ ಓಂ ಹ್ಲಿಂ ಆಗಛ ಪದ್ಮಿನಿ ಸ್ವಾಹಾ ಓಂ ಹ್ಲಿಂ ಆಗಛ ಪದ್ಮಿನಿ ಸ್ವಾಹಾ ಓಂ ಹ್ಲಿಂ ಆಗಛ ಪದ್ಮಿನಿ ಸ್ವಾಹಾ
1: କିଏ ଓ ବକ୍ସି ବେଣୁ ଭ୍ରମରବର ତୁମେ ହଠାତ୍ ପୁଣି ହସ୍ତରେ ଉନ୍ମୁକ୍ତ ତରବାରୀ ଭୈରବୀ ଚକ୍ରରେ ତରବାରୀ ଧାରଣର ପ୍ରୟୋଜନ ନାହିଁ ବକ୍ସି ଚିତ୍ତ ସଂଯମର ତରବାରୀରେ ମାୟାର ବନ୍ଧନକୁ ଛିନ୍ନ କରି ପ୍ରବୃତ୍ତିକୁ ଜୟ କରିବାକୁ ହୋଇଥାଏ
2: ମୁଁ ସେ ମାୟାର ବନ୍ଧନ ଛିନ୍ନ କରି ପ୍ରବୃତ୍ତିକୁ ଜୟ କରିବାକୁ ଚାହେଁ ନାହିଁ ଗୋପୀନାଥ ଦେବ ତୁମର ମସ୍ତକ ଛିନ୍ନ କରି ମୁଁ ଖୋର୍ଦ୍ଧାର ସିଂହାସନ ଜୟ କରିବାକୁ ଚାହେଁ
1: ବେଣୁ ଭ୍ରମରବର ବେଣୁ ରାଉତରୁ ବକ୍ସି ଭ୍ରମରବର ରାୟ ହୋଇଛୁ ଯାହାର କରୁଣାରୁ ତାକୁ ତୁ ଉନ୍ମୁକ୍ତ ଖଡ୍ଗ ଆଉ ରକ୍ତଚକ୍ଷୁ ଦେଖାଉଛୁ ମୁଁ ଚାହିଁଲେ ନିମିଷକ ମଧ୍ୟରେ ତୋ ହାତରୁ ତରବାରୀ କାଢି ନେଇ ବକ୍ସିରୁ ପୁଣି ସେଇ ଦେଉଳ ଯୋଗ୍ୟା କରିଦେଇପାରେ ଚାହିଁଲେ ତୋର ମସ୍ତକ ବି ଛିନ୍ନ କରିଦେଇପାରେ କିଏ ଅଛରେ ପ୍ରହରୀ
2: ତୁମର ନିଷ୍ଫଳ ଚିତ୍କାର ଶୁଣିବାକୁ କେହି ଏଠାରେ ନାହାନ୍ତି ଗୋପୀନାଥ ଦେବ ବାହାରେ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ମୋର ଅନୁଚର
1: କଣ କହିଲୁ
2: ନା ନା ନା ନା ନା ମୁଁ ତମକୁ ତରବାରୀ ଧରିବାର ସେ ସୁଯୋଗ ଦେବି ନାହିଁ ଗୋପୀନାଥ ଦେବ ମୋର ଏଇ ତରବାରୀରେ ଏବେ ନିଷ୍କଣ୍ଟକ ଖୋର୍ଦ୍ଧାର ସିଂହାସନ ବେଣୁ ଭ୍ରମରବର ହାତ ମୁଠାରେ ମୁଁ ଆଜିଠାରୁ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ ବର୍ଗେଶ୍ୱର ଅତୁଳ ବଳ ପରାକ୍ରମୀ ଶ୍ରୀ ଶ୍ରୀ ଶ୍ରୀ ବେଣୁ ଭ୍ରମରବର ଦେବ

0: ଏକ ମତ୍ତ ହସ୍ତୀକୁ ବଶ କରିଥିବାରୁ ଗୋପୀନାଥ ଦେବତା ଆମ ମୁଣ୍ଡରେ ବକ୍ସିର ଶିରବା ବାନ୍ଧି ଦେଇଥିଲେ, ତୁମକୁ ଅତି ବିଶ୍ୱସ୍ତ ସହଚର କରି ରଖିଥିଲେ। ହେଲେ ତୁମେ ସିଂହାସନ ଲୋଭରେ ତୁମେ ତାକୁ ହତ୍ୟା କରିପାରିଲ, ଏହା କଣ ବିଶ୍ୱାସଘାତକତାର ଚରମ ନିଦର୍ଶନ ନୁହେଁ?
1: ତୁମେ ତ ଏଥିରେ ସମ୍ମତି ଦେଇଥିଲ।
0: ହଁ ଦେଇଥିଲୁ, କାରଣ ମହାରାଜା ଗୋପୀନାଥ ଦେବ ଆମକୁ ମାନୁ ନଥିଲା, ଯାହା ଅପନାକୁ ପେସ୍କିସ୍ ଦେବାକୁ ମନା କରିଦେଲା। ତେଣୁ ତାକୁ ହଟାଇବାକୁ ଆମେ ତୁମ ପରି ଅସ୍ତ୍ରକୁ ହାତ ଛଡ଼ା କରିବାକୁ ଚାହିଁଲୁନି। ତାର ସାନ ଭାଇ ରାମଚନ୍ଦ୍ର ଦେବ ପେସ୍କିସ୍ ଦେବାକୁ ରାଜି ହେଲା, ତେଣୁ ତାକୁ ଆମେ ଖୋର୍ଦ୍ଧା ସିଂହାସନରେ ବସାଇଲୁ।
1: ମୁଁ ବି ତ ତୁମକୁ କଡ଼ାକଣ୍ଡା କରି ପେସ୍କିସ୍ ଗଣିଦେବାକୁ ରାଜି ହୋଇଥିଲି, ଏପରିକି ବାକି ଥିବା 3 ବର୍ଷର ପେସ୍କିସ୍ ଦେଇଦେବାକୁ ବି କହିଥିଲି।
0: ହଁ ତୁମେ କହିଥିଲ, ହେଲେ ତୁମକୁ ବିଶ୍ୱାସ ନାହିଁ। ତୁମ ପରି ଦୁର୍ଦ୍ଦଶ ବିଶ୍ୱାସଘାତକ ଯିଏକି ନିଜର ଅନ୍ନଦାତାକୁ ନିଃସ୍ୱାର୍ଥରେ ଗୁପ୍ତ ହତ୍ୟା କରିପାରେ, ତାକୁ ଆମେ କେମିତି ବିଶ୍ୱାସ କରିବୁ? ମୋଗଲ ବିରୁଦ୍ଧରେ ଯେ ତୁମେ ବିଶ୍ୱାସଘାତକତା କରିନଥାନ୍ତ ତାହା କେମିତି ଜାଣିବୁ? ତା ଛଡ଼ା ଖୋର୍ଦ୍ଧାର ଅନ୍ୟ ଅଧିକାଂଶ ସାମନ୍ତ ଓ ଦୁର୍ଗପତିମାନେ ମଧ୍ୟ ତୁମକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ରାଜାର ଭାଇ ହିସାବରେ ରାମଚନ୍ଦ୍ର ଦେବଙ୍କୁ ସେମାନେ ରାଜା ବୋଲି ମାନିବାକୁ ରାଜି?
1: ତାହେଲେ ବର୍ତ୍ତମାନ ମୋର ସ୍ଥିତି?
0: ଆମେ ତୁମକୁ ଭରସା ଦେଉଛୁ, ରାଜାଙ୍କୁ କହି ତୁମର କସୁରୁ ମାଫ କରାଇଦେବା। ଖାଲି ସେତିକି ନୁହେଁ, ତୁମର ବକ୍ସି ପଦଟା ବି ପୂର୍ବପରି ରଖାଇଦେବା। ତୁମେ ଏବେ ରାଜାଙ୍କ ପାଖକୁ ଚାଲ, ରାଜା ବାଙ୍କିଆ ସିଂହାସନରେ ବସିଛନ୍ତି, ଚାଲ।

0: ହଁ, ସେ କଥା ଏ ଯାଏ ମୁଁ ଭୁଲି ନାହିଁ ନରସିଂହ ବିଷୋଇ। ବକ୍ସି ବେଣୁ ଭ୍ରମରବର ଯେତେବେଳେ ମୋ ପାଦ ତଳେ ତରବାରି ରଖି ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରାଣଭିକ୍ଷା କଲା, ମୁଁ ତାକୁ କ୍ଷମା କରିଥିଲି। ସୟଦ ବେଗର ଅନୁରୋଧରେ ତାର ବକ୍ସି ପଦବୀ ମଧ୍ୟ ଫେରାଇ ଦେଇଥିଲି। ସେଦିନ ତାର ଛଳନାପୂର୍ଣ୍ଣ ଅଭିନୟରେ ମୁଁ ବିଭ୍ରାନ୍ତ ହୋଇଥିଲି।
1: ଛାମୁ, କାସିମପେଟାର ବାହୁବଳେନ୍ଦ୍ର କେତେଜଣ ଅନୁଚରଙ୍କ ସହିତ ଏ ଆଡ଼କୁ ଆସୁଛନ୍ତି।
0: ଆସ ଆସ ବାହୁବଳେନ୍ଦ୍ର।
2: ପ୍ରଣାମ ଛାମୁ।
0: କଣ କିଛି ନୂଆ ସମ୍ବାଦ ଆଣିଛ ବାହୁବଳେନ୍ଦ୍ର? ତକି ଖାଁର ମୋଗଲ ଫୌଜ ଏବେ କେଉଁଠାରେ?
2: ତକି ଖାଁ ଧଉଳିଗଡ଼ ଅଧିକାର କରିସାରି ଏବେ ରଥିପୁର ଗଡ଼ ଆଡ଼େ ମୁହାଁଇଛି ମଣିମା।
0: ତେବେ କଣ ଧଉଳିଗଡ଼ର ପତନ ହୋଇଛି ବାହୁବଳେନ୍ଦ୍ର? ନବଘନ ସାମନ୍ତରା କଣ ତେବେ ତକି ଖାଁଙ୍କୁ ଆଗୁଳିଲେ ନାହିଁ?
2: ନା ଛାମୁ, ବକ୍ସି ଭ୍ରମରବରଙ୍କ ପ୍ରରୋଚନାରେ ସେ ତାଙ୍କର 500 ଅଶ୍ୱାରୋହୀ ଓ 2000 ପଦାତିକ ପାଇକଙ୍କ ସହିତ ଧଉଳିଗଡ଼ ଛାଡ଼ି ପଳାଇଛନ୍ତି। ବକ୍ସିଙ୍କ ସହିତ ସେ ମଧ୍ୟ ହାତ ମିଳାଇଛନ୍ତି।
0: ଶେଷରେ ବକ୍ସି ସହ ହାତ ମିଳାଇଲା ନବଘନ ସାମନ୍ତରା? ମୁଁ ଏସବୁ କଥା ସ୍ୱପ୍ନରେ ବି ଚିନ୍ତା କରିନଥିଲି ବାହୁବଳେନ୍ଦ୍ର। ବକ୍ସିର ଧୃତ୍ତତାରେ ମୋର ସବୁ ଯୋଜନା ବାଲିରେ ତିଆରି ଦୁର୍ଗ ପରି ଭୁଶୁଡ଼ି ପଡ଼ିଲା।
1: ଶିଶୁପାଳଗଡ଼, ତାପରେ ଧଉଳିଗଡ଼ ଗଲା ପରେ ରଥିପୁର ଆଉ କେତେ ଦୂର ଛାମୁ?
3: ରଥିପୁର ଗଲେ ଖୋର୍ଦ୍ଧା ଆଉ କେତେ ବାଟ?
0: ଜଗନ୍ନାଥ ବଳିଆର ଭୁଜ, ସେ ଖୋର୍ଦ୍ଧାର ଆଉ ଖୋର୍ଦ୍ଧା ରାଜାର ସବୁକିଛି। ତାରି ପାଇଁ ଖୋର୍ଦ୍ଧା ଆଉ ଖୋର୍ଦ୍ଧା ରାଜା ମରିବି ବଞ୍ଚିଛି, ହେଲେ କଣ ଆଉ ହବ? ଟିକାଲି ରଘୁନାଥପୁର ଯୁଦ୍ଧ କଥା କଣ ଭୁଲିଗଲ ବାହୁବଳେନ୍ଦ୍ର?
2: ନା ଭୁଲି ନାହିଁ ଛାମୁ, ସେଦିନ ମଧ୍ୟ କେତେଜଣ ବିଶ୍ୱାସଘାତକଙ୍କ ଚକ୍ରାନ୍ତରେ ଆମେ ପରାଜିତ ହୋଇଥିଲୁ।
0: ସେଇ ଯୁଦ୍ଧର ଫଳାଫଳ ଆଜି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏଇ ମାତ୍ର କେତେ ଦିନର କଥା, ଟିକାଲି ରଘୁନାଥପୁର ଯୁଦ୍ଧ ଜଳ ଜଳ ହେଇ ଦୃଶ୍ୟ ପଟ୍ଟରେ ମୋର ଭାସି ଯାଉଛି।
4: ମହାରାଜ, ରାତ୍ରି ଅନେକ ହେଲାଣି, ଏଥର ବିଶ୍ରାମ ନିଅନ୍ତୁ।
0: ବିଶ୍ରାମ କାହିଁ ରାଣୀ, ଆଗରେ ଯେ କର୍ତ୍ତବ୍ୟ, ଖୋର୍ଦ୍ଧାକୁ ବଞ୍ଚାଇବାକୁ ହେବ। ଖୋର୍ଦ୍ଧାର ପ୍ରାଣ ଜଗନ୍ନାଥଙ୍କୁ ଯବନ ହାତରୁ ରକ୍ଷା କରିବାକୁ ହବ ରାଣୀ, ଖୋର୍ଦ୍ଧା ରାଜାର ବିଶ୍ରାମ କାହିଁ?
4: କାହାକୁ ତେବେ ଅପେକ୍ଷା?
0: ବକ୍ସି ବେଣୁ ଭ୍ରମରବରଙ୍କୁ ପଠାଇଛି ଗଞ୍ଜାଗଡ଼ ତାଙ୍କ ଭିଣୋଇ କୃପାସିନ୍ଧୁ ମାନସିଂହଙ୍କ ନିକଟକୁ। ଆଉ କେତେଜଣ ସେନାପତି ଓ ସର୍ଦ୍ଦାରଙ୍କୁ ଜରଡ଼ା, ଖେମଣ୍ଡା, ମହେନ୍ଦ୍ରଗିରି, ଜୟନ୍ତଗଡ଼ ଓ କାସିମପେଟାକୁ ପଠାଇଛି। ସେମାନଙ୍କଠାରୁ ଏ ଯାଏ କିଛି ସମ୍ବାଦ ଆସିଲା ନାହିଁ।
4: ବାଣପୁରକୁ ସମ୍ବାଦ ଦେଇଛନ୍ତି ଛମୁ?
0: ନା, ଦେଇନାହିଁ। ତୁମର ପିତା ବାଣପୁର ରାଜା ଗୋବିନ୍ଦ ମାନସିଂହ ହରିଚନ୍ଦନ ଆମକୁ ଏ ଯୁଦ୍ଧରେ ସାହାଯ୍ୟ କରିବା ସମ୍ପର୍କରେ ତୁମର କିଛି କଣ ସନ୍ଦେହ ଅଛି ରାଣୀ?
4: ନା ନା, ସେଥିରେ ସନ୍ଦେହ ନାହିଁ। ତେବେ ଯଥେଷ୍ଟ ଆଗରୁ ତାଙ୍କୁ ସମ୍ବାଦ ଦେଇଦେବା ଜରୁରୀ।

0: ଯାହାଫଳରେ ସେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ।
1: ତୁମେ ଯଥାର୍ଥ କହିଛ ରାଣୀ, ମୁଁ ଆସନ୍ତାକାଲି ବାଣପୁରକୁ ସମ୍ବାଦ ପଠାଇଦେବି। ଖୋର୍ଦ୍ଧାର ମହାରାଣୀ କେବଳ ମହାରାଜାଙ୍କ ଅଙ୍କ ସାଇନୀ ନୁହନ୍ତି, ସେ ତାଙ୍କର ପ୍ରେରଣା ଓ ମନ୍ତ୍ରଣାଦାତ୍ରୀ ମଧ୍ୟ।
0: ଛାମୁ, ଅଯଥାରେ ମୋତେ ଲଜ୍ଜା ଦେଉଛନ୍ତି।
1: ନା ରାଣୀ, ମୁଁ ପରିହାସ କରୁନାହିଁ, ଏହା ସମ୍ପୂର୍ଣ୍ଣ ସତ୍ୟ।
2: ପ୍ରଣାମ ମଣିମା।
1: କି ସମ୍ବାଦ ପ୍ରହରୀ?
2: ପରମ ଗୁରୁ ସାମନ୍ତେ ଛାମୁଙ୍କ ଦର୍ଶନ ଅପେକ୍ଷାରେ।
1: ପରମ ଗୁରୁ ଆପଣଙ୍କୁ ଆସିବାକୁ କୁହ ପ୍ରହରୀ।
2: ତଥାଜ୍ଞା ମଣିମା।
1: ଆସନ୍ତୁ ଆସନ୍ତୁ ପରମ ଗୁରୁ, ଆପଣେ ପ୍ରଣାମ ଗ୍ରହଣ କରନ୍ତୁ।
0: ମୋର ମଧ୍ୟ ପ୍ରଣାମ ଗ୍ରହଣ କରନ୍ତୁ ମନ୍ତ୍ରୀ ମହାଶୟ।
1: କିଛି ସମ୍ବାଦ ଆସିଲା କି ପରମ ଗୁରୁ ଆପଣେ?
3: ହଁ ଛାମୁ, କାସିମପେଟା, ଜରଡ଼ା, ଖେମଣ୍ଡା ଓ ରାମଗିରିରୁ ଦୂତମାନେ ଫେରି ଆସିଛନ୍ତି। ଏହିସବୁ ଦୁର୍ଗ ଦୁର୍ଗପତିମାନେ ଯୁଦ୍ଧରେ ପ୍ରାଣପାତ ସହଯୋଗ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।
1: ଆଉ ମହେନ୍ଦ୍ରଗଡ଼ର ବିଜୟରାଜୁ, ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ, ଜରିପଡ଼ାର ହରିହର ରାୟସିଂହ, ନରଣଗଡ଼ର ଶତ୍ରୁଘ୍ନ ବୈରିଶଲ୍ୟ, ସେମାନଙ୍କଠାରୁ କିଛି ସମ୍ବାଦ ଆସିଲା? ସେମାନେ କ'ଣ କହିଲେ?
3: ଏଇତ ବକ୍ସି ଆସୁଛନ୍ତି, ଅଧର ଆଖିରେ ତାଙ୍କର ଆନନ୍ଦର ଚମକ, ବୋଧହୁଏ କାର୍ଯ୍ୟରେ ସେ ସଫଳ ହେଇ ଫେରିଛନ୍ତି।
4: ମହାରାଜାଙ୍କର ଜୟ ହେଉ। ପରମ ଗୁରୁ ଆପଣଙ୍କ ଅନୁମାନ ଯଥାର୍ଥ ଛାମୁ, ଆମ୍ଭେ କାର୍ଯ୍ୟରେ ସଫଳ ହୋଇଛୁ। ବିଜୟରାଜୁ, କୃପାସିନ୍ଧୁ ମାନସିଂହ, ହରିହର ରାୟସିଂହ ଓ ଶତ୍ରୁଘ୍ନ ବୈରିଶଲ୍ୟ ସମସ୍ତେ ଠିକ୍ ସମୟରେ ମୋଗଲ ବିରୁଦ୍ଧରେ ଯୁଦ୍ଧରେ ଯୋଗ ଦେବେ।
1: ସାବାସ ସାବାସ ବକ୍ସି, ମୁଁ ତାହା ହିଁ ଆଶା କରୁଥିଲି। ଏଥର ମୋଗଲ ବାହିନୀର ପରାଜୟ ନିଶ୍ଚିତ।
0: ମହାରାଜ, ଏତେଟା ଆଶାବାଦୀ ହେବା ଉଚିତ ନୁହେଁ, ତଥାପି ସତର୍କତା ଅବଲମ୍ବନ କରିବାକୁ ପଡିବ। ନାୟବ ନାଜିମ ତକି ଖାଁ ଏଥର ଖୋର୍ଦ୍ଧା ରାଜାଙ୍କୁ ତଳିତଳନ୍ତ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଜଗନ୍ନାଥଙ୍କୁ ନିପାତ କରିବାକୁ ବସିଛି। ଅତୀତର ଅଭିଜ୍ଞତାରୁ ସେ ବେଶ ଜାଣିଛି ଯେ ମୋଗଲ ବାହିନୀ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଅରଣ୍ୟ ଓ ପାର୍ବତ୍ୟ ଲଢ଼େଇରେ ଅଭ୍ୟସ୍ତ ଗଜପତିଙ୍କ ପାଇକ ବାହିନୀକୁ ପରାସ୍ତ କରିବା ସହଜ ନୁହେଁ। ଏଣୁ ଏଥର ଏକ ସମୟରେ ଉତ୍ତର ଓ ଦକ୍ଷିଣରୁ ଆକ୍ରମଣ କରିବାର ହୁଏତ ସେ ଯୋଜନା କରିବ।
3: ପାଟରାଣୀଙ୍କ ଅନୁମାନ ଯଥାର୍ଥ ମଣିମା। ଉତ୍ତରରୁ ଖୋଦ ତକି ଖାଁ ଆକ୍ରମଣ କଲାବେଳେ ଦକ୍ଷିଣରୁ ଚିକାକୋଲର ଫୌଜଦାର ଜୁଲଫିକର ଖାଁ ନସରତ ଜଙ୍ଗ ସୈନ୍ୟଚାଳନା କରିବ। ସେହି ଅବସରରେ ତକି ଖାଁ ମାରି ବସିବ ଖୋର୍ଦ୍ଧା, ତାପରେ ଶ୍ରୀକ୍ଷେତ୍ର ପୁରୀ।
1: ମୁଁ ସେ ସମ୍ବାଦ ପାଇସାରିଛି ପରମ ଗୁରୁ ଆପଣେ, ସେଥିପାଇଁ ମଧ୍ୟ ମୁଁ ମୋର ସୁଚିନ୍ତିତ ରଣକୌଶଳ ସ୍ଥିର କରିଛି।
0: ଛତ୍ରଧର ଘାଟି କାହା ଦାୟିତ୍ୱରେ ଦେବେ ବୋଲି ଠିକ କରିଛନ୍ତି ଛାମୁ?
3: ମହାଦେବ ଯଥାର୍ଥ ପ୍ରଶ୍ନ ଉଠାଇଛନ୍ତି ଛାମୁ। ଛତ୍ରଦ୍ୱାର ଘାଟି ହିଁ ଜୟ ପରାଜୟ ନିର୍ଣ୍ଣୟ କରିବ। ଏହି ଘାଟି ଦାୟିତ୍ୱରେ କାହାକୁ ରଖିବେ ବୋଲି ସ୍ଥିର କରିଛନ୍ତି?
1: ଆଉ କିଏ? ଖୋର୍ଦ୍ଧାର ବକ୍ସି ଛଡ଼ା ଆଉ କାହା ଦାୟିତ୍ୱରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଛାଡ଼ି ଦେଇପାରିବି ପରମ ଗୁରୁ ଆପଣେ? ମର୍ଦ୍ଦକୋଟ ଗଡ଼ ଓ ଛତ୍ରଦ୍ୱାର ଘାଟି ରହିବ ବକ୍ସି ବେଣୁ ଭ୍ରମରବର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ ଛତ୍ରଦ୍ୱାର ଘାଟିର ସମ୍ମୁଖରେ ଜଗି ରହିବେ। ତେଣେ ଉତ୍ତରରେ କାଳୁପଡ଼ାଠାରେ ଟକି ଖାଁର ସୈନ୍ୟଙ୍କୁ ଜଗି ରହିବେ ଜରିପଡ଼ା ଗଡ଼ର ହରିହର ରାୟସିଂ ଓ ନରଣଗଡ଼ର ଶତ୍ରୁଘ୍ନ ବୈରିଶାଲ। ତାପରେ ମାଡ଼ି ଆସିବେ ବାଣପୁର ରାଜା ଗୋବିନ୍ଦ ହରିଚନ୍ଦନ। ଶିଶୁପାଳଠାରୁ ଏହିପରି ପ୍ରତି ସ୍ତରରେ ଟକି ଖାଁର ପ୍ରତିରୋଧ କରାଯିବ। ଆପଣମାନଙ୍କର ମତାମତ କ'ଣ ଏଥିରେ?
3: ରଣନୀତି ଅନୁସାରେ ଯୋଜନାଟି ଯଥାର୍ଥ, ହେଲେ ମର୍ଦ୍ଦକୋଟଗଡ଼ ଓ ଛତ୍ରଦ୍ୱାର ଘାଟିର ସୁରକ୍ଷା ନିର୍ଭର କରୁଛି କେବଳ ବକ୍ସିଙ୍କ ଉପରେ।
4: ନିର୍ଭୟରେ ଆପଣ ମୋ ଉପରେ ଭରସା ରଖିପାରନ୍ତି ମଣିମା, ବକ୍ସି ଆପଣଙ୍କ ପ୍ରଦତ୍ତ ତରବାରୀର ଯଥାର୍ଥ ସମ୍ମାନ ରକ୍ଷା କରିବ।
0: ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ ବକ୍ସି, ତୁମ ତୁଣ୍ଡ ସୁତୁଣ୍ଡ ହେଉ।
5: ଆପଣଙ୍କ ଯୋଜନା କ'ଣ ସଫଳ ହେଲା ଛାମୁ?
1: ନା, ଯାହା ନ ହେବାର କଥା ତାହା ହିଁ ହେଲା। ଯୋଜନା ଅନୁସାରେ ସାମାନ୍ୟ ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ନେଇ ମୁଁ ଟିକାଲି ଯୁଦ୍ଧକୁ ବାହାରିଗଲି। ସେଠାରେ ଯାଇ ଦେଖିଲି ତୁମେ ବାହୁବଳେନ୍ଦ୍ର ତୁମ ସୈନ୍ୟମାନଙ୍କୁ ନେଇ ପ୍ରାଣାନ୍ତକ ଲଢ଼େଇ କରିଚାଲିଛ, ଅନ୍ୟ କାହାରି ଦେଖା ନାହିଁ। ରାଜମହେନ୍ଦ୍ରୀର ରାଜୁ ମଧ୍ୟ ଯୁଦ୍ଧରେ ଯୋଗ ଦେଲେ ନାହିଁ।
5: ଏଣେ ଜୁଲଫିକର ଖାଁର ସୈନ୍ୟମାନେ ମହେନ୍ଦ୍ରଗିରିଠାରେ କନ୍ଧ ବାହିନୀକୁ ପରାସ୍ତ କରି ଦ୍ରୁତ ଗତିରେ ଆଗେଇ ଚାଲିଲେ, କାରଣ ମହେନ୍ଦ୍ରଗିରି ପରେ ସେମାନଙ୍କ ପାଇଁ ଆଉ କିଛି ବାଧା ନଥିଲା।
1: ମାତ୍ର ଋଷିକୁଲ୍ୟାର ଦକ୍ଷିଣ ପାଖରେ ରାଜପୁର ପ୍ରାନ୍ତରରେ ଆମ୍ଭେ ଆଶ୍ଚର୍ଯ୍ୟ ହୋଇ ଅଟକି ଗଲୁ।

0: రాజేంద్ర, జయ భారత రామచంద్ర వంగ, జయ జగన్నాథేంద్ర, జయ భారత రామచంద్ర వంగ.
1: ప్రణామ ఘనంత ఛాము.
2: ତୁମେ ଛତ୍ରଦର ଘାଟି ଛାଡ଼ି ଏଠି କାହିଁକି ବକ୍ସି? ନୀରବ କାହିଁକି? ତମେ ଏ କ'ଣ କଲ ବକ୍ସି? ଛତ୍ରଦର ଘାଟିକୁ ବିନା ଯୁଦ୍ଧରେ ମାଲୁଦ ଫୌଜ ହାତରେ ଛାଡ଼ି ଦେଇଆସିଲ, ଏବେ ପଛଆଡୁ ଟିକାକୋଲ ଫୌଜଦାର ସାଙ୍ଗରେ 20,000 ସୈନ୍ୟ ଧରି ମାଡ଼ି ଆସୁଛି। ଏ ପ୍ରଚଣ୍ଡ ମୋଗଲ ବାହିନୀକୁ ତମେ ଆଉ ଆଗୋଳି ପାରିବ ତ? ମୋ ପ୍ରଶ୍ନର ଉତ୍ତର ଦିଅ ବକ୍ସି, ନୀରବ କାହିଁକି?
1: ଏ ପାଖେ ଟିକାକୋଲ ଫୌଜ, ସେ ପାଖରେ ମାଲୁଦର ସୈନ୍ୟ। ଛତ୍ରଦ୍ୱାର ଘାଟିରେ ଦୁଇ ପଟରୁ ଆକ୍ରମଣରେ ଆମେ ବଞ୍ଚିଥାନ୍ତୁ କି ଛାମୁ?
2: ତମେ କ'ଣ ପୂର୍ବରୁ ଏତେ ସବୁ ସୁପରିକଳ୍ପିତ ଯୋଜନାକୁ ଭୁଲିଗଲ ବକ୍ସି? ଘାଟିର ଉତ୍ତର ପଟେ ଯେଉଁ କମାଣମାନ ଥିଲା, ଚିଲିକା କୂଳରୁ ଘାଟି ଉପରକୁ ଉଠିବା ବେଳେ ମାଲୁଦର ସବୁ ସୈନ୍ୟ ସେଥିରେ ନିପାତ ହୋଇଯାଇଥାନ୍ତେ। ଘାଟି ପଛଆଡ଼େ ଚିଲିକା କୂଳେ କୂଳେ ବାଣୁଆ ପାଇକମାନେ ଜଗି ରହିଥିଲେ, ତେଣୁ ମାଲୁଦ ସୈନ୍ୟମାନେ ଛତ୍ରଦ୍ୱାର ଘାଟିର ସୀମା ଆଦୌ ମାରିପାରିନଥାନ୍ତେ।
1: କୌଣସି ଚିନ୍ତା କରନ୍ତୁ ନାହିଁ ଛାମୁ, ଏହି ରାଜପୁରଠାରୁ ଚିକାକୋଲ ସୈନ୍ୟମାନଙ୍କୁ ଆମେ ହଟାଇ ପାରିବା। ଆମ ପଛରେ ପୁଣି ରହିଛନ୍ତି ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ।
2: କୃପାସିନ୍ଧୁ ମାନସିଂହ ଅବଶ୍ୟ ଗଞ୍ଜାଗଡ଼ ଅତୀତରେ ଦକ୍ଷିଣ ଆଡୁ ବହୁ ଆକ୍ରମଣକୁ ପ୍ରତିହତ କରିଦେଇଛି। କୃପାସିନ୍ଧୁ ମାନସିଂହ ଇଚ୍ଛା କଲେ ହୁଏତ ଅକ୍ଳେଶରେ ଚିକାକୋଲର ସୈନ୍ୟମାନଙ୍କୁ ଋଷିକୁଲ୍ୟାର ଅପର ପାର୍ଶ୍ୱରେ ଅଟକାଇ ଦେଇପାରିବେ। ଆଚ୍ଛା, ଦେଖାଯାଉ,
1: ସବୁ ଠିକ୍ ହେଇଯିବ ଛାମୁ। କୃପାସିନ୍ଧୁ ମାନସିଂହ ଏହା ମଧ୍ୟରେ ନିଶ୍ଚୟ ପ୍ରସ୍ତୁତ ହୋଇଯାଇଥିବେ।
2: ବେଶ, ତମେ ଋଷିକୁଲ୍ୟାର ଉତ୍ତର କୂଳକୁ ଫୌଜ ପଠାଅ ବକ୍ସି, ମୁଁ ଆଗରେ ଚାଲିଲି ଗଞ୍ଜାଗଡ଼।
1: ଯଥାଜ୍ଞା ଛାମୁ, ମୁଁ ଅବିଳମ୍ବେ ଋଷିକୁଲ୍ୟାର ଉତ୍ତର କୂଳକୁ ସୈନ୍ୟ ଚାଳନା କରୁଛି।
3: କଣ ବକ୍ସି, ଏବେ ଛାଉଣି ଉଠିବ? ପାଇକ ବାହିନୀ ଋଷିକୁଲ୍ୟାର ଉତ୍ତର କୂଳକୁ ଆଗେଇବେ?
1: ମତେ ହସାଇଲ ଦେବାନି ବକ୍ସି, ବେଣୁ ଭ୍ରମରବର ରାୟ ଦୁଗ୍ଧ ପୋଷ ଶିଶୁ ନୁହେଁ ଯେ ଏତେ ବଡ଼ ଭୁଲ କରିବସିବ।
3: ତାହେଲେ ଗଜପତିଙ୍କ ଆଦେଶ?
1: ଗଜପତି ନିଜେ ରହିଲେ ତ?
3: ମାନେ କୃପାସିନ୍ଧୁ ମାନସିଂହ ପରା ତୁମର ଭିଣୋଇ, ସେ କଣ ମୋଗଲମାନଙ୍କୁ ବାଧା ଦେବେନି? ଗଜପତିଙ୍କୁ ସେ ସାହାଯ୍ୟ କରିବେ ନାହିଁ?
1: ଗଞ୍ଜାଗଡ଼ ଦୁର୍ଗରେ ଏବେ ଶ୍ୱେତ ପତାକା ଉଡୁଥିବ, ମୋଗଲମାନଙ୍କ ଶତ୍ରୁ ନୁହେଁ ବନ୍ଧୁ ବୋଲି ଘୋଷଣା କରୁଥିବ।
3: ତାହେଲେ ତମେ ଗଜପତିଙ୍କୁ ଜାଣିଶୁଣି ହାଣମକୁ ପଠେଇଦେଲ ନା?
1: ତାଇ ମନେ କରିପାର।

0: ଆଖର ଥରେ ମୁସଲମାନର ହୁକୁମତି ଚାଲିବ।
1: ଜରୁର ଜରୁର।
0: ହମାରା ବହିନ ସହଜା ରିଜିଆ ଖୋର୍ଦ୍ଧାର ରାଜା ରାମଚନ୍ଦ୍ରକୁ ଭଳି ଯାଇଛି। ଠିକ କରିଛି ରିଜିଆ ବହେନ, ରାମଚନ୍ଦ୍ର ଓରଫ ହାଫିଜ ଖଦରକୁ ସେ ନିକା ହବ। ବନ୍ଦା କୁଇ ହେ
2: ଆଦାବ ଜହାଁପନା,
0: ଯାଅ ଖୋର୍ଦ୍ଧା କା ବାଦଶାହକୁ ଲେ ଆଓ।
2: ଜୋ ହୁକୁମ ଖୋଦା ବନ।
0: ଓର ସୁନୋ, ଶରାବ ପେଶ କରୋ।
2: ଜି ହଜୁର।
0: ଆଇଏ ଆଇଏ ଆଇଏ ଆମର ବିରାଦର ଖୋର୍ଦ୍ଧାର ରାଜା ଆଇଏ। ତସରିଫ ରଖିଏ।
3: ରାମଚନ୍ଦ୍ର ଦେବ ଏଠାରେ ଜଣେ କଏଦୀ, ନାଏବ ନାଜିମଙ୍କ ବିରାଦର ହବାର ତାର ସେ ସୌଭାଗ୍ୟ କୋଉଠି ହବ?
0: ହେବ ହେବ, ସୌଭାଗ୍ୟ ହେବ। ଖୋର୍ଦ୍ଧାର ବାଦଶାହକୁ ଏବେ କଏଦୀ କରିବାକୁ କାହାର ହିମ୍ମତ ଅଛି? ଖୋଦାର ଦୁନିଆରେ ନସିବର ଗର୍ଦିଶ ଲାଗି ରହିଛି। ଅଭି ତକତ କାଲି ତଖ୍ତ ମୁର୍ଶିଦାବାଦର ନବାବ ସୁଜା ଖାନଙ୍କ ବେଟି ହମାରା ବହିନ ରିଜିଆକୁ ଆପଣ ନିକା ହେବେ, ଆମର ବିରାଦର ବନିଯିବେ।
3: ନାଏବ ନାଜିମ
0: ନବାବ ସୁଜା ଖାଁ ଆଜି ବଙ୍ଗ ବିହାର ଓଡ଼ିଶା ସୁବାର ମାଲିକ। ତାଙ୍କର ନେକ ନଜରରୁ ଖୋର୍ଦ୍ଧା ଓ ପୁରୀ ଆଜି ଜାହିର ରହିଛି। ଖୋର୍ଦ୍ଧା ଓ କଟକ ଭିତରେ ବହୁ ଜଙ୍ଗ ଲାଗି ଦୁଇ ପଟେ କେତେ ଖୁନ ଖରାପି ହେଇଛି, ସେଥିରେ ଖୋର୍ଦ୍ଧାର ନୋକସାନ ବେଶୀ। ଆଜି ଆମର ଇଚ୍ଛା ସେ ଜଙ୍ଗ ଓ ଖୁନ ଖରାପି ବନ୍ଦ ହେଉ। ଖୋର୍ଦ୍ଧା କଟକ ଆଉ ମୁର୍ଶିଦାବାଦରେ ବିରାଦରୀ ଆସୁ, ଓଡ଼ିଶା ମୁଲକରେ ଅମନ ଜାରି ହେଉ।
3: ମୁଁ ହିନ୍ଦୁ, ଆପଣମାନେ ମୁସଲମାନ, ଧର୍ମର ଭିନ୍ନତା ମଧ୍ୟରେ ଏ ବିବାହ ସମ୍ଭବ ନୁହେଁ।
0: ଆପଣ ମୁସଲମାନ ବନିଯିବେ, ରାମଚନ୍ଦ୍ର ଦେବରୁ ଆପଣ ହାଫିଜ କାଦର।
3: ହାଫିଜ କାଦର?
0: ହଁ, ହାଫିଜ କାଦର ହେଇ ଆପଣ କଲମା ପଢିବେ, ବହିନ ରିଜିଆ ଆପଣଙ୍କୁ ସାଥି ହେଇଯିବ।
3: କିନ୍ତୁ
0: ଆପଣ ଭାବି ଦେଖନ୍ତୁ, ଆମେ ଜଲ୍ଦି ଜଲ୍ଦି ଏ ସାଥୀ କାମ ସାରିଦବା।

0: ଖୋର୍ଦ୍ଧା ଏବେ ନାଏବ ନାଜିମ ତକୀ ଖାଁର ଅନୁଗ୍ରହ ଉପରେ ତିଷ୍ଠି ରହିଛି। ଖୋର୍ଦ୍ଧାର ଗୃହଶତ୍ରୁ ଆଜି ତାକୁ ଦୁର୍ବଳ କରିଦେଇଛି, ସ୍ୱାଧୀନତା ତାର ବିପନ୍ନ ହୋଇପଡ଼ିଛି। ଖୋର୍ଦ୍ଧାର ସ୍ୱାଧୀନତା ସାଙ୍ଗରେ ପ୍ରଭୁ ଜଗନ୍ନାଥ ବିପନ୍ନ। ଖୋର୍ଦ୍ଧା ଯଦି ଥରେ ମୋଗଲ ଶାସନରେ ଖାସ ହୋଇଯାଏ, ତାହେଲେ ଶ୍ରୀମନ୍ଦିରକୁ ଭାଙ୍ଗି ସେଠାରେ ଗୋଟିଏ ମସଜିଦ ଉଠାଇବାକୁ ତକୀ ଖାଁକୁ କେତେ ସମୟ ବା ଲାଗିବ। ଖୋର୍ଦ୍ଧା କଥା ଯାହା ହେଉ, ଜଗନ୍ନାଥଙ୍କୁ ଯବନ ନିର୍ଯାତନାରୁ ରକ୍ଷା କରିବାକୁ ପଡ଼ିବ। କିଏ କିଏ ସେଠାରେ? ଭିତରକୁ ଆସିପାର। କିଏ କିଏ ତମେ ବୁର୍ଖା ଆବୃତା ନାରୀ ମୂର୍ତ୍ତି? ତମ ମୁହଁ ଉପରୁ ବୁର୍ଖାଟି ସାମାନ୍ୟ ଘୁଞ୍ଚାଇ ଦେବା ପରେ ମୁଁ ଦେଖୁଛି ମେଘ ଗୁହାଡ଼ରେ ଉଙ୍କି ମାରୁଥିବା ଜହ୍ନଟିଏ, ଶାନ୍ତ ସରଳ ନିମିଳିତ ଦୁଇ ଆଖି, ଗୋଲାପୀ ଅଧରରେ ପୁଲକ ଚମକ। କିଏ ତମେ ରୂପସୀ?
1: ମୁଁ ରିଜିଆ। ମା ମୋତେ କିନ୍ତୁ ଡାକୁଥିଲେ ଜବା।
0: ଓ ତମେ ରିଜିଆ, ନବାବ ସୁଜା ଖାଁଙ୍କ ଅଲିଅଳି କନ୍ୟା, ନାଏବ ନାଜିମ ତକୀ ଖାଁଙ୍କ ଭଗ୍ନୀ?
1: ହଁ, ବର୍ତ୍ତମାନ ତାହା ହିଁ ମୋର ଏକମାତ୍ର ପରିଚୟ।
0: କାହିଁକି, ପୂର୍ବରୁ ଅନ୍ୟ କିଛି ପରିଚୟ ଥିଲା ନା କଣ?
1: ହଁ, ମା ମୋର ଥିଲେ ପ୍ରସିଦ୍ଧ ନର୍ତ୍ତକୀ। ନବାବ ସୁଜା ଖାଁଙ୍କ ହାରେମକୁ ସେ କିପରି ଆସିଥିଲେ ତାହା ତ ମୋତେ ଜଣା ନାହିଁ, କିନ୍ତୁ ମା ସବୁବେଳେ ମୋତେ କହୁଥିଲେ ମୁଁ ହେଉଛି ହିନ୍ଦୁ କନ୍ୟା ଜବା।
0: ହିନ୍ଦୁ କନ୍ୟା?
1: ମା ମୋର ଏଇ କଟକରେ କବର ନେଲେ, ସେତେବେଳେ ମୁଁ ତାଙ୍କ ପାଖରେ ଥିଲି। ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା, କିନ୍ତୁ ସେ ଇଚ୍ଛା ଆଉ ତାଙ୍କର ପୂରଣ ହୋଇପାରିଲା ନାହିଁ। ଜଗନ୍ନାଥ ଜଗନ୍ନାଥ ଡା

0: ଡାକି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଆପଣ ସେଇ ଜଗନ୍ନାଥେଶ୍ୱର ରାଜା ନା?
1: ହଁ ରିଜିଆ, କିନ୍ତୁ ମୁଁ ବର୍ତ୍ତମାନ ଏଠାରେ ବନ୍ଦୀ ରାମଚନ୍ଦ୍ର ଦେବ।
0: ଠାକୁର ରାଜା ବୋଲି ମୁଁ ଆପଣଙ୍କୁ ଭଲ ପାଇ ବସିଛି, ମୋତେ କଣ ଗ୍ରହଣ କରିବାକୁ କୁଣ୍ଠିତ ହେବେ ମହାରାଜ? ମୁସଲମାନ ବୋଲି ଘୃଣା କରିବେ? ମା ମୋତେ ସବୁବେଳେ କହୁଥିଲେ ମୁଁ ହିନ୍ଦୁ କନ୍ୟା, ମୁସଲମାନ ନୁହେଁ।
1: କିନ୍ତୁ କିଏ ବିଶ୍ୱାସ କରିବ ସେ କଥା? କିଏ ବିଶ୍ୱାସ କରିବ ସୁଜା ଖାଁର ହାରେମିରେ ତୁମେ ହିନ୍ଦୁ କନ୍ୟା ଯବା ବୋଲି?
0: କାହିଁକି ଆପଣ ବିଶ୍ୱାସ କରିବେ ନାହିଁ? ଆପଣଙ୍କ ବଡ଼ ଠାକୁର ଜଗନ୍ନାଥ କଣ ବିଶ୍ୱାସ କରିବେ ନାହିଁ?
1: ମୁଁ ବିଶ୍ୱାସ କରିବା ନ କରିବାରେ କଣ ଅଛି? ଆଉ ଯାହା କହିଲ ଜଗନ୍ନାଥ, ସିଏ ତ ବ୍ରହ୍ମାଣ୍ଡ ଗୋସାଇଁ, ସବୁ ଜାଣନ୍ତି। ହେଲେ ଲୌକିକତା, ହିନ୍ଦୁ ସମାଜ,
0: ତାହେଲେ ମୋର ଆଶା ଅଭିଳାଷ ସବୁ ବ୍ୟର୍ଥ ହେବ। ମୁଁ ଆପଣଙ୍କ ରାଜ୍ୟ ଚାହେଁ ନାହିଁ ମହାରାଜ, ଗାଦି ଚାହେଁ ନାହିଁ, ଧନ ମାନ କିଛି ଚାହେଁ ନାହିଁ, କେବଳ ଆପଣଙ୍କୁ। ଆଉ
1: ଆଉ ଆଉ କଣ ଚାହୁଁ ପ୍ରକାଶ କର ଜବା।
0: ମା ମୋର ଯାହା ଚାହିଁ ଚାହିଁ ପାଇପାରି ନଥିଲା, ସେଇ ଜଗନ୍ନାଥଙ୍କୁ ଥରେ ଦର୍ଶନ କରିବାକୁ ଚାହେଁ। ମା ମୋତେ କହୁଥିଲା ଜଗନ୍ନାଥଙ୍କୁ ଥରେ ପାଇଲେ କୁଆଡ଼େ ସବୁ ନ ପାଇବାର ଦୁଃଖ ଦୂର ହୋଇଯାଏ।
1: ତୁମ ମା ଠିକ କହିଥିଲେ, ଜଗନ୍ନାଥ ପୂର୍ଣ୍ଣତାର ପ୍ରତୀକ। ଜଗନ୍ନାଥଙ୍କୁ ଯିଏ ପାଇଛି ତାର ଆଉ ଅପ୍ରାପ୍ତି ବୋଲି କିଛି ନାହିଁ।
0: ମୋ ମାର ଶେଷ ଇଚ୍ଛା କଣ ପୂର୍ଣ୍ଣ ହେବ ନାହିଁ ମହାରାଜ? ମୃତ୍ୟୁଶଯ୍ୟାରେ ସେ ମୋତେ ଏଇ ଇନ୍ଦ୍ର ନୀଳମଣି ବସା ମୂର୍ତ୍ତିକାଟି ଦେଇ କହିଥିଲା, ଯଦି କେବେ ତୋର ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଚୁଟେ, ତାହେଲେ ରତ୍ନବେଦୀ ତଳେ ଏଇ ମୂର୍ତ୍ତିଟି ଦେଇଦେବୁ। ହିନ୍ଦୁ କନ୍ୟା ହୋଇ ମୁଁ ତ ହିନ୍ଦୁର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଥରେ ବି ଦେଖିପାରିଲି ନାହିଁ। ତୁ ଚେଷ୍ଟା କରି ଥରେ ହେଲେ ନିଶ୍ଚୟ ଦର୍ଶନ କରିବୁ। ଆପଣ ପରା ଠାକୁର ରାଜା, ଜଗନ୍ନାଥଙ୍କର ପ୍ରଧାନ ସେବକ, ଓଡ଼ିଶାର ଗଜପତି, ଚଳନ୍ତି ବିଷ୍ଣୁ, କୁହନ୍ତୁ ମୋତେ କଣ ଗ୍ରହଣ କରିବେ? ଆଶା ମୋର ପୂର୍ଣ୍ଣ ହେବ?
1: ହଁ, ସେଇ ଜଗନ୍ନାଥଙ୍କ ମହତ୍ୱ ରକ୍ଷା କରିବା ପାଇଁ ମୁଁ ତମକୁ ଗ୍ରହଣ କରିବି ଜବା।
0: ମହାରାଜ,
1: ଗ୍ରହଣ କରିବି।

0: ମହାରାଜ ଯୁଦ୍ଧରେ ପରାଜିତ ହୋଇ ମୋଗଲ ହାତରେ ବନ୍ଦୀ ହୋଇ କଟକ ଚାଲାଣ ହୋଇଛନ୍ତି ଶୁଣିଲି, ଏହା କଣ ସତ୍ୟ ପରମଗୁରୁ ଆପଣ?
1: ସତ୍ୟ ରାଣୀ ମା, ଛାମୁ ମୋଗଲ ହାତରେ ବନ୍ଦୀ ହୋଇଛନ୍ତି, ଆଉ ଯୁଦ୍ଧରେ ପରାଜିତ ହେବା କଥା ଯାହା କହିଲେ, ଯୁଦ୍ଧ ହେଲା ବା କେଉଁଠି? ଗୃହଶତ୍ରୁ ଆଉ ବନ୍ଧୁଦ୍ରୋହୀମାନେ ବିଶ୍ୱାସଘାତ କରିନଥିଲେ, ହୁଏତ ଯୁଦ୍ଧର ଫଳାଫଳ ଅନ୍ୟ ପ୍ରକାର ହୋଇଥାନ୍ତା।
0: କେଉଁମାନେ ବିଶ୍ୱାସଘାତକତା କଲେ ପରମଗୁରୁ ଆପଣ? ଆପଣ ମୋତେ କୁହନ୍ତୁ, ମୁଁ ସେମାନଙ୍କୁ ଦଣ୍ଡ ଦେବି।
1: କାହାକୁ ଆପଣ ଦଣ୍ଡ ଦେବେ ରାଣୀମା? ଗଞ୍ଜାଗଡ଼ର ଦୁର୍ଗପତି ବେଣୁ ଭ୍ରମରବର ତାଙ୍କର ଭେଣୋଇ କୃପାସିନ୍ଧୁ ମାନସିଂହଙ୍କୁ, ନା ଖୋଦ ଖୋର୍ଦ୍ଧା ରାଜାଙ୍କ ବକ୍ସି ବେଣୁ ଭ୍ରମରବର ରାୟଙ୍କୁ?
0: ଆପଣ କଣ କହୁଛନ୍ତି ପରମଗୁରୁ ଆପଣ? ଶେଷକୁ ବକ୍ସି ବିଶ୍ୱାସଘାତକତା କଲେ?
1: ନୁହେଁ ତ ଆଉ କଣ, ନହେଲେ ଛତ୍ରଦ୍ୱାର ଘାଟି ମାଲୁଦ ଫୌଜ ହାତରେ ବିନା ବାଧାରେ ଛାଡ଼ି ଦେଇ ଆସିଥାନ୍ତେ।
2: ରାଣୀମାଙ୍କ ଆଗରେ ମୋ ବିରୁଦ୍ଧରେ କଣ ସବୁ କହୁଛନ୍ତି ପରମଗୁରୁ ଆପଣ?
1: ତୁମର ଛତ୍ରଦ୍ୱାର ଘାଟି ଛାଡ଼ି ଚାଲି ଆସିବା କଥା କହୁଥିଲି ବକ୍ସି, ତୁମରି ପାଇଁ ଖୋର୍ଦ୍ଧା ଆଜି ପରାଜିତ ହେଲା, ଆଉ ମହାରାଜ ମୋଗଲ ହାତରେ ବନ୍ଦୀ ହେଲେ।
0: ବକ୍ସି, ଏହା କଣ ସତ୍ୟ?
2: କଣ ଆଉ କରିଥାନ୍ତି ମୁଁ, ଦେଖିଲି ଛତ୍ରଦ୍ୱାର ଘାଟି ଆମ ପାଇଁ ବିପଦ ସଂକୁଳ ହୋଇପଡୁଛି, ଉଭୟ ପଟରୁ ଆକ୍ରମଣ ହେଲେ ଆମର ଆଉ ନିସ୍ତାର ନାହିଁ, ତେଣୁ ରାଜପୁର ପ୍ରାନ୍ତରକୁ ସୈନ୍ୟବଳ ଉଠାଇ ଆଣିଲି। ଉଦ୍ଦେଶ୍ୟ ଥିଲା ସେହି ରାଜପୁର ପ୍ରାନ୍ତରରେ ମୋଗଲମାନଙ୍କୁ ବାଧା ଦେବାକୁ।
1: କାହିଁ, ରାଜପୁର ପ୍ରାନ୍ତରେ ତୁମେ ମୋଗଲମାନଙ୍କ ସହିତ ଯୁଦ୍ଧ କଲ ନାହିଁ ତ ବକ୍ସି?
2: ଯୁଦ୍ଧ କରିବା ପର୍ଯ୍ୟନ୍ତ କଥା ରହିଲା କେଉଁଠି? ମହାରାଜା ଯେମିତି ବନ୍ଦୀ ହୋଇଗଲେ, ତକି ଖାଁ ମୋଗଲ ସେନା ଉଠାଇ ନେଇ କଟକ ରମାନା ହୋଇଗଲା, ଯୁଦ୍ଧ ଆଉ କରିଥାନ୍ତି କାହା ସହିତ?
0: ଛାଡ଼ନ୍ତୁ, ନିଜ ଭିତରେ ଯୁକ୍ତିତର୍କ କରି କିଛି ଆଉ ଲାଭ ନାହିଁ, ଆପଣ ମନ୍ତ୍ରୀ ସେନାପତି ଉଭୟ ଅଛନ୍ତି, କୁହନ୍ତୁ କଣ କରିବାକୁ ହେବ, ମହାରାଜାଙ୍କୁ କିପରି ମୁକ୍ତ କରାଯାଇପାରିବ?
2: ମହାରାଜାଙ୍କୁ ମୁକ୍ତ କରିବା ପାଇଁ ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ ରାଣୀମା, ମୁଁ ଯାହା ସମ୍ବାଦ ପାଇଛି ତାହା ଯଦି ସତ୍ୟ ହୋଇଥାଏ, ତେବେ ମହାରାଜାଙ୍କୁ ତକି ଖାଁ ସସନ୍ମାନେ ଛାଡ଼ିଦେବ।
1: କିପରି?
0: ତୁମେ ସତ କହୁଛ ବକ୍ସି, ରାଜା ମୁକ୍ତି ପାଇବେ?
2: ହଁ ରାଣୀମା,

0: ମହାରାଜା ବର୍ତ୍ତମାନ ମୁସଲମାନ ହୋଇ ନବାବ ସୁଜା ଖାଁର କନ୍ୟା ତଥା ତକି ଖାଁର ଭଉଣୀ ରିଜିଆକୁ ବିବାହ କରିଛନ୍ତି।
1: ବକ୍ସି
2: ବକ୍ସି ଏହା କୁ ସତ୍ୟ?
0: ମୁଁ କାହିଁକି ମିଥ୍ୟା କହିବି ରାଣୀ ମା, ମୋର ଏଥିରେ କି ଲାଭ ଅଛି? ଲୋକେ ସିନା ମୋତେ ସନ୍ଦେହ କରୁଛନ୍ତି, ହେଲେ ଆପଣ କଣ ସନ୍ଦେହ କରିବେ?
2: ନା, ମୁଁ ତୁମକୁ ସନ୍ଦେହ କରୁନାହିଁ ବକ୍ସି, କିନ୍ତୁ ତୁମ କଥା ଯଦି ସତ୍ୟ ହୋଇଥାଏ ତେବେ ମହାରାଜା ଖୋର୍ଦ୍ଧାରେ ପହଞ୍ଚିବା ପୂର୍ବରୁ ମୁଁ କୁମାର ଭାଗିରଥୀକୁ ସାଙ୍ଗରେ ନେଇ ପିତ୍ରାଳୟ ବାଣପୁରକୁ ଚାଲିଯିବି।
1: ଆପଣ ଏପରି ବ୍ୟସ୍ତ କାହିଁକି ହେଉଛନ୍ତି ରାଣୀମା? ଧୈର୍ଯ୍ୟ ଧରନ୍ତୁ। ପ୍ରକୃତ ଘଟଣା କଣ? କେଉଁ ପରିସ୍ଥିତିରେ ଘଟଣା ଘଟିଛି? କିଛି ନ ବୁଝି ନ ସୁଝି
2: ଯେଉଁ ପରିସ୍ଥିତିରେ ଏହା ଘଟୁନା କାହିଁକି ଗୋଟେ ମୁସଲମାନ ସ୍ତ୍ରୀ ଖୋର୍ଦ୍ଧାର ରାଣୀ ହେବ, ମୁଁ ଏହା ଆଦୌ ସହ୍ୟ କରିପାରିବି ନାହିଁ। ମୁଁ ଏଇକ୍ଷଣି ବାଣପୁରକୁ ଚାଲି ଯାଉଛି।
0: ଆଉ କୁମାର?
2: କୁମାରକୁ ବି ମୋ ସାଥିରେ ନେଇ ଯାଉଛି।
1: ରାଜ୍ୟରେ ସବୁ ବିଭ୍ରାଟ ହେଇଯିବ ରାଣୀମା, ସବୁ ବିଭ୍ରାଟ ହେଇଯିବ।
2: ହେଇଯାଉ, ତୁମେ ମନ୍ତ୍ରୀ ସେନାପତି ସେ କଥା ବୁଝ,

0: ସବୁ ବ୍ୟର୍ଥ ହେଇଗଲା ଦେୱାନୀ, ସବୁ ବ୍ୟର୍ଥ ହେଇଗଲା। ଖୋର୍ଦ୍ଧା ସିଂହାସନଟା ଏପରି ଭାବରେ ଯେ ହାତ ମୁଠାରୁ ଖସିଯିବ ମୁଁ କ'ଣ ସ୍ୱପ୍ନରେ ସୁଦ୍ଧା ଭାବିଥିଲି। ଟିକାଲି ଯୁଦ୍ଧରେ ଗଜପତି ହାଣ ଖାଇବେ, ନହେଲେ ମୋଗଲ ହାତରେ ବନ୍ଦୀ ହୋଇ ଶୁଳିଖୁଣ୍ଟକୁ ଯିବେ ବୋଲି ମନେ କରୁଥିଲି। ମୁଁ କ'ଣ କେବେ ଚିନ୍ତା କରିଥିଲି ଯେ ରାମଚନ୍ଦ୍ର ଦେବ ପୁଣି ଖୋର୍ଦ୍ଧା ସିଂହାସନକୁ ଫେରିବେ, ନାଏବ ନାଜିମ ତକି ଖାଁର ଭଗ୍ନିପତି ହୋଇ। ମୋର ସବୁ ଆଶା ଧୂଳିସାତ ହୋଇଗଲା ଦେୱାନୀ।
1: କାହିଁକି ଏମିତି ବ୍ୟସ୍ତ ବିବ୍ରତ ହେଉଛ ବକ୍ସି? ଧୈର୍ଯ୍ୟ ଧରି ଅପେକ୍ଷା କର, ପୁଣି କ'ଣ ସୁଯୋଗ ଆସିବ ନାହିଁ? ଏବେ ପାଇକ ସାମନ୍ତ ଓ ଦୁର୍ଗ ଅଧିକାରୀମାନେ ଧର୍ମଚ୍ୟୁତ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦରଙ୍କୁ ଗଜପତି ଭାବରେ ସ୍ୱୀକାର କରିବାକୁ ଇଚ୍ଛୁକ ନୁହନ୍ତି। ତମେ ଯଦି ଟିକେ ହାତ ହଲେଇ ଦେବ ନା, ସବୁ ଶେଷ, କେହି ବି ପାଟି ଫିଟେଇ ପାରିବେ ନାହିଁ।
0: ସେ କଥା କ'ଣ ମୁଁ ଚିନ୍ତା କରିନାହିଁ ବୋଲି ଭାବୁଛ ଦେୱାନ? କିନ୍ତୁ କଥାଟା ଏଡ଼େ ସହଜ ନୁହେଁ। ପ୍ରବଳ ପ୍ରତାପୀ ତକି ଖାଁର ଭିଣୋଇ ହାଫିଜ କାଦର ଦେହରେ ହାତ ଦେବ, ଏହି ହିମ୍ମତ କାହାର ଅଛି?
1: ବେଶ, ତାହେଲେ ଶଳା ଭିଣୋଇଙ୍କ ମଧ୍ୟରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରି ପରସ୍ପରକୁ ଶତ୍ରୁ କରାଇ ରାଜାଙ୍କୁ ଖୋର୍ଦ୍ଧା ସିଂହାସନରୁ ହଟେଇ ଦିଅ।
0: ତା ଠିକ ଯେ, ହେଲେ କେମିତି ତାହା ସମ୍ଭବ ହେବ?
1: ବକ୍ସି, ସେ ବେଳ ଆସିଯାଇଛି ବୋଲି ଜାଣ। ଖାଲି ସୁଯୋଗର ସଦ୍ବ୍ୟବହାର କରିପାରିଲେ ସବୁ ଠିକ୍।
0: ସେ ବେଳ ଆସିଯାଇଛି, ତମେ କ'ଣ କହୁଛ? ମୁଁ ତ କିଛି ବୁଝିପାରୁନାହିଁ।
1: ଚିକାକୋଲର 2 ବର୍ଷର ପେସ୍କିସ୍ 3 ଲକ୍ଷ ଟଙ୍କା ଧରି ସେଠାକାର ଦେୱାନ କଟକ ବାରବାଟୀ କିଲ୍ଲାକୁ ରମାନା ହେବ।
0: ଏ ଖବରରେ ଆମର କି ସମ୍ପର୍କ
1: ଅଛି? ଅଛି ବକ୍ସି। ଖୋର୍ଦ୍ଧା ମୁଲକ ଭିତର ଦେଇ ସେ ପେସ୍କିସ୍ ଟଙ୍କା ଯେପରି ନିରାପଦରେ କଟକରେ ପହଞ୍ଚିବ, ତାର ସୁବ୍ୟବସ୍ଥା କରିବା ପାଇଁ ତକି ଖାଁ ମହାରାଜାଙ୍କ ନିକଟକୁ କଡ଼ା ତାଗିଦ ପଠାଇଛି।
0: ସେ କଥା ରାଜା ବୁଝିବେ, ଆମର ସେଥିରେ କ'ଣ କରିବାର ଅଛି?
1: ବକ୍ସି, କିଛି ବୁଝିପାରିଲ ନାହିଁ? ଏହି ବୁଦ୍ଧି ନେଇ ତୁମେ ଖୋର୍ଦ୍ଧା ସିଂହାସନ ଉପରେ ଆଖି ପକାଉଛ? ଖୋର୍ଦ୍ଧା ସୀମା ମଧ୍ୟରେ ଯଦି ଚିକାକୋଲର ଦେୱାନ ଉପରେ ଚଢ଼ାଉ ହୋଇ ପେସ୍କିସ୍ ଟଙ୍କା ବାଟମାରଣା ହୋଇଗଲା, ତାହେଲେ
0: ସାବାସ ସାବାସ ଦେୱାନେ, ବଢ଼ିଆ ଖବରଟା ଆଣିଲ। 3 ଲକ୍ଷ ଟଙ୍କା ଯଦି ବାଟମାରଣା ହୋଇଯିବ, ତକି ଖାଁ କ'ଣ ଆଉ ଧୈର୍ଯ୍ୟ ଧରି ରହିବ? ଆଚ୍ଛା, ରାଜା କ'ଣ ଏ ଖବର ପାଇଲେଣି?
1: ନା, ସେ କଥା କ'ଣ ମୁଁ କରାଇ ଦିଅନ୍ତି? ଖବର ପାଇଲା ପରେ ଖବର ବାହାକକୁ କଟକ ଫେରାଇ ଦେଇଛି। ରାଜାଙ୍କୁ ସେ ଖବର ଦେଇଦେଇଛି ବୋଲି ତକି ଖାଁକୁ ଜଣେଇ ଦେବ।
0: ଠିକ କରିଛ, ଠିକ କରିଛ। ବର୍ତ୍ତମାନ ମହାରାଣୀ ଲଳିତା ମହାଦେଈଙ୍କୁ ମୁଁ ଚିଠି ଲେଖିଦେଉଛି, ବାଣପୁର ସାଲେରୀ ଘାଟିଠାରେ ଯେପରି 3 ଲକ୍ଷ ଟଙ୍କା ବାଟମାରଣା ହେବ, ସେ ତାର ବ୍ୟବସ୍ଥା କରିବେ, ଫଳରେ ତକି ଖାଁ ବୁଝିବ ମହାରାଜା ରାମଚନ୍ଦ୍ର ଦେବ ଏ ଟଙ୍କା ଲୁଟି ନେଲେ। ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ, ସେଥିରେ ଆମର ଲାଭ, ବୁଝିଲ ତ ଦିୱାନେ?
1: ବୁଝିଗଲି ବକ୍ସି, କଣ୍ଟକ ନଇବା କଣ୍ଟକ।

0: ବର୍ତ୍ତମାନ ତକେଖା ଖୋର୍ଦ୍ଧା ଓ ଖୋର୍ଦ୍ଧା ରାଜା ଉପରେ ରାଗି ରକ୍ତଚଳ ଚୋବଉଛି। କୋଉ ମୁହୂର୍ତ୍ତରେ ସେ ଆକ୍ରମଣ କରି ବସିବ କହିହଉନି। ଖୋର୍ଦ୍ଧା କଥା ଯାହା ହଉ, ପ୍ରଭୁ ଜଗନ୍ନାଥଙ୍କ ପାଇଁ ମୋର ସବୁ ଚିନ୍ତା।
1: ତକିଖା ଏଥର ଆକ୍ରମଣ କଲେ ଜଗନ୍ନାଥଙ୍କୁ ଏକାଥରେ ପୁରୀ ଛଡ଼ା କରିବାକୁ ପଡ଼ିବ ଛାମୁ। ଥରକୁ ଥର ବିଲେଇ ଛୁଆ ପରି ପୁରୀରୁ ଚିଲିକା, ଚିଲିକାରୁ ପୁରୀ କରିବା ଅପେକ୍ଷା ମୋଗଲ ଶାସନ ଥିବା ଯାଏ ଜଗନ୍ନାଥଙ୍କୁ ଅରଣ୍ୟରେ ହିଁ ରଖିବାକୁ ପଡ଼ିବ।
0: କୋଉଠି ଅରଣ୍ୟ ତାଙ୍କ ପାଇଁ ଏବେ ନିରାପଦ ହବ ବୋଲି ଭାବୁଛ ବିଷୟ?
1: ସେତକୁ ଚିନ୍ତା କରନ୍ତୁ ନାହିଁ ଛାମୁ, ସେ ବେଳ ଆସିଲେ ଚକା ଆଖିଆ ଆପେ ସେ ସ୍ଥାନ ଦେଖାଇଦେବେ।
2: ଜଗନ୍ନାଥ ଅରଣ୍ୟରେ ରହିବେ ରତ୍ନ ସିଂହାସନ ଛାଡ଼ି, ଆପଣ ଏ କି କଥା କହୁଛନ୍ତି ନରସିଂହ ବିଷୋଇ?
1: ଦିନେ ଅରଣ୍ୟ ହିଁ ଜଗନ୍ନାଥଙ୍କର ମୂଳ ଆବାସ ଥିଲା। ବିଶ୍ୱାବସୁ ତାଙ୍କୁ ଅରଣ୍ୟ ନାରାୟଣ ରୂପରେ ପୂଜା କରୁଥିଲା। ଜଗନ୍ନାଥ ହେବେ ସେହି ଅରଣ୍ୟ ନାରାୟଣ ହେବେ, ସେଥିପାଇଁ ଏତେ ଚିନ୍ତା କାହିଁକି?
3: ମହାରାଜଙ୍କର ଜୟ ହେଉ।
0: କି ସମ୍ବାଦ ପ୍ରହରୀ?
3: ବାଲୁଗାଁର ଜଣେ ଲୋକ ଶାମୁକ ପାଇଁ ଏଇ ଚିତାଉଟି ଆଣିଛି ମହାରାଜ, ନିଅନ୍ତୁ ଶାମୁ।
4: ଚିତାଉରେ ଏମିତି କଣ ଲେଖା ଅଛି କି ଶାମୁ, ଆପଣ ଏପରି ଗମ୍ଭୀର ହୋଇ ପଡ଼ିଛନ୍ତି?
2: କଣ କିଛି ସମ୍ବାଦ?
0: ହଁ, ଚିକାକୁଲର ଦେୱାନ 3 ଲକ୍ଷ ପେସ୍କିସ୍ ଟଙ୍କା ନେଇ କଟକ ରମାନା ହେବ। ବକ୍ସି ବେଣୁ ଭ୍ରମରବର ମହାରାଣୀ ଲଳିତାଙ୍କୁ ଚିଠି ଲେଖିଛି ବାଣପୁର ସାଲେରୀ ଘାଟିରେ ଏହି ଟଙ୍କାକୁ ବାଟମାରଣା କରିନେବାକୁ, ଫଳରେ ତକିଖା ବୁଝିବ ଖୋର୍ଦ୍ଧା ରାଜା ଟଙ୍କା ଲୁଟିନେଲେ, ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ।
2: ଆପଣଙ୍କ ସେ ବକ୍ସିଟି ମରାତ୍ମକ ତମ୍ପ ସାପଟିଏ ଛାମୁ, ଉଚିତ ଦଣ୍ଡ ତାର ପ୍ରାପ୍ୟ।
4: ଭଗୀ ଭ୍ରମରବରର କୁଳାଙ୍ଗାର ପୁଅ ବେଣୁ ରାଉତ ବିଶ୍ୱାସଘାତକଠାରୁ ଅଧିକ ଆଉ କ'ଣ ହୁଅନ୍ତା? ମୁଁ ତାକୁ ହାଡ଼େ ହାଡ଼େ ଚିହ୍ନିଛି। କୃଷ୍ଣ ନରିନ୍ଦ୍ର ଓ ବଡ଼ପରିଛା ମହାପାତ୍ରଙ୍କ ସହିତ ମିଶି କିଛି ଗୋଟାଏ ଷଡ଼ଯନ୍ତ୍ର କରୁଥିବ ବୋଲି ମୁଁ ଯାହା ଆଶଙ୍କା କରୁଥିଲି, ତାର ପ୍ରମାଣ ହାତେ ହାତେ ମିଳିଗଲା।
2: ଘର ଢିଙ୍କିତ କୁମ୍ଭୀର ଦୋଷ ଦେବା କାହାକୁ?
0: ଆମ ପାଇକମାନଙ୍କୁ ବେତନ ଦେବା ପାଇଁ ଆଉ ଫିରିଙ୍ଗିମାନଙ୍କଠାରୁ ବନ୍ଧୁକ କିଣିବା ପାଇଁ ଟଙ୍କାର ଅଭାବ ଥିଲା ନା? ଯାହା ହଉ, ବକ୍ସି ଏଥିପାଇଁ ଭଲ ବ୍ୟବସ୍ଥାଟିଏ କରି ଆମର ବଡ଼ ଉପକାର କରିଦେଇଛନ୍ତି।
1: ସେ ଟଙ୍କା ଛାମୁଙ୍କ ହାତକୁ କିପରି ଆସିବ ଯେ ଛାମୁ ପାଇକମାନଙ୍କୁ ବେତନ ଦେବେ ଆଉ ବନ୍ଧୁକ କିଣିବେ?
0: ମୋର ଯାହା ମନେ ହୁଏ, ଚିକାକୋଲର ପେସ୍କିସ୍ ଟଙ୍କା ବାଟମାରଣା ହେଲା ପରେ ତକିଖା ନିଶ୍ଚୟ ଖୋର୍ଦ୍ଧା ଆକ୍ରମଣ କରିବ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଖୋର୍ଦ୍ଧା ସହିତ ମିଶି ତକିଖାର ପ୍ରତିରୋଧ କରିବେ। କେବଳ ଖୋର୍ଦ୍ଧାକୁ ନୁହେଁ, ସମଗ୍ର ଓଡ଼ିଶାର ପ୍ରାଣ ଜଗନ୍ନାଥଙ୍କୁ ଜବନ ହାତରୁ ରକ୍ଷା କରିବାକୁ ହେବ।
5: ହଁ ହଁ, ଆମେ ସମସ୍ତେ ଖୋର୍ଦ୍ଧା।

0: ପରମଗୁରୁ ଆପଣେ, ଗୁପ୍ତଚର ଫେରିଲା, ଆଉ କିଛି ସମ୍ବାଦ ମିଳିଲା?
1: ମହାରାଜ, ରଥିପୁର ଗଡ଼ର ପାଇକମାନେ ମଧ୍ୟ ମେଳିଆ ହୋଇଛନ୍ତି। ସେମାନେ ଗଡ଼ ଛାଡ଼ି ପଳେଇ ଯାଇଛନ୍ତି। ତକି ଖାଁକୁ ସେଠାରେ ପ୍ରତିରୋଧ କରିବାକୁ କେହି ନାହାନ୍ତି।
0: ତକି ଖାଁ ତାହେଲେ ରଥିପୁର ଗଡ଼ ଅଧିକାର କରିସାରି ଖୋର୍ଦ୍ଧା ରମାନା ହବ?
1: ଯାହା ଜଣାଯାଉଛି ତାହା ହିଁ ହବ।
0: ଆଠଗଡ଼ର ସାମନ୍ତ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ତାଙ୍କର ସୈନ୍ୟ ସାମନ୍ତ ନେଇ ଏଠାରେ ପହଞ୍ଚିବାର ଥିଲା, ଆସିଲେ ସେମାନେ?
2: ହଁ ମଣିମା, ତାଙ୍କ ସହିତ ଚମ୍ପାଗଡ଼ର ଦଳଗଞ୍ଜନ ଓ କୁରାଡ଼ମଲର ପୀତାମ୍ବର ମଙ୍ଗରାଜ ମଧ୍ୟ ସଦଳ ବଳେ ଆସିଛନ୍ତି। ତକି ଖାଁ ରଥିପୁର ଦଖଲ କରିବାକୁ ଆଗେଇ ଚାଲିଛି। ଶିଶୁପାଳଗଡ଼, ଧଉଳିଗଡ଼, ଏପରିକି ରଥିପୁର ଗଡ଼ ମଧ୍ୟ ବିନା ବାଧାରେ ସେ ଅଧିକାର କରିନେବେ।
0: ଆପଣ ଠିକ୍ ଭାବିଛନ୍ତି। ବର୍ତ୍ତମାନ ଆମକୁ ଖୋର୍ଦ୍ଧାଗଡ଼କୁ ଫେରିଯିବାକୁ ପଡ଼ିବ। ଏଠାରେ ଅପେକ୍ଷା କରି ଲାଭ ନାହିଁ, ଯାହା ହବା କଥା ଖୋର୍ଦ୍ଧାଗଡ଼ରେ ହବ।
3: ବକ୍ସି ବେଣୁ ଭ୍ରମରବର, ଦେୱାନ କୃଷ୍ଣ ନରେନ୍ଦ୍ର ଆଉ ଧଉଳିଗଡ଼ର ନବଘନ ସାମନ୍ତରାୟଙ୍କର କିଛି ସମ୍ବାଦ ପାଇଛନ୍ତି ଛାମୁ?
0: ଯୋଉ ସମ୍ବାଦ ପାଇଛି ତା ଯଦି ସତ୍ୟ ହେଇଥାଏ ତାହେଲେ ବିଶ୍ୱାସଘାତକମାନଙ୍କୁ ଅତି ଶୀଘ୍ର ଉଚିତ ଶାସ୍ତି ଦିଆଯିବ। ହଁ ପରମଗୁରୁ, ଆପଣେ ସୈନ୍ୟମାନଙ୍କୁ ଖୋର୍ଦ୍ଧାଗଡ଼କୁ ଆଗେଇବାକୁ ନିର୍ଦ୍ଦେଶ ଦିଅନ୍ତୁ।
1: ଯଥା ଆଜ୍ଞା ଛାମୁ।

0: ଆଉ କିଛି ସମ୍ବାଦ ପାଇଲ ଦିୱାନେ?
1: ରଥିପୁରଗଡ଼ର ପାଇକମାନେ ମଧ୍ୟ ଆମ ସହିତ ସହଯୋଗ କରୁଛନ୍ତି। ସେମାନଙ୍କ ଆଡୁ ତକି ଖାଁକୁ ଆଦୌ ପ୍ରତିରୋଧ ହେବ ନାହିଁ। ଖୋର୍ଦ୍ଧାର ଭିତରଗଡ଼ ଛାଡ଼ି ରାଜା ମଧ୍ୟ ପଳାଇଛନ୍ତି ବୋଲି ନବଘନ ସାମନ୍ତରାୟ ଖବର ଆଣିଛନ୍ତି।
0: କଣ କହିଲ, କଣ କହିଲ, ରାଜା ଭିତରଗଡ଼ ଛାଡ଼ି ପଳାଇ ଯାଇଛନ୍ତି? ଏ ସମ୍ବାଦ କଣ ସତ୍ୟ ଦେୱାନେ?

0: କହନ ପରା ଖୋର୍ଦ୍ଧାରୁ ଏବେ ଫେରିଲେ, ଭିତରଗଡ଼ ଉଆସରେ ରାଜା ନାହାନ୍ତି, ଖୋର୍ଦ୍ଧା ଦାଣ୍ଡ ଆଜି ଶୂନଶାନ, କାଉ ଉଡୁଛି।
1: ତାହେଲେ କଣ ଖୋର୍ଦ୍ଧାର ପାଇକମାନେ ମେଳିଆ ହେଲେ?
0: ଯାହା ଜଣାଯାଉଛି ଖୋର୍ଦ୍ଧାର ପାଇକମାନେ ମେଳିଆ ହୋଇଛନ୍ତି।
1: ଏଇଟା ତେବେ ସୁବର୍ଣ୍ଣ ସୁଯୋଗ, ଖୋର୍ଦ୍ଧା ସିଂହାସନ ଖାଲି, ଏଇ ମୌକରେ ଆମେ ଯଦି ଖୋର୍ଦ୍ଧା ସିଂହାସନ ଅଧିକାର କରି ବସିବା, ତାହେଲେ ତକି ଖାଁ ଯେତେବେଳେ ଖୋର୍ଦ୍ଧାରେ ପହଞ୍ଚିବ, ତା ସହିତ ସନ୍ଧି କରି ଖୋର୍ଦ୍ଧା ରାଜଗାଦିକୁ ନିଜର ଅକ୍ତିଆରରେ ରଖାଯାଇପାରିବ। ରାଜା ତକି ଖାଁର ହାଣ ମୁହଁରେ ଯାଆନ୍ତୁ କି ନ ଯାଆନ୍ତୁ, ଖୋର୍ଦ୍ଧା ସିଂହାସନରୁ ତ ସବୁଦିନ ପାଇଁ ନିଶ୍ଚୟ ଯିବେ। ହେ ମା ଭବାନୀ, ସାହୁ ମା, ବକ୍ସି ବେଣୁଧର ପାଇଁ ଏଇ ଶେଷ ସୁଯୋଗ ମା।
0: ପ୍ରସ୍ତାବଟି ମନ୍ଦ ନୁହେଁ ବକ୍ସି, ଏଠାରେ ବେତନଟି ଆଉ ବାଉଁଶ ବଣ ଭିତରେ ଲୁଚି ରହିବା ଅପେକ୍ଷା ଭିତରଗଡ଼ ଉଆସର ତକି ଖାଁକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହେବା କୂଟନୀତି ଓ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଲାଭପ୍ରଦ।
1: ତାହେଲେ ଆଉ ବିଳମ୍ବ କାହିଁକି, ଶୁଭଶ୍ଚ ଶୀଘ୍ରମ।
0: ମା ଭବାନୀ ଏଥର ପ୍ରସନ୍ନ ହେଲେ ବୋଲି ଜାଣନ୍ତୁ ବକ୍ସି ସାମନ୍ତେ, ଖୋର୍ଦ୍ଧା ସିଂହାସନ ପ୍ରାପ୍ତି ଏଥର ସୁନିଶ୍ଚିତ।
1: ହେ ମା ଭବାନୀ, ମୋ ଅଭିଷ୍ଟ ପୂର୍ଣ୍ଣ କର ମା, ଖୋର୍ଦ୍ଧା ସିଂହାସନ ପାଇଲେ ତତେ ନରବଳି ଦେବି ମା, ତତେ ନରବଳି ଦେବି।
2: ବିଶ୍ୱାସଘାତକ ବେଣୁ ଭ୍ରମରବର ଦେୱାନ କୃଷ୍ଣ ନରେନ୍ଦ୍ର, ଧଉଳିଗଡ଼ ଦୁର୍ଗପତି ନବହନ ସାମନ୍ତରାୟ, ବଡ଼ ପରିଛା ମହାପାତ୍ର, କୃତଘ୍ନ ରାଜଦ୍ରୋହୀ ଦେଶଦ୍ରୋହୀ କୁକୁରର ଦଳ, ଆଜି ତମମାନଙ୍କର ଆଉ ନିସ୍ତାର ନାହିଁ।
3: କେଉଁଦିନ ଠାରୁ ଏ ବେଣୁ ରାଉତେ ବକ୍ସିରୁ ଖୋର୍ଦ୍ଧା ମହାରାଜା ହେଲେ କି ଦେବାନେ? କୁହନ୍ତୁ ସମସ୍ତେ ଜୟ ଜଗନ୍ନାଥଙ୍କର, ଜୟ ଜଗନ୍ନାଥଙ୍କର, ଜୟ ଖୋର୍ଦ୍ଧା ମହାରାଜା ରାମଚନ୍ଦ୍ର ଦେବଙ୍କର।
2: ଛନ୍ନଗଡ ବନ୍ଦୀ କର, ବନ୍ଦୀ କର ଏ କୁକୁର ବିଶ୍ୱାସଘାତକ ମାନଙ୍କୁ।
1: ଛାମୁଙ୍କର ଏହା କଣ ନ୍ୟାୟ? କେଉଁ ଅପରାଧରେ ଆମମାନଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଉଛନ୍ତି ଛାମୁ?
2: ଜାଣିପାରୁନା ତୁମର ଅପରାଧ? ତମେ ପରା ଖୋର୍ଦ୍ଧା ରାଜାର ସେନାପତି, ରାଜାକୁ ଓ ରାଜ୍ୟକୁ ରକ୍ଷା କରିବାର ଶପଥ ନେଇଥିଲ ତମେ, ହେଲେ କରିଛ କଣ?
1: ଛାମୁ
2: ଚୁପ୍ କର, ମୁଁ କିଛି ଶୁଣିବାକୁ ଚାହେଁ ନାହିଁ। ବିଚାର ବେଳେ ତମେ ତମର କୈଫିୟତ ଦବ, ଆଜିଠାରୁ ତମେ ଆଉ ଖୋର୍ଦ୍ଧାର ବକ୍ସି ନୁହଁ।
4: କୋଷରୁ ତରବାରୀ ବାହାର କରି ଆତ୍ମରକ୍ଷାର ବୃଥା ଚେଷ୍ଟା କର ନାହିଁ ବେଣୁ ଭ୍ରମରବର, ଏ ବିରାଟ ମିଳିତ ବାହିନୀ ପାଖରେ ତୁମେ କେତେ ଜଣ ମୁଷ୍ଟିମେୟ କୃତଜ୍ଞ ବିଶ୍ୱାସଘାତକ, ଫୁଙ୍କି ଦେଲେ ତୁମେ ତୃଣ ସଦୃଶ ଉଡ଼ିଯିବ, ଯଥାଶୀଘ୍ର ଅସ୍ତ୍ର ତ୍ୟାଗ କର।
2: ଅସ୍ତ୍ର ତ୍ୟାଗ କର ବିଶ୍ୱାସଘାତକ ଦଳ, ନଚେତ ମରିବା ପାଇଁ ପ୍ରସ୍ତୁତ ହୁଅ। ସୈନ୍ୟଗଣ ବନ୍ଦୀ କରି କାରାଗାରରେ ନିକ୍ଷେପ କର ଏ ରାଜଦ୍ରୋହୀ ଦେଶଦ୍ରୋହୀ ମାନଙ୍କୁ।

0: ଆଉ ତମ ସହିତ ମୁଲାକାତ ହେଇପାରିଲା ନାହିଁ।
1: ହାଫିଜ କାଦର,
0: ଆଉ ବିଳମ୍ବ କାହିଁକି ଅଛୁ? ଏଇ ମୁଁ ହାଫିଜ କାଦର, ଆପଣଙ୍କ ଭାଇ ବିରାଦର ଜାହାଁପନା, ଆପଣଙ୍କ ଦରବାରରେ ହାଜର ଅଛି। ଜାହାଁପନା, ନିଜ ହାତରେ ତଲୱାର ଚୋଟରେ ଏ ମୁଜରିମର ମୁଣ୍ଡଟାକୁ ଛିଡ଼େଇ ଦିଅନ୍ତୁ। ମୁଁ ବେଆଦବ, ମୁଁ ମୁଜରିମ, ମୁଁ କସୁର କରିଛି।
1: ହୋସ ମେ ଆଓ ହାଫିଜ କାଦର, ହୋସ ମେ ଆଓ।
0: ହୋସ କଣ ବେହୋସ କଣ? ଜାହାଁପନାଙ୍କର ଜଣେ ଶୁଦ୍ଧା ଦୁଶ୍ମନ ଥିବା ପର୍ଯ୍ୟନ୍ତ ହାଫିଜ କାଦର କଦାପି ହୋସରେ ରହିପାରିବ ନାହିଁ।
1: ଦୁଶ୍ମନ ତ ତୁମେ ହାଫିଜ କାଦର, ସେଇ ତ ମୋର ମୁସିବତ। ପୀର ମୁଜାହିଦ ଘାଜି ଖାଁକୁ କତଲ କଲା କିଏ?
0: ଇନ୍ସାଲ୍ଲାହ, ପୀର ମୁଜାହିଦ ଘାଜି ଖାଁଙ୍କ କୁର୍ବାନୀରେ ଜଣେ ଶହୀଦ ପଡ଼ିଲା ସିନା, ସୈତାନ ଜଣେ ବିଲକୁଲ କମିଲା ନାହିଁ।
1: ଟିକା କୋଲ ଫୌଜଦାର ଠାରୁ ପେସ୍କେସ୍ ଟଙ୍କା ଲୁଟେଇ ଯିବାର ଜିମାଦାରୀ କାହାର? ଏସବୁ ଖୁନି ରାହାଜାନୀରେ ତୁମେ ହାଫିଜ କାଦର ସାଲିସ ନଥିଲେ, ଇଦ ପରବରେ କଟକ ନ ଆସି ଖୋର୍ଦ୍ଧାରେ ଲୁଚି ରହିଥାନ୍ତ କାହିଁକି?
0: ତୋବା ତୋବା, ଖୋଦା ବନ ଜାହାଁପନା, ଦିନ ଦୁନିଆର ମାଲିକ, ପେସ୍କେସ୍ ଟଙ୍କା ରାହାଜାନୀ ପାଇଁ ମୋତେ ଫାଶି ଦିଅନ୍ତୁ ପଛେ, ମାତ୍ର ଯୋଉ କମ୍ବକ୍ତ ଦୁଶ୍ମନ ରାହାଜାନୀ କଲା ସେ ଲୁଟେରାକୁ ଉଚିତ ଶାସ୍ତି ଦିଆଯାଉ। ଏଇ ଚିଠିରେ ସବୁ ସାକ୍ଷୀ ପ୍ରମାଣ, ଦୋସ୍ତ କିଏ ଦୁଶ୍ମନ କିଏ ତା ବି ରହିଛି ଏଇ ଚିଠି ଭିତରେ।
1: ଜୁଲଫିକର, ଚିଠି ପଢ।
2: ପଢୁଛି ଜାମ୍ପନା। ଗଜପତି ରାମଚନ୍ଦ୍ର ଦେବ ଓରଫ ମ୍ଳେଚ୍ଛ ହାଫିଜ କାଦରଙ୍କ ଆଠ ଅଙ୍କ ଧନୁ ପାଞ୍ଚ ଦିନ
3: ଶ୍ରୀକ୍ଷେତ୍ରପୁରୀ ବାଲିସାହି ନଗରରୁ ଖୋର୍ଦ୍ଧା ମହାରାଣୀ ଲଳିତା ମହାଦେବୀ ବାଣପୁର ଆସକୁ ଖୋର୍ଦ୍ଧାର ବକ୍ସି ବେଣୁ ଭ୍ରମରବର ଦେବରାୟର ଯଥାମାନ୍ୟ ସହ ଏ ଚିଟାଉ ଲେଖିବାର ଅଭିପ୍ରାୟ ଏହିକି ଯେ ଆସନ୍ତା ଜ୍ୟେଷ୍ଠ ମାସ ପନ୍ଦର ବେଳକୁ ଚିକାକୋଲ ଦେୱାନ 3,00,000 ଟଙ୍କା ପେସ୍କିସ୍ ସଙ୍ଗରେ ଧରି କଟକ ବାରବାଟୀ କିଲ୍ଲାକୁ ରମାନା ହେବ। ତା ସାଙ୍ଗରେ ପ୍ରାୟ 100 ଜଣ ସରିକି ଫୌଜ ରହିଥିବେ। ଖୋର୍ଦ୍ଧା ମୁଲକ ଭିତରେ ଏ ପେସ୍କିସ୍ ଟଙ୍କା ବାଟମାରଣ ହେବା ଚାହି ତକି କାଁ ଭାବିବ ଏ ଟଙ୍କା ଖୋର୍ଦ୍ଧା ରାଜା ଲୁଟିନେଲେ, ତେଣୁ ସେ ଖୋର୍ଦ୍ଧା ଉପରେ ଆକ୍ରମଣ କରିବ। ଏଥକୁ ଆମ୍ଭର ଲାଭ, ଆମ୍ଭେ ଖୋର୍ଦ୍ଧା ପାଇକମାନଙ୍କୁ ନେଇ ଦୂରରେ ରହିବୁ, ଆଉ ତକି ଖାଁ ସହିତ ସନ୍ଧି କରି ଭାଗୀରଥୀ କୁମାରଙ୍କୁ ଖୋର୍ଦ୍ଧା ସିଂହାସନରେ ବସାଇବୁ। ଏଥକୁ ଜଗନ୍ନାଥ ଭରସା।
2: ଏ ସୁଯୋଗ ଛାଡ଼ିଲେ ଆଉ ସୁଯୋଗ ଜୁଟିବ ନାହିଁ। ଇତି ଆପଣଙ୍କର ବସମ୍ବଦ ବକ୍ସି ବେଣୁ ଭ୍ରମରବ ଦେବରାୟ।
0: ଏଥର ବୁଝନ୍ତୁ ଜଣାପଣା, ଜାହାଁପନାଙ୍କର ପ୍ରକୃତ ଦୋସ୍ତ କିଏ ଆଉ ଦୁଶ୍ମନ କିଏ?
1: ମୋତେ ମାଫ କର ବିରାଦର, ମୁଁ ଭୁଲ ବୁଝି ତୁମକୁ କଏଦୀ କରିବାକୁ ହୁକୁମ ଦେଇ ସାରିଥିଲି। ଆଲ୍ଲା ଠିକ ଅଛନ୍ତି, ତୁମ ପ୍ରତି ମୋର କେତେ ଖାତିର ସେ କଥା ବି ଆଲ୍ଲା ଜାଣନ୍ତି। ତୁମର ମାନ ସୁବେଦାରୀ 5,000 ରୁ 10,000କୁ ବଢ଼ାଇବା ପାଇଁ ମୁଁ ମୁର୍ଶିଦାବାଦରେ ନବାବଙ୍କୁ ଜଣାଇବି, କିନ୍ତୁ ବକ୍ସି ବେଣୁ ଭ୍ରମରବର କାହିଁ? ତା ସାଙ୍ଗରେ ଆଉ ଯେଉଁମାନେ ହାତ ମିଳାଇଥିଲେ ସେମାନେ କହନ୍ତି?
0: ସେମାନେ ପାଇକମାନଙ୍କୁ ମିଳାଇଥିଲେ ଜାହାଁପନାଙ୍କ ସହିତ ଲଢେଇ ପାଇଁ, ମାତ୍ର ମୁଁ ସେମାନଙ୍କୁ କଏଦ କରି ପାଇକମାନଙ୍କୁ ହୁସିଆର କରିଦେଇଛି, ଖୋର୍ଦ୍ଧା ମାଟିରେ ଯେପରି ମୁସଲମାନ ରକ୍ତ ନ ପଡେ।
1: ସାବାସ,
0: ସେଇଥିପାଇଁ ଖୋର୍ଦ୍ଧା ମୁଲକରେ ଗଡ଼ ପରେ ଗଡ଼ ସବୁ ଖାଲି ପଡିଛି, ଜାହାଁପନାଙ୍କୁ କେହି ପ୍ରତିରୋଧ କରି ନାହିଁ।
2: ଇଏ ତ ସଚ୍ଚା ମୁସଲମାନର ଜିମାଦାରୀ।
1: ଠିକ ଅଛି, ଆମେ ବହୁତ ଖୁସି ହେଲେ ବକ୍ସି ଆଉ ଅନ୍ୟ ମେଳିଆ ମାନଙ୍କର କଟା ମୁଣ୍ଡ ପେଶ କର, ସେମାନଙ୍କର ମୁଣ୍ଡ ତକ୍ତ ଉପରେ ନଝୁଲା ପର୍ଯ୍ୟନ୍ତ ଛାଉଣି ଏଠାରୁ ଉଠିବ ନାହିଁ।
0: ଜାହାଁପନା ସେତକୁ ବ୍ୟସ୍ତ ହୁଅନ୍ତୁ ନାହିଁ, ବକ୍ସି ବେଣୁ ଭ୍ରମରବର ଦେୱାନ କୃଷ୍ଣ ନରେନ୍ଦ୍ର ଓ ଅନ୍ୟ ମେଳିଆ ସର୍ଦ୍ଦାର ମାନେ କଏଦି ଅଛନ୍ତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ସେମାନଙ୍କ କଟା ମୁଣ୍ଡ ମୁଁ ପେଶ କରିବି। ଜାହାଁପନା
1: ବେଶ। ହାଫିଜ କାଦର, ହସିମ ଖାଁ ଆଉ ଜୁଲଫିକର ଅଲିକୁ ସାଙ୍ଗରେ ଧରି ଅଭି ଖୋର୍ଦ୍ଧାଗଡ଼ ରମାନା ହେଇଯାଅ, ଜଲ୍ଦି ମେଳିଆ ମାନଙ୍କର କଟା ମୁଣ୍ଡ ପେଶ କର।
4: ଯୁଗ ପରେ ଯୁଗ ଖୋର୍ଦ୍ଧାଗଡ଼ର ମାଟି ଲାଲ ହେଇଛି ବୀର ସନ୍ତାନ ମାନଙ୍କ ରକ୍ତରେ, ବିଶ୍ୱାସଘାତକ ମାନଙ୍କ ଚକ୍ରାନ୍ତରେ। ଆଜି ପ୍ରଥମ କରି ସେଇ ବିଶ୍ୱାସଘାତକ ମାନଙ୍କ ରକ୍ତରେ लाल हे।

ଥିବ ଖୋର୍ଦ୍ଧାର ମାଟି, ଖୋର୍ଦ୍ଧାର ଆକାଶ। ଆଉ ସେଇ ରକ୍ତାଭ ଆକାଶକୁ ଦେଖି ମୁଁ ଶ୍ରୀ ଜଗନ୍ନାଥଙ୍କ ସେବକ ରାମଚନ୍ଦ୍ର ଦେବ ଓର ଭାପିଜ କାଦର ଖାଲି ହସିବି ଆଉ ହସିବି।

ଆପଣମାନେ ଶୁଣୁଥିଲେ ନାଟକ ଖୋର୍ଦ୍ଧାର ଆକାଶଲାଲ, ରଚନା କରିଥିଲେ ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ତକି ଖାଁ, ନିର୍ମଳ ଚନ୍ଦ୍ର କାନୁନଗୋ, କୃଷ୍ଣ ନରେନ୍ଦ୍ର, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବକ୍ସି ବେଣୁ ଭ୍ରମରବର, ଧୀରା ଚୌଧୁରୀ, ସୟଦ ବେଗ, ବିଜୟ କୁମାର ବାରିକ, ବାହୁବଳେନ୍ଦ୍ର, ଧୈର୍ଯ୍ୟଧର ରାଉତ, ରାଜା ଗୋପୀନାଥ ଦେବ, ପ୍ରଦୀପ କୁମାର ତ୍ରିପାଠୀ, ନରସିଂହ ବିଷୋଇ, ମାତୃପ୍ରସାଦ ଦାସ, ରାମଚନ୍ଦ୍ର ଦେବ, ଅଭୟ କୁମାର ପଟ୍ଟନାୟକ, ଲକ୍ଷ୍ମୀ ପରମଗୁରୁ, ଅସୀମ ବସୁ, ଲଳିତା ଦେଇ, ଆରତୀ ମହାପାତ୍ର ଏବଂ ରେଜିଆ ପୁଷ୍ପିତା ରାଣୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ବୌଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ

କଟକ କେନ୍ଦ୍ରରୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମ ଗୀତ ପ୍ରଚାର କରିବୁ ଦିନ 11:10 କଣ୍ଠଶିଳ୍ପୀ ଶୁଭାଂଶୀ ରାଉତ। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ପାଲା। ପରିବେଷଣ କରିବେ ବୈଲୋଚନା ହୋତା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ଦିନ 12:00। ଦିନ 1:10 ଲୋକସଙ୍ଗୀତରେ ପ୍ରଚାର କରିବୁ ଏକତାରା ଭଜନ। ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର।

ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଆଜି ଦିନ 12ଟାରେ ଦିନ 1:10 ଲୋକସଙ୍ଗୀତରେ ପ୍ରଚାର କରିବୁ ଏକତରା ଭଜନ ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର ନାରୀମହଲ ଦିନ 1:20 ଏଥିରେ ଶୁଣିବେ ବିଜୟ କୁମାର ମଲ୍ଲଙ୍କ ସହିତ ଆଲୋଚନା ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଦିନ 3ଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:55 ପ୍ରଚାର କରିବୁ ଦେଶଭକ୍ତି ଗୀତ ଓଡ଼ିଆ ଚଳଚ୍ଚିତ୍ର ଗୀତ ଅପରାହ୍ନ 5ଟାରେ 5:30 ଯୁବବାଣୀରେ ଶୁଣିବେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କୌଶଳ ପ୍ରଶିକ୍ଷକ ଡକ୍ଟର ଆବିଦ ଅଲ୍ଲି ଖାଁଙ୍କ ସହିତ ବିଶେଷ ଆଲୋଚନା ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 99ତମ ଭାଗ ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଆକାଶବାଣୀ ବାରିପଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ରାତି 7:02 ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରାତି 7:30 କୃଷି ସଂସାର ଏଥିରେ ଜୈବିକ କୃଷିରେ ବର୍ଜ୍ୟବସ୍ତୁର ଫଳପ୍ରଦ ପରିଚାଳନା ସମ୍ପର୍କରେ କହିବେ ଦେବୀଦତ୍ତ ଦାସ ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଆଲୋଚନା ରାତି 8:15 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30 ରାତି 9:30 ଚର୍ଚ୍ଚା ଏକ ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ବନମଲ୍ଲିକା ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30 ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମ ଗୀତ। ଆଜିର ଆମ ଗୀତରେ କଣ୍ଠଶିଳ୍ପୀ ଶୁଭାଂଶୀ ରାଉତଙ୍କ କଣ୍ଠରେ କେତୋଟି ଆଧୁନିକ ଗୀତ ଓ ପଲ୍ଲୀ ଗୀତ। ପ୍ରଥମେ ଶୁଭାଂଶୀ ରାଉତଙ୍କ କଣ୍ଠରେ ଆଧୁନିକ ଗୀତ ଲେଖିଛନ୍ତି ସତ୍ୟନାରାୟଣ ମିଶ୍ର। ଚନ୍ଦ୍ରଭାଗାର ବେଳାରେ କିଏ ସେ ନାଚି ଯାଏ ତୋଳି ଛନ୍ଦ।

ପରେ ପରେ ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ମନ ଖୋଜେ ମନଟିଏ, ନଦୀ ଖୋଜେ ସାଗର।

ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି ସତ୍ୟନାରାୟଣ ମିଶ୍ର। ତୁମେ ମୋ ମନର ସାଦା କାଗଜରେ ଟାଣିଲ ଗାର ପ୍ରଥମେ।

ଶେଷରେ ଶୁଭଂଶୀ ରାଉତଙ୍କ କଣ୍ଠରେ ପଲ୍ଲୀ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ଶରତ ଆସିଲା ମରତ ହସିଲା ବସିଲା ଫୁଲର ହାଟ।

0: ଶୁଣୁଥିଲେ ଆମ ଗୀତରେ କେତୋଟି ଆଧୁନିକ ଏବଂ ପଲ୍ଲୀ ଗୀତ। କଣ୍ଠଶିଳ୍ପୀ ଥିଲେ ଶୁଭାଂଶୀ ରାଉତ। ଏହି ଗୀତଗୁଡ଼ିକୁ ରଚନା କରିଥିଲେ ସତ୍ୟନାରାୟଣ ମିଶ୍ର ଏବଂ କ୍ଷୀରଚନ୍ଦ୍ର ପୋଥାଳ।
1: କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ ରେ ବଢିଆ।

ଆଜ୍ଞା ଯୁଦ୍ଧରେ ଯେ ସ୍ଥିର ପୃଥିବୀର ଶ୍ରେଷ୍ଠ ହିମାଳୟ ହିମାଳୟରୁ ଜାତ କନ୍ୟା ମା ପାର୍ବତୀ ଯାହାଙ୍କର କୂଳ ନାହିଁ ଶିବ ଠାକୁରଙ୍କୁ ବିବାହ ହେଲେ ମା ପାର୍ବତୀ ସମସ୍ତ ଦେବତା ଯାହାଙ୍କୁ ପୂଜା କରିଥିଲେ ଦୁର୍ଗତିରୁ ରକ୍ଷା ପାଇବା ପାଇଁ ସେଇ ମା ଦୁର୍ଗତି ନାଶିନୀ ମା ଦୁର୍ଗା ମା ଆଦିଶକ୍ତି ଆଜି ସମସ୍ତଙ୍କର ସର୍ବାରିଷ୍ଟ ଖଣ୍ଡନ କରନ୍ତୁ ବୋଲନ୍ତୁ ପ୍ରେମାନନ୍ଦେ ସର୍ବେ ଏକ ବାର ହରିହରି ବୋଲ।

0: କୃଷ୍ଣ କଥା ଶ୍ରବଣରେ ଦୂରିତ କ୍ଷୟ କୋଳା କରେ ଅନ୍ଧାର ପ୍ରାୟ ଆରେ କୋଳା କରେ ହେ ସାଧୁଜନ ମାନେ ଆପଣ ମାନେ କେହି ପଦ କମଳ ନୟନର କଥାକୁ ଶ୍ରବଣ କଲେ ଆପଣ ମାନଙ୍କର କଳି କଳମୁଷ ପାପ ଦୁଃଖ ଜଳା ଯନ୍ତ୍ରଣା ଯାହା ସବୁ ଅଛି ନିଶ୍ଚୟ ଦୂରଭୂତ ହୋଇଯିବ। ଆଜ୍ଞା ଯମ ପୁରାଣ ଆମର ପ୍ରମାଣ କରୁଛି ସଂସାର ବ୍ୟାଧି ଭେଷଜଂ ମହାଭୟ ନିବାରଣ ଦୁଃଖ ସୁଖ ପରିତ୍ରାଣ ହରି ରୀତି ଅକ୍ଷର ଦ୍ୱୟଂ। ଆଜ୍ଞା ହରି ନାମ କୃଷ୍ଣ ନାମ ଏ ସଂସାରର ବ୍ୟାଧିକୁ ଆଜ୍ଞା ଔଷଧ ପରି ଭୟ ନିବାରଣ ହୋଇଥାଏ ଦୁଃଖ ସୁଖରୁ ପରିତ୍ରାଣ ମିଳିଥାଏ। ଆଜ୍ଞା ଆପଣ ମାନେ ଲକ୍ଷ୍ୟ ଦିଅନ୍ତୁ ମୋର ବିଦୁଷ ମଣ୍ଡଳୀ ମହାଭାରତର କଥା। ଆଜ୍ଞା ମହାମାନୀ ମାନଗୋବିନ୍ଦ ଦୁର୍ଯ୍ୟୋଧନ ରାଜ ସିଂହାସନକୁ ଦଖଲ କଲେ ଏବଂ ମାମୁ ଶକୁନିକୁ ନିଜର ମନ୍ତ୍ରୀତ୍ୱ ପ୍ରଦାନ କରିଥିଲେ। ଏକଦା ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ ମାମୁ ଶକୁନିକୁ କହିଲେ ହେ ମାମୁ ମୁଁ ସତରେ କଣ ଏ ପଞ୍ଚକଟକର ଅଧୀଶ୍ୱର ହେଇପାରିବି ମାମୁ?
1: ନିଶ୍ଚୟ।
0: ଆଜ୍ଞା ଶତ୍ରୁ କୁଳନାଶନକାରୀ ଶକୁନି ଭାବିଲେ ଭଣଜାକୁ ଆଗ ଭଲ ବାଟ ଦେଖେଇବି ଯଦି

0: ଯାହା ଦୁର୍ଯ୍ୟୋଧନ ଭଲ ବାଟରେ ନ ଯାଏ ତେବେ କାରାଗାରରେ ମୋ ପିତାଙ୍କ ନିକଟରେ କରିଥିବା ଶପଥକୁ ମୁଁ ସାକାର କରିବି। ଦୁର୍ଯ୍ୟୋଧନର ବିଶ୍ୱସନୀୟ ଭାବେ ମନ୍ଦ ଉପାୟ ବଳରେ ତାର ବଂଶକୁ ମୁଁ ବିନାଶ କରିବାର ପ୍ରଚେଷ୍ଟା କରିବି। ତେବେ ବନ୍ଧୁ ଶ୍ରେଷ୍ଠ ଭଣଜା ମୋର ସେ ଭଲ ବାଟ ଦେଖେଇବା ମୋର ଧର୍ମ। ତେଣୁ ଆଜ୍ଞା ମାମୁଁ ଶକୁନି କହିଲେ ହେ ଭଣଜା, ତୁ ଯଦି ପଞ୍ଚକଟକର ଅଧୀଶ୍ୱର ହେବା ପାଇଁ ଚାହୁଁଛୁ ତେବେ ତୁ କଣ କରିବୁ।
1: କଣ କରିବି
0: କୃଷ୍ଣ।

0: ଆଜ୍ଞା ଦିନ କୃଷ୍ଣ କହୁଛନ୍ତି
1: କଣ କହିଲେ
0: କୃଷ୍ଣ ନାମଟି ଅମୃତ ବାରିଧି
2: କୃଷ୍ଣ ନାମଟି ଅମୃତ ବାରିଧି
0: କଳି କଳୁଷଣ ଆସନେ ଔଷଧି
2: କଳି କଳୁଷଣ ଆସନେ ଔଷଧି
0: ଆଜ୍ଞା କୃଷ୍ଣଚନ୍ଦ୍ରଙ୍କ ନାମ ହଉଛି ଅମୃତ ରୂପକ ବାରିଧି ଭଳି ଯେତେ କଳି କଳମୁଷ ନାଶ କରିବା ପାଇଁ ଔଷଧ ଭଳି କୃଷ୍ଣଚନ୍ଦ୍ରଙ୍କର ନାମ କାମ କରିଥାଏ କୃଷ୍ଣ।

ଆଜ୍ଞା ମାମୁଁ ଶକୁନି କହିଦେଲେ ଭଣଜା, ଏ ସଂସାରରେ ଯେତେ ବସ୍ତୁ ଅଛନ୍ତି, ଯେତେ ପଦାର୍ଥ ଅଛନ୍ତି, ସେ ସବୁ କୃଷ୍ଣଚନ୍ଦ୍ରଙ୍କର ନାମ ସହିତ ସମକକ୍ଷ ହୋଇପାରିବେ ନାହିଁ। କୃଷ୍ଣଚନ୍ଦ୍ରଙ୍କର ସୁନ୍ଦର ରୂପକୁ ଦେଖ ଓ ତାଙ୍କଠାରେ ତୁମେ ଶରଣ ନେଇଯାଅ। ଆଜ୍ଞା କବି ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ ଲେଖିଦେଲେ କୃଷ୍ଣଚନ୍ଦ୍ରଙ୍କର ରୂପ ଆଜ୍ଞା

0: ତେଣୁ ତୁମେ କୃଷ୍ଣଚନ୍ଦ୍ରଙ୍କ ଠାରେ ଶରଣ ନେଇ ଯାଅ, ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା ଦୁର୍ଯ୍ୟୋଧନ କହିଲେ, ହେ ମାମୁ,
1: କଦାପି ନୁହଁ, ମୋଠୁ ସେ କେତେ କମ ଗୁଣରେ ଜାଣିଛ, ମୁଁ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ।
0: ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଯଦୁମଣି ମହାପାତ୍ର ଲେଖିଦେଲେ ଦଳିତା।

ମାମୁଁ ମୋ ମସ୍ତକକୁ ଦେଖିଲ ଦେଖିଲ ସ୍ୱର୍ଣ୍ଣ ମୁକୁଟ ମୋ ଗଳା ଦେଶକୁ ଦେଖିଲ ଦେଖିଲ ମଣିମୁକ୍ତାର ହାର ସେ ରୁଞ୍ଜ ମାଳିଆ ମୟୂର ଚୁଳିଆ ଠାରେ ମୁଁ ଶରଣ ନେଇପାରିବି ନାହିଁ। ଆଜ୍ଞା ମାମୁଁ ଶକୁନି କହିଲେ ତେବେ ଭଣଜା ତୁମେ ସେ ପାଞ୍ଚ ଭାଇଙ୍କ ଭିତରୁ କାହାକୁ ବେଶୀ ଡରୁଛ କହିଲ।

ମାମୁ ମୋର 72 ଭାର ଗଦା, ଭୀମର 52 ଭାର ଗଦା, ହେଲେ ବି ତାର ଗଦା ଚାଳନାକୁ ମୋର ଟିକେ ଡର। ଆଜ୍ଞା ଶକୁନି ମାମୁ କହିଦେଲେ ଭଣଜା ଏଇ କଥା, ଗୋଟିଏ କାମ କର ଭଣଜା।

ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ କହିଦେଲେ କହିଲେ ହେ ମାମୁ ମୋ ନାମ ମାନଗୋବିନ୍ଦ କୃଷ୍ଣଚନ୍ଦ୍ରଙ୍କର ନାମ ଖାଲି ଗୋବିନ୍ଦ ହସ୍ତରେ ଖଣ୍ଡେ ମୁରଲୀ ଧରିଛି ମସ୍ତକରେ ମୟୂର ପୁଚ୍ଛ ଧାରଣ କରିଛି ଧେନୁମାନଙ୍କ ସାଙ୍ଗରେ ଧାଇଁ ଧାଇଁ ଧୂଳି ଧୂସିରିଆ ଦିଶୁଛି ଗୋଳାରେ ରୁଞ୍ଜମାଳ ପକାଇଛି ସେ ଗୌଡ଼ ଟୋକାର ପଦକମଳରେ ମୁଁ ଶରଣ ନେବି ବୋଲି ମୋତେ କହୁଛି।

ଭଣଜା ଭୋଜି ଉତ୍ସବର ଆୟୋଜନ କରି ଭୀମକୁ କେବଳ ନିମନ୍ତ୍ରଣ କରି ବିଷମିଶା ଲଡୁ କିଛି ଖାଦ୍ୟ ଖୁଆଇ ଦେଲେ ଭୀମ ନିହତ ହୋଇଯିବ, ତୁମେ ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା ସେଇଆ ହେଲା। ନିମନ୍ତ୍ରଣ ପତ୍ର ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚିଲା। ଲେଖା ଥିଲା ସର୍ବସମ୍ମତି କ୍ରମେ ବଡ଼ଖିଆ ଭୀମସେନକୁ ଭୋଜି ଉତ୍ସବକୁ ପଠାଇବ। ତେଣୁ ଆଜ୍ଞା ଆଜି ଧର୍ମରାଜ ଯୁଧିଷ୍ଠିରଙ୍କର ହେଇଛି କଣ ଉର୍ଦ୍ଧ।

ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ଧର୍ମ ଦେବତାଙ୍କୁ ସାକ୍ଷୀ ରଖି ନିମନ୍ତ୍ରଣକୁ ଗ୍ରହଣ କରି ଭୀମସେନଙ୍କୁ ଦୁଶାସନ ସାଙ୍ଗରେ ଯିବାକୁ ଆଦେଶ ଦେଇଦେଲେ। ଆଜ୍ଞା ଧର୍ମରାଜ ଧର୍ମର ଅର୍ଥ ଆଜି ଚିନ୍ତା କରୁଛନ୍ତି। ଆମର ଉପନିଷଦ କହନ୍ତି ଜେନାତ୍ମନ ତଥା ନେଷ୍ୟାଂ ଜୀବନ ବର୍ଦ୍ଧନ ଚାପି ଧ୍ରିୟତେ ସହ ଧର୍ମ। ଏହାର ଓଡ଼ିଆ ଅର୍ଥ ହେଉଛି ବଞ୍ଚିବା ବଢିବାର ମର୍ମ ଯାହା।

ଆଜ୍ଞା ଭୀମସେନ ଭଲ ମନ୍ଦ କିଛି ବାରଣ ନ କରି ବଡ଼ଖିଆ ବିଷମିଶା ଖାଦ୍ୟ ଅତ୍ୟଧିକ ଖାଇ ମୂର୍ଚ୍ଛା ହୋଇଗଲେ, ମୁମୂର୍ଷ ଅବସ୍ଥାରେ ପଡି ରହିଲେ। ଠିକ ଏହି ସମୟରେ ମାମୁଁ ଶକୁନି ଆସି କହିଲେ, ହେ ଭଣଜା ମାନେ ଯାହା ତ କଲଣି କଲଣି, ଆଉ ବିଳମ୍ବ ନ କରି ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଆସ। ଆଜ୍ଞା ତାହା ହିଁ ହେଲା। ଦୁଶାସନ ଆଦି ଭାଇମାନେ ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଚାଲି ଆସିଲେ। ଏତଦ ପରେ ଆଜ୍ଞା ହେଇଛି କଣ, ନାଗନନ୍ଦିନୀ ବେଲାବଳି ସଖୀ ମାନଙ୍କୁ ଧରି ମର୍ତ୍ତ୍ୟର ଯମୁନାକୁ ଆସିଛନ୍ତି ସ୍ନାନ କରିବା ପାଇଁ। ଆଜି ରାତ୍ରି ସମ୍ପୂର୍ଣ୍ଣ ପାହି ଯାଇଛି। ଚନ୍ଦ୍ରକଳା କାବ୍ୟରେ ବଳଦେବ ରଥ ଲେଖି ଦଉଛନ୍ତି। ରାତି ପାହି ହେଲା।

ଆଜ୍ଞା ରାତ୍ରି ଆଜି ପାହି ଯାଇଛି, ଏଣେ ବେଲାବଳି ସଖୀ ମାନଙ୍କ ସହ ଯମୁନା ନଦୀ କୂଳରେ ପହଞ୍ଚି ଦେଖିଲେ ଗୋଟିଏ ଶରୀର ଆଜି ଜଳରେ ଭାସୁଛି, ଶରୀରରୁ ଆଜ୍ଞା ଦିବ୍ୟ ଜ୍ୟୋତି ଝଟକୁଛି।

ଆଜ୍ଞା ଭୀମଙ୍କର ସୁନ୍ଦର ରୂପକୁ ଦେଖି ବେଲାବଳିର ଆଜି ପ୍ରେମ ଜାଗ୍ରତ ହୋଇଛି। ତେବେ ପ୍ରେମ କାହାକୁ କୁହାଯାଏ? ଦର୍ଶନେ ସ୍ପର୍ଶନେ ବା ଅପି ଶ୍ରବଣେ ଭାଷଣେ ଅପି ବା ହୃଦୟଂ ଦ୍ରବତ୍ନଂ ଯତ୍ ତତ୍ ପ୍ରେମ ଇତି କଥ୍ୟତେ। ଆଜ୍ଞା ଯାହାର ଦର୍ଶନ ଶ୍ରବଣ ସ୍ପର୍ଶ ଓ ଭାଷଣରେ ହୃଦୟ ଦ୍ରବୀଭୂତ ହୁଏ ତାହାକୁ ପ୍ରେମ କୁହାଯାଏ। ଆଜ୍ଞା ତରବରିଆ ଭାବରେ ବେଲାବଳି ଓ ସଖୀମାନେ ଭୀମ ଶରୀରକୁ ଜଳରୁ ନେଇ ଆସି ପ୍ରାଥମିକ ଚିକିତ୍ସା କରି ପାତାଳପୁରକୁ ଆଜ୍ଞା ନେଇଗଲେ। ପିତା ନାଗରାଜଙ୍କୁ ସବୁ ବୁଝାଇ କହିଲେ ଓ ଭୀମଙ୍କର ଭଲ ହେବା କାମନା କରି ଶପଥ କରିଦେଲେ, ବିବାହ କରିବା ପାଇଁ ଶପଥ କରିଦେଲେ। ନାଗରାଜ ଆଜି କଲେ କଣ? ଅମୃତ।

ଆଜ୍ଞା ଭୀମସେନ ତରବର ହୋଇ ଉଠି ଦେଖିଦେଲେ ତାଙ୍କର ସେବା କରୁଛି ଗୋଟିଏ ସୁନ୍ଦରୀ ଝିଅ। ଆଜ୍ଞା ଭୀମସେନ ଭାବୁଛନ୍ତି ବୈଦେଶ ବିଳାସରେ କବି ସମ୍ରାଟ ଉପେନ୍ଦ୍ର ଭଗ ଲେଖୁଛନ୍ତି।

0: ଭୀମସେନ ଭାବିଲେ ଏଭଳି ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଥିଲେ
1: ମିଳେ
0: ଆଜ୍ଞା ଗୋକନ୍ୟା ଭାଗ୍ୟ ପ୍ରାପ୍ତି ଆଜ୍ଞା ଦେଖି ଦେଖି ରୂପବତୀ କି ଭାଳେ ଯୁବାମତୀ।

ଯାହା ହଉ ଆଜ୍ଞା, ଉଭୟଙ୍କ ଇଚ୍ଛାରେ ଆଜି ବିବାହର କାର୍ଯ୍ୟ ହୋଇଗଲା। ଆଜ୍ଞା ବିବାହ ବି ମିଶାଣ ବହ ସମାନ ହଉଛି ବିବାହ। ଆଜ୍ଞା ବିଶ୍ୱାସ ରୂପେ ବହନ କରିବା, ବିଶ୍ୱାସ ରୂପେ ବଷ୍ଟି ବୈଶିଷ୍ଟ୍ୟ ତାକୁ ବହନ କରିବା। ଆଜ୍ଞା ଆଜିକାଲି ବିବାହ ପରେ ହଉଛି କଣ, ପୁରୁଷ ମାଗେ।

ଆଜ୍ଞା ସହଦେବ କହିଲେ ମୋତେ ନ ପଚାରିଲେ ମୁଁ କିଛି କହେ ନାହିଁ। ମୋତେ ଭାଇମାନେ ସମସ୍ତେ ପଚାରିଲ, ଭାଇଙ୍କ ସମ୍ପର୍କରେ ପଚାରିଲ, ତେବେ ମୁଁ କହୁଛି ଶୁଣ। ବେଲାବେଳକୁ ବିବାହ ହୋଇ ଭାଇ ଆମର ପାତାଳପୁରରେ ଅଛନ୍ତି। ଆଜ୍ଞା ଲକ୍ଷ୍ୟଦେବ ଆମର ବିଦୁଷ ମଣ୍ଡଳୀ ଧର୍ମରାଜ ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ଯେତେବେଳେ ଭୀମ ଭାଇଙ୍କୁ ଖୋଜୁଛନ୍ତି ବ୍ୟାକୁଳ ଚିତ୍ତରେ ମନେ ପକାଉଛନ୍ତି, ତେଣେ ଆଜ୍ଞା ଭୀମସେନଙ୍କର ସର୍ବାଗ୍ର ଶରୀରରେ ରୋମାଞ୍ଚ ସୃଷ୍ଟି ହେଲା। ଭାଇମାନଙ୍କ ପାଖକୁ ଚାଲିଯିବା ପାଇଁ ମନ ବ୍ୟାକୁଳିତ ହୋଇଛି। ତେଣୁ ସହଧର୍ମିଣୀ ବେଲାବେଳକୁ ଭୀମସେନ କହିଲେ।

ବେଳାବେଳି କାନ୍ଦି କାନ୍ଦି ମନା କରୁଛି, କହିଲା ସ୍ୱାମୀ ବିନା ସ୍ତ୍ରୀ ଜୀବନ ନିରର୍ଥକ। ବେଳାବେଳି କହିଲା ମୁଁ ଅନ୍ତଃସତ୍ତା, ଅନ୍ତଃସତ୍ତାର ଲକ୍ଷଣ ପ୍ରକାଶ ପାଇଛି, ମୁଁ ଅନ୍ତଃସତ୍ତା ହେଇଛି ଯେ ଏଥର ମତେ ଛାଡିକି ଏବେ ଯିବା।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସଙ୍ଗୁଡ଼ା ସାଲେପୁର କଟକରୁ। ଲେଖିଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ ସମସ୍ତଙ୍କୁ ମୋର ପ୍ରଣାମ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଦିୱାନା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ଡିକ୍।

ବ୍ୟବସାୟୀ କେତେପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ବାହାରେ ବର୍ଷା, ସେଥିପାଇଁ ଶ୍ରୋତାବନ୍ଧୁ ଆପଣ ଲେଖିଛନ୍ତି ମହରା କଥା ଚିତ୍ରର ଗୋଟିଏ ଗୀତ ଟିପ୍ ଟିପ୍ ବର୍ଷା ପାନି, ଗୀତଟି ଶୁଣିବା ପାଇଁ ବହୁତ ବଢ଼ିଆ ଗୀତଟିଏ। ବର୍ଷା ଯୋଗୁଁ ବୋଧହୁଏ ଆମ ଶ୍ରୋତାବନ୍ଧୁମାନେ ସମସ୍ତେ ସଜାଗ, ଆଉ ଗୀତ ଉପରେ ଅନେକ ଗୁଡ଼ିଏ ଆସିଛି ବର୍ଷା ସମ୍ପର୍କିତ ଅନେକ ଗୁଡ଼ିଏ ଗୀତ। ତେବେ ଆପଣଙ୍କଠୁ ଆରମ୍ଭ ହେଉ, ଟିପ୍ ଟିପ୍ ବର୍ଷା ପାନି ଆପଣ ଶୁଣୁଥାନ୍ତୁ, ଆମେ ମଧ୍ୟ ବର୍ଷାର ମଜା ଉଠାଉଥାଉ। ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଆଗ୍ଡିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଆମର ନିୟମିତ ଶ୍ରୋତା, ତେବେ ଆପଣ ସବୁ ଆନାଉନ୍ସରମାନଙ୍କ ନାଁ ଲେଖିଛନ୍ତି, ଯେମିତିକି ଆର୍ଜେ କୁଇନ୍ ଚର୍ଚ୍ଚିକା ମ୍ୟାମ୍, ଆର୍ଜେ ଝୁନା ମ୍ୟାମ୍, ଗୀତାଞ୍ଜଳି ମ୍ୟାମ୍, ଆପଣଙ୍କ ଚିଠି ଆନାଉନ୍ସର ପ୍ରଜ୍ଞା ପରମିତା ମ୍ୟାଡ଼ାମ୍, ଜ୍ଞାନ ସାର୍, ନମିତା ମ୍ୟାମ୍, ଜାସ୍ମିନ୍ ମ୍ୟାମ୍, ଦୁର୍ଗା ସାର୍, ବସନ୍ତ ସାର୍, ତପନେନ୍ଦୁ ସାର୍, ଆର୍ଜେ କିଙ୍ଗ୍ ଗିରିଜା ସାର୍, ଆର୍ଜେ କିଙ୍ଗ୍ ପ୍ରକାଶ ସାର୍, ଆର୍ଜେ କିଙ୍ଗ୍ ଚିତ୍ତ ସାର୍, ଆର୍ଜେ କିଙ୍ଗ୍ ଅକ୍ଷୟ ସାର୍, ସମସ୍ତଙ୍କୁ ନୂଆ ଟାଇଟଲ୍ ଏବେ ମିଳିଛି, ଆର୍ଜେ କିଙ୍ଗ୍ ସମସ୍ତେ। ଶେଷରେ ସବୁ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା। ଯାହା ହେଉ, ସମସ୍ତଙ୍କ ନାଁ ଆଗରୁ ଏବେ ଆର୍ଜେ କିଙ୍ଗ୍ ଆଉ ଆର୍ଜେ କୁଇନ୍ ଲଗାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସୋମନାଥ ବାବୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଦିଲ୍ ତେରେ ଦିୱାନାର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

କନ୍ୟାଦାନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସେକ୍ଟର ଇଲେଭେନ୍ ସିଡିଏ କଟକରୁ। ଆପଣମାନେ ଆମର ନିୟମିତ ଶ୍ରୋତା, ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଏମିତି ଭଲ ପାଇବା ଦେଉଥାନ୍ତୁ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଲେଖିଛନ୍ତି, ଦୁଇ ଦିନ ହେଲାଣି ମୋ ଗୀତ ବାଜୁନି ନା ମୁଁ ଶୁଣିପାରୁଛି। ଗୀତ ବାଜୁନି ମାନେ ଆପଣ ଶୁଣିପାରୁନଥିବେ ତା ସତ କଥା, କିନ୍ତୁ ନ ବଜେଇବାର ସେମିତି କିଛି ଉଦ୍ଦେଶ୍ୟ ନାହିଁ। ଅନେକ ଗୁଡ଼ିଏ SMS ଆସୁଛି, ଗୋଟିଏ ଘଣ୍ଟା ସମୟ ଭିତରେ ଯେତିକିଟି SMS ସମୟ ଦ୍ୱାରା ସମ୍ଭବ ହୋଇପାରୁଛି ଆମେ ସେଥିରେ ସ୍ଥାନ ଦେଉଛୁ। ତେବେ ଯାହା ହଉ, ଆପଣ ଶୁଣିବାକୁ ଚାହିଁଛନ୍ତି ତେରେ ନାମ କଥାଚିତ୍ରର ଗୋଟିଏ ଗୀତ, ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହୁଁଛନ୍ତି ଚାଇନା ଗେଟ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ଶଙ୍କର ମହାଦେବନ ଏବଂ ବିନୋଦ ରାଠୋଡ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ହାଲୁ ଭାଇ ଲେଖିଛନ୍ତି ସେୟା ନାଠଗଡ଼ରୁ। ଆପଣ ଲେଖିଛନ୍ତି, ଶୁଭ ଅପରାହ୍ନ ଆପଣ ଅପା ନମସ୍କାର। ନମସ୍କାର ଆଜ୍ଞା, ଆଗାମୀକାଲି ହେବାକୁ ଥିବା ପବିତ୍ର ଘୋଷଯାତ୍ରା ଅବସରରେ ସମସ୍ତ ଷ୍ଟାଫ୍ମାନଙ୍କୁ ଲିସନର୍ମାନଙ୍କୁ ମୋର ଶୁଭକାମନା। ମୋ ପସନ୍ଦର ଏହି ଗୋଟିଏ ଗୀତ ନିଶ୍ଚୟ ଶୁଣାଇବେ। ଆଜ୍ଞା, ନିଶ୍ଚିତ ଭାବରେ। ଆପଣ ଗୋଟିଏ ସୁନ୍ଦର ଗୀତ ଲେଖିକି ପଠାଇଛନ୍ତି, ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ମୁଁ ଆପଣଙ୍କୁ ଶୁଣାଉଛି ଶ୍ରୀ ଜଗନ୍ନାଥର ଏସ୍ ଜାନକୀଙ୍କ କଣ୍ଠରେ ଗୋଟିଏ ଗୀତ। ଆଶା କରୁଛି ଗୀତଟି ଆପଣଙ୍କୁ ଭଲ ଲାଗିବ। ଘୋଷଯାତ୍ରା ଉପଲକ୍ଷେ ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

ପରବର୍ତ୍ତୀ ଏସଏମଏସଟି ଆସିଛି ଡେଲାଙ୍ଗପୁରୀରୁ। ଲେଖିଛନ୍ତି ସୋନାଲିକା ମିତାଲି। ଆପଣମାନେ ଲେଖିଛନ୍ତି, ଅପା ନମସ୍କାର। ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ। କାଲି ପବିତ୍ର ଘୋଷଯାତ୍ରା। ଆପଣମାନେ ପୁରୀରେ ପୁରା ମାହୋଲ ଆପଣଙ୍କର ପୁରା ଗରମ ହୋଇକି ଥିବ। ଏବେ ଆପଣ ଶୁଣିବାକୁ ଚାହିଁଛନ୍ତି ବେବି କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ତେବେ ଶ୍ରୋତା ବନ୍ଧୁ, ଆପଣ ଯେହେତୁ ପୁରୀର, ଆପଣଙ୍କୁ କହିବି ମହାପ୍ରଭୁଙ୍କୁ ଆମ ବିଷୟରେ ନିଶ୍ଚୟ ଜଣାଇବେ। ଆପଣ ଭଲରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ। ଆପଣଙ୍କ ସୁନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଦକ୍ଷିଣକୋଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଦୁଇଜଣ ଶୁଣିବାକୁ ଚାହୁଁଛନ୍ତି ଶଙ୍ଖା ସିନ୍ଦୁର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣ ଶୁଣି ନିଅନ୍ତୁ।

ପାଟକୁରା ଟିକନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମୃତ୍ୟୁଞ୍ଜୟ ଯଜ୍ଞସେନୀ ଏବଂ ମଞ୍ଜୁନାନୀ। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା, ଆପଣମାନେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କୁ ଆରାଧନା କରୁଥିବେ।

ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି। କୃଷ୍ଣ ସୁଦାମା କଥାଚିତ୍ରର ଗୀତଟି ଶୁଣିବା ପାଇଁ ଆପଣମାନେ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ସୌରୀ ମହାସିଂ ବହୁଗ୍ରାମ କଟକରୁ, ସସ୍ମିତା ଦାସ, ବିଜୟ କୁମାର ଦାସ, ମାମୁନି ଏବଂ ପୂଜା, ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୁବାସ ଦାସ ଏବଂ କନକ ମହାପାତ୍ରଙ୍କ କଣ୍ଠରେ କଥାଚିତ୍ର ସମର ସଲିନ ସାଇମାନର ଗୋଟିଏ ଗୀତ।

କାର୍ଯ୍ୟକ୍ରମ ଶେଷରେ ଦିଲୀପ ନାୟକ ଲେଖିଛନ୍ତି ପାରାଦୀପରୁ ଆପଣ ଶୁଣିବାକୁ ଚାହିଁଛନ୍ତି ହୀନା କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣମାନେ ଶୁଣୁଛନ୍ତି ଏକତାରା ଭଜନ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ଆମ ଚାରିପଟେ ଅଛନ୍ତି ଅସଂଖ୍ୟ ଯୁବକ ଯୁବତୀ। ସେମାନେ କେବଳ ଚାକିରି ପଛରେ ନ ଧାଇ ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାର ପାଇବା ସହ ନିଜେ ଉଦ୍ୟୋଗୀଟିଏ ହୋଇପାରିବେ। ସେଥିପାଇଁ ନୂତନ ଜ୍ଞାନକୌଶଳ ଓ ଦକ୍ଷତା ଅର୍ଜନ କରିବା ନିହାତି ଜରୁରୀ, ଯାହାଦ୍ୱାରା କି ସେମାନେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ। ତେବେ ଭଉଣୀ, ଆଜି ହେଉଛି ଜୁଲାଇ ମାସ 15 ତାରିଖ। ଆଜି ଦିନଟିକୁ ଯୁବ ଦକ୍ଷତା ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ଆଜି ଆମ ସହିତ ଅଛନ୍ତି ଆଇଟିଆଇ ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲ। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା, ନମସ୍କାର।
1: ନମସ୍କାର।
0: ଦେଖନ୍ତୁ, ଆଜି ତ ଆମର ପାଳନ କରାଯାଉଛି ଯୁବ ଦକ୍ଷତା ଦିବସ। ଏହି ଦିନ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଦେଖନ୍ତୁ, ସ୍କିଲ ଆମ ଭିତରେ ଅଛି, ଖାଲି ସ୍କିଲ କି ଆମେ ଚିହ୍ନିବା, ଅନ୍ୟମାନଙ୍କୁ ଚିହ୍ନିବାର ପ୍ରକାଶ ଅଛି। ଆପଣ ଦେଖିଥିବେ ଏବେ ସବୁ ଏଆଇ ଯୁଗ ହେଲାଣି। ଆମେ ଆଗରୁ ଯେତେବେଳେ ମନ୍ଦିର ତିଆରି ହେଇଥିଲା, ଯେତେବେଳେ ଆମର ପୂର୍ବ 100 ବର୍ଷ, 500 ବର୍ଷ, 1000 ବର୍ଷ, ସେତେବେଳେ ଟେକ୍ନୋଲୋଜି ନଥିଲା, ସେତେବେଳେ ଘୋଡ଼ା ହାତୀକି ଧରିକି ବହୁତ ସମୟ ଲାଗୁଥିଲା। କିନ୍ତୁ ଏବେ ଟେକ୍ନୋଲୋଜି ଆସିବା ଦ୍ୱାରା, ସ୍କିଲ ହେବା ଦ୍ୱାରା, ଆମକୁ ଯୋଉଟା ବର୍ଷେ ଲାଗୁଥିଲା ତାକୁ ବହୁତ କିଛି ଘଣ୍ଟା ଭିତରେ ମଧ୍ୟ କାମ ସରାଯାଇପାରୁଛି। ଆଉ ଉଦ୍ଦେଶ୍ୟ, ସ୍କିଲ ଉଦ୍ଦେଶ୍ୟ ହେଉଛି କେମିତି ଆମକୁ ଆମର ଯୋଉ ଯୁବପିଢ଼ି ଅଛନ୍ତି ତାଙ୍କୁ ସ୍କିଲ କରିକି ଆମର ବିଶ୍ୱରେ ତାହାଙ୍କୁ କର୍ମ ନିଯୁକ୍ତି ଦେଇପାରିବା।
0: ଆଉ ସେମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ମଧ୍ୟ।
1: ମେରୁଦଣ୍ଡ ଆମେ ଯଦି ଆମ ଯୁବକମାନେ ଆମେ ଚାକିରି ପାଇଯିବେ, ସେମାନେ ଆଉ ଏ କ୍ରାଇମ ବାଟକୁ ପାଦ ଦେବେନି। ତ ଆଉ ବାହାର କଣ୍ଟ୍ରି ମାନଙ୍କରେ ଏଇ ଯୋଉ ଟ୍ରେନ ସ୍କିଲ ଏମ୍ପ୍ଲୟିର ବହୁତ ଆବଶ୍ୟକତା ଅଛି। ଆମେ ସେମାନେ ଏଇମାନେ ହେଉଛନ୍ତି ର ମେଟେରିଆଲ। ରାଜ୍ୟ ସରକାରଙ୍କର ବହୁତ ସୁବିଧା ଅଛି ଯେ ଓଡ଼ିଶାକୁ ଆଗକୁ ନେବା ପାଇଁ,
0: ଏବଂ ତାଙ୍କ ପାଖରେ ଦକ୍ଷତା ମଧ୍ୟ ରହିଛି, କାମ କରିବାର ଆଗ୍ରହ ମଧ୍ୟ ରହିଛି।
1: ୱାର୍ଲଡ ସ୍କିଲ୍ସ କମ୍ପିଟିସନ କଥା ଦେଖିବା, ଯଦି ଆମ ଓଡ଼ିଶା ଲାଷ୍ଟ 3-4 ଥର ହେଲାଣି ଟପ୍ରେ ରହିଛି।
0: ଏ ବର୍ଷର ଥିମ୍ କ'ଣ ରହିଛି?
1: ଏ ବର୍ଷର ଆଜିର ଯୋଉ ସ୍କିମ୍ ୱାର୍ଲଡ ୟୁଥ ସ୍କିଲ୍ ର ଯୋଉ ଥିମ୍ ରହିଛି, ସ୍କିଲ୍ ଫର୍ ଏ ସେୟାର ଫ୍ୟୁଚର, ଆଗକୁ ବଢ଼ିବା, ଫ୍ୟୁଚରକୁ ଆମକୁ ଦେଖେଇକି ଆମେ ଯାହା ଦରକାର ସେହି ହିସାବରେ।

0: ଆମେ ଆଗକୁ ବଢ଼ିବା, ଆମେ କେମିତି ବଢ଼ିବା, କ'ଣ ଟେକ୍ନୋଲୋଜି ଆସୁଛି। ମୁଁ ଗୋଟେ ଏକ୍ଜାମ୍ପଲ୍ ଦଉଛି, ଆମେ ଦେଖନ୍ତୁ ଏବେ ଇଭି ଆସିଗଲାଣି ଗାଡ଼ି, ଇଭି ଆଉ ସୋଲାର ସୌରଶକ୍ତି ଯୋଜନାରେ ସରକାର ଘରେ ଘରେ ଲଗେଇବା ପାଇଁ କହୁଛନ୍ତି। ତାପରେ ଇଭି ଗାଡ଼ି ଆସିଲା, ତା ପାଇଁ ଆମକୁ କର୍ମ ନିଯୁକ୍ତି ଦରକାର। ଯଦି ଓଡ଼ିଶାର ପିଲା, ସେ ଝିଅ ହେଇଥାନ୍ତୁ ପୁଅ ହେଇଥାନ୍ତୁ, ଟ୍ରେନ୍ ହେଇଥିବେ, ଯୋଉ ଇଭି ଗାଡ଼ି ଆସୁଛି ସେ ଗାଡ଼ିରେ ସେଥିରେ ଟେକ୍ନିସିଆନ୍ ରହିପାରିବେ, ଇଞ୍ଜିନିୟର ରହିପାରିବେ। ସୋଲାର ଯୋଉ ଘରେ ଲାଗୁଛି ସେଥିରେ ସୋଲାର ଟେକ୍ନିସିଆନ୍ ଭାବରେ କାମ କରିପାରିବେ ଓଡ଼ିଶା ରହି। ଆଉ ବାହାରକୁ ଯିବାକୁ ପଡ଼ିବନି, ଆମ ଗୁଜୁରାଟ କି ଦିଲ୍ଲୀ ଗୁଡ଼ଗାଓଁକୁ ଯିବାକୁ ପଡ଼ିବନି। ଏଇଠି ଆମର ବହୁତ କର୍ମ ନିଯୁକ୍ତି ବାହାରୁଛି। ଯେତେବେଳେ ସ୍କିଲ୍ ହେଇଯିବେ ସେମାନେ, ଡିପ୍ଲୋମା ପଢ଼ନ୍ତୁ କିମ୍ବା ୱାଲ୍ ସ୍କିଲ୍ରେ ପଢ଼ନ୍ତୁ କିମ୍ବା ବିଭିନ୍ନ ଯୋଉ ପାର୍ଟନରସିପ୍ରେ ପ୍ରାଇଭେଟ୍ ଅର୍ଗାନାଇଜେସନ୍ ଚାଲିଛି ଟ୍ରେନିଂ ସେଣ୍ଟର, ସେଠି ବି ଟ୍ରେନିଂ ନେଇପାରିବେ।
1: ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ଶିକ୍ଷା ଯଥେଷ୍ଟ ନା ସ୍କିଲ୍ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଆପଣ ଭାବୁଛନ୍ତି?
0: ଏବେ ଯୋଉ ଭୋକେସନାଲ ଆଉ ଟେକ୍ନିକାଲ ଏଜୁକେସନ୍ ବହୁତ ଇମ୍ପୋର୍ଟାଣ୍ଟ ହେଇଯାଇଛି। ବିଭିନ୍ନ ଦେଶ ଭୋକେସନାଲ ବା ଟେକ୍ନିକାଲ ଏଜୁକେସନକୁ ଆମର ପଞ୍ଚମ ଷଷ୍ଠ ବେଳକୁ ସେମାନେ ସ୍ପେଶାଲାଇଜେସନ୍ କରିଦେଉଛନ୍ତି। ଆଉ ଆମେ ଯୋଉଭଳିଆ ପ୍ଲସ୍ ଟୁ ପଢ଼ିବା, ପ୍ଲସ୍ ଥ୍ରୀ ପଢ଼ିବା, ତାପରେ ସେକ୍ଟରକୁ ଚେଞ୍ଜ କରିବା, ସର୍ବନିମ୍ନ ପ୍ଲସ୍ ଟୁ ପର୍ଯ୍ୟନ୍ତ ରହୁଛି, ସେତେ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁନାହାନ୍ତି। ସେମାନେ ପଞ୍ଚମ ଷଷ୍ଠ ବେଳୁ, ଧର ନର୍ସିଂ ପଢ଼ିବାର ଅଛି, ଇଞ୍ଜିନିୟରିଂ ପଢ଼ିବାର ଅଛି, ଡକ୍ଟର ଯିବାର ଅଛି, ଯୋଉ ସେକ୍ଟର ଯିବାର ଅଛି, ସେବେଠୁ ତାଙ୍କର ପଢ଼ିକି ସେମାନେ ଯାଉଛନ୍ତି,
1: ସେମାନେ ସ୍ଥିର କରିଦେଉଛନ୍ତି,
0: ସ୍ଥିର କରିଦେଉଛନ୍ତି। ଆମର ଏଠି ଧର ଇଞ୍ଜିନିୟରିଂ ପଢ଼ିବ, ପ୍ଲସ୍ ଟୁ ପର୍ଯ୍ୟନ୍ତ ପଢ଼ିଲା, ତାପରେ ବିଟେକ୍ ଆରମ୍ଭ ହେବ, ପ୍ରଥମ ବର୍ଷ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଟେକ୍ନିକାଲ ପଢ଼ିବ, ଇଂଲିଶ ପଢ଼ିବ, ସେକେଣ୍ଡ ଇୟର ବେଳକୁ ଯାଇକି ପଢ଼ିବ, ଥାର୍ଡ ଇୟର ଦୁଇ ବର୍ଷ ପଢ଼ିଥିବ, ଫୋର୍ଥ ଇୟରକୁ ପ୍ରୋଜେକ୍ଟରେ ପ୍ଲେସମେଣ୍ଟରେ ପଳେଇବ, ମାନେ 2 ବର୍ଷରେ ଇଞ୍ଜିନିୟରିଂ କମ୍ପ୍ଲିଟ୍ ହେଇଯାଉଛି। କିନ୍ତୁ ସେମାନେ ଷଷ୍ଠ ଶ୍ରେଣୀରୁ, ସିକ୍ସ କ୍ଲାସରୁ ସେମାନେ ସ୍ପେଶାଲାଇଜେସନ୍ ଶିଖି ଯାଉଛନ୍ତି ବାହାର ଦେଶମାନଙ୍କରେ। ଏଇଟା ଆମର ଡିଫରେନ୍ସ ରହୁଛି ବାହାର କଣ୍ଟ୍ରି। ଆଉ ଆମର
1: ଯୁବକ ଯୁବତୀମାନେ ନିଜର ଦକ୍ଷତାକୁ ମୂଳରୁ ଚିହ୍ନିବେ କେମିତି?
0: ଦକ୍ଷତା କେତେବେଳେ ନିଜେ ନିଜେ ଚିହ୍ନି ଯାଆନ୍ତି କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରେରଣା ହେଉଛି। ଭଲ ଜଣେ ଗୀତ ବୋଲୁଛି, ଜଣେ ଅନ୍ୟମାନେ ଏନକରେଜ୍ କଲେ, ବାପା ମା କି ନିଜର ସାହି ପଡ଼ିଶା, ଯେ ନା ଭଲ ଗୀତ ବୋଲୁଛି, ନା ତୁ ଭଲ ଖେଳୁଛୁ, ତାହେଲେ ତୁ ପାର୍ଟିସିପେଟ୍ କର,
1: ତା ପାଖରେ ସେଇ
0: ପ୍ରତିଭା ରହିଛି। ଆମେ ବି ବେଳେବେଳେ ସେଇ ସ୍କୋପ୍ ପହଞ୍ଚି ପାରୁନାହାନ୍ତି। ଆମେ ବି ଆମ ବିଭାଗର ରାଜ୍ୟ ସରକାର ନିର୍ଦ୍ଦେଶରେ ଆମେ ଘର ଘର ବୁଲିକି ଯୋଉ ଆଇଟିଆଇରେ ପାଠ ପଢୁଛନ୍ତି, ୱାଲ୍ ସ୍କିଲ୍ରେ ପାଠ ପଢ଼ିବା ପାଇଁ, ଆମେ ଡିପ୍ଲୋମାରେ ପଢ଼ିବା ପାଇଁ ଆମେ ଡୋର୍ ଟୁ ଡୋର୍ ଯାଇ କ୍ୟାମ୍ପିଂ କରୁଛୁ, ତାଙ୍କୁ ଜଣାଉଛୁ। ଆମର ଆଗେ ଝିଅମାନେ ପଢୁନଥିଲେ ପାଠ, ଆଇଟିଆଇ କ'ଣ ଡିପ୍ଲୋମା କ'ଣ ପଢ଼ିବ, ଆପଣ ଜାଣିଲେ ଏବେ ଆଶ୍ଚର୍ଯ୍ୟ ହେବେ, ଏବେ ଆମର 30-40% ଯୋଉ ଆଇଟିଆଇରେ ପଢୁଛନ୍ତି କି ୱାଲ୍ ସ୍କିଲ୍ରେ ପଢୁଛନ୍ତି, ସେମାନଙ୍କର 30-40% 3-4 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଯେ ମହିଳା ପାଇଁ ଗୋଟେ ସୁରକ୍ଷା ଯୋଜନା, ଏବେ ସେଥିରେ ସେହି ଅନ୍ତର୍ଭୁକ୍ତରେ ଆମର ପୁରା ଫ୍ରିରେ ସେମାନେ ପଢ଼ିପାରିବେ, ରହିବା ଖାଇବା ପାଖରୁ କୌଣସି ପଇସା ଲାଗୁ ହେବନି। ଏଇଟା ଗୋଟେ ବଡ଼ ରାଜ୍ୟ ସରକାରଙ୍କର ଯୋଜନା, ଯାହାଦ୍ୱାରା କି ଝିଅମାନେ ଘରୁ ଗୋଡ଼ କାଢ଼ିକି କେବଳ ପାଠ ପଢ଼ିବେନି, ତା ସହିତ ସେମାନେ ନିଜେ ସକ୍ଷମ ହୋଇପାରିବେ।
1: ଏଥିରେ କ'ଣ ସବୁ ଶିକ୍ଷା ଦିଆଯାଉଛି ଏଇ ଯୋଜନାରେ?
0: ଦେଖନ୍ତୁ ସବୁ ଅଛି, ଆପଣ ଫାର୍ଷ୍ଟ ସମୟ ଜାଣୁଥିଲେ ଝିଅମାନେ ଟେଲରିଂ ଶିଖୁଛନ୍ତି ବୋଲି, କିନ୍ତୁ ଝିଅମାନେ ଏବେ ପୁଅମାନଙ୍କ ତଳ କୌଣସି ଗୁଣରେ କମ୍ ନାହିଁ। ଆମର ଝିଅମାନେ ମଧ୍ୟ ଓଡ଼ିଶାରୁ ଗଳିରୁ ଯୋଉ ସାହିରୁ ବହୁତ ଆଗକୁ ବଢ଼ିଛନ୍ତି। ଆମର ଜଣେ ଝିଅ ମୋନିଟିକା, ସିଏ ଲୋକ ପାଇଲଟ ଅଛି, ଇସ୍ରୋରେ ଚାକିରି କରୁଛନ୍ତି। ଏମିତି ବହୁତ ଏକ୍ସାମ୍ପଲ୍ ଅଛି ଯେଉଁମାନେ ଝିଅମାନେ ପଢ଼ିକି ସେମାନେ ଚାକିରି କରୁଛନ୍ତି।
1: ଟିକକ ଆଗରୁ ଆଲୋଚନା କରୁଥିଲେ ଯେ ସରକାରୀ ଯୋଜନା, ଆଉ କ'ଣ ସବୁ ଯୋଜନା ରହିଛି ଝିଅମାନଙ୍କ ପାଇଁ?
0: ଝିଅମାନଙ୍କ ପାଇଁ ତ ଏଇ ସୁରକ୍ଷା ଯୋଜନା ସବୁଠୁ ବଡ ଯୋଜନା, ସେଥିରେ ସେମାନଙ୍କୁ ଟଙ୍କାଟେ ଦେବାକୁ ପଡ଼ିବନି। ସେମାନେ ସେଥିରେ କମ୍ପ୍ୟୁଟର ଶିକ୍ଷା କରିପାରିବେ, ଫିଟର, ଇଲେକ୍ଟ୍ରିସିଆନ, ଓଲ୍ଡର, ତାପରେ ଏଆଇ, ସୋଲାର ଟେକ୍ନିସିଆନ, ଏମିତି ବହୁତ ସବୁଥିରେ ପାର୍ଟିସିପେଟ୍ କରିପାରିବେ ଏବଂ କରୁଛନ୍ତି ମଧ୍ୟ। ତା ସହିତ ଆମର ଝିଅମାନଙ୍କ ପାଇଁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ ଅଛି, ମଞ୍ଚେଶ୍ୱରରେ, ସେଠି ମଧ୍ୟ ସେମାନେ ଆଡମିସନ୍ ନେଇପାରିବେ। ସେଥିରେ ବି ଜେନେରାଲ ପିଲା ଛାଡ଼ିଦେଲା ପରେ ଅନ୍ୟ ସବୁ କାଟାଗୋରୀ ଫ୍ରି, SC ST OBC ମାଇନୋରିଟି ସେମାନଙ୍କୁ ପୁରା ଫ୍ରିରେ ଟ୍ରେନିଂ ଦିଆହେଉଛି, ରହିବା ଖାଇବା ସବୁକିଛି ଫ୍ରିରେ ଦିଆଯାଉଛି। ସେଥିରେ ଆମର ଟେକ୍ନିକାଲରେ ମେକାଟ୍ରୋନିକ୍ସ ଅଛି, ପ୍ରିସିସନ ଇଞ୍ଜିନିୟରିଂ ଅଛି, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଅଛି, ଭର୍ଟିକାଲ ଟ୍ରାନ୍ସପୋର୍ଟ ଅଛି, ଏୟାର କଣ୍ଡିସନିଂ ଆଣ୍ଡ ରିଫ୍ରିଜରେସନ ଅଛି, ମେକାନିକାଲ ଇଲେକ୍ଟ୍ରିକାଲ ସର୍ଭିସ ଅଛି। ଏଇଟା ଟେକ୍ନିକାଲ, ଯେଉଁମାନେ ଆଇଟିଆଇ ଡିପ୍ଲୋମା କିମ୍ବା ବିଟେକ୍ ପଢ଼ିଲା ପରେ ସେମାନେ ଆଡମିସନ୍ ନେଇପାରିବେ। ନନ୍ ଟେକ୍ନିକାଲ ଅଛି, ବିୟୁଟି ୱେଲନେସ୍, ଯୋଉଟା ଏବେ ଜାଣିଥିବେ ବିୟୁଟି ୱେଲନେସ୍ ଗୋଟେ ଭଲ ସ୍କିମ୍ ଯୋଉଟା ଆମର

0: ସମସ୍ତେ ଚାହାନ୍ତି ଆମ କେମିତି ବଡିଟା ରିଫ୍ରେଶ ରହିବ। ବିୟୁଟି ପାର୍ଲର ଗାଁ ମାନଙ୍କରେ କହୁଛନ୍ତି ସେଇଟା ବିୟୁଟି ଓନ୍ଲେସ୍, ସେଇଟା ବର୍ଷିକିଆ କୋର୍ସ ପୁରା। ତାପରେ ଲଜିଷ୍ଟିକ୍ ଆଣ୍ଡ ଚେନ୍ ସପ୍ଲାଏ ସେଟା ବି ଅଛି, ହସ୍ପିଟାଲିଟି ଆଣ୍ଡ ହୋଟେଲର ଅପରେସନ ଅଛି, ଏଟା ନନ୍ ଟେକ୍ନିକାଲ, ମାନେ ପ୍ଲସ୍ ଟୁ ପାସ୍ କରିଥିଲେ ସେମାନେ ଆଡମିସନ୍ କରିପାରିବେ। ତାଙ୍କ ପାଇଁ ହଷ୍ଟେଲ, ବସ୍ର ସୁବିଧା, ୟୁନିଫର୍ମ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି।
1: ଏଇ ଯୋଉ ସବୁଥିରେ ସେମାନେ ଆଡମିସନ୍ ନେବେ, କେବଳ ପ୍ଲସ୍ ଟୁ ନା ସେମାନେ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଆଡମିସନ୍ ନେଇପାରିବେ?
0: ନାଇଁ, ୱାର୍କ ସ୍କିଲ୍ ପାଇଁ ଟେକ୍ନିକାଲ ହେଉଛି ଆଇଟିଆଇ ଡିପ୍ଲୋମା ଡିଗ୍ରୀ କରିଥିବା ଦରକାର, ନନ୍ ଟେକ୍ନିକାଲ ହେଉଛି ଯୋଉ ବିୟୁଟି ଓଲନେସ୍ ଏଗୁଡ଼ିମାନଙ୍କ ପାଇଁ ପ୍ଲସ୍ ଟୁ। କିନ୍ତୁ ଆଇଟିଆଇ ମାନଙ୍କର ପାଇଁ ସେମାନେ ଏଇଥ୍ ପାସ୍ କରିଥିବା ଦରକାର କିଛି କିଛି ସ୍ପେଶାଲିଟିରେ, ଆଉ ସର୍ବନିମ୍ନ ଟେନ୍ଥ ପାସ୍ କରିଥିଲେ ଦରକାର ଆଇଟିଆଇ ମାନଙ୍କର। ଆଉ ଯେଉଁମାନେ ଡିପ୍ଲୋମା ଯେଉଁମାନେ କରିବେ ସେମାନେ ଟେନ୍ଥ ପାସ୍ କରିଥିବା ଦରକାର। ଗ୍ରାଜୁଏସନ୍ ହେଲେ ହେବ, ପ୍ଲସ୍ ଟୁ ହେଇଥିଲେ ହେବ, ପିଜି ହେଇଥିଲେ ବି ହେବ। କିନ୍ତୁ ଅଲଗା ଆମର ଯୋଉ ଡିଡି ଆଇସି ଅଛି, ଯୋଉ ବିଭିନ୍ନ ପ୍ରାଇଭେଟ ପାର୍ଟନରସିପ୍ରେ, ସେମାନଙ୍କର ଫିଫ୍ଥ ପ୍ଲସ୍ ଏଇଟ୍ ପ୍ଲସ୍ କରିଥିଲେ ବି ଚଳିବ।
1: ଆଜ୍ଞା, ସେମାନେ କେମିତି ଏଠି ଆବେଦନ କରିବେ?
0: ସେଇଟା ଆମର ଦେଖନ୍ତୁ ଆଇଟିଆଇ ମାନ ପାଇଁ ସାନ୍ସରେ ଆଡମିସନ କରିବେ, ଡିଟିଇଟି ଓଡ଼ିଶାର ୱେବସାଇଟ୍ ଯାଇ କରିପାରିବେ, ନହେଲେ ଆମର ଯୋଉ ନିକଟସ୍ଥ ଯୋଉ ଆଇଟିଆଇ ଅଛି, ସ୍କିଲ୍ ସେଣ୍ଟର ଅଛି, ସେଠିକି ଗଲେ ସେମାନେ ଆମର ଯୋଉ ଷ୍ଟାଫ୍ ଅଛନ୍ତି ସେମାନେ ତାଙ୍କୁ ଆପ୍ଲାଏ କରିଦେବେ। ତା ସହିତ ୱାର୍ଲ୍ଡ ସ୍କିଲ୍ ଯୋଉଟା ଅଛି, ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ସେଟା ୱେବସାଇଟ୍ ଗଲେ, ନହେଲେ ଡାଇରେକ୍ଟ ଯଦି ଆପଣ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପହଞ୍ଚିଲେ ସେଠି ବି ରେଜିଷ୍ଟ୍ରେସନ ହେଇପାରିବ। ଏବେ ପ୍ରୋସେସ୍ ବି ସବୁ ଚାଲିଛି ସ୍ପଟ୍ ଆଡମିସନ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର, ତା ସହିତ ଆଇଟିଆଇ ମାନଙ୍କର ଡିପ୍ଲୋମାନଙ୍କର ନିକଟତଃ ସେଣ୍ଟରକୁ ପହଞ୍ଚିଗଲେ ସେଠି ଆପଣ ସହଯୋଗ ପାଇପାରିବେ।
1: ଏହିସବୁ ଟ୍ରେନିଂ ସେମାନେ ପାସ୍ କରିସାରିଲା ପରେ ତାଙ୍କୁ ନିଯୁକ୍ତିର କେମିତି ସୁଯୋଗ ମିଳେ?
0: ଦେଖନ୍ତୁ, କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ, ତା ସହିତ ଆମ ଭାରତ ବାହାରେ ଦୁବାଇ ଆଉ ସିଙ୍ଗାପୁର ଭଳିଆ ଦେଶମାନଙ୍କରେ ମଧ୍ୟ ସେମାନେ ଚାକିରି କରୁଛନ୍ତି। ସରକାରୀ ହେଲେ ଯୋଉ ପବ୍ଲିକ୍ ସେକ୍ଟର, ନାଲକୋ, ଏନ୍ଟିପିସି, ରେଲୱେରେ, ଏମାନେ ସବୁ ବହୁତ ସଂଖ୍ୟାରେ, ଇସ୍ରୋ, ଭାବା ଟ୍ରେନିଂ ସେଣ୍ଟର, ଏମିତି ବହୁତ ସଂଖ୍ୟାରେ ପିଲା ଚାକିରି କରୁଛନ୍ତି। ବାଙ୍ଗାଲୋର, ପୁନେରେ ବହୁତ ବହୁତ କମ୍ପାନୀ ଏକାଥରେ 200-300 ପିଲାଙ୍କୁ କମ୍ପାନୀକି ହାୟର କରୁଛନ୍ତି। ଆମ ପାଖରେ ଆଭେଲେବୁଲ ନାହାନ୍ତି ପିଲା ତାଙ୍କୁ ଦେବା ପାଇଁ। ସବୁ ଯେତେ ଜଣ ଚାକିରି କରୁଛନ୍ତି, ମାନେ ପାଠ ପଢୁଛନ୍ତି, ସେମାନେ ଚାକିରି ପାଇ କରିଯାଉଛନ୍ତି।
1: ଆଇଟିଆଇ ଟ୍ରେନିଂ ପିଲାମାନେ ନେଉଛନ୍ତି, ପୁଅମାନଙ୍କ ଅପେକ୍ଷା ଝିଅମାନେ ଏଥିରେ ଆଗ୍ରହୀ ହେଉଛନ୍ତି କି?
0: ନାଇଁ, ଆଗରୁ ଝିଅମାନେ ଆଗ୍ରହୀ ହେଉନଥିଲା ସମସ୍ତେ, ଯେଉଁଭଳି ଆଗରୁ ଝିଅମାନେ ପାଠ ପଢିବା ପାଇଁ ବି ମଧ୍ୟ ଆମ ସ୍କୋପ ନଥିଲା। ଫାର୍ଷ୍ଟ ଯେତେବେଳେ ସଭ୍ୟତା ଆଗକୁ ବଢ଼ୁଥିଲା, ଝିଅମାନେ କ'ଣ ପାଠ ପଢିବେ, ଧୀରେ ଧୀରେ ଝିଅମାନେ ପାଠ ପଢିଲେ, ଚାକିରି କଲେ, ସେଭଳିଆ ଟେକ୍ନିକାଲରେ ବି ଝିଅମାନେ କମ୍ ସଂଖ୍ୟା ଥିଲା। ଏବେ ଧୀରେ ଧୀରେ ଧୀରେ 40% ପର୍ଯ୍ୟନ୍ତ, ମାନେ 140-145 ଜଣ ଭଳିଆ ଝିଅ ଆସିକି ପାଠ ପଢୁଛନ୍ତି ଏଇ ଟେକ୍ନିକାଲ ଏଜୁକେସନରେ।
1: ତେବେ ଏଇ ଯୋଉ ଏଆଇ ଯୁଗରେ କୋଉ ସ୍କିଲ ଗୁଡ଼ିକ ଅଧିକ ଜରୁରୀ ବୋଲି ଆପଣ ମନେ କରୁଛନ୍ତି?
0: ଏଆଇ ଆଗରୁ ଥିଲା, ଯେତେବେଳେ ସ୍ୱାଧୀନତା ପରେ ପରେ ଥିଲା, ଏବେ ଯୋଉ ଇଣ୍ଟରନେଟ୍ ଯୁଗରେ ଏଆଇ କି ଆମେ ମୋବାଇଲ ସହିତ ଯୋଡ଼ିକି ଏଆଇ ଚୁଟକିରି ଆମ ପାଖରେ ପହଞ୍ଚି ପାରିଲା, ସେଇଟା ଭାବିଲେ ଏଆଇ ଏବେଠୁ ଆସିଛି। ଏଆଇ ଆଗରୁ ଥିଲା, ଏବେ ଖାଲି ଅପଗ୍ରେଡ୍ ହେଇକି ଆମେ ସମସ୍ତେ ଏଆଇ କି ୟୁଜ୍ କରିପାରୁଛେ ମୋବାଇଲରେ। ଯୋଉ ବିଭିନ୍ନ କମ୍ପାନୀ ଏଆଇ ଫ୍ରି କରିଦେଲା, ସେତେବେଳେ ଆମେ ୟୁଜ୍ କଲେ ବୋଲି ଭାବିଲେ ଏଆଇ ଆସିଗଲା। ଏଆଇ ଅଛି, ଏଆଇ ଆମକୁ କାମ, ଯେଉଁଭଳି ଆଗରୁ କମ୍ପ୍ୟୁଟର ସହଯୋଗ କରୁଥିଲା, ଆମର 10-20 ଜଣ କାଲକୁଲେସନ କରି ହିସାବ ନିସାବ କରୁଥିଲେ, ଏବେ କମ୍ପ୍ୟୁଟର ଏକ୍ସେଲରେ ଏକାଥରେ କାମ ସୁବିଧା ହେଇଗଲା। ଏଆଇ ଚାକିରି ହବନି, କିନ୍ତୁ ଏଆଇ ଆମକୁ କାମକୁ ଚୁଟକିରେ କରିଦେବ। ଆଉ ଏଆଇ ଯୁଗରେ ଆଇଟି ସଫ୍ଟୱେୟାର, ଇନଫରମେସନ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ସେବା ଯୋଉଟା ହେଲ୍ଥ କେୟାର, ତାପରେ ରିନ୍ୟୁଏବଲ ଏନର୍ଜି, ସୋଲାର ସେକ୍ଟର, ଇ କମର୍ସ, ଲଜିଷ୍ଟିକ, ଏସବୁ କ୍ଷେତ୍ରରେ ଏଆଇରେ ବହୁତ ଆଗକୁ ଯିବ। ଏହି ସେକ୍ଟର କେବେ ବନ୍ଦ ହେବନି। ଦେଖନ୍ତୁ, ଆମର ର ମେଟେରିଆଲ ଯେତି ଲୁହା, ନିକେଲ, କ୍ରୋମିୟମ ଏଗୁଡ଼ା ସରିଯିବ, ସେ ପ୍ଲାଣ୍ଟ ଗୁଡ଼ା ବନ୍ଦ ହେଇଯାଇପାରେ, କାରଣ ସେଟା ତ ଅସଲେଣ୍ଟ ନୁହଁ ନା, ସରିଯିବ କେବେ ସରିଲେ। କିନ୍ତୁ ଏଇସବୁ ଯୋଉଟା ରିନ୍ୟୁଏବଲ ସେ କେବେ ସରିବନି। ଏ ସର୍ଭିସ ସେକ୍ଟର, ବିୟୁଟି ୱେଲନେସ, ମେଡିକାଲ ୱେଲଫେୟାର, ଆମେ ତ ପଇସା ଥିଲେ କି ନଥିଲେ ବି ଆମେ ତ ଟ୍ରିଟମେଣ୍ଟ ହେବା। ଏବେ ବିୟୁଟି ୱେଲନେସ ପାଇଁ ସମସ୍ତେ ସଚେତନ ହେଉଛନ୍ତି, ସେଥିରେ ତ ଇନଭେଷ୍ଟମେଣ୍ଟ କରିବେ ଯାହା ହେଲେ। ଏଇ ସେକ୍ଟର ଗୁଡ଼ା ଆଗକୁ ବଢ଼ିବ, ସେଥିରେ ଚାକିରି ତାଠୁ ବହୁତ। ତା ସହିତ ମାନୁଫ୍ୟାକ୍ଚରିଂ ସେକ୍ଟର, ଆମର ଯୋଉ ପ୍ରୋସେସିଂ, ଫୁଡ୍ ପ୍ରୋସେସିଂ ଯେତେ ସବୁ ହେଉଛି, ଆମ ପାଖରେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ସପୁରୀ ମିଳୁଛି, ସପୁରୀ ଆମର ଆମ୍ବ ବି ଆମର ଢେଙ୍କାନାଳରୁ ଆମର ବିଦେଶରୁ ସପ୍ଲାଏ ହେଉଛି, ଆତ, ମକା, ଏଗୁଡ଼ା ବହୁତ ସେକ୍ଟର ଅଛି, ମାନେ ସେଇଥିରେ ଆମ ପ୍ରୋସେସିଂ ପ୍ଲାଣ୍ଟ ବହୁତ ହେଉଛି, ସେଇଥିରେ କର୍ମ ନିଯୁକ୍ତି ବହୁତ ସଂଖ୍ୟାରେ ଆଗକୁ ଦରକାର ହେବ।
1: ଆଜ୍ଞା, ତେବେ ଏଇ ଯୋଉ ଛାତ୍ରଛାତ୍ରୀମାନେ

0: ଟ୍ରେନିଂ ସବୁ ନଉଛନ୍ତି ବା ଦଶମ କିମ୍ବା ଦ୍ୱାଦଶ ପରେ ସେମାନେ କୋଉ ସବୁ ସ୍କିଲ କୋର୍ସକୁ ସେମାନେ ବାଛିବା ଉଚିତ, ବିଶେଷ କରି ମହିଳାମାନେ?
1: ଏବେ ଆଉ ମହିଳା ପୁରୁଷ କିଛି ନାହିଁ, ସମସ୍ତେ ସବୁ କ୍ଷେତ୍ରକୁ ଯାଉଛନ୍ତି। ଟ୍ରେନର ଲୋକ ପାଇଲଟ ଯିଏ, ଟ୍ରେନ ଡ୍ରାଇଭର ଯିଏ ମହିଳା ଯଦି ଚଲେଇଛନ୍ତି, ତାଠୁ ଆଉ କଣ କଷ୍ଟ? ଆମର ଇସ୍ରୋକୁ ରେ ଚାକିରି କରୁଛନ୍ତି, ମହାକାଶକୁ ଯାଉଛନ୍ତି, ତାହେଲେ ଆଉ କିଛି ସେକ୍ଟର ନାହିଁ। ଏବେ ସବୁ ସେକ୍ଟରରେ ମହିଳାମାନେ ଆଗରେ ରହୁଛନ୍ତି। ପ୍ରିଣ୍ଟ ମିଡିଆ ହୋଇଥାନ୍ତୁ, କୌଣସି ଇଣ୍ଡଷ୍ଟ୍ରି ହୋଇଥାନ୍ତୁ, ମହିଳାମାନେ ସବୁବେଳେ ଆଗକୁ ଅଛନ୍ତି। ଆଉ ଆବଶ୍ୟକତା ପଡୁନାହିଁ ଯେ ମହିଳାମାନଙ୍କୁ ଆଗକୁ ନେବା, ସେ ନିଜେ ନିଜେ ଆଗରେ ହିଁ ଅଛନ୍ତି। ଆଉ ଏଇ ସେକ୍ଟରରେ ଟିକେ ସ୍କିଲ ସେକ୍ଟର କମ୍ ଥିଲା, ଏବେ ଧୀରେ ଧୀରେ ଧୀରେ ଆଗକୁ ବଢୁଛନ୍ତି।
0: ଯେଉଁମାନେ କୌଣସି ଗୋଟିଏ ଉଦ୍ୟୋଗ କରିବାକୁ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାଙ୍କୁ ସରକାରୀ ସହାୟତା ସେମାନେ କେମିତି ପାଇପାରିବେ?
1: ଆଇଟିଆଇ ପଢ଼ିଲା ପରେ କିମ୍ବା ୱାର୍ଲ୍ଡ ସ୍କିଲ୍ ପଢ଼ିଲା ପରେ ଯେଉଁମାନେ ତ ନିଯୁକ୍ତି ପାଉଛନ୍ତି ବିଭିନ୍ନ କମ୍ପାନୀରେ କିମ୍ବା ପବ୍ଲିକ ସେକ୍ଟରରେ, ସେମାନେ ପଳାଇଯାଉଛନ୍ତି। ଯେଉଁମାନେ ଗୋଟେ ସେଣ୍ଟର କରିବା ପାଇଁ ଚାହୁଁଛନ୍ତି ବିଜନେସ୍ ପାଇଁ, ଧର ବିୟୁଟି ୱେଲନେସ୍ ପଢ଼ିଲେ, ଗୋଟେ ବିୟୁଟି ପାର୍ଲର ଯେଉଁଟା କହୁଛନ୍ତି, ବିୟୁଟି ୱେଲନେସ୍ ସେଣ୍ଟର ଆପଣ କରିବା ପାଇଁ ଚାହୁଁଛନ୍ତି, ସେଥିରେ ନାନୋ ଇନକମ୍ ହିସାବରେ ଲକ୍ଷେ ଟଙ୍କା ରାଜ୍ୟ ସରକାର ତରଫରୁ ଯୋଗାଇ ଦିଆହେଉଛି। ସେ ଆଇଟିଆଇରେ ପଢ଼ିକି ଧର ଟେଲରିଂ ସେଣ୍ଟର ଗୋଟେ କରିବାକୁ ଚାହୁଁଛି, ୱେଲ୍ଡିଂ ଷ୍ଟେସନ କରିବାକୁ ଚାହୁଁଛି, ଗାଡ଼ିର ରିଚାର୍ଜ ଷ୍ଟେସନ କରିବା ପାଇଁ ଚାହୁଁଛି, ତାହାକୁ ରାଜ୍ୟ ସରକାର 1,00,000 ଟଙ୍କା ଦିଆହେଉଛି। ତାପରେ ଏମ୍ଏସ୍ଏମ୍ଇ ସେକ୍ଟର ସର୍ଭିସ ଆଉ ପ୍ରଡକ୍ସନ ପାଇଁ 25,00,000ରୁ 50,00,000 ଟଙ୍କା ପର୍ଯ୍ୟନ୍ତ ସେଟା ମିଳୁଛି। ତାପରେ ମହିଳାମାନଙ୍କ ପାଇଁ ଅଧିକା ସବସିଡି ବି ଅଛି। ଆପଣ ନିକଟ ଇଣ୍ଡଷ୍ଟ୍ରିଆଲ ଯେଉଁ ସେଣ୍ଟର ଅଛି ଏମ୍ଏସ୍ଏମ୍ଇର, ସେଠି ଯୋଗାଯୋଗ କଲେ ଆପଣ ସେଠି ଜାଣିପାରିବେ ବିସ୍ତୃତ ବିବରଣୀ ପାଇଁ।
0: ମାନେ ଲୋନ୍ ଆକାରରେ ସେମାନେ ନେଇପାରିବେ?
1: ଲୋନ୍ ଆକାରରେ।
0: ଏଇ ଯେଉଁ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ପ୍ରକାଶ କରିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି?
1: ମୁଁ ପ୍ରଥମ ରୂପେ କହିଛି, ମହିଳାମାନଙ୍କ ପାଇଁ ଆମେ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରୁଛୁ, ସୋସିଆଲ ମିଡିଆରେ ଛାଡ଼ୁଛୁ, ବହୁତ ପ୍ରୟାସ କରୁଛନ୍ତି କେମିତି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭଳିଆ ମାନେ ଆଡଭାନ୍ସ ସେଣ୍ଟର, ଯୋଉଟା ଆମର ଇଣ୍ଡଷ୍ଟ୍ରି 4.0, ଗୋଟେ ଗୋଟେ ମେସିନ୍ର ଦାମ 5 କୋଟି ଟଙ୍କା, ସେଟା ସବୁ ସେଣ୍ଟର ମାନଙ୍କୁ ଦିଆହଉଛି। ଏବେ ରାଜ୍ୟ ସରକାର ଉତ୍କୃଷ୍ଟ ଆଇଟିଆଇ ଅଲଗା ସେଣ୍ଟର କରାହଉଛି, ଅପଗ୍ରେଡ୍ ଆଇଟିଆଇ କରାହଉଛି, ଯଦ୍ୱାରା କି ଯୁବକ ଯୁବକୀମାନେ ଆଡଭାନ୍ସ ମେସିନାରୀରେ କେମିତି ଟ୍ରେନିଂ ନେବେ, ଯୋଉ କମ୍ପାନୀରେ ଯାହା ଅଛି ଯୋଉ ଆଡଭାନ୍ସ ଟ୍ରେନିଂ ମାନେ ଇକ୍ୟୁପମେଣ୍ଟ ଅଛି, ତାହାକୁ କେମିତି ଏଇଠି ବସିକି ଶିଖିବେ, ସେଇ ହିସାବରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପଇସା ଏବଂ ଇକ୍ୟୁପମେଣ୍ଟ ଯୋଗାଇ ଦେଉଛନ୍ତି।
0: ତେବେ ଭବିଷ୍ୟତରେ କୋଉ କ୍ଷେତ୍ରରେ ସବୁଠାରୁ ଅଧିକ ଚାକିରିର ସୁଯୋଗ ରହିଛି ବୋଲି ଭାବୁଛନ୍ତି?
1: ଏବେ ଏଆଇ ଯୁଗରେ ଇନଫର୍ମେସନ ଟେକ୍ନୋଲୋଜି, ରିନ୍ୟୁବଲ ଏନର୍ଜି ସେକ୍ଟର, ଇ କମର୍ସ, ଯୋଉଟା ବି ମାନେ ଇ କମର୍ସର ଯୋଉ ବିଭିନ୍ନ ପ୍ଲାଟଫର୍ମ ଅଛି, ସେଥିରେ ଘରେ ରହିକି ବି ମାନେ ଘରେ ଆମେ ଜିନିଷ ମଗେଇ ପାରିବା। ଏବେ ଆଗରୁ ମାର୍କେଟ ଯିବାକୁ ପଡୁଥିଲା, ଏବେ ଆପଣ ଯଦି ଘରେ ପ୍ରଡକ୍ସନ କରୁଛନ୍ତି, ତାହାକୁ ଇ କମର୍ସ ସାଇଟ୍ରେ ଆପଣ ପକେଇଦେଲେ, ଆପଣ ଆସିକି ଲୋକ ଏଇଠୁ ନେଇଯିବେ, ଆପଣ ତାଙ୍କ ପାଖକୁ ଯିବାନି, କଷ୍ଟମର ଘରଠୁ ଆସିକି ନେଇଯିବେ, ସେଥିପାଇଁ ସେ ଚେନ୍ଟା। ଆଉ ହେଲ୍ଥ କେୟାର, ଆଉ ସୋଲାର, ଏମିତି ବହୁତ ସେକ୍ଟର ଅଛି, ଫୁଡ୍ ପ୍ରଡକ୍ସନ, ଏମିତି ବହୁତ ସେକ୍ଟର ଅଛି ଯୋଉଥିରେ ଆଗକୁ ବହୁତ କର୍ମନିଯୁକ୍ତ ଅଛି। ଆଉ ଏଆଇ ଯୁଗରେ ସବୁକିଛି ଆପଣଙ୍କୁ ଜାଣିପାରିବେ କେମିତି କଣ ପ୍ରୋସେସିଂ କଣ ହଉଛି, ଏଆଇ ଦେଲେ ଆପଣ ସବୁ ପ୍ରକାର ବତେଇଦେବ ଯେ କେମିତି କଣ କରିବାର ଅଛି, କଣ କରିବାର ଅଛି, ସେ ସବୁ ଆଉ ବାହାରକୁ ଯାଇକି ଶିଖିବାକୁ ନାହିଁ। ଆପଣ ମୋବାଇଲରେ ଚା ବନେଇବାର ଅଛି, ସେ ଡିଟେଲ୍ସ କହିଦେବ, କ୍ଷୀର ଆଣିବ, ଚିନି ଆଣିବ, କଣ କରିବ, ଏବେ ସବୁ ସୁବିଧା ଘର ପାଖରେ ଆପଣ ମୋବାଇଲରେ ଆଭେଲେବୁଲ ହେଇଯାଉଛି। ଏଆଇ ଆମକୁ ଟେକ୍ନୋଲୋଜି କି ପୁରା ମୋବାଇଲ ଥ୍ରୋରେ ଆମକୁ ପୁରା ପ୍ରୋସେସ କରିକି ଦେଇଦେଉଛି,
0: ଅତି ସହଜ କରିଦେଇଛି,
1: ପୁରା ସହଜ କରିଦେଇଛି। ମାନେ ଏମିତି ଯେ ଆମେ ଯଦି ଚିକେନ ରାନ୍ଧିବାକୁ ଜାଣିନେ କି ଗାଡ଼ି ଚଲେଇବାଟା ଆମେ ଜାଣିପାରୁନେ, ତ କୋଉଠି କଣ ହବ, ମଡେଲ ନମ୍ବର ହେଲେ ସେ ଦେଖେଇଦେବ, ଭଲ ଭଲ କୋଉଠୁ ଅଛି ସେ ବାଛିକି ଆମକୁ ଦେଇଦେବ, ଯେ ଏଇଥିରେ ଆପଣ ଦେଖିକି ଏଇ ପ୍ରୋସେସ ଆପଣଙ୍କୁ କହିବ, ଯେ ଆପଣ କଥାବାର୍ତ୍ତା ହେବେ, ମୁଁ ତ ଷ୍ଟାଫ ନାଇଲି ହଉନି, ତ ସେ ବି କହିବ ଆପଣ ଚେକିଂ କରନ୍ତୁ କି ଅନ୍ ଅଛି ନା ନାହିଁ, ଏମିତି ଆମକୁ ଗାଇଡ କରୁଛି ଏଆଇ।
0: ଆଜ୍ଞା, ତେବେ ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମରୁ ଯୁବକମାନେ କିପରି ଲାଭ ପାଇପାରୁଛନ୍ତି?
1: ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯୋଉ ଅଛି, ସେଥିରେ ଖାଲି ଘରୁ ଗୋଡ଼ କାଢ଼ିକି ଆସିବାକୁ ପଡିବ, ତାପରେ ଆମେ ସବୁ କଥା ଆମ ବିଭାଗ ସ୍କିଲ ଡେଭଲପମେଣ୍ଟ ଅଛି ବିଭାଗ, ସେ ସମସ୍ତଙ୍କର ଯତ୍ନ ନବ, ତାଙ୍କ ରହିବା ଖାଇବା ପଡିବ, ତା ସହିତ କେମିତି କମ୍ପାନୀରେ ଚାକିରି କରିବେ, ଚାକିରି କଲା ପର୍ଯ୍ୟନ୍ତ ବି ମହିଳାମାନେ ଚାକିରି ତାଙ୍କୁ ବି ଫି ଦିଆହଉଛି, ଆପ୍ରେଣ୍ଟିସିପ୍ କଲେ ଯୋଉ ବର୍ଷେ କରିବେ ତାର ଦରମା ଦିଆହଉଛି, ଯେଉଁ କମ୍ପାନୀରେ ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ରାଜ୍ୟ ସରକାର ଯେଉଁ ଆମର ଅଛି ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ବିଭିନ୍ନ କମ୍ପାନୀ ଡକା ହେଇକି ଇଣ୍ଟରଭ୍ୟୁ କରିକି ଚାକିରି ଯୋଗାଇ ଦିଆଯାଉ।
0: ଏ ଯେଉଁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ କଣ ସବୁ ବିଶେଷ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି?
1: ଟେନ୍ଥ ପରେ ବିଭିନ୍ନ

0: ପାରମ୍ପରିକ ଯୋଉ ସବଜେକ୍ଟ ପଢ଼ିକି ବେକାର ହେଇଯାଉଛନ୍ତି, ସେଥିପାଇଁ ସେମାନେ ଏଇ ସ୍କିଲ ସେକ୍ଟରରେ ପାଠ ପଢ଼ନ୍ତୁ। ପାଠ ପଢ଼ିଲା ପରେ ଯେକୌଣସି ତାଙ୍କର ଚଏସ୍ ହିସାବରେ ତାପରେ ନିକଟ ଯୋଉ କଳକାରଖାନା ଅଛନ୍ତି ସେଥିରେ ନିଯୁକ୍ତି ପାଇପାରିବେ। ଓଡ଼ିଶାରେ ବିଭିନ୍ନ ଏବେ ମେକ୍ ଇନ୍ ଓଡ଼ିଶା ହେଇଥିଲା ଯୋଉ, ତା ଦେହରେ ବହୁତ କମ୍ପାନୀ ଏମ୍ଏ କରୁଛନ୍ତି, ଏବେ ମଧ୍ୟ ଏମ୍ଏ ହେଉଛି। ଏବେ ନିକଟରେ ରାଜ୍ୟ ସରକାରଙ୍କର ବହୁତ ବଡ଼ ବଡ଼ ଯୋଜନା, ବହୁତ କମ୍ପାନୀ ଆସିକି ଏମ୍ଏ କରୁଛନ୍ତି, ପୁଞ୍ଜିନିବେଶ ହେଉଛି। ଯୋଉ କଳକାରଖାନା ହେବ ସେ ହିସାବରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏହି ପ୍ରୋଗ୍ରାମ ଯୋଉ କରିଛନ୍ତି ଏଥିରେ ନିହାତି ଓଡ଼ିଶାର ଯୁବକ ଯୁବୀମାନେ ଯେଉଁମାନେ ଶୁଣୁଥିବେ ଆମର ଶ୍ରୋତାମାନେ ଉପକାର ହେବେ। ସେମାନେ ନିକଟସ୍ଥ ଆଇଟିଆଇ ଡିପ୍ଲୋମା କଲେଜ କିମ୍ବା ସାମ୍ସ ଥ୍ରୋରେ ରେଜିଷ୍ଟ୍ରେସନ କରନ୍ତୁ। ତାଙ୍କର ପୁଅ ଝିଅ ଯୁବକମାନେ ସେମାନେ ସ୍କିଲ ଇନ୍ ଓଡ଼ିଶାର ସ୍କିଲ ଇନ୍ ଇଣ୍ଡିଆର ଯୋଉ ସ୍କିମ୍ ଚାଲିଛି ସେଥିରେ ଆସିକି ନାମ ଲେଖାନ୍ତୁ, ଆପଣଙ୍କର ଭବିଷ୍ୟତ ସୁରକ୍ଷିତ ହେବ।
1: ତେବେ ଏ ଯୋଉ ଦକ୍ଷତା ବିକାଶ ଦ୍ୱାରା ବେକାରୀ ସମସ୍ୟା ଦୂର ହୋଇପାରିବ କି?
0: ନିହାତି, ଯୋଉ ମୁଁ କହିଲି ନା ପୂର୍ବରୁ ପାରମ୍ପରିକ ଶିକ୍ଷାରୁ ବାହାରିକି ଆମେ ଯଦି ଟେକ୍ନିକାଲ ଏଜୁକେସନକୁ ଆସିବା, ଆପଣ ଗୋଟେ ପଟ୍ଟାମେଣ୍ଡାରେ ପ୍ଲମ୍ବିଂ ସେଣ୍ଟର ଅଛି ଆଇଟିଆଇ ଯୋଉଟା ଅଛି, ସେଇଥିରେ ଟ୍ରେନିଂ ନେଇକି ଆମେରିକା, ଦୁବାଇ, ସିଙ୍ଗାପୁର ଯେତେ ସବୁ ଇଣ୍ଡଷ୍ଟ୍ରି ଅଛି ମାନେ ବଡ଼ ବଡ଼ ଇଏରେ ସେଥିରେ ନିଯୁକ୍ତି ପାଇପାରୁଛନ୍ତି। ସେଟା ଆମର ୱାର୍ଲ୍ଡ କ୍ଲାସ୍ ସେଣ୍ଟର ଗୋଟେ। ସେହି ହିସାବରେ ଆମେ ଖାଲି ଦଶମ ପରେ ବର୍ଷେ କିମ୍ବା ଦୁଇ ବର୍ଷ ନିଅନ୍ତୁ, ତାପରେ ଆମ ବିଭାଗ ସେ ବାବଦରେ କେମିତି ନିଯୁକ୍ତି ପାଇବେ ତାଙ୍କର ଯତ୍ନ ନେବେ। ଥରେ ବର୍ଷେ ଆସିକି ରହିକି ପାଠ ପଢ଼ିପାରିବେ କିମ୍ବା ଘରୁ ଯିବା ଆସିବା କରି ପାଠ ପଢ଼ିବେ। ବର୍ଷେ କିମ୍ବା ଦୁଇ ବର୍ଷ ଯଦି ପଢ଼ିଦେବେ ସେ ଆଉ ପଛକୁ ଫେରିକି ଚାହିଁବେ ନାହିଁ।
1: ଆମର ଯୋଉ ଯୁବକ ଯୁବତୀମାନେ ସେମାନେ କିପରି ନିଜର ରୁଚି ଅନୁଯାୟୀ ସଠିକ୍ ସ୍କିଲ ବାଛିବେ?
0: ଦେଖନ୍ତୁ, ଖାଦ୍ୟ ଯେଉଁଭଳିଆ ନିଜ ରୁଚି ଅଛି ସେମିତି ବିଭିନ୍ନ 70-72ଟା ଟ୍ରେଡ୍ ଅଛି। ସେଥିରେ ଧର ଇଲେକ୍ଟ୍ରିକାଲ ଇଲେକ୍ଟ୍ରିକାଲରେ ପଢ଼ିପାରିବ, ମେକାନିକାଲ ଫିଟରରେ ପଢ଼ିପାରିବ। ସେହି ହିସାବରେ ସିଏ ତାଙ୍କର ଦେଖିଲେ ମତେ କୋଉଟା ଭଲ ଲାଗୁଛି ସେଇ ନିଜ ହିସାବରେ ଚଏସ୍ କରିପାରିବେ। ଯେକୌଣସି ସେକ୍ଟରରେ ଆପଣ ଝିଅଟେ ଟେଲରିଂ ଶିଖିପାରିବ, ବେକେରୀ ଅଛି, ଫୁଡ୍ ପ୍ରୋସେସିଂ ଅଛି, ଆମର ଇଲେକ୍ଟ୍ରୋନିକ୍ସ ଅଛି, ଏମିତି ବହୁତ ଟ୍ରେଡ୍ ଅଛି। ଯୋଉ ସେକ୍ଟରକୁ ଚାହିଁବ ସେ ନିଜ ରୁଚି ହିସାବରେ ନିଜ ଭଲ ଲାଗିବା ହିସାବରେ ସେ ଚଏସ୍ କରିପାରିବ। ଆଗେ ଦେଖିଥିବେ ଯୋଉମାନେ ଚାକିରି କରୁଥିଲେ, ପାଠ ପଢ଼ିଥାନ୍ତୁ, ଟେନ୍ଥ ପାସ୍ କରିଥାନ୍ତୁ, ଚାକିରି ମିଳିଯାଉଥିଲା। ଏବେ ସ୍କିଲ୍ ନାହିଁ ତ ଏବେ ଚାକିରି ନାହିଁ। ଏବେ ଆଗରୁ ଥିଲା ଇଲେକ୍ଟ୍ରୋନିକ୍ସ, ମେକାନିକାଲ, ଇଲେକ୍ଟ୍ରିକାଲ, ଏବେ ସବୁ ମିକ୍ସ ହେଇକି ଆସୁଛି। ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ମେକାନିକାଲ ମିକ୍ସ, ଯୋଉ ହାଇବ୍ରିଡ୍ ଟ୍ରେଡ୍। ଜଣେ ମେକାନିକ ଆସିଛି ଆପଣଙ୍କର ଏସି ଲଗେଇବା ପାଇଁ, ଦେଖିବ ଏସି ଆଗରୁ ୱେୟାରଟା କଟ୍ ହେଇଯାଇଛି କି ୱେୟାର ଦୂରରେ ଅଛି, ସେ ଆଉ କହିବନି ଯେ ମୁଁ ମେକାନିକାଲ ଲୋକ ଇଲେକ୍ଟ୍ରିକାଲ ଜାଣିନି। ସେ ଇଲେକ୍ଟ୍ରିକାଲ ସୁଇଚ୍ରୁ ୱେୟାର ପକେଇବ, ମେଣ୍ଟେନାନ୍ସ କରିବ, ସବୁ କିଛି କରିକି ଯିବ। ମଲ୍ଟିପୁଲ ଟ୍ୟାଲେଣ୍ଟ ଆମେ ଡେଭଲପ କରୁଛୁ, ଆଉ ଗୋଟିଏ ଟ୍ରେଡ୍ ରହିବନି, ସେ ଆସିବ ସବୁ କାମ କରିକି ଯିବ। ସେଇଭଳିଆ ଟେକ୍ନୋଲୋଜି ସହିତ ନିଜକୁ ତାଙ୍କୁ ଇନଭଲ୍ଭ କରାଉଛୁ, ଟ୍ରେନିଂ ଦେଉଛୁ, ହ୍ୟାଣ୍ଡସ ଅନ୍ ଟ୍ରେନିଂ, ଯେଉଁଟାକି ଯାହାଦ୍ୱାରା ଯାଇକି ସର୍ଭିସ ସେକ୍ଟର କିମ୍ବା ଇଣ୍ଡଷ୍ଟ୍ରିରେ ଚାକିରି କରିପାରିବେ।
1: ଝିଅମାନଙ୍କ ପାଇଁ କୋଉ ସବୁ ସ୍କିଲ ଟ୍ରେନିଂ ବିଶେଷ ଭାବରେ ଆବଶ୍ୟକତା ରହିଛି?
0: ଏବେ ତ ସବୁ କହିଲି କିଛି ଟ୍ରେଡ୍ ଅଛି ଯେଉଁମାନେ 100% କରୁଛନ୍ତି, ନହେଲେ ଆଉ ଥରେ ପ୍ରାୟ ପୁଅ ଯାହା ଝିଅ କିଛି ସ୍ପେଶାଲ ଟ୍ରେଡ୍ ତାଙ୍କ ପାଇଁ ନାହିଁ, ସବୁ ସେକ୍ଟରରେ ସେମାନେ ପଢୁଛନ୍ତି ଏବଂ ଚାକିରି କରୁଛନ୍ତି। ବିଶେଷ କରି ଏଇ ଟେଲରିଂ ଯୋଉଟା ହେଲା, ବିୟୁଟି ୱେଲନେସ୍, ଆମର ଫୁଡ୍ ପ୍ରୋସେସିଂ, ଏଇଭଳିଆ କିଛି ବ୍ରେକେରୀ, ଏଇଗୁଡା କିଛି ଟ୍ରେଡ୍ ଅଛି ପୁରା 100% ନେଉଛନ୍ତି, କିନ୍ତୁ ଅଲଗାରେ 50-40-50% ଭଳିଆ ରେସିଓରେ ପିଲା ଆଗ୍ରହୀ ରହିକି ପାଠ ପଢୁଛନ୍ତି।
1: ଆଜ୍ଞା, ତେବେ ଆପଣ ଏଇଠି କୁହନ୍ତୁ ଯେ ଆଜିର ସମୟରେ କୋଉ କୋଉ ଦକ୍ଷତାର ଚାହିଦା ଅଧିକ ରହିଛି?
0: ସର୍ଭିସ ସେକ୍ଟର ବହୁତ ଆଗକୁ ଯାଉଛି, କାରଣ ଓଡ଼ିଶାରେ ଯୋଉ ଖଣିଜ ସମ୍ପଦ ଅଛି ଦିନେ ଦିନେ ସରିବ, କିନ୍ତୁ ଆମକୁ ଅଲଗା ସେକ୍ଟର

0: ସର୍ଭିସ ସେଣ୍ଟର, ଫୁଡ୍ ପ୍ରୋସେସିଂ, ଏସବୁ ସେକ୍ଟର, ରିନ୍ୟୁବଲ୍ ଏନର୍ଜି, ହେଲ୍ଥ କେୟାର, ଏ ଉପରେ ଆଗକୁ ବହୁତ ନିଯୁକ୍ତି ବାହାରିବ। ଆମେ ଏଇ ଯୋଉ ବାଇକ୍ ଗୁଡ଼ା ଆସୁଛି ତାର ମେଣ୍ଟେନାନ୍ସ ପାଇଁ ପାରମ୍ପରିକ ଯୋଉ ଥିଲା ଗାଡ଼ିରୁ ଏବେ ଇଭି କି ଲକ୍ଷାଧିକ ସଂଖ୍ୟାରେ ଯୁବକ ଯୁବତୀ ଆବଶ୍ୟକତା ରହିବେ ଆମର ଯୋଉ ବାଇକ୍ କାର୍କୁ ସଜାଡ଼ିବା ପାଇଁ। କାରଣ ପୂର୍ବରୁ ଯେତିକି ଥିଲା ଏବେ ଘରେ ସମସ୍ତଙ୍କର 3-4 ଲେଖା ବାଇକ୍, ମୋବାଇଲ, ଏହାର ରିପ୍ୟାରିଂ ମେଣ୍ଟେନାନ୍ସ ପାଇଁ ବହୁତ ଆଗକୁ କର୍ମଯୋଗୀତ୍ୱର ଆବଶ୍ୟକତା ପଡ଼ିବ।
1: ତେବେ ଶେଷରେ ଯୋଉ ଶ୍ରୋତାବନ୍ଧୁମାନେ ଆମର ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
0: ସମସ୍ତ ଶ୍ରୋତାମାନଙ୍କୁ କହିବେ, ଆପଣ ଆଗରୁ ଖାଦ୍ୟ ରୁଚି ଥିଲା, ଏବେ ଆପଣ ସେହି ହିସାବରେ ସ୍କିଲ ଆପଣ ପଚାରିବେ ସମସ୍ତଙ୍କୁ, ଆପଣ ସ୍କିଲ ଇନ୍ ଓଡ଼ିଶା ସମସ୍ତେ ପଚାରିବେ ଆମେ ଆଉ କ'ଣ ସ୍କିଲ ତମେ ଜାଣିଛ। ଆଗରୁ ଝିଅମାନେ ବାହାରିଲେ
1: ପଚାରୁଥିଲେ ଦକ୍ଷତା
0: କ'ଣ ରହିଛି, ଆଗରୁ ପଚାରୁଥିଲେ ଝିଅମାନେ ବାହାଘର ହଉଥିଲେ ସେତେବେଳେ ପଚାରୁଥିଲେ ତମେ ରୋଷେଇ ସେ ଜାଣିଛ ନା ନାହିଁ, ଆଗକୁ ଆସିବେ ଆପଣ କ'ଣ ସ୍କିଲ ହେଇଛନ୍ତି, କୋଉ ପ୍ରକାର ସ୍କିଲ ହେଇଛନ୍ତି, ଆଗକୁ ପୁଅ ଝିଅମାନଙ୍କୁ ପଚରାଯିବ ସ୍କିଲ କ'ଣ ଜାଣିଛ। କାରଣ ଯେକୌଣସି ପ୍ଲାଣ୍ଟରେ ଏବେ ଖାଲି ସ୍କିଲ ନୁହେଁ, ମଲ୍ଟିପୁଲ ସ୍କିଲ ଟ୍ରେନିଂ ନେଲେ ହିଁ ଆଗକୁ ଚାକିରି ମିଳିବ। ସେଥିପାଇଁ ଆପଣମାନେ ଯୋଡ଼ି ହୁଅନ୍ତୁ ସ୍କିଲ ଡିଜିଟାଲ ମିଶନରେ, ଏଆଇ ଯୁଗରେ ଆମେ ସ୍କିଲ ସହିତ ପାଦ ଦେଇକି ଆଗକୁ ବଢ଼ିବା। ଆମର ଯୋଉ ଆସନ୍ତା ଫ୍ୟୁଚର ହେଉଛି ଡିଜିଟାଲ ଯୁଗ, ଆଉ ଏଥିରେ ଏଆଇ ସହିତ ସ୍କିଲ ସହିତ ଆମେ ପାଦ ଦେଇକି ଆମେ ଆମ ଯୁବକମାନେ ଆଗକୁ ବଢ଼ିବ ବୋଲି ଆମର ଆଶା ଓ ଭରସା ଅଛି।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆଜି ଯୋଉ ଆମେ ପାଳନ କରୁଛୁ ଯୁବ ଦକ୍ଷତା ଦିବସ, ତାର ଉଦ୍ଦେଶ୍ୟ ସମ୍ପର୍କରେ ସେମାନେ କେମିତି ନିଜେ ଦକ୍ଷ ହୋଇପାରିବେ ପ୍ରତ୍ୟେକ କାର୍ଯ୍ୟରେ ସେ ବିଷୟରେ ଅନେକ ଗୁଡ଼ିଏ ପରାମର୍ଶ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଯୁବ ଦକ୍ଷତା ଦିବସ ପାଳନ ଅବସରରେ ଆଜି ଆପଣମାନେ ଶୁଣିଲେ ଆଇଟିଆଇ ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲଙ୍କ ସହିତ ଆଲୋଚନା।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବତନ୍ମ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋହାହନ ପରିଷଦ ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ ଭାରତୀୟ ଶିଳ୍ପ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ଭଳ ସୁଫଳ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷିକ୍ଷେତ୍ରକୁ

0: ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ, ଡିଜିଟାଲ୍ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
1: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
0: आपण माने संवाद सुनुछंती आकाशवाणी रो। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ ଅବସରରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ତେହେରାନ ଆଲୋଚନା ପାଇଁ ଆଗକୁ ନ ଆସିଲେ ଇରାନ୍ ବିରୁଦ୍ଧରେ ଅଧିକ ଦୃଢ଼ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇରାନ୍ ବିରୁଦ୍ଧରେ ଆମେରିକାର ସାମରିକ ପଦକ୍ଷେପ ଜାରି ରହିବ। ଆଗାମୀ ସପ୍ତାହରେ ଇରାନ୍ର ଶକ୍ତିକ୍ଷେତ୍ର ଏବଂ ଯୋଗାଯୋଗ ମାଧ୍ୟମ ଓ ସେତୁଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ୍ ପାଖରେ ଆମେରିକା ସହ ଚୁକ୍ତିରେ ପହଞ୍ଚବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି। ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିସାରିଛି। ତେବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ନ କରିବା ଲକ୍ଷ୍ୟ ନେଇ ତୈଳ କ୍ଷେତ୍ରକୁ ବାଦ୍ ଦିଆଯାଇଛି ବୋଲି ଶ୍ରୀ ଟ୍ରମ୍ପ୍ ସ୍ୱଷ୍ଟ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ମତ ଉପସ୍ଥାପନ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଆନ୍ତର୍ଜାତିକ ଜଳପଥ ପରିବହନ ପାଇଁ ଏହା ଏବେ ମଧ୍ୟ ଉନ୍କକ୍ତ ରହିଛି, କିନ୍ତୁ ଇରାନ୍ର ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡୀଗଡ଼ର ଜିନ୍ଦ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଏହି ଟ୍ରେନ୍ ଜିନ୍ଦ ଓ ସୋନପତ୍ ମଧ୍ୟରେ ଚଳାଚଳ କରିବ। ଅମୃତ ଭାରତ ରେଳ ଷ୍ଟେସନ୍ ଯୋଜନା ଅଧୀନରେ ପୁନଃ ବିକଶିତ ଜିନ୍ଦ ରେଳ ଷ୍ଟେସନ୍ ଏବଂ ଏକ ମେଡିକାଲ କଲେଜର ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୁରୁକ୍ଷେତ୍ରଠାରେ ଏକ ଉଚ୍ଚ ରେଳପଥ ଏବଂ ନବୀକରଣ ହୋଇଥିବା ରେଳ ଷ୍ଟେସନ୍କୁ ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ ଏକ ଶିଖ୍ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବାଲା ଡିଭିଜନରେ 4 ରେଳ ଷ୍ଟେସନ୍ ମୋହାଲି, ଅମ୍ବ ଅନ୍ଦୌରା, ଆନନ୍ଦପୁର ସାହି ଏବଂ କାଲକାର ମଧ୍ୟ ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧରକୁ ଗସ୍ତ କରିବା ପୂର୍ବରୁ ଶ୍ରୀ ମୋଦି ଚଣ୍ଡୀଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଭିଭିଭୂମି ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ନାଗରିକ ଦାୟିତ୍ୱବାନ ଜନପ୍ରତିନିଧିଙ୍କ ମାଧ୍ୟମରେ ପ୍ରତିକ୍ରିୟାଶୀଳ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆଶା କରନ୍ତି ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି। ରାଜସ୍ଥାନ ବିଧାନସଭାର 75ତମ ବାର୍ଷିକୀ ପାଳନ ଅବସରରେ ଜୟପୁରରେ ଆୟୋଜିତ ବିଦ୍ୟାଗୌରବ ଯାତ୍ରାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱ ସମ୍ପାଦନ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରିବା ନେଇ ବିଧାନସଭା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଧାନସଭାଗୁଡ଼ିକ ଏକ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରନ୍ତି। ସେଠାରେ ଲୋକଙ୍କ ଆକାଂକ୍ଷା, ବିକାଶ, ଚିନ୍ତାଧାରା ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥା

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା

0: ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରେ 12:30ରେ ପହଣ୍ଡି, ମଧ୍ୟାହ୍ନ 2ଟାରୁ 3ଟା ମଧ୍ୟରେ ଛେରାପହଁରା ଓ ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12ଟି ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପଭି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା, ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିଭିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି।

ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିଭିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25ଟି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ପଞ୍ଚାୟତ ପ୍ରତିନିଧି ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସଂକଳ୍ପ ବିଦ୍ୟାଳୟ ଉତ୍କର୍ଷ ଏବଂ ସମର୍ପଣ ଛାତ୍ରାବାସ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଛନ୍ତି। ଏଥିରେ ସରକାରୀ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଉତ୍କର୍ଷ ଶୃଙ୍ଖଳା ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧଭିତ୍ତିକ ପରିବେଶ ଦାୟିତ୍ୱବାନ ଓ ଆତ୍ମବିଶ୍ୱାସ ପିଢ଼ି ଗଠନର ମୂଳ ଆଧାର ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଅଧିକାରୀ ଶିକ୍ଷକ ଛାତ୍ରାବାସ କର୍ମଚାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତ ସାଲବେଗ କଥାଚିତ୍ରର ଏହି ସୁନ୍ଦର ଗୀତଟି।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ମୋ ସହିତ ଅଛି ସେ ଗୋଟିଏ ଶବ୍ଦ। ପୂର୍ବଭଳି ଗୋଟିଏ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣନ୍ତୁ ଆଉ ତା'ର ମଜା ଉଠାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ୍ ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଏକ ଦୂଜେ କେ ଲିଏ।
1: ये क्या लिफ्ट बीच में क्यों रोक दी?
2: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
1: ओ माय गॉड, मेरी तो हिंदी कविता की क्लास है।
2: हिंदी कविता है ना?
1: हाँ।
2: वो मैं तुमको टीच करता हूँ।
1: तुम और हिंदी कविता?
2: तुम समझता मैं हिंदी कविता नहीं जानता? मेरे जीवन साथी, प्यार किए जा, जवानी दीवानी, खूबसूरत जिद्दी पड़ोसन, सत्यम शिवम सुंदरम बिन्हर।

0: ଶ୍ରେଷ୍ଠ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ।

ଏଇଠି ଶେଷ କରୁଛୁ ବନ୍ଧୁ ଅସରନ୍ତୀ ଅପରାହ୍ନ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ।

0: ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ SMS ର ଆଉ ଆପଣମାନଙ୍କ ସୁନ୍ଦର ସୁନ୍ଦର ଗୀତର, ଆଉ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରିତ୍ର। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କିଛି ସମୟର ବିରତି ନେବା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ବନ୍ଧୁ, ଭକ୍ତିଭାବ ଆଉ ସମର୍ପଣର ଆଜିର ଏହି କାର୍ଯ୍ୟକ୍ରମ। ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା। ଆଜିର କାର୍ଯ୍ୟକ୍ରମ ପବିତ୍ର ଘୋଷଯାତ୍ରା ସମ୍ପର୍କରେ।

0: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଧାରାବିବରଣୀ ଶୁଣିପାରିବେ ଜୁଲାଇ 7 ତାରିଖ ରବିବାର ସକାଳ 7:30
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ଯୋଗେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାର କରାଯିବ। ନବ ଉନ୍ମାଦନା ଏବଂ ନବ ତନ୍ମୟତା ଭିତରେ

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଓ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 7 ତାରିଖ ସକାଳ 7:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ କୋଟି କୋଟି ପ୍ରଣାମ। ଆଉ ଆଜିର ଉପସ୍ଥାପନରେ ମୁଁ ଚିତ୍ତରଞ୍ଜନ। ନବମଣ୍ଡଳରୁ ନାଭି ସମୁଦ୍ର ଯାଏ, ଅନାଦିରୁ ନାଦ ଯାଏ, ବଡ଼ ଦେଉଳରୁ ବଡ଼ ଦାଣ୍ଡ ଯାଏ, ସବୁଠି ତୁମେ ଅଛ ପ୍ରଭୁ। ପବନ ହେଇ, ଧୂଳି ହେଇ, ପତିତ ବାବନ ହେଇ, ବଂଶୀ ସ୍ୱନ ହେଇ, ତମେ ଅଛ ମଣିମା, ତମେ ଅଛ। ରଥାରୂଢ଼ ହେଇ, ଘଟର ମାଟି ଶଗଡ଼ିରେ ବିଜେ ହେଇ, ତୁମେ ଅଛ, ବ୍ୟାପିଛ ଚତୁର୍ଦ୍ଦିଗ ହେ ମଣିମା।

0: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
3: ଠିକ ଲାଗୁନି ସ୍କାମ୍ ବି ହେଇପାରେ।

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବତ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

ଅଧାରୁ ଅଧିକ ଆୟୁଷ ସରିଛି, ଆଉ କିଛି ଅଛି ବାକି, ବାକି ଆୟୁଷ ମୋ ସରିଯାଉ ପ୍ରଭୁ, ଦେଖିଥୁ ମୋ ଚକା ଆଖି। ଶିଳ୍ପୀ ବସନ୍ତ ପାତ୍ରଙ୍କ କଣ୍ଠରେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ମାଆକୁ ମାଗିବେ ଭାତ ଶ୍ରୋତାବନ୍ଧୁ, ବାପାକୁ ମାଗିବେ ହାତ, ଶ୍ରୀଜଗନ୍ନାଥଙ୍କୁ କିଛି ନ ମାଗିବେ ଟେକିଦେବେ ଦୁଇ ହାତ, ଟେକିଦେବେ ଦୁଇ ହାତ।

ଏ ଜୀବନକୁ ଧରି ରଖିବାର ସାମର୍ଥ୍ୟ ମୋର କାହିଁ ପ୍ରଭୁ। ନିର୍ଦ୍ୱନ୍ଦରେ ମୋ ଅଛିରେ କାଳିଆ, ତୋ ଚରଣେ ଜିମା ଦେଇ, ତୋ ଚରଣେ ଜିମା ଦେଇ। ଆସନ୍ତୁ ଶୁଣିବା ଶୈଳଭାବାଙ୍କ କଣ୍ଠରେ ଏହି ସୁନ୍ଦର ଭକ୍ତିଭାବର ଗୀତ।

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବତନ୍ମ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ପବିତ୍ର ଘୋଷଯାତ୍ରା

ବନ୍ଧୁ, ଆପଣମାନଙ୍କର ଏସ୍ଏମ୍ଏସ୍କୁ ଅପେକ୍ଷା କରି କରି ଏବେ ଯାଇ ପୁରୀରେ ପହଞ୍ଚିଛି। ଖାଲି ପୁରୀରେ ପହଞ୍ଚିନି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଥା, ଦେବୀ ସୁଭଦ୍ରାଙ୍କର କଥା, ଆଉ ବଡ଼ ଭାଇ ପ୍ରଭୁ ଶ୍ରୀ ବଳଦେବଙ୍କର କଥା ଆପଣମାନଙ୍କୁ ଶୁଣାଇ ଦେଉଛି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଏବେ ଆସନ୍ତୁ ନା ବନ୍ଧୁ, ବାଦଲ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ ଶୁଣିବା ଭାବପୂର୍ଣ୍ଣ ଭଜନ।

ଏଇଠି ଶେଷ କରୁଛୁ ଚିରହରିତ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ବାଞ୍ଛାନିଧି ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଚକାଚକା ଭୁଁରୀ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ସୌରଭ ଏବଂ ସାଥୀ।

0: ବଡଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଜଲି, ବିନୋଦ, ନିରୁପମା ଏବଂ ସାଥୀ। କଣ୍ଠରେ ତାଙ୍କର ଗୋପରେ ବଢ଼ୁଛି କଳାକହ୍ନେଇର ଗୀତ।

ଏଥର ଗୀତଟି କାଳିଆ ବଳିଆ ମୋ ଦୁଇ ଭାଇ କଥାଚିତ୍ରର ଦ୍ୱୈତ କଣ୍ଠରେ ଗାଇଛନ୍ତି ସଞ୍ଚିତା ଶୁଭଦର୍ଶିନୀ ଏବଂ ସାଥୀ।

କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି ଏବଂ ସାଥୀ କଣ୍ଠରେ ତାଙ୍କର ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୀତ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଯୁବବାଣୀ
4: ନମସ୍କାର ଶ୍ରୋତା ବନ୍ଧୁ,
5: ଶୁଭ ସନ୍ଧ୍ୟା।
4: ସ୍ୱାଗତ କରୁଛି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
5: ଆଜିର ଯୁବବାଣୀ ଅଗଣାରେ ମୁଁ ଅଛି ଆପଣଙ୍କ ସାଥୀ ପ୍ରତୀକ୍ଷା,
4: ଆଉ ମୁଁ ସୀତା। ପ୍ରତୀକ୍ଷା, କୁହାଯାଏ ଯେ ଯୁବପିଢ଼ିଙ୍କ ଆଖିରେ ଥାଏ ସାରା ଆକାଶକୁ ଛୁଇଁବାର ଅସମାରେ ସ୍ୱପ୍ନ, ଏବଂ ମନରେ ଥାଏ କିଛି ନୂଆ କରି ଦେଖାଇବାର ଅସୀମ ସମ୍ଭାବନା।
5: ବିଲକୁଲ ଶୀତଲ, ଯୁବପିଢ଼ିଙ୍କର ସେହି ସ୍ୱପ୍ନଗୁଡ଼ିକ ହେଉଛି ଡେଣା ଭଳି, କିନ୍ତୁ ସେହି ସ୍ୱପ୍ନର ଡେଣାରେ ଉଡ଼ିବା ପାଇଁ ଏବଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେଉଁ ପ୍ରକୃତ ଶକ୍ତି ବା ସାମର୍ଥ୍ୟ ଦରକାର, ତାହା ହେଉଛି ଆମର ଦକ୍ଷତା।
4: ଏକଦମ ଠିକ୍ କହିଲ ପ୍ରତୀକ୍ଷା, ଶିକ୍ଷା ବା ଡିଗ୍ରୀ ଆମକୁ ଏକ ସୁନ୍ଦର ପରିଚୟ ଦେଇପାରେ, କିନ୍ତୁ ହାତର ଦକ୍ଷତା ଆମକୁ ଆତ୍ମନିର୍ଭରଶୀଳ ହେବାର ଡେଣା ଦେଇଥାଏ। ଯେତେବେଳେ ଜ୍ଞାନ ସହିତ କର୍ମର ଦକ୍ଷତା ମିଶିଯାଏ, ସେତେବେଳେ ଜଣେ ସାଧାରଣ ଯୁବକ ମଧ୍ୟ ନିଜ ସ୍ୱପ୍ନକୁ ବାସ୍ତବତାରେ ବଦଳାଇପାରେ ଏବଂ ସଫଳ ଉଦ୍ୟୋଗୀ ସାଜିପାରେ।
5: ହଁ ଶୀତଲ, ଯୁବ ମନର ଏହି ସ୍ୱପ୍ନକୁ ଉଡ଼ାଣ ଦେବା ପାଇଁ ଏବଂ ଦକ୍ଷତାର ପ୍ରକୃତ ମୂଲ୍ୟକୁ ସାରା ବିଶ୍ୱ ଆଗରେ ପ୍ରମାଣିତ କରିବା ପାଇଁ ହିଁ ପ୍ରତିବର୍ଷ ଜୁଲାଇ ମାସ 15 ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ୱ ଯୁବ ଦକ୍ଷତା ଦିବସ ବା ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଭାବରେ ପାଳନ କରାଯାଏ। ତେବେ ଚଳିତ ବର୍ଷ ଏହି ଦିବସର ଥିମ୍ ରଖାଯାଇଛି ସ୍କିଲ୍ସ ଫର୍ ଅ ଶେୟାର୍ଡ ଫ୍ୟୁଚର, ଅର୍ଥାତ୍ ଏକ ସାଧାରଣ ତଥା ସମୃଦ୍ଧ ଭବିଷ୍ୟତ ପାଇଁ ଦକ୍ଷତା।
4: ତେବେ ଶ୍ରୋତାବନ୍ଧୁ, ଆଜିର ଏହି ବିଶେଷ ସନ୍ଧ୍ୟାରେ ଆପଣଙ୍କ ଭିତରେ ଥିବା ସେହି ସମ୍ଭାବନାକୁ ଚିହ୍ନଟ କରିବା ପାଇଁ ଏବଂ ଦକ୍ଷତା ବା ସ୍କିଲ୍ କେମିତି ଆପଣଙ୍କ ଭାଗ୍ୟ ବଦଳାଇପାରିବ ସେହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓ ଅଗଣାରେ ଉପସ୍ଥିତ ଅଛନ୍ତି ଜଣେ କୌଶଳ ପ୍ରଶିକ୍ଷକ, ପ୍ରଫେସର ଆବିଦ ଅଲି ଖାନ। ତାଙ୍କୁ ସାକ୍ଷାତ କରିଛନ୍ତି ପ୍ରତୀକ୍ଷା ଦାସ।
5: ବନ୍ଧୁ, ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ କେବଳ ଡିଗ୍ରୀ ହାସଲ କରିବା ଯଥେଷ୍ଟ ନୁହେଁ, ବରଂ ନିଜ ଭିତରେ ସଠିକ୍ ଦକ୍ଷତା ବା ସ୍କିଲ୍ସ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ୱ ଯେ ଦୀର୍ଘ ବର୍ଷ ଧରି ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଦକ୍ଷ କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ସେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଅଣ୍ଟରପ୍ରିନରସିପ୍ ଆଣ୍ଡ କରିୟର ହବ୍ ୟୁଇସିଏଚ୍ର ପୂର୍ବତନ ନିର୍ଦ୍ଦେଶକ, ଜଣେ ବିଶିଷ୍ଟ କର୍ପୋରେଟ୍ ମେଣ୍ଟର ତଥା ସଫ୍ଟ ସ୍କିଲ୍ ବିଶେଷଜ୍ଞ ପ୍ରଫେସର ଆବିଦ ଅଲି ଖାନ। ସାର୍, ଆକାଶବାଣୀ ଷ୍ଟୁଡିଓକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
6: ଧନ୍ୟବାଦ। ସର୍ବପ୍ରଥମେ ଆକାଶବାଣୀର ସମସ୍ତ ଶ୍ରୋତା ବନ୍ଧୁ ଏବଂ ଓଡ଼ିଶାର ସମସ୍ତ ସ୍ୱପ୍ନୀଳ ଯୁବପିଢ଼ିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
5: ବହୁତ ବହୁତ ଧନ୍ୟବାଦ ସାର୍। ତେବେ ଆସନ୍ତୁ ଆଜିର ଏହି ଆଲୋଚନାକୁ ଆଗକୁ ବଢ଼ାଇବା। ସାର୍, ପ୍ରତିବର୍ଷ ଜୁଲାଇ ମାସ 15 ତାରିଖକୁ ଆମେ ବିଶ୍ୱ ଯୁବ ଦକ୍ଷତା ଦିବସ ବା ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଭାବେ ପାଳନ କରୁଛୁ, ତେବେ ଆପଣଙ୍କ ମତରେ ଏହି ଦିବସ ପାଳନ ପଛର ମୂଳ ଉଦ୍ଦେଶ୍ୟ କ'ଣ, ଆଉ ଆଜିର ସମୟରେ ସାରା ବିଶ୍ୱର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ କାହିଁକି ଏତେ ଅପରିହାର୍ଯ୍ୟ ହୋଇପଡ଼ିଛି?
6: ମୂଳ ଉଦ୍ଦେଶ୍ୟ ୱାର୍ଲଡ ୟୁଥ୍ ସ୍କିଲ୍ ଡେ ପଛେ ଯାହା ନିର୍ଦ୍ଧାରିତ ହୋଇଛି, ୟୁନେସ୍କୋ କରିଛି, ହାଇଲାଇଟ୍ କରିଛି ଇମ୍ପୋର୍ଟାନ୍ସ ଅଫ୍ ଇକ୍ୟୁପିଙ୍ଗ୍ ୟୁଥ୍ ପିପୁଲ୍ ୱିଥ୍ ସ୍କିଲ୍ ଫର୍ ଏମ୍ପ୍ଲୟମେଣ୍ଟ, ଡିସେଣ୍ଟ ୱାର୍କ, ଅଣ୍ଟରପ୍ରିନରସିପ୍ ଆଣ୍ଡ ଲାଇଫ୍ ଲକ୍ ଅର୍ନିଙ୍ଗ। ଆଉ ସ୍କିଲ୍ ଯେଉଁପର୍ଯ୍ୟନ୍ତ ନିଜକୁ ବିକଶିତ କରିପାରିନି, ତାହେଲେ ନିଜକୁ ଆପଣ ଯେକୌଣସି କ୍ଷେତ୍ରରେ ନିଜର କର୍ମସ୍ଥଳରେ ନିଜକୁ ଆଗେଇ ଯାଇପାରିବେନି। ଆଉ ଆଜି ନିଡ୍ ଅଫ୍ ଦ ଆୱାର ଏଣ୍ଟାୟାର ୱାର୍ଲଡରେ ସ୍କିଲ୍ ୱାର୍କଫୋର୍ସକୁ ଅଧିକ ମାତ୍ରାରେ ପ୍ରୋତ୍ସାହନ ଦେବା ପାଇଁ, ଯେଉଁଥିପାଇଁ ଭାରତ ସରକାର ବି ଚାହୁଁଛି କି ଲୋକମାନଙ୍କର ଦେଶର ବିକାଶ ପାଇଁ ଭୋକେସନାଲ ସ୍କିଲ୍, VTIT, 21st century ସ୍କିଲ୍, ଏସବୁ ସ୍କିଲ୍କୁ ସ୍କୁଲ କଲେଜ ମାଧ୍ୟମରେ ସଚେତନ କରିଲେ ଆମ ପିଲା କମ୍ପିଟ୍ କରିପାରିବେ, କଙ୍କର କରିପାରିବେ, ୱାର୍ଲଡ ଫୋର୍ସ ସହିତ ଆଡଜଷ୍ଟ କରି ଚାଲିପାରିବେ, ଯେଉଁଥିରେ କି ୱାର୍ଲଡ ସ୍କିଲ୍ ଫୋର୍ସ ଇକୋନୋମି ବି ଗୁରୁତ୍ୱ ଭାବରେ ଆଗକୁ ଯାଇପାରିବ।
5: ବିଲକୁଲ ସାର୍, ଆପଣ ଯେମିତି କହିଲେ ଦକ୍ଷତା ହିଁ ସଫଳତାର ମୂଳଦୁଆ, ସେହି ପ୍ରସଙ୍ଗକୁ ନେଇ ମୋର ପରବର୍ତ୍ତୀ ପ୍ରଶ୍ନଟି ରହିବ ସାର୍। ଆପଣଙ୍କର ଏହି ଦୀର୍ଘ ବ୍ୟବସାୟିକ ଓ ସାଂସ୍ଥାନିକ ଯାତ୍ରା ଭିତରେ ଆମର ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ଏ ଯୋଉ ସ୍କିଲ୍ ବା ବ୍ୟବହାରିକ ଦକ୍ଷତାର ଅଭାବକୁ ଆପଣ ପ୍ରଥମେ କେବେ ଓ କେମିତି ଅନୁଭବ କଲେ?
6: ସର୍ବପ୍ରଥମେ 20 ବର୍ଷ ଏକ୍ସପିରିଏନ୍ସ ଇଣ୍ଡଷ୍ଟ୍ରିର ସିନିୟର ମ୍ୟାନେଜମେଣ୍ଟରେ ରହିସାରିଲା ପରେ ଏବ୍ରଡ୍ରେ ମୁଁ ଯେତେବେଳେ ଭାରତକୁ ଆସିଲି 2007ରେ ସେତେବେଳେ ଅନୁଭବ କରିଲି ପିଲାମାନଙ୍କ ପାଖରେ ଡିଗ୍ରୀ ଅଛି, ସବୁକିଛି ଅଛି, ବଟ୍ ସେମାନେ ଚାକିରି ପାଉନାହାନ୍ତି, ତାଙ୍କ ପାଖରେ ଏମ୍ପ୍ଲୟବିଲିଟି ସ୍କିଲ୍ ନାହିଁ। ଆଉ ଦେଖାଯାଇଛି ସ୍କିଲିଂ ଗ୍ୟାପ୍ ଅଧିକା ମାତ୍ରାରେ ଡିଗ୍ରୀ କଲେଜରେ, ୟୁଜି ପିଜି କଲେଜରେ ଅଧିକା ମାତ୍ରାରେ ପିଲାମାନଙ୍କୁ କେବଳ ଡୋମେନ୍ ନଲେଜ୍ ଉପରେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ଠିକ୍ ଅଛି ଡୋମେନ୍, ବଟ୍ ଏଲଙ୍ଗ୍ ୱିଥ୍ ଦ ଡୋମେନ୍ ନଲେଜ୍ ପିଲାମାନଙ୍କୁ ଯଦି ଇଣ୍ଟରଭ୍ୟୁ ସ୍କିଲ୍, ଜିଡି ସ୍କିଲ୍, ପର୍ସନାଲିଟି ଡେଭଲପମେଣ୍ଟ, କମ୍ୟୁନିକେସନ୍ ସ୍କିଲ୍, କ୍ରିଟିକାଲ୍ ଥିଙ୍କିଂ, ପ୍ରୋବ୍ଲେମ୍ ସଲ୍ଭିଙ୍ଗ୍, ଏସବୁ ଯଦି ବିକଶିତ ହେବନି ତାହେଲେ ଯେକୌଣସି ଷ୍ଟେଜ୍ରେ, ଯେକୌଣସି ଇଣ୍ଟରଭ୍ୟୁ ହଲ୍ରେ, ଯେକୌଣସି ସେମିନାର୍ରେ, ଯେକୌଣସି କାର୍ଯ୍ୟଶାଳାରେ ସେମାନେ ବୋଧେ ଉତ୍ତୀର୍ଣ୍ଣ ହୋଇପାରିବେନି। ଆଉ ୟାର ଘୋର ଅଭାବ ଆଜି ଏଜୁକେସନ୍ ସିଷ୍ଟମ୍ରେ ରହିଛି, ଯେଉଁଥିପାଇଁ 2007 ମସିହାରୁ ମୁଁ ଜଣେ ସ୍କିଲ୍ ଆକ୍ଟିଭିଷ୍ଟ। ଆଉ ବୁକ୍ସ ଆଣ୍ଡ ବିୟଣ୍ଡ ବୁକ୍ସ ଇଜ୍ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଟୁ ଏକ୍ସେଲ୍, ଟୁ କମ୍ପିଟ୍ ଆଣ୍ଡ କଙ୍କର୍ ଇନ୍ ଦିସ୍ କମ୍ପିଟିଭ୍ ପ୍ଲାନେଟ୍। ତ ମୁଁ ବ୍ୟକ୍ତିଗତ ଭାବରେ ୟାର ଗୋଟେ ଫାଉଣ୍ଡେସନ୍ ମାଧ୍ୟମରେ ହଜାର ହଜାର ପିଲାମାନଙ୍କୁ ମୁଁ ପଢ଼େଇଛି, ସେମାନଙ୍କୁ ଅପ୍ସ୍କିଲିଂ କରିଛି, ଯେଉଁଥିପାଇଁ ସେମାନେ ଆଜି ବି ଭାବୁଛନ୍ତି ସେଇଟା ଆମ ଜୀବନରେ ଅତି ଆବଶ୍ୟକ, ଏଲଙ୍ଗ୍ ୱିଥ୍ ଦ ଗେଟିଂ ସାର୍ଟିଫିକେଟ୍ ଅଲ୍ସୋ। ସୋ ବୋଥ୍ ଡୋମେନ୍ ଆଣ୍ଡ ସ୍କିଲ୍ ଇଜ୍ ଏ ଦ ନିଡ୍ ଅଫ୍ ଦ ଡେ ଫର୍ ଦ ଷ୍ଟୁଡେଣ୍ଟସ୍ ଅର୍ ୟୁଥ୍ ଅଫ୍ ଟୁଡେଜ୍ ଜେନେରେସନ୍।
5: ବହୁତ ସୁନ୍ଦର କଥା କହିଲେ ସାର୍, ଆପଣଙ୍କର ସେଇ ଅନୁଭବ ହିଁ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ସତ୍ୟ ସାବ୍ୟସ୍ତ ହୋଇଛି। ତେବେ ଆପଣ ସେତେବେଳେ ଶିକ୍ଷା ସହିତ ଦକ୍ଷତା ବିକାଶ ଉପରେ ଜୋର ଦେଉଥିଲେ ଯେତେବେଳେ ସ୍କିଲ୍ ଡେଭଲପମେଣ୍ଟ ଏ ଶବ୍ଦଟି ଏତେ ପ୍ରଚଳିତ ବି ନଥିଲା, ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଶ୍ୱସ୍ତରୀୟ ଥିମ୍ ଯୋଉ ରଖାଯାଇଛି ସ୍କିଲ୍ସ ଫର୍ ଏ ଶେୟାର୍ଡ ଫ୍ୟୁଚର, ୟାକୁ ଆପଣ କେମିତି ଦେଖୁଛନ୍ତି ଆଉ ଏହି ବିଷୟବସ୍ତୁଟି ଆମ ଯୁବପିଢ଼ିଙ୍କ ପାଇଁ କେତେ ପ୍ରାସଙ୍ଗିକ?
6: ଯେଉଁଟା ଆପଣ କହିଲେ ସ୍କିଲ୍ ଫର୍ ଶେୟାର୍ଡ ଫ୍ୟୁଚର, ୟୁନେସ୍କୋ ଏହି ବର୍ଷର ଥିମ୍ କରିଛନ୍ତି 2026ର, ଫ୍ୟୁଚରରେ ୟୁଥ୍ମାନଙ୍କୁ ରେଡି କରିବା ପାଇଁ ଟେକ୍ନିକାଲ୍ ସ୍କିଲ୍, ଡିଜିଟାଲ୍ ସ୍କିଲ୍, ଏଆଇ ସ୍କିଲ୍, ଗ୍ରୀନ୍ ସ୍କିଲ୍, ସୋସିଓ ଇମୋସନାଲ୍ ସ୍କିଲ୍ ଆଣ୍ଡ ସିଭିକ୍ ସ୍କିଲ୍। ଯଦି ଏସବୁ ଜିନିଷ ପିଲାମାନେ ଯଦି ନିଜକୁ ଗଢ଼ିପାରିବେନି ତାହେଲେ ଆଗକୁ ଯାଇକି ଲଢ଼ିପାରିବେନି ଆଉ ନିଜକୁ ପ୍ରାପ୍ତ କରିପାରିବେନି ଜୀବନର ସଫଳତା। ଆଉ ମୁଁ ଚାହେଁ କି ଏ 2007-08 ବେଳେ ମୁଁ ଅନୁଭବ କଲି ଲୋକମାନେ କେବଳ ବାହ୍ୟ ଜ୍ଞାନକୁ ବିଶେଷ କରି ଇମ୍ପୋର୍ଟାନ୍ସ ଦେଉନଥିଲେ, କେବଳ ଡୋମେନ୍ ନଲେଜ୍କୁ ଇମ୍ପୋର୍ଟାନ୍ସ ଦେଉଥିଲେ। ତ ବିଙ୍ଗ୍ ଏ ପ୍ରଫେସର ଅଫ୍ ମ୍ୟାନେଜମେଣ୍ଟ ମୁଁ ଭାବିଲି ପିଲା ତ ପଢ଼ୁଛନ୍ତି, ସବୁ କରୁଛନ୍ତି, ବଟ୍ ସେମାନେ ଚାକିରି ପାଉନାହାନ୍ତି। ଚାକିରି ଇଜ୍ ନଟ୍ ଏ ପ୍ରୋବ୍ଲେମ୍, ପ୍ରୋବ୍ଲେମ୍ ହେଲା ଏମ୍ପ୍ଲୟବିଲିଟି ସ୍କିଲ୍। ସେହି ଏମ୍ପ୍ଲୟବିଲିଟି ସ୍କିଲ୍କୁ ଯଦି ଆମେ ପାଠ ସହିତ, ଡୋମେନ୍ ନଲେଜ୍ ସହିତ ଯଦି ଆମେ ସ୍କିଲ୍ ଡେଭଲପମେଣ୍ଟ ଆରମ୍ଭ କରିବୁ, ଆଉ ଯେଉଁଟାକି ମୁଁ 2007ରୁ ମୋର ସେସନ୍ ସବୁ ହେଉଥିଲା ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର, ସ୍କିଲ୍ ଡେଭଲପମେଣ୍ଟ ୱାର୍କସପ୍, ସ୍କିଲ୍ ଡେଭଲପମେଣ୍ଟ ଆୱେର୍ନେସ୍ ପ୍ରୋଗ୍ରାମ, ସିଟ୍ ଫର୍ ସକ୍ସେସ୍, ଏହିସବୁ ମାଧ୍ୟମରେ ସଚେତନା କରାହେଉଥିଲା ସ୍କୁଲ୍ମାନଙ୍କୁ, ଅଧିକାରୀମାନଙ୍କୁ, ହାୟର ଏଜୁକେସନ୍ମାନଙ୍କୁ, ପିଲାମାନଙ୍କୁ ଶିକ୍ଷା ସହିତ ନିଜ ନିଜର ଦକ୍ଷତାର ପରିଚୟ ଯେକୌଣସି ମାତ୍ରାରେ ସେମାନଙ୍କୁ ଆଗକୁ ନେଇକି ଯିବ। ତ ସେଥିପାଇଁ ମୁଁ ଭାବୁଛି ଆଜି ସ୍କିଲ୍ର ଗୁରୁତ୍ୱ ଏତେ ଅଛି, ପିଲାମାନଙ୍କ ପାଇଁ ନିଜକୁ ଯଦି ଇକ୍ୟୁପ୍ କରିବେନି ତାହେଲେ ଆସନ୍ତା ଦିନରେ ଅସୁବିଧାର ସମ୍ମୁଖୀନ ହେବେ। ଆଉ ତା ପଛରେ ବିଶେଷ କାରଣ ଅଛି, ବିକଜ୍ ଆଜି ଯେଉଁଠି ବି କାମ କରନ୍ତୁ ଏଭ୍ରିଥିଙ୍ଗ୍ ଇଜ୍ ସ୍କିଲ୍ ଡ୍ରିଭେନ୍, ସିଷ୍ଟମ୍ ଡ୍ରିଭେନ୍ ଆଣ୍ଡ ଟୁଲ୍ ଡ୍ରିଭେନ୍। ଯଦି ପିଲା ସ୍କିଲ୍ ଡ୍ରିଭେନ୍ ନାହାନ୍ତି, ଟୁଲ୍ ଡ୍ରିଭେନ୍ ନାହାନ୍ତି ଆଉ ପ୍ରୋସେସ୍ ଡ୍ରିଭେନ୍ ନାହାନ୍ତି ତାହେଲେ କିଛି ବି କରିପାରିବେନି, ଆଉ କେବଳ ତାଙ୍କର ସାର୍ଟିଫିକେଟ୍ ତାଙ୍କ ଜୀବନରେ ବହୁତ କିଛି କରିବାକୁ ବାଧାବିଘ୍ନ କରିଦେବ। ତ ମୋର ଅନୁରୋଧ ଯୁବପିଢ଼ିମାନଙ୍କୁ, ଅନୁଷ୍ଠାନମାନଙ୍କୁ, ହାୟର ଏଜୁକେସନ୍ମାନଙ୍କୁ, ଆପଣ ସ୍କୁଲ୍ ସମୟରେ ପିଲାମାନଙ୍କୁ ଲାଇଫ୍ ସ୍କିଲ୍, ସୋସିଆଲ୍ ସ୍କିଲ୍, ସିଭିକ୍ ସ୍କିଲ୍, ପିପୁଲ୍ ସ୍କିଲ୍, ଇଣ୍ଟରଭ୍ୟୁ ସ୍କିଲ୍, ଜିଡି ସ୍କିଲ୍, କମ୍ୟୁନିକେସନ୍ ସ୍କିଲ୍, କନ୍ଫିଡେନ୍ସ ସ୍କିଲ୍, କ୍ରିଟିକାଲ୍ ସ୍କିଲ୍, ଗୋଟେ ଷ୍ଟୋରୀ ମାଧ୍ୟମରେ ପିଲାମାନଙ୍କୁ ପଢ଼ାନ୍ତୁ, ଏକ୍ସପିରିଏନ୍ସଡ୍ ଲର୍ଣ୍ଣିଂ ଥ୍ରୁରେ ପଢ଼ାନ୍ତୁ, ଏକ୍ସିଲେଟେଡ୍ ଲର୍ଣ୍ଣିଂ ମାଧ୍ୟମରେ ପଢ଼ାନ୍ତୁ, କ୍ୱାଲିଟି ସର୍କେଲ୍ରେ ପଢ଼ାନ୍ତୁ, ପିଲାମାନେ ନିଶ୍ଚୟ ଏଞ୍ଜୟ କରିବେ। ଯେଉଁଥିପାଇଁ ମୁଁ ଭାବୁଛି ଦୀର୍ଘ 17-18 ବର୍ଷ କି 20 ବର୍ଷ ଭିତରେ 10,000 ପିଲା ସହିତ ମୁଁ ସମ୍ପୃକ୍ତ ଅଛି, ଆଉ ଅଧିକାଂଶ ମାତ୍ରାରେ ଦେଖିଛି ସେଥିରୁ 5-7% ପିଲା ବହୁତ ସକ୍ସେସଫୁଲ୍ ହୋଇଛନ୍ତି, ନଟ୍ ବିକଜ୍ ଅଫ୍ ଦ ଡିଗ୍ରୀଜ୍ ବଟ୍ ଏଲଙ୍ଗ୍ ୱିଥ୍ ଦ ଡିଗ୍ରୀଜ୍ ଦେ ହାଭ୍ ଦ ସ୍କିଲ୍। ସୋ ସ୍କିଲ୍ ଟୁ କିଲ୍ ଇଜ୍ ଦ ଫ୍ୟୁଚର୍ ଜେନେରେସନ୍। ଆଉ ଯେଉଁଥିପାଇଁ ୱାର୍ଲଡ ଇକୋନୋମିକ୍ ଫୋରମ୍ ବି କ୍ଲିଅର୍ଲି ଷ୍ଟେଟେଡ୍ କହୁଛି କି ଫ୍ୟୁଚର୍ ଅଫ୍ ଏଜୁକେସନ୍ ଇଜ୍ ସ୍କିଲ୍, ନଟ୍ ୟୋର୍ ଡିଗ୍ରୀଜ୍। ତ ମୁଁ ଭାବୁଛି କି ୱାର୍ଲଡ ଇକୋନୋମିକ୍ ଫୋରମ୍ ଯଦି ସଚେତନା ଦେଇଦେଇଛି, ଆଜି ତାର ଆୱେର୍ନେସ୍ ଆମେ ପ୍ରତି ସ୍କୁଲ୍ କରିଲେ ଗୋଟେ କଲେକ୍ଟିଭ୍ ଭାବରେ କରିବା ଦରକାର, ଯେଉଁଥିରେ ସମସ୍ତଙ୍କର ରେସ୍ପନ୍ସିବିଲିଟି ରହିଛି, ସମସ୍ତ ଷ୍ଟେକ୍ ହୋଲ୍ଡର୍ସ ମାନଙ୍କ ରେସ୍ପନ୍ସିବିଲିଟି ରହିଛି, ସେ ଭାଇସ୍ ଚାନ୍ସେଲର ହେଉ, ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ହେଉ, ହେଡ୍ମାଷ୍ଟର ହେଉ, ପ୍ରିନ୍ସିପାଲ୍ ହେଉ, ସମସ୍ତେ ମିଶିକି କାହିଁକି ସ୍କିଲ୍କୁ ଇମ୍ପୋର୍ଟାନ୍ସ ଦିଆଯାଉ? ଯେଉଁଦିନ ବାଦବିବାଦ ହେବ ପ୍ରବ୍ଲି ଏହାର ଫଳ ପିଲାମାନେ ପାଇପାରିବେ, ଆମର ଫ୍ୟୁଚର୍ ଜେନେରେସନ୍ ଏଥିରେ ନିଜକୁ ଗଢ଼ିପାରିବେ, ଆଉ ଯେଉଁଟା ଇଟ୍ସ ଦ ନିଡ୍ ଅଫ୍ ଦ ଟାଇମ୍।
5: ବିଲକୁଲ ସାର୍,

0: ଭବିଷ୍ୟତକୁ ସମୃଦ୍ଧ କରିବାକୁ ହେଲେ ଆମକୁ ଆଜିଠାରୁ ସମସ୍ତଙ୍କୁ ସ୍କିଲ୍ଡ ହେବାକୁ ହେବ। ଆପଣ ଏବେ ସ୍କୁଲ ଆଉ କଲେଜ କଥା କହିଲେ, ଆପଣ ବି ନିଜେ କ୍ୟାରିୟର ଏବଂ ଉଦ୍ୟୋଗିତା କ୍ଷେତ୍ରରେ ଅନେକ ନୂଆ ବ୍ୟବସ୍ଥା ଗଢ଼ିଛନ୍ତି। ତେବେ ଜାତୀୟ ଶିକ୍ଷାନୀତି ଆମର ଯେଉଁ NEP 2020 ଅଛି, ସେଥିରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏକ ଇଣ୍ଟର ଡିସିପ୍ଲିନାରୀ ବା ବହୁମୁଖୀ ଜ୍ଞାନକୌଶଳ ଏବଂ ନିଯୁକ୍ତି ଯୋଗ୍ୟତା ବଢ଼ାଇବା ଉପରେ ଜୋର୍ ଦିଆଯାଇଛି। ଏହି ବ୍ୟବସ୍ଥା ଆମ ଶିକ୍ଷା କ୍ଷେତ୍ରକୁ କେମିତି ବଦଳାଇବ ବୋଲି ଆପଣ ଭାବୁଛନ୍ତି?
1: ମୁଁ ସର୍ବପ୍ରଥମେ ଧନ୍ୟବାଦ ଦେବି ସରକାରକୁ, ଦୀର୍ଘ 50-60 ବର୍ଷ ପରେ NEP ଇଣ୍ଟ୍ରୋଡ୍ୟୁସ୍ କଲା, କିନ୍ତୁ ତଥାପି ଏଇଟା 30% ବି ଆଚିଭ୍ ହେଇନି। ଇଟ୍ ୱିଲ୍ ଟେକ୍ ସମ୍ ଟାଇମ୍, ବଟ୍ NEP ଆସିବା ଦ୍ୱାରା ପିଲାମାନଙ୍କର ହଲିଷ୍ଟିକ୍ ଡେଭଲପମେଣ୍ଟ ହେବ। ପିଲାମାନଙ୍କର ଗୋଟେ କଣ୍ଡ୍ୟୁସିଭ୍ ଆଟ୍ମୋସ୍ଫିୟର, ସେମାନେ ଇଣ୍ଟର ଡିସିପ୍ଲିନ୍ ପଢ଼ିପାରିବେ। କେବଳ ଆର୍ଟ୍ସ ପିଲା ଭାବିବ ମୁଁ କାହିଁକି ସାଇନ୍ସ ବିଷୟରେ ଜାଣିବି କି ଏନ୍ଭାରମେଣ୍ଟାଲ ବିଷୟରେ ଜାଣିବି, କ୍ଲାଇମେଟିକ୍ ବିଷୟରେ ଜାଣିବି, ଏଇଟା ଆମମାନଙ୍କୁ ନିହାତି ଆବଶ୍ୟକ, ଇଣ୍ଟର ଡିସିପ୍ଲିନାରୀ ଆପ୍ରୋଚ୍। କମ୍ପ୍ୟୁଟର ସାଇନ୍ସ ପିଲା କହୁଛି ମୁଁ କେବଳ କୋଡିଂ କରିବି, ଜରୁରୀ ନାହିଁ। ଏ ପିଲାଟା ହିଷ୍ଟ୍ରି ପିଲା ବି କରିପାରିବ, ଜୋଗ୍ରାଫି ପିଲା ବି କରିବ। ତେଣୁକରି ଆମର ଇଣ୍ଟର ଡିସିପ୍ଲିନାରୀ ଆପ୍ରୋଚ୍ ଯେଉଁଦିନ ହେବ, ଅଧିକା ମାତ୍ରାରେ ସ୍କୋପ୍ ଚାକିରି ପଡ଼ିବ, ପିଲାଙ୍କର ଦକ୍ଷତା ଡିଫରେଣ୍ଟ ଡିଗ୍ରୀଜ୍ରେ ପଡ଼ିବ। ମୁଁ ଆପଣଙ୍କୁ ଗୋଟେ ସାଧାରଣ ଏକ୍ସାମ୍ପଲ୍ ଦେବି, ଜିଓ ପଲିଟିକ୍ସ। ପଲିଟିକାଲ ସାଇନ୍ସ ପିଲା ଭାବୁଛନ୍ତି ଜିଓ ପଲିଟିକ୍ସ କେବଳ ରାଜନୀତିର ସବଜେକ୍ଟ, ନୋ, ଜିଓ ପଲିଟିକ୍ସ ସମସ୍ତଙ୍କ ପାଇଁ, ସେଇଟା ସୋସିଓଲୋଜି ପାଇଁ, ସେଇଟା ହିଷ୍ଟ୍ରି ପାଇଁ, ସେଇଟା ଏନ୍ଭାରମେଣ୍ଟାଲ ପାଇଁ, ସେଇଟା ସିଭିକ୍ସ ଆଡମିନିଷ୍ଟ୍ରେସନ ପାଇଁ, ସମସ୍ତ ପାଇଁ ଜିଓ ପଲିଟିକ୍ସ ଅନୁଭବ। ସେ ଏଇ ଇଣ୍ଟର ଡିସିପ୍ଲିନାରୀ ଆପ୍ରୋଚ୍ ଯଦି ନଥିବ, ତାହେଲେ ଆଗାମୀ ଦିନରେ ନିଜ ସବଜେକ୍ଟରେ ସେ ପାରଙ୍ଗମ ହୋଇପାରିବ, କିନ୍ତୁ ଅନ୍ୟ ସବଜେକ୍ଟ ବିଷୟରେ ତାର ଜ୍ଞାନ ନଥିବ। ତେଣୁକରି ଆଜି ହଲିଷ୍ଟିକ୍ ଡେଭଲପମେଣ୍ଟ NEP କହୁଛି, ଆଉ ଗୋଟେ ଜିନିଷ କହୁଛି, ପିଲାମାନଙ୍କୁ ଇନୋଭେସନ ଶିଖନ୍ତୁ, ଅଣ୍ଟରପ୍ରିନରସିପ୍ ଶିଖନ୍ତୁ, ଇନକ୍ୟୁବେସନ ଶିଖନ୍ତୁ, ଆଉ ସ୍କିଲ୍ ଡେଭଲପମେଣ୍ଟ। ଆଉ NEP ଏଇ ଚାରିଟା ଜିନିଷ ମୁଁ ଆଉ ଥରେ ସେଟାକୁ ରିପିଟ୍ କରୁଛି, ଇନୋଭେସନ, ଇନକ୍ୟୁବେସନ, ଅଣ୍ଟରପ୍ରିନରସିପ୍ ଆଣ୍ଡ ସ୍କିଲ୍ ଡେଭଲପମେଣ୍ଟ। ସ୍କୁଲ ଲେଭେଲରୁ ନେଇକରି UG to PG ଆରମ୍ଭ ହୋଇଗଲାଣି, ଯାହାଦ୍ୱାରା ପିଲା କେବଳ 9-to-5 ଜବ୍ କରିବେନି, ସେମାନେ ଅଣ୍ଟରପ୍ରିନରସିପ୍ ଥିବ, ଷ୍ଟାର୍ଟଅପ୍ର ଚିନ୍ତାଧାରା ଆସିଥିବ। ତେଣୁକରି ଯଦି ସେହି ଜିନିଷ ଯଦି ଆସିବନି, ଆଗାମୀ ଦିନରେ ଆମ ସବୁ ପିଲା ୱିଲ୍ ବି ଏ ଜବ୍ ସିକର୍ସ, ନଟ୍ ଦ ଜବ୍ କିପର୍। ସେଥିପାଇଁ ଡକ୍ଟର APG କଲାମ କହିଥିଲେ କି ୟୁ ଶୁଡ୍ ବି ଏ ଜବ୍ କିପର୍ସ ଇନଷ୍ଟେଡ୍ ଅଫ୍ ଜବ୍ ସିକର୍ସ। ଆଜି ଯେଉଁ ମାତ୍ରାରେ ୟୁନିଭର୍ସିଟି କଲେଜ ଭାରତ ବର୍ଷରେ ଅଛି, ଆପଣ ଜାଣିଥିବେ ଆଜି ଭାରତରେ 1000+ ବିଶ୍ୱବିଦ୍ୟାଳୟ ଅଛି, 70,000 କଲେଜ ଅଛି, ଆଉ ପ୍ରତି ବର୍ଷ ମିଲିୟନ୍ସ ଆଣ୍ଡ କ୍ରୋଡ୍ସ ଅଫ୍ ଷ୍ଟୁଡେଣ୍ଟ ଆର୍ ପାସିଂ ଆଉଟ୍। ଆପଣ ନିଜେ ଭାବିକି ଦେଖନ୍ତୁ, ଇନପୁଟ ପ୍ରୋସେସ୍ ଆଣ୍ଡ ଆଉଟପୁଟ୍ ଇଜ୍ କମ୍ପ୍ଲିଟ୍ ଡିପାକେଲ। ପିଲା ତ ପାଠ ପଢୁଛନ୍ତି, କିନ୍ତୁ କେତେଟା ପିଲା ଚାକିରି ପାଉଛନ୍ତି? ଆଜି ଆପଣ ଗୋଟେ ଛୋଟ ଏକ୍ସାମ୍ପଲ୍ ଆପଣଙ୍କ ସାମ୍ନାରେ କହୁଛି, ପ୍ରତି ବର୍ଷ NEET ଏକ୍ସାମ୍ସ ହେଉଛି, 24-25 ଲକ୍ଷ ପିଲା ଦେଉଛନ୍ତି, ବଟ୍ କେତେ ପିଲା ଉତ୍ତୀର୍ଣ୍ଣ ହେଉଛନ୍ତି? ଇଟ୍ସ ଏ ମିଲିୟନ୍ ଡଲାର କ୍ୱେଶ୍ଚନ୍। ଆପଣ ପ୍ରତି ବର୍ଷ ଭାବୁଛନ୍ତି ସିଭିଲ ସର୍ଭିସରେ 11-12 ଲକ୍ଷ ପିଲା ଦେଉଛନ୍ତି, 0.5% ଇଜ୍ ଦ ସକ୍ସେସ ରେଟ୍। ଆପଣ AI AAA ପିଲା ଦେଉଛନ୍ତି, 1% ସକ୍ସେସ ରେଟ୍। ନର୍ମାଲ ବ୍ୟାଙ୍କିଂରେ ଏକ୍ଜାମ୍ ଦେଉଛନ୍ତି, ରେଟ୍ ଅଫ୍ ସକ୍ସେସ ଇଜ୍ ଲେସ୍ ଦେନ୍ 1% ପ୍ରେମ୍। ସୋ ଯଦି 1% ବ୍ରାକେଟ୍ରେ ଯଦି ପିଲା ଆସୁନାହିଁ, ଯେକୌଣସି ତାର IQ ଲେଭେଲ ନାହିଁ, ତାର EQ ନାହିଁ, ତା ମାନେ ଇଏ ନାହିଁ ସେ ପିଲାଟା ବିଦ୍ୱାନ ନାହିଁ, ତା ଜୀବନ ତଳେ ତଳାନ୍ତ ହୋଇଯିବ ନା? ଯଦି ଆପଣ ବାସ୍ତବରେ ଚାହୁଁଛନ୍ତି ସେହି ପିଲା ନିଜର ଲାଇଭଲିହୁଡ୍ ନିଜର କ୍ଷମତା ଦ୍ୱାରା କରିପାରିବ, ତାହେଲେ ସେଥିପାଇଁ ତାକୁ ସ୍କିଲ୍ ଜରୁରୀ। ଆଜି ସ୍କିଲ୍ ଇଜ୍ ବେଟର ଦେନ୍ ଷ୍ଟ୍ରେଙ୍ଥ ଆଣ୍ଡ ସ୍କିଲ୍ ପେଜ୍ ଦ ବିଲ୍ସ, ଦାଟ୍ ଇଜ୍ ଆବସୋଲ୍ୟୁଟଲି ରାଇଟ୍। ଆଉ ମୁଁ ଚାହୁଁଛି ଏହି ସ୍କିଲ୍କୁ ଯେତେ ମାତ୍ରାରେ ପିଲାମାନଙ୍କ ମଧ୍ୟରେ ଆପଣଙ୍କର ଷ୍ଟୋରି ଟେଲିଂ ମାଧ୍ୟମରେ, ଏକ୍ସେଲେରେଟେଡ୍ ଲର୍ଣ୍ଣିଂ ମାଧ୍ୟମରେ ପିଲାକୁ ଯଦି ସଚେତନ କରନ୍ତି, ତାହେଲେ ପିଲାର କନ୍ଫିଡେନ୍ସ ଲେଭେଲ୍ ବଢ଼ିଯିବ। ଆଜି ଦେଖାଯାଉଛି 2 ସ୍କିଲ୍ ଯେଉଁଟାକି ଗୁରୁତ୍ୱ ଦେଉଛି ଭାରତ ସରକାର, ଯେଉଁଟାକି 21st century ସ୍କିଲ୍ସ ଆଉ ଏମର୍ଜିଂ ଟେକ୍ନୋଲୋଜି। 21st century ସ୍କିଲ୍ ଭିତରେ ମୁଁ କହିଦେଉଛି କେବଳ 4C ଆସୁଛି, କ୍ରିଟିକାଲ ଥିଙ୍କିଂ, କୋଲାବରେସନ, କମ୍ୟୁନିକେସନ ଆଣ୍ଡ କ୍ରିଏଟିଭିଟି। ପିଲାମାନଙ୍କର ଏହି ସ୍କିଲ୍ ଯଦି ନାହିଁ, ହି ମେ ବି ଭେରି ଅନେଷ୍ଟ, ହି ମେ ବି ଭେରି ସ୍ପାୟସ, ହି ମେ ବି ଭେରି ସ୍ପିରିଚୁଆଲ, ହି ମେ ବି ଭେରି ଡେଡିକେଟେଡ୍, ବଟ୍ ଟୁଡେ ଦ କର୍ପୋରେଟ୍ ୱାର୍ଲ୍ଡ, ଦ ଇଣ୍ଡଷ୍ଟ୍ରିଜ୍ ଆର୍ ଲୁକିଂ ଫର 4C, ନଟ୍ ୟର୍ ଅନେଷ୍ଟି ଟୁ ଦାଟ୍ ଏକ୍ସଟେଣ୍ଟ, ଭେରି ଅନେଷ୍ଟଲି ସ୍ପିକିଂ। ଆଣ୍ଡ କମିଂ ଟୁ ଏମର୍ଜେଣ୍ଟ ଟେକ୍ନୋଲୋଜି, ଆଜି ଲୋକମାନେ ଯେତେବେଳେ IT ଭାବୁଛନ୍ତି, ସେମାନେ ଭାବୁଛନ୍ତି କୋଡିଂ ଆସିବା ଦରକାର। ନା ନା, ଆପଣଙ୍କର ନନ୍ଟେକ୍ ହେବା ଦରକାର, ଯେଉଁଥିରେ ଆପଣଙ୍କୁ ଆଡ଼ଭାନ୍ସ ଏକ୍ସେଲ୍ ଜଣାନି, Power BI ଜଣାନି, ଏସବୁ AI ଟୁଲ୍ସ। ଆଜି ବହୁତ ଜାଗାରେ ମୁଁ ଦେଖିଛି ପିଲାମାନେ MA ଇକୋନୋମିକ୍ସରେ ପଢୁଛନ୍ତି, ହିଷ୍ଟ୍ରି ପଢୁଛନ୍ତି, ମ୍ୟାନେଜମେଣ୍ଟ ରେଭେନ୍ ପଢୁଛନ୍ତି ପିଲାମାନେ, ଦେ ଡୋଣ୍ଟ ନୋ ଆଡ଼ଭାନ୍ସ ଏକ୍ସେଲ୍, ଦେ ଡୋଣ୍ଟ ନୋ Power BI। ତ ଆଜି ସେଥିପାଇଁ ମୁଁ କହୁଛି ଏଭ୍ରିଥିଙ୍ଗ ଇଜ୍ ଟୁଲ୍ ଡ୍ରିଭେନ୍, ପ୍ରୋସେସ୍ ଡ୍ରିଭେନ୍ ଆଣ୍ଡ ସିଷ୍ଟମ୍ ଡ୍ରିଭେନ୍, ନଟ୍ ଡିଗ୍ରୀ ଡ୍ରିଭେନ୍। ସେଥିପାଇଁ ଅଧିକାଂଶ ବଡ଼ ବଡ଼ IIT IIMରେ ବର୍ତ୍ତମାନ ସର୍ଟିଫିକେସନ କୋର୍ସେସ୍ ଆସିଗଲାଣି, ଏମର୍ଜିଂ ଟେକ୍ନୋଲୋଜି ଉପରେ ଆସିଗଲାଣି, ଆପଣଙ୍କର ଇଥିକାଲ ହ୍ୟାକିଂ ଉପରେ ଆସିଗଲାଣି, କ୍ଲାଉଡ୍ ଉପରେ ଆସିଗଲାଣି, ଏବେ ନନ୍ଟେକ୍ ବ୍ୟାକ୍ଗ୍ରାଉଣ୍ଡ ବି କରିପାରିବ। ଏଇଟା ଗୋଟେ ମିଥ୍ ରହିଯାଇଛି, ପିଲା ଭାବୁଛନ୍ତି କେବଳ BTech ପିଲା, ଇଞ୍ଜିନିୟରିଂ ପିଲା, ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ, ନୋ ନୋ ନୋ, AI କ୍ୟାନ୍ ବି ଲର୍ନ ଆଟ୍ ଏନି ଏଜ୍ ଗ୍ରୁପ୍ ବାଇ ଏନି ଷ୍ଟୁଡେଣ୍ଟ ନନ୍ ଟେକ୍ନିକାଲ ବ୍ୟାକ୍ଗ୍ରାଉଣ୍ଡ। ଆଉ ସବୁଠୁ ବଡ଼ ହେଉଛି, ଖାଲି ବହିରେ ପୁସ୍ତକରେ ସିଲାବସ୍ ହେବନି, ୟୁ ଶୁଡ୍ ହାୟର ଏ ପର୍ସନ୍ ହୁ ଶୁଡ୍ ବି ଭେରି ପାସନେଟ୍, ହୁ

0: ଭାବେ ପର୍ପୋଜ୍ ଡ୍ରିଭେନ୍ ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବଦଳି ପାରିବ। ଯଦି ସେଇଭଳିଆ ଶିକ୍ଷକ ପାଆନ୍ତି, ସେଇଭଳିଆ ଲୋକ ପାଆନ୍ତି, ମୁଁ ଚାହେଁ ସେଇଭଳିଆ ଲୋକଙ୍କୁ ଆପଣ ଅନୁଷ୍ଠାନରେ ରଖନ୍ତୁ, ଯାହାଦ୍ୱାରା ପିଲାମାନଙ୍କର ବହୁତ କିଛି ବିକାଶ ହୋଇପାରିବ।
1: ଆଜ୍ଞା ସାର୍, ଆପଣ ଯେମିତି କହିଲେ, ଏବେ ଆମେ ଯାହା ଦେଖୁଛୁ, ଅନେକ ଯୁବକ ଯୁବତୀ ବୈଷୟିକ ଜ୍ଞାନ ଗ୍ରହଣ କରୁଛନ୍ତି। ଜଣେ ଛାତ୍ର ବା ଛାତ୍ରୀ ଡିପ୍ଲୋମା କିମ୍ବା ବୈଷୟିକ ଶିକ୍ଷା ଶେଷ କରିବା ପରେ ତାଙ୍କ ପାଇଁ ବ୍ୟବହାରିକ ଧନ୍ଦାମୂଳକ ଶିକ୍ଷା ବା ଭୋକେସନାଲ ସ୍କିଲ୍ସ ଯେଉଁଟାକୁ କୁହାଯାଉଛି, ତାହାର ଆବଶ୍ୟକତା କେତେ ରହିଛି?
0: ଏହାର ଆବଶ୍ୟକତା ପୁରା ୱାର୍ଲଡରେ ଚାହିଦା ବହୁତ ଅଧିକା ମାତ୍ରାରେ ଅଛି। ଆପଣ ବିଶ୍ୱାସ କରିବେନି, ଯେଉଁମାନେ ଟିଭିଇଟି ପଢୁଛନ୍ତି, ଟେକ୍ନିକାଲ ଭୋକେସନାଲ ଏଜୁକେସନ ଆଣ୍ଡ ଟ୍ରେନିଂ, ଡିପ୍ଲୋମା ପରେ ଭୁବନେଶ୍ୱରରେ ରାଜଧାନୀରେ ମୁଁ ଖାଲି ନାଁ କହୁଛି, ୱାର୍ଲଡ ସ୍କିଲ୍ ସେଣ୍ଟର କହୁଛି, ସ୍କିଲ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ କହୁଛି, ଇଟ୍ସ ଏ ଫିନିସିଂ ସ୍କୁଲ। ଆପଣ ଦେଖିବେ ପିଲା ଡିପ୍ଲୋମା ପଢି ସାରିଲା ପରେ ଯଦି ଗୋଟେ ବର୍ଷ ଅତି କମ୍ ଫିଜ୍ରେ ରହିକି ସେଭଳିଆ ଏକ୍ସପୋଜର ପାଉଛି, ସେଇ ପିଲା 300-400 ଡଲରରେ ୱାର୍କଫୋର୍ସରେ ସିଙ୍ଗାପୁର, ମାଲେସିଆ, ଦୁବାଇରେ

0: ତାଙ୍କ ପାଇଁ ବ୍ୟବହାରିକ ଧନ୍ଦାମୂଳକ ଶିକ୍ଷା ବା ଭୋକେସନାଲ ସ୍କିଲ୍ସ ଯେଉଁଟାକୁ କୁହାଯାଉଛି ତାର ଆବଶ୍ୟକତା କେତେ ରହିଛି?
1: ଏହାର ଆବଶ୍ୟକତା ପୁରା ୱାର୍ଲଡରେ ଚାହିଦା ବହୁତ ଅଧିକା ମାତ୍ରାରେ ଅଛି। ଆପଣ ବିଶ୍ୱାସ କରିବେନି, ଯେଉଁମାନେ ଟିଭିଇଟି ପଢୁଛନ୍ତି, ଟେକ୍ନିକାଲ ଭୋକେସନାଲ ଏଜୁକେସନ ଆଣ୍ଡ ଟ୍ରେନିଂ ଡିପ୍ଲୋମା ପରେ ଭୁବନେଶ୍ୱରରେ ରାଜଧାନୀରେ, ମୁଁ ଖାଲି ନାଁ କହୁଛି, ୱାର୍ଲଡ ସ୍କିଲ୍ ସେଣ୍ଟର କହୁଛି, ସ୍କିଲ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ କହୁଛି, ଇଟ୍ସ ଏ ଫିନିସିଂ ସ୍କୁଲ। ଆପଣ ଦେଖିବେ ପିଲା ଡିପ୍ଲୋମା ପଢି ସାରିଲା ପରେ ଯଦି ଗୋଟେ ବର୍ଷ ଅତି କମ୍ ଫିଜ୍ରେ ରହିକି ସେଭଳି ଏକ୍ସପୋଜର ପାଉଛି, ସେଇ ପିଲା $300-$400 ୱାର୍କଫୋର୍ସରେ ସିଙ୍ଗାପୁର, ମାଲେସିଆ, ଦୁବାଇରେ ଯାଇପାରୁଛି। ଆଉ ସବୁଠୁ ବଡ଼ କଥା ହେଲା, ପିଲା ସେ ଟେକ୍ନିକାଲ ହଉ କି ନନ୍ ଟେକ୍ନିକାଲ ହଉ, ସେ କମ୍ପ୍ୟୁଟର ହଉ, ରୋବୋଟିକ ହଉ, ମସିନ୍ ହଉ, ଏଆଇ ଲର୍ଣ୍ଣିଂ ହଉ, ଯଦି ପିଲା ଗୋଟେ ବର୍ଷ ଭିତରେ ସବୁ ଶିଖିଦେଉଛି ଡିପ୍ଲୋମା କରିସାରିଲା ପରେ, ସେ ତାର ଜୀବିକା ନିର୍ଯ୍ୟାହ ପାଇଁ ସାଧନ ସେ କ୍ରିଏଟ୍ କରିପାରୁଛି, ଜବ୍ ପାଇପାରୁଛି, ଯାହାର ୱାର୍ଲଡରେ ଡିମାଣ୍ଡ ହଉଛି। ମୁଁ ନିଜେ ଦେଖିଛି ୱାର୍ଲଡ ସ୍କିଲ୍ ସେଣ୍ଟରରେ ମିଶିଛି, ଲୋକମାନଙ୍କୁ ପଚାରିଛି, ପିଲାମାନଙ୍କୁ ପଚାରିଛି, 50-60-70 ପିଲା ଯେତେବେଳେ କମ୍ପ୍ଲିଟ୍ କରନ୍ତି ଡିପ୍ଲୋମା ଅନ୍ୟ ଜାଗାରେ କରିକି ଫିନିସିଂ ସ୍କୁଲ ଯେତେବେଳେ ଆସନ୍ତି ୱାର୍ଲଡ ସ୍କିଲ୍ ସେଣ୍ଟର, ବର୍ଷ ଖଣ୍ଡେ ରହନ୍ତି, ତାପରେ ତାଙ୍କର ଗ୍ରୁମିଂ ହୁଏ, ତାଙ୍କୁ ୱାର୍କସପ୍ ଦିଆଯାଏ, ତାଙ୍କୁ ଏକ୍ସପୋଜର ଦିଆଯାଏ, ତାଙ୍କର ୱାର୍ଲଡ କ୍ଲାସ୍ ଟ୍ରେନିଂ ଦିଆଯାଏ। ଆଉ ସେଇ ପିଲା ଗୋଟେ ବର୍ଷ ପରେ ଭାବନ୍ତୁ 40,000-35,000 ଚାକିରିରେ ସିଙ୍ଗାପୁର, ଦୁବାଇ, ମାଲେସିଆରେ ଯାଇପାରୁଛି, ୱାର୍କ ଭିସା ତ ଅଲଗା ସେ ବି ସେ ପାଉଛି। ତ କହିବାର ଅର୍ଥ ଅଛି, ଆଜି ପୁରା ବିଶ୍ୱ ଭାରତରେ ସ୍କିଲ୍ ବେସ୍ଡ ଇକୋନୋମି ଆଜି ଇଣ୍ଡିଆରେ ଅତି ଆବଶ୍ୟକ, କାହିଁକି ସ୍କିଲ୍ ବେସ୍ଡ ଇକୋନୋମି ଇଜ୍ ଲେସ୍ ଦେନ୍ 10%। ଭାରତ ସରକାରଙ୍କର ଏଇଟା ସବୁଠୁ ବଡ଼ ଚିନ୍ତନ କି ସ୍କିଲ୍ ବେସ୍ଡ ଇକୋନୋମିକୁ ଯେଉଁପର୍ଯ୍ୟନ୍ତ ଆମେ ବଢ଼େଇବା ନାହିଁ, ଆଉ ଏଇଟା ମୁଁ ନିଜର ଫାଉଣ୍ଡେସନରେ 2010 ଲେଖିଥିଲି, ଇଣ୍ଡିଆ ୱିଲ୍ ଗୋ ଟୁ ଦ ନେକ୍ସଟ ଲେବଲ୍ ଓନ୍ଲି ଟିଲ୍ ଦ ଟାଇମ୍ ଇଣ୍ଡିଆ ହାଜ୍ ଏ ସ୍କିଲ୍ ଫୋର୍ସେସ୍। ତେଣୁକରି ସ୍କିଲ୍ ଫୋର୍ସକୁ ଆଜି ଦେଖନ୍ତୁ ଏତେ ଇମ୍ପୋର୍ଟାନ୍ସ ଦିଆହେଉଛି, ଫ୍ୟାବ୍ରିକେସନ ହଉ, ୱେଲ୍ଡିଂ ହଉ, ସିପିଂ। ଆପଣ ବୋଧେ, ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ଅଣ୍ଡର ୱାଟରରେ ସିପିଂର ଯେ ୱେଲ୍ଡିଂ ଯେ କରେ, ଲୋକ ଜାଣିନାହାନ୍ତି, ସେ ବୋଧେ ମାସକୁ $4,000 ପାଉଛି ସମୁଦ୍ର ତଳେ ଯାଇକରି ଯେଉଁ ୱେଲ୍ଡିଂ କରନ୍ତି। ତ ଆପଣ ସୋର୍ସ ତ ବଦଳ, ଦେଶ ବଦଳେଗା, ଆପଣ ନିଜର ଚିନ୍ତନ ଶିଖୁଛନ୍ତି, ପରିବର୍ତ୍ତନ କରୁନାହାନ୍ତି। ଆପଣ ଭାବୁଛନ୍ତି ମୁଁ ଏମ୍ଏ ପିଏଚ୍ଡି ଡିଗ୍ରୀ କରିବି, ଆଜି କ'ଣ ହେଉଛି ସେ ମାତ୍ରାରେ ଆପଣଙ୍କୁ ଚାକିରି ମିଳୁଛି, ଆପଣ କରିପାରୁନାହାନ୍ତି। ତେଣୁ ଭୋକେସନାଲ ସ୍କିଲ୍ ଗୋଟେ ଏମିତି ସ୍କିଲ୍ ଅଛି, ଆପଣ ଯଦି ଚାହୁଁଛନ୍ତି ମୋ ନିଜ ପିଲା ଟେକ୍ନିକାଲି ପଢ଼ିକିରି ଜୀବିକା କରିପାରୁଛି, ତାହେଲେ ତାକୁ ଏନକରେଜ୍ କରନ୍ତୁ, ତାକୁ ଠିକ୍ ଜାଗାରେ ପଠାନ୍ତୁ। ଆଉ ଯେଉଁ ପିଲାମାନଙ୍କର ସିଭିଲ୍ ସର୍ଭିସ୍ରେ କି ଇଞ୍ଜିନିୟରିଂ ଡକ୍ଟର ସେ ପିଲା ଅଛନ୍ତି, ସେମାନେ କରିବେ, ମୁଁ ମନା କରୁନି, କିନ୍ତୁ 80% ଯେଉଁ ପିଲା ଅଛନ୍ତି, ଦେ ୱିଲ୍ ବି ଭେରି ହାପି ଇନ୍ ଦିସ୍ କଣ୍ଟ୍ରି ବି 20-25,000। ସୋ ଆଇ ରିକ୍ୱେଷ୍ଟ, ମୁଁ ଚାହୁଁଛି କି ଭୋକେସନାଲ ସ୍କିଲ୍କୁ ପିଲାମାନେ ଆଭେଲ୍ କରନ୍ତୁ। ସରକାର ବହୁତ ମାତ୍ରାରେ ତାକୁ ଏନକରେଜ୍ କରୁଛି, ଏମ୍ଏସ୍ଏମ୍ଇ ବି ତାକୁ ବହୁତ ସପୋର୍ଟ କରୁଛି, ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବି କହୁଛି କି ଦ ଟାଇମ୍ ହାଜ୍ କମ୍, ଦ ମୋର୍ ୱି ଗିଭ୍ ଇମ୍ପୋର୍ଟାନ୍ସ ଟୁ ଦ ସ୍କିଲ୍ ଡେଭଲପମେଣ୍ଟ, ଦ ମୋର୍ କମ୍ପିଟେଣ୍ଟ ଆୱାର ୟୁଥ୍ ୱିଲ୍ ବି। ଆଉ ବାସ୍ତବରେ ଏଇଟା ସତ କଥା, ଆଉ ମୁଁ ନିଜେ ଦେଖିଛି, ଅଙ୍ଗେ ନିଭେଇଛି। ଦଶମ ଶ୍ରେଣୀ ପିଲା ଦ୍ୱାଦଶ ପଢ଼ିକି ଯଦି ସେ 35,000 ଚାକିରି କରିପାରୁଛି, ମୁଁ ଦେଖୁନି ଆଜି ଜଣେ ପିଏଚ୍ଡି କରିକି ସ୍କଲାର କରିକି ସେତିକି ପଇସା ବି ପାଇପାରୁନି, ଦୁଃଖ ସହିତ କହୁଛି। ତେଣୁକରି ଲାଇଭଲିହୁଡ୍ ଇଜ୍ ମୋର୍ ଇମ୍ପୋର୍ଟାଣ୍ଟ, ନଟ୍ ୟୋର୍ ଡେଜିଗ୍ନେସନ୍। ଟୁ ଗେଟ୍ ୟୋର୍ ଲାଇଭଲିହୁଡ୍ ୟୁ ଶୁଡ୍ ହାଭ୍ ଏ ଭୋକେସନାଲ ସ୍କିଲ୍ ୱିଚ୍ ୟୁ କ୍ୟାନ୍ ମାଷ୍ଟର ଅନ୍ ୱାନ୍ ପର୍ଟିକୁଲାର ଥିଙ୍ଗ୍ ଆଣ୍ଡ ୱିଚ୍ ୱିଲ୍ ମେକ୍ ୟୋର୍ ଲାଇଫ୍ ମିନିଂଫୁଲ୍ ଆଣ୍ଡ ପ୍ରସ୍ପରସ୍।
0: ବହୁତ ପ୍ରାସଙ୍ଗିକ କଥାଟେ କହିଲେ ସାର୍, କେବଳ ଟେକ୍ନିକାଲ ଡିଗ୍ରୀ ନୁହେଁ, ହାତର ଦକ୍ଷତା ହିଁ ପ୍ରକୃତ ଆତ୍ମବିଶ୍ୱାସ ଦିଏ। ତେବେ ସାର୍, ଆଜି 2026 ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ବହୁତ ବଢ଼ିଯାଇଛି, ଯେମିତି ଆପଣଙ୍କ କଥାରୁ ବି ଆମେ ଶୁଣିଲେ, ଆଉ ଅନେକ ପୁରୁଣା ସ୍କିଲ୍ ସବୁ ବଦଳି ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇକି ଆପଣଙ୍କର ମତ କ'ଣ ରହିବ?
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇକି ମତ ମୁଁ ଏହା କହିବି, ସୁନର୍ ଦ ବେଟର। ଯେତେ ଆମର ୟୁଥ୍, ଯେତେ ଆମର ଷ୍ଟୁଡେଣ୍ଟସ୍ ଅଛନ୍ତି, ଏଆଇର ଟୁଲ୍ ଶିଖନ୍ତୁ, ବିକଜ୍ ଏଭ୍ରିଥିଙ୍ଗ୍ ଇଜ୍ ଏଆଇ ଡ୍ରିଭେନ୍, ନଟ୍ ବୁକ୍ସ ଡ୍ରିଭେନ୍। ଯେକୌଣସି ଜିନିଷ ଆପଣ ଏଆଇ ଡ୍ରିଭେନ୍ ହେଇଗଲାଣି। ବହୁତ ଜାଗାରେ ପିଲାମାନଙ୍କୁ ଏଆଇର ଟୁଲ୍ସ ଜଣା ନାହିଁ, ଏଆଇ କେମିତି ୱାର୍କ ଫ୍ଲୋ ହେବ ଜଣା ନାହିଁ, ଏଆଇର କେମିତି ସାର୍ଟିଫିକେସନ୍ ହେବ ଜଣା ନାହିଁ। ଦ ପିପୁଲ୍ ହୁ ଆର୍ ନଟ୍ ଆଡପ୍ଟିଂ ଟୁ ଦ ଚେଞ୍ଜେସ୍, ଦେ ବି ଥ୍ରୋନ୍ ଆଉଟ୍। ଦ ପିପୁଲ୍ ହୁ ଆର୍ ୱାର୍କିଂ ଅନ୍ ଇଟ୍, ହୁ ଆର୍ ଲର୍ଣ୍ଣିଂ ଦିସ୍, ସେମାନେ ନିଜ ଜୀବନକୁ ଆଗକୁ ଯିବ। ତେଣୁକରି ମୁଁ ଏତିକି କହିବି, ଏଆଇ ହେଉଛି ଏମିତି ଗୋଟେ ଟୁଲ୍ ଯେଉଁଟାକି ଆପଣଙ୍କ କାମର ଦକ୍ଷତାକୁ 10x ବଢ଼ାଇଦେବ। ଆଉ ମୁଁ ନିଜେ ଏ ବୟସରେ ମୁଁ ନିଜେ ଅନୁଭବ କରିଛି କି ବୋଧେ ବହୁତ ଲେଟ୍ ହେଇଯାଇଛି ଜୀବନରେ ଶିକ୍ଷା ପାଇଁ, ବଟ୍ ଏଜ୍ର କୌଣସି ନଥାଏ, ଲର୍ଣ୍ଣିଂ କ୍ୟାନ୍ ବିଟ୍ ଏନି ଏଜ୍। ଆଉ ମୁଁ ନିଜେ ଫିଲ୍ କରୁଛି ଏଇ ଜେନେରେସନ୍ ଏତେ ଫର୍ଚ୍ୟୁନେଟ୍ ଅଛନ୍ତି, ଯଦି ଏଆଇ ଟୁଲ୍କୁ କରିକିରି ସେମାନେ ନିଜର ସାଧନ ରୋଜଗାର ବି କରିପାରିବେ। ତ ସେଥିପାଇଁ ସର୍ବପ୍ରଥମେ କହିବି, ଏଆଇ ଶିଖିବା ପୂର୍ବରୁ ଆପଣଙ୍କର ପର୍ପୋଜ୍ କ'ଣ, ଆପଣଙ୍କର ପ୍ୟାସନ୍ କ'ଣ, ଆପଣଙ୍କ କେଉଁ ପ୍ରସେସ୍ରେ ଯିବେ, ଆପଣ ପ୍ରଫିଟ୍ ଜେନେରେଟ୍ କରିବେ କି ନାହିଁ, ଫର୍ ଦ ପିପୁଲ୍ ଅର୍ ଫର୍ ଦ ପ୍ଲାନେଟ୍।

0: ତେଣୁକରି ୟୁ ସୁଡ୍ ହାଭ୍ ଏ ପର୍ପୋଜ୍ ଡ୍ରିଭେନ୍, ନଟ୍ ଦାଟ୍ ଗୋଟେ ରିଲ୍ ପକେଇଦେଲେ, ଗୋଟେ ଇନଷ୍ଟାରେ ଦେଖିଲେ ନାହିଁ। ଆଜି ଲୋକ ଏଆଇ ଶିଖିକି ମଧ୍ୟ ଘରୁ ବସିକିରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି, ଆଣ୍ଡ ଇଟ୍ ଇଜ୍ ଏ ଫ୍ୟାକ୍ଟ। ବହୁତ ଜିନିଷ ପେଡ୍ ଅଛି, ବହୁତ ଫ୍ରି ଅଛି। ତ ମୁଁ ଆଜି ଯୁବପିଢ଼ିଙ୍କୁ କହିବି, ଗୋଟେ ପାସିଭ୍ ଇନକମ୍ ପାଇଁ ପଢ଼ା ସହିତ ନିଜକୁ ସ୍ମାର୍ଟ ୱେରେ କାମ କରନ୍ତୁ, ଏଆଇ ସହିତ ଇଣ୍ଟିଗ୍ରେଟ୍ କରନ୍ତୁ, ୱାର୍କଫ୍ଲୋ ଜାଣିବାକୁ ଚେଷ୍ଟା କରନ୍ତୁ, ଏଆଇ ଏନାବଲ୍ଡ ଟୁଲ୍ସକୁ ଜାଣନ୍ତୁ। କାରଣ ସିଚୁଏସନ୍ ଆଜି ଏ ଜେନେରେସନ୍ ଦୁଇଟା ଶବ୍ଦ ବୁଝୁଛି, ପ୍ଲଗ୍ ଆଣ୍ଡ ପ୍ଲେ, ଡ୍ରାଗ୍ ଆଣ୍ଡ ଡ୍ରପ୍। ମୁଁ ଭାବୁଛି ଏହି ଦୁଇଟା ଜିନିଷ ଚେଞ୍ଜି ପାଇଁ ବହୁତ ଉପଯୋଗ। କେବଳ ସୋସିଆଲ ମିଡ଼ିଆରେ ନିଜକୁ ନ କରିକି ଯଦି ଏଆଇ ଟୁଲ୍ ଶିଖିଦିଅନ୍ତି, ତାହେଲେ ଜୀବନରେ ଆପଣଙ୍କର ନିଜର ଲାଇଭଲିହୁଡ୍ ବହୁତ ଭଲ କରିପାରିବେ। ସୋ ମୁଁ ସମସ୍ତଙ୍କୁ ଅନୁରୋଧ କି ଏଆଇ ଶିଖନ୍ତୁ ଆପଣ, କାରଣ 1200 ଏଆଇ ଟୁଲ୍ ଅଛି, ଅଧିକାଂଶ ପିଲାଙ୍କୁ ଦୁଇଟା ଏଆଇ ଟୁଲ୍ ବି ଜଣା ନାହିଁ।
1: ତେବେ ସାର୍, ଏଆଇକୁ ନେଇକି ଗୋଟେ ଡର ମଧ୍ୟ ରହିଛି, ଆଜିର ଯୁବପିଢ଼ି ଭାବୁଛନ୍ତି ଯେ ଏଆଇ ତାଙ୍କର ଚାକିରି ଛଡ଼େଇ ନବ। ଆପଣଙ୍କ ମତରେ ଏଆଇ ଯୁବପିଢ଼ିଙ୍କ ଚାକିରି ଛଡ଼େଇ ନବ ନା ଭବିଷ୍ୟତ ପିଢ଼ି ପାଇଁ ସହାୟକ ହେବ?
0: ଭବିଷ୍ୟତ ପିଢ଼ି ପାଇଁ ସହାୟକ ହେବ। ଏଆଇ କେବେ ବି ଚାକିରି ଆପଣଙ୍କର ଛଡ଼ାଇବନି। ମୁଁ ଏ ପରିପ୍ରେକ୍ଷୀରେ ଗୋଟେ କହିବି, 26 ବର୍ଷ ପୂର୍ବରୁ ଯେତେବେଳେ 2000ରେ ଆସିଲା Y2K, ଆପଣ ଯଦି ଜାଣିଥିବେ Y2K, ସମସ୍ତେ ବିଶ୍ୱ ଭାରତରେ କହିଲେ Y2K ଆସିଗଲା, କମ୍ପ୍ୟୁଟର ଆସିଗଲା, ଆଉ ଲୋକମାନଙ୍କର ଚାକିରି ପଳେଇବ। ଆଜିଠୁ 26 ବର୍ଷ ପୂର୍ବରୁ Y2K, ଆଉଥରେ ମୁଁ କହୁଛି, କିଛି ହେଲାନି ଆଜ୍ଞା, କିଛି ହେଲାନି। ଲୋକମାନଙ୍କୁ ଅଧିକା ମାତ୍ରାରେ ଚାକିରି ମିଳିଲା, ଶିଖିଲେ, କମ୍ପ୍ୟୁଟର ଶିଖିଲେ, ଡେଭଲପିଂ ଶିଖିଲେ, କୋଡିଂ ଶିଖିଲେ, ଟାଇପିଂ ଶିଖିଲେ, ଏମ୍ଏସ୍ ୱାର୍ଡ ଶିଖିଲେ, କାମର ଦକ୍ଷତା କରିପାରିଲେ। ତେଣୁ ଆଜି ଏକ୍ଜାକ୍ଟଲି ସେୟା ଅଛି, ଟେକ୍ନୋଲୋଜି ପରିବର୍ତ୍ତନ ହେବ ଆଜ୍ଞା। ଆଜି ଆପଣ ଯଦି ଯେକୌଣସି ଜିନିଷକୁ ଆପଣ ଅପଡେସନ୍ କରୁନାହାନ୍ତି, ଅପସ୍କିଲିଂ କରୁନାହାନ୍ତି, ଯେକୌଣସି ପ୍ଲାଟଫର୍ମକୁ ନେଇକରି, ତାହେଲେ ଆପଣ ସମୟ ସହିତ ତାଳ ଦେଇକରି ଚାଲିପାରିବେନି। ତ କହିବାର ଅର୍ଥ ହେଲା କି ଆପଣ ଯଦି ସମୟ ସହିତ ନିଜକୁ ଆଗକୁ ଗଢ଼ିବାକୁ ଚାହୁଁଛନ୍ତି, ଆଗକୁ ଆଗ ଧାଡ଼ିରେ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ନିଜକୁ ଏମ୍ବ୍ରେସ୍ କରନ୍ତୁ ଏଆଇ ଉପରେ, ଆଉ ନିଜକୁ ଟେକ୍ନୋଲୋଜି ଡ୍ରିଭେନ୍ ହୁଅନ୍ତୁ, ଇଣ୍ଟିଗ୍ରେଟ୍ କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ ଟେକ୍ନିକାଲ ହେବା ଦରକାର ନାହିଁ। ମୁଁ ଜଣେ ନନ୍ ଟେକ୍ନିକାଲ ଲୋକ ଆଜ୍ଞା, ଆଜି ମୁଁ କୋଡିଂ ଶିଖୁଛି, ତେଣୁକରି ମୁଁ ଭାବୁଛି ମୁଁ ଯଦି ଶିଖିପାରୁଛି, ତାହେଲେ ଯୁବପିଢ଼ି କାହିଁକି ଶିଖିପାରିବ ନାହିଁ।
1: ବହୁତ ସୁନ୍ଦର କଥା ସାର୍ ଆପଣ କହିଲେ, ଯେ ସମୟ ସହିତ ତାଳ ଦେଇ ଚାଲିବାକୁ ପଡିବ ଆମକୁ। ଶେଷରେ ସାର୍, ଆଜିର ସମଗ୍ର ଯୁବପିଢ଼ିଙ୍କୁ ନିଜର ଦକ୍ଷତା ବୃଦ୍ଧି ବା କେପାସିଟି ବିଲ୍ଡିଂ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଆପଣଙ୍କର ବ୍ୟକ୍ତିଗତ ମୂଲ୍ୟବାନ ପରାମର୍ଶ କ'ଣ ରହିବ?
0: ଆପଣ ଯଦି କହୁଛନ୍ତି ସେହି ବ୍ୟକ୍ତିର ବିକାଶରେ ସମାଜର ବିକାଶ, ତାହେଲେ ମୁଁ କହିବି ଏହି ପିଲାମାନଙ୍କୁ ଆଜି ତାଙ୍କର କମ୍ପିଟେନ୍ସି ଲେବଲ୍ ବଢ଼ିବା ପାଇଁ, କମ୍ପିଟେନ୍ସି ଲେବଲ୍ ଯେତେ ବଢ଼େଇବେ ପିଲା, ସେ କମ୍ପିଟ୍ କରିପାରିବ, କମ୍ପିଟ୍ କରିଲେ ସେ କଙ୍କର କରିପାରିବ, କଙ୍କର କଲେ ସେ କ୍ରାଉନ୍ ଜିତିପାରିବ। ତେଣୁକରି ଯେକୌଣସି ପିଲାଙ୍କୁ ଯଦି କମ୍ପିଟେନ୍ସି ଲେବଲ୍ ଆପଣ ବଢ଼ାନ୍ତି ନାହିଁ, ତାଙ୍କ ଲାଇଫ୍ ସ୍କିଲ୍ ଦ୍ୱାରା ତା କମ୍ପିଟେନ୍ସି ବଢ଼େଇ ପାରିବେ, ତାର ପର୍ସନାଲ୍ ସ୍କିଲ୍ ଦ୍ୱାରା ତାର କମ୍ପିଟେନ୍ସି ବଢ଼େଇ ପାରିବେ, ତାର ସିଭିକ୍ ସେନ୍ସ ଦ୍ୱାରା ତାକୁ କମ୍ପିଟେନ୍ସି ବଢ଼େଇ ପାରିବେ, ଇମୋସନାଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ତାର ବଢ଼େଇ ପାରିବେ, ତାର ଲିଡରସିପ୍ କ୍ୱାଲିଟି ଦ୍ୱାରା ବଢ଼େଇ ପାରିବେ, ତାର ଅଣ୍ଟରପ୍ରିନରସିପ୍ ସ୍କିଲ୍ ଦ୍ୱାରା ତାର ବଢ଼େଇ ପାରିବେ, ଆଡପ୍ଟେବିଲିଟି ସ୍କିଲ୍ ଦ୍ୱାରା କରିବେ, ଷ୍ଟ୍ରେସ୍ ହ୍ୟାଣ୍ଡଲିଂ କରିବା ସ୍କିଲ୍ ବି। ଆଜି ଏହିସବୁ ଜିନିଷ ପିଲା କେଉଁଠି ବି ସ୍କୁଲ୍ କଲେଜରେ ଶିଖୁନାହାନ୍ତି। କେଉଁଠି ଶିଖୁଛନ୍ତି? ଯେଉଁଠି ଅଧିକା ମାତ୍ରାରେ ପଇସା ଦେଉଛନ୍ତି ସେଇଠି ଶିଖୁଛନ୍ତି। ମୁଁ ଦୁଃଖ ସହିତ କହୁଛି, ଆମର ଆଜି ଓଡ଼ିଶାରେ ବିଶେଷ କରି ପିଲାମାନଙ୍କର ଇକୋନୋମିକ୍ ଲେବଲ୍ ସେତେ ନାହିଁ ବଡ଼ ବଡ଼ ସ୍କୁଲକୁ, ପବ୍ଲିକ୍ ସ୍କୁଲରେ ପଢ଼ିବା ପାଇଁ। ତ ମୋର ପ୍ରଶ୍ନ, ସେଇ ପିଲାମାନଙ୍କୁ କିଏ ଶିଖେଇବ? ସେଇ ପିଲା ଆଗ ଧାଡ଼ିରେ କେମିତି ଆସିବେ? ଯଦି ଚାହୁଁଛନ୍ତି, ତାହେଲେ ଲେଟ୍ସ ହାଭ୍ ଏ କୋଲାବରେଟିଭ୍ ଆପ୍ରୋଚ୍, ଲେଟ୍ସ ନଟ୍ ହାଭ୍ ଏ କମ୍ପିଟିଭ୍ ଆପ୍ରୋଚ୍। ଯଦି ଆପଣଙ୍କର କୋଲାବରେଟିଭ୍ ଆପ୍ରୋଚ୍ ଥିବ, ତାହେଲେ ଆପଣ ଜୀବନରେ ଆମର ଫ୍ୟୁଚର ଲିଡର୍ସକୁ ଆପଣ ଗଢ଼ି ପାରିବେ, ସେମାନଙ୍କର ଦକ୍ଷତାକୁ ନେଇ ସେମାନେ ନିଜ ସମାଜକୁ, ନିଜର ସୋସାଇଟିକୁ ଗଢ଼ି ପାରିବେ। ତ ମୋର ବିନୀତ ଅନୁରୋଧ, ପିଲାମାନଙ୍କୁ କେବଳ ଡିଜିଟାଲ ଲିଟରେସି ନୁହେଁ, ଆପଣଙ୍କର ଭଲ କ୍ୟାରେକ୍ଟର ବି ଦିଅନ୍ତୁ, ଭଲ କୋଲାବରେଟିଭ୍ ଦିଅନ୍ତୁ, ତାହେଲେ ଭଲ ଇଣ୍ଟିଗ୍ରିଟି ଦିଅନ୍ତୁ, ଲୟାଲିଟି ଦିଅନ୍ତୁ, ଯେଉଁଟା ଆଜି ଅଭାବନୀୟ। ଅଧିକାଂଶ ଇଣ୍ଟରଭ୍ୟୁରେ ଆପଣ ଦେଖିବେ ଲୋକ ଭାବୁଥିବେ ମୋର କମ୍ୟୁନିକେସନ ଅଛି, କନଫିଡେନ୍ସ ଅଛି, ଆଉ ମୋ ପାଖରେ ସାର୍ଟିଫିକେଟ୍ ଅଛି, ତାହେଲେ ମୁଁ ସବୁକିଛି ପ୍ରାପ୍ୟ ପାଇଦେବି। ଏଇଟା ଭୁଲ ଧାରଣା ଆଜ୍ଞା। ମଣିଷରେ କେବଳ 10% ଭିଜିବଲ୍ ହୁଏ, 90% ଇନଭିଜିବଲ୍ ହୁଏ। 10% ଯୋଉଟା ଭିଜିବଲ୍ ହୁଏ, ଦାଟ୍ ଇଜ୍ କମ୍ୟୁନିକେସନ, ସାର୍ଟିଫିକେଟ୍, ଆଉ ଚେହେରା, ସି ଫର୍ ଚେହେରା। ଏଇଟା ଦେଖିକି ମୁଁ କେବେ ବି ଚାକିରି ଦେବିନି ଆଜ୍ଞା। 90% ଯୋଉଟାକି ଆପଣଙ୍କର ଡିପ୍ ସି ଭିତରେ ଲୁଚି ଯାଏ, ସେଇଟା ହେଉଛି ଅଧିକାଂଶ ସ୍କୁଲ କଲେଜ ପିଲାମାନଙ୍କୁ ସେଟାକେ ପଢ଼ାଉ ନାହାନ୍ତି। ଇଣ୍ଟିଗ୍ରିଟି, ଲୟାଲିଟି, ରେଜିଲିଏନ୍ସ, ଟିମ୍ ବିଲ୍ଡିଂ, କ୍ରିଟିକାଲ ଥିଙ୍କିଂ, କୋଅପରେଟିଭନେସ୍, କମ୍ୟୁନିକେସନ, ଏସବୁ ଜିନିଷ ନିହାତି ନିହାତି ଆବଶ୍ୟକ ଅଛି। ଯେଉଁଥିପାଇଁ ମୁଁ ଭାବୁଛି ଆଟିଟ୍ୟୁଡ୍, ବହୁ ଜାଗାରେ ପିଲାମାନଙ୍କୁ ଆଟିଟ୍ୟୁଡ୍ ଶିଖାଉନି, ସେଥିପାଇଁ ଗୋଟେ କୁହାଯାଉଛି ଆଟିଟ୍ୟୁଡ୍ ଟୁ ବି କଟ୍, ନଟ୍ ଟୁ ବି ଟଟ୍ ଇନ୍ ଦ କ୍ଲାସେସ୍। ଯେଉଁଥିପାଇଁ ହାର୍ଭାର୍ଡ ୟୁନିଭର୍ସିଟି ଗୋଟେ କ୍ଲିୟର କଟ୍ ଷ୍ଟେଟମେଣ୍ଟ ଦେଇଛି, 85% ଅଫ୍ ଦ କେସେସ୍ ଇନ୍ ୟୋର୍ ଲାଇଫ୍ ୟୁ ଗେଟ୍ ଜବ୍ ଆଣ୍ଡ ପ୍ରମୋସନ୍ ନଟ୍ ବିକଜ୍ ଅଫ୍ ୟୋର୍ ଡିଗ୍ରୀ, ସ୍କିଲ୍ସ ଅର୍ କମ୍ୟୁନିକେସନ୍। ୟୁ ଗେଟ୍ ୟୋର୍ ଜବ୍ ଆଣ୍ଡ ପ୍ରମୋସନ୍ ବେସ୍ ଅନ୍ ୟୋର୍ ଆଟିଟ୍ୟୁଡ୍। ୟୋର୍ ଆଟିଟ୍ୟୁଡ୍ ଡିସାଇଡ୍ ଦ ଆଟିଟ୍ୟୁଡ୍ ଅଫ୍ ୟୋର୍ ଲାଇଫ୍। ପିଲାମାନଙ୍କର ଗୋଟେ ଗୁଡ୍ ଲିସନର୍ ହେବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଆଜିକା ଜେନେରେସନ୍ ପିଲାମାନେ ଆଇନୋ ଆଟିଟ୍ୟୁଡ୍ରେ ଯଦି ବଢ଼ନ୍ତି,

0: ସବୁକିଛି ଜାଣିଛି, ତାହେଲେ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବେ। ସୋ ମୋର ଅନୁରୋଧ ନବଯୁବପିଢ଼ିମାନଙ୍କୁ କି ଆପଣଙ୍କରକୁ ନିଜକୁ ଗଢ଼ିବାକୁ ହେବ, ଲଢ଼ିବାକୁ ହେବ, ଆଉ ଏ ସଂସାରରେ ନିଜକୁ ଆଗକୁ ବଢ଼ିବା ପାଇଁ ଟେକ୍ ଦ ବ୍ଲେସିଂସ୍ ଅଫ୍ ଦ ପେରେଣ୍ଟସ୍ ଆଜ୍ ୱେଲ୍ ଆଜ୍ ୱାର୍ମ ଅପ୍ ୟୋର୍ ସେଲ୍ଫ ୱିଥ୍ ଦ ଏଜୁକେସନ୍ ୱିଥ୍ ୟର୍ ଡିଗ୍ରିଜ୍ ୱିଥ୍ ୟର୍ ସ୍କିଲ୍ ୱିଥ୍ ୟର୍ ଇଣ୍ଟିଗ୍ରିଟି ୱିଥ୍ ୟର୍ ଲୟାଲିଟି ସୋ ଦ୍ୟାଟ୍ ୟୁ କ୍ୟାନ୍ ମେକ୍ ଦ ହିଷ୍ଟ୍ରି ଇନ୍ ଦ ସଏଲ୍ ଅଫ୍ ଓରିଶା।
1: ବହୁତ ସୁନ୍ଦର, ମୂଲ୍ୟବାନ ଆଉ ପ୍ରେରଣାଦାୟୀ ବାର୍ତ୍ତା ସାର୍। ଆପଣଙ୍କର ଏହି ଦୀର୍ଘ ବର୍ଷର ଅନୁଭବ, ଯୁବପିଢ଼ିଙ୍କୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କର ଏହି ନିରନ୍ତର ପ୍ରୟାସ ଏବଂ ସର୍ବୋପରି ଆପଣଙ୍କର ଏହି ସରଳ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଦିଗ୍ଦର୍ଶନ ହେବ ସାର୍। ଆଜି ବିଶ୍ୱ ଯୁବ ଦକ୍ଷତା ଦିବସର ଏହି ସ୍ୱତନ୍ତ୍ର ସନ୍ଧ୍ୟାରେ ନିଜର ବହୁମୂଲ୍ୟ ସମୟ ଦେଇ ଆମ ଷ୍ଟୁଡିଓକୁ ଆସିଥିବାରୁ ଆକାଶବାଣୀ କଟକ କେନ୍ଦ୍ର ଏବଂ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଓ ଧନ୍ୟବାଦ ସାର୍। ନମସ୍କାର ସାର୍।
0: ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଏକ ବିଶେଷ ସାକ୍ଷାତକାର କୌଶଳ ପ୍ରଶିକ୍ଷକ ପ୍ରଫେସର ଆବିଦ ଅଲ୍ଲୀ ଖାନ୍‌ଙ୍କ ସହିତ। ତାଙ୍କୁ ସାକ୍ଷାତ କରିଥିଲେ ପ୍ରତୀକ୍ଷା ଦାସ।

0: ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ଷ୍ଟୁଡିଓ ଅଗଣାରୁ ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ମତାମତ ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 3753001।
0: ଆମ ମେଲ୍ ଆଇଡିଟି ହେଉଛି yv.aircc@gmail.com।
1: ତେବେ ଆଜିର ଯୁବବାଣୀ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା,
0: ଆଉ ମୁଁ ଶୀତଲ
1: ରହୁଛୁ। ନମସ୍କାର।

0: ଯୁବବାଣୀ ଶେଷ ହେଲା।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

0: କଟକ କେନ୍ଦ୍ର।
1: ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ସ, ମୁଁ ଜିତେନ୍ଦ୍ର କୁମାର ନାୟକ। କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର ଚାରୋଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଦୁଇଟି ବହୁମୁଖୀ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟ୍ୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦ୍ୱୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଓ ଝାଡ଼ଖଣ୍ଡର ରାଜଖରସୁଆ ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଓ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଅଧିକ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଓ ଉତ୍ପାଦନ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ 1,27,500 କୋଟି ଟଙ୍କା ବ୍ୟୟବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ଭାରତ ଓ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀମାନଙ୍କ ଦୁଇଦିନିଆ ବୈଠକ। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳୀ ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏବଂ ଖେଳ ଖବରରେ, ଆଜି ଫିଫା ବିଶ୍ୱକପ୍ରେ ଆର୍ଜେଣ୍ଟିନା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ସେମିଫାଇନାଲ୍।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25। ରାତି 7:30 କୃଷି ସଂସାର, ଏଥିରେ ଜୈବିକ କୃଷିରେ ବର୍ଜ୍ୟବସ୍ତୁର ପରିଚାଳନା, ଏ ସମ୍ପର୍କରେ ଶୁଣିବେ ଦେବୀଦତ୍ତ ଦାସଙ୍କଠାରୁ ଆଲୋଚନା। ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଆଲୋଚନା। ରାତି 8:15 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ, ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ରାତି 8:30 ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:02 ଶୁଣିବେ କାର୍ଯ୍ୟକ୍ରମ ବନମଲ୍ଲିକା, ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ରାତି 10:30 ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ତୁଳସୀ ଓଝା। ଶ୍ରୀମଦ୍ ଭାଗବତର 97ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଶୁଣିବେ ଆଲୋଚନା, ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା ଆଲୋଚନା କରିବେ ଡାକ୍ତର ନନ୍ଦା ଦ୍ୱିବେଦୀ। ଭିକାରୀ ଚରଣ ବଳ ଗାଇଥିବା ଜଗନ୍ନାଥ ଭଜନ ଶୁଣିବେ ସକାଳ 7:25। ଶଙ୍ଖ ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରାର ଧାରାବିବରଣୀ ଶୁଣିବେ ସକାଳ 7:30 ସକାଳ 7:59 ସକାଳ 8:15 ଦିନ 1:49 ଦିନ 2:15 ଦିନ 2:30 ଏବଂ ଦିନ 2:42।

ମିନିଟ୍ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ। ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନନଙ୍କୁ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଓଡ଼ିଆ କଥା ଚିତ୍ର ଗୀତ ଅପରାହ୍ନ 5ଟାରେ ଏବଂ ରାତି 7:02। ଯୁବବଣୀ ସନ୍ଧ୍ୟା 5:30 ଏଥିରେ ଶୁଣିବେ ରଥଯାତ୍ରା ଉପଲକ୍ଷେ ବିଶେଷ ରୂପକ କାର୍ଯ୍ୟକ୍ରମ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଚିତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଆଲୋଚନା ଖରିଫ ଧାନ ଫସଲରେ ଜୈବିକ ଉପାୟରେ ରୋଗପୋକ ଦମନ। ଆଲୋଚନା କରିବେ ତାପସ ରଞ୍ଜନ ସାହୁ। ହିନ୍ଦୀ କଥା ଚିତ୍ର ଗୀତ ରାତି 8:02। ପବିତ୍ର ରଥଯାତ୍ରା 2026ର ବେତାର ବିବରଣୀ ପ୍ରଚାର କରିବ ରାତି 8:15। ଓଡ଼ିଶୀ ଗୀତ ଶୁଣିବେ ରାତି 8:30 ଶିଳ୍ପୀ ନୀଳିମା ପଣ୍ଡା। କାର୍ଯ୍ୟକ୍ରମ କରେଣ୍ଟ ଆଫେୟାର୍ସ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତନାଟ୍ୟ ଶ୍ରୀଗୁଣ୍ଡିଚା ରାତି 10:00। ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରାର ଧାରା ବିବରଣୀ ଶୁଣିବେ 7:30 7:59 7:15 ଦିନ ଗୋଟାଏ 49 ଦିନ 2:15 ଦିନ 2:30 ଏବଂ ଦିନ 2:42 ରଥଟଣା ଶେଷ ହେବା ପର୍ଯ୍ୟନ୍ତ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

0: ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଭାଗ।
1: ଏପିସୋଡ 79।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଭାଗ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20। ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରୀ ଓସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରୀ ଓସ୍ତିଆ, ପୋଷ୍ଟ ଦିଗାରୀ ଓସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ଼ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡି ନାହିଁ, ଆଉ ସବୁ ଠିକ ଅଛି। ଆଉ
2: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର ଗ୍ରାମ ଦିଗାରୀ ଅସ୍ତିଆ ଥାନା କୁଳିଆଣା ବ୍ଲକ କୁଳିଆଣା
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଲାଣି ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଦୂଷଣ ନାହିଁ ଏନା ପିଚ ହେଇଯାଇଛି ସବୁ ଆଉ ପକ୍କା ରାସ୍ତା ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ ସମସ୍ତେ ଖୁସିରେ ଅଛନ୍ତି ଆଉ
2: ଧନ୍ୟବାଦ।

0: ଆସନ୍ତୁ ଏଇ ଦିଗାରୀ ଓସ୍ତିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବେ। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଓସ୍ତିଆ। ମୁଁ ହଉଛି ଦିଗାରୀ ଓସ୍ତିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ ବଟିକା, ଓଆର୍ଏସ୍, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ୍ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ମା ଜିପିର ସମିତି ସଭ୍ୟ। ଆମର ଏଠି 13 ୱାର୍ଡ ଅଛି, 13 ୱାର୍ଡରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିୱେଲ୍ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

0: ନାମ ହେଲା ତ୍ରିଲୋଚନକର ସାକ୍ଷିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏ ଯେଉଁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏହି ସ୍ୱଚ୍ଛ ଭାରତ ଅଳିଆ ଅବର୍ଜନା କଲେ ଗାଁରେ ବହୁତ ଅସୁବିଧା ହେବ, ସେଥିପାଇଁ ସମସ୍ତଙ୍କୁ ବୁଝାଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳେର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡି ଗୋଟେ ଯିବା ବେଳେ ଆମେ ଅଡେଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡେଇ ହେଇନଥିଲୁ, ଏଇନା ରାସ୍ତା ବି ବହୁତ ବଢିଆ ପରିଷ୍କାର ହେଇଯାଇଛି।

0: ହୋଇଯାଇଛି, ସବୁ ରାସ୍ତା ପିଚୁ ହୋଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲବି ହୋଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହୋଇଛି, 108 ହୋଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ୍ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ମୁଁ ହଉଛି ହାଡ଼ିବନ୍ଧୁ କର। ଆମ ଗାଁ ହଉଛି ଦିଗରେସ୍ତିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହଉଛି କୁଳିଅଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରିଗସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଆ ଭିତରେ ଆପଣ କଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ମାନେ ହଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହୋଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହୋଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗାଇକି ପରିଷ୍କାର କରି 6 ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉ ନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହୋଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି, ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହୋଇଗଲେଣି। ଯେମିତିକି ପଚାଶ ଆଡ଼େ ବାସି ଯାଇଥିବା, ନଷ୍ଟ ହୋଇଥିବା, ପଚିସଢ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି, ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗୋଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହୋଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ମୋ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼

0: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡିକାଲ ଟିମ୍ ସମସ୍ତେ ଆମର ମାଜିଷ୍ଟ୍ରେଟ୍ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗା ହୋଇଛି ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ
0: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟ୍ୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାରେ 2ଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
2: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଈ ଲାଇନ ୟାନି ସିଙ୍ଗଲ ଲାଇନ ହୈ, ଉସ୍କୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଏ ଲାଇନ ହୈ, 2,500 କରୋଡ଼ ରୁପିସ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ୱହାଁ ପେ ଆଭେଲେବଲ ହୈ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
0: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ୍ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ। ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27ରେ ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲା

0: ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା ରାମେଶ୍ୱରମ୍ ମଦୁରାଇ ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏହି ଯୋଜନାରେ ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରୁ ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍କୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8ଟି ବିଦ୍ୟାଳୟର 9ମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍କତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡି ସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ ଅସନ ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ୍ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26ର ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ଭଙ୍ଗି ସମର୍ପଣ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସଫଳତାର ସାରଥି ଦକ୍ଷତା ଭାରତ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଛି। 2015 ମସିହା ଜୁଲାଇ ମାସ 15 ତାରିଖରେ ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଆଜି ଏହା 11 ବର୍ଷ ପୂରଣ କରିଛି। ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସମ୍ପଦ। ଦକ୍ଷତା ମିଶନ ଜରିଆରେ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିଭାକୁ ଠିକ୍ ଦିଗ୍ଦର୍ଶନ ଦେବା ପାଇଁ ପ୍ରୟାସ କରାଯାଉଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ ତାଲିମ ପ୍ରଦାନ ମାଧ୍ୟମରେ ଅଧିକରୁ ଅଧିକ ଦକ୍ଷ କରିବା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ। ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋହାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଚ୍ଚକାଳୀନ ଦକ୍ଷତା ବିକାଶ ପଦକ୍ଷେପ। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 37,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ଅଧିକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଆଇଟିଆଇଗୁଡ଼ିକରେ 6,800 ଅଧିକ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ଜନଶିକ୍ଷା ସଂସ୍ଥାନ ବ୍ୟବସ୍ଥା ମାଧ୍ୟମରେ ଅଣସାକ୍ଷର, ନବସାକ୍ଷର ଏବଂ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ସମ୍ପ୍ରଦାୟ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏଥିରେ ପ୍ରୋହାହନ ପ୍ରଦାନ କରାଯାଉଛି। 2018 ମସିହାରୁ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଅଧୀନରେ ମୋଟ 36,48,992 ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସିଲେଇ, ଏମ୍ବ୍ରୋଡରୀ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସେବା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ 26,720 ଜନଜାତି ସମ୍ପ୍ରଦାୟର ଯୁବଗୋଷ୍ଠୀକୁ ପଞ୍ଜିକୃତ କରାଯିବା ସହ ତାଲିମ ପ୍ରଦାନ କରାଯାଇସାରିଛି। ଡିସେମ୍ବର 2024 ପରଠାରୁ ଏହି ବ୍ୟବସ୍ଥା ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଉଦୟମ କାର୍ଟ ପୋର୍ଟାଲ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଫଳରେ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀ ସିଧାସଳଖ କ୍ରେତାଙ୍କ ସହ ସଂଯୋଗ ହେବାର ସୁବିଧା ପାଇପାରୁଛନ୍ତି। ଜାତୀୟ ଶିକ୍ଷାର୍ଥୀ ପ୍ରୋହାହନ ଯୋଜନା ଗତ 2016 ଅଗଷ୍ଟ ମାସରୁ କାର୍ଯ୍ୟକାରୀ କରାଯାଇଛି। ଷ୍ଟାଇପେଣ୍ଡ ସହାୟତା ପ୍ରଦାନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଶିଖୁଥିବା ସମୟରେ ରୋଜଗାର କର ଏବଂ ଶିଳ୍ପକୈନ୍ଦ୍ରିକ ଦକ୍ଷତା ବିକାଶ ପାଇଁ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗତ ମାର୍ଚ୍ଚ 31 ତାରିଖ ସୁଦ୍ଧା ଏହି ଯୋଜନା ଅଧୀନରେ 54,41,000 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ଭଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 ମସିହାରୁ କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରିତାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜର ବ୍ୟବସାୟ ଓ କର୍ମସଂସ୍ଥାନ ଗଠନ କରିପାରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋହାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଦେଶର ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି। ଏପରିକି ଦକ୍ଷତା ମିଶନକୁ ବିଶ୍ୱସ୍ତରରେ ମଧ୍ୟ ମାନ୍ୟତା ପ୍ରଦାନ କରାଯାଉଛି। ଦେଶର ଯୁବ ସାମର୍ଥ୍ୟକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଦିଗରେ ଗତ 11 ବର୍ଷ ମଧ୍ୟରେ ଦକ୍ଷତା ମିଶନ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କୌଶଳଯୁକ୍ତ ଯୁବବର୍ଗ ହିଁ ମୁଖ୍ୟ ସାରଥୀ ହେବେ, ଏହା ନିଃସନ୍ଦେହରେ କୁହାଯାଇପାରେ।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ରାତି 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ଘର ଜାତୀୟ ରାଜପଥ ଓ ବାରାଣାସୀ ରିଙ୍ଗରୋଡ୍ ମଧ୍ୟରେ 46 କିଲୋମିଟରରୁ ଅଧିକ 6 ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଓ ଉତ୍ପାଦନ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,300 କୋଟି ଟଙ୍କାର ବ୍ୟୟବରାଦ ସହ ସେମିକନ୍ 2.0କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଓଡ଼ିଶା ଓ ଝାଡ଼ଖଣ୍ଡର 4ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଛି।

ଥିବା ଦୁଇଟି ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟ୍ୱର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମୁକ୍ତି କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଏବଂ ସୁଧାରାମା।

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: କାର୍ଯ୍ୟକ୍ରମର ଶେଷ କଥାଚିତ୍ର ସିନ୍ଦୁର ବିନ୍ଦୁ ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସାଥୀ।

0: ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ।

0: କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତର ପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତର ପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ୍ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ୍ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟ୍ରୁ 20 ମିନିଟ୍କୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତର ସେମି କଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ମୋବାଇଲ୍ ଫୋନ୍ ମାନୁଫ୍ୟାକ୍ଚରିଂ ସ୍କିମ୍ ଏସ୍ମେ 62,500 କରୋଡ଼ ରୁପିଜ୍ କା ଲେଆଉଟ୍ ହୁଆ। आप सब जानते हैं कि इन 10 वर्षों में मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इम्पोर्टर था आज नेट एक्सपोर्टर बन गया है और सेकेंड लार्जेस्ट मैन्युफैक्चरर बन गया है भारत मोबाइल फोन का।
0: ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2ଟି ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟ୍ୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ ବଜାର ସୁଯୋଗ ଉନ୍କକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହା ଦେଶର ସାମଗ୍ରୀ ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ଭାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆପାରେଲ୍ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ରିଭେଲ କହିଛନ୍ତି ଏହି ଚୁକ୍ତି ଯୋଗୁଁ ଆଗାମୀ 1.5 ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟ

0: ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନ ଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଟେକ୍ସ ବୟନ ଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ୍ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ୍ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ୍ କହିଛି, ଯେଉଁଥିରେ 7 ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ୍ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନି କହିଛନ୍ତି ଗତ କିଛିଦିନ ମଧ୍ୟରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ୍ ପରସ୍କର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ, ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍, ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସଠାରେ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର, ସାମୁଦ୍ରିକ ବ୍ୟାପାର, ସେମିକଣ୍ଡକ୍ଟର ଏବଂ ଯୋଗାଣ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟ୍ଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ୱେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ୍ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ, ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

0: ଯୁଗୋପକୃତ ହେଉଥିଲେ, 5 କିଲୋ ଚାଉଳ ପାଉଥିଲେ, ଆଜି 10 କିଲୋ ଚାଉଳ ପାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁବେଳେ ଯେଉଁ ମାନବୀୟ ସମାବେଶୀ ଚିନ୍ତାଧାରା, ସମାବେଶୀ ବିକାଶ, ରାୟଗଡ଼ା ଜିଲ୍ଲାରେ ମଧ୍ୟ 8,525 ଲୋକ ମଧ୍ୟ ହିତାଧିକାରୀ ଉପକୃତ ହେବେ। ଏଭଳିଆ ବିଭିନ୍ନ ଜନକଲ୍ୟାଣ ଯୋଜନା, ଗରିବ କଲ୍ୟାଣ ଯୋଜନା, ଯାହାକି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ଚାରି ବର୍ଗର କଥା, ଅନ୍ନଦାତା, କୃଷକ, ମହିଳା, ଯୁବକ, ଗରିବ, ଏଭଳିଆ ବର୍ଗର ବିକାଶ ସମସ୍ତେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଆଜି ସମ୍ଭବ ହୋଇପାରିଛି ଏବଂ 2 ବର୍ଷ ପୂର୍ତ୍ତି, 12 ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରଙ୍କର ସଫଳତାର ସହିତ। ଏବଂ ସବୁବେଳେ ଆମେ ଆଶା କରିବା ଯେ ଦେଶର ପ୍ରଧାନମନ୍ତ୍ରୀ ଯେଭଳି ଭାବେ 4,399 ଦିନ ସେ ପ୍ରଧାନମନ୍ତ୍ରୀତ୍ୱ ତୁରେଇ ସାରିଛନ୍ତି, ଭାରତର ସର୍ବୋଚ୍ଚ ନେତା, ସର୍ବାଗ୍ରେ 1 ନମ୍ବର ନେତା ଭାବେ, 1 ନମ୍ବର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ଜିଲ୍ଲାବାସୀ ତରଫରୁ, ରାଜ୍ୟ ତରଫରୁ ନିଶ୍ଚିତ କୃତଜ୍ଞତା ଜ୍ଞାପନ କରିବି।
1: ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଧାୟକ ଆପାଲ ସ୍ୱାମୀ କାଡ୍ରାକା। ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜି ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ 5 ଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋହାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,29,623 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032 ବୁଥ୍, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବାବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜନକଲ୍ୟାଣ ମେଳା ଓ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲାରେ ପାଳିତ ହୋଇଥିବାବେଳେ କୋଡିଙ୍ଗାମାଳି ବକ୍ସାଇଡ୍ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ାର 81,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: କୃଷି ସଂସାର।

0: ଓଲା ଓଲା ଓଲା ଓଲା ଓଲା, ଇଏ ତ ଗଲା କଣ ଅଲଗା ଅଲଗା ପ୍ରକାରର ବାସୁଛି, କିଏ ଠେଇ ବସିଛ କଣ, ଗୋଟାଏ ହଉଛି ନା କଣ? ଆଉ କିଏ ତମେ?
1: ଜୁହାରେ ଜୁହାରେ ନବଘନ ଭାଇ,
0: ଜୁହାରେ ତୁମେ ଯୋଉ ମାଳପା,
1: ଯାହା ହଉ ମୋ ନାଁ ମନେ ରଖିଛନ୍ତି,
0: ବାଟରୁ ଖବର ପାଇଛି।

0: ବରଷା ଦିନ ଟିକେ କୁଡୁମୁଡିଆ ଖାଇବାକୁ ଇଚ୍ଛା ହେଲା, ସେଇଥିପାଇଁ କହିଲି ଆଣିବି ଦିଟା ଆପଣଙ୍କୁ ଦେବି, ମୁଁ ଖାଇବି ଆଉ।
1: ଏମିତି ଆଉ କଣ, ମୋ ନାଁରେ ଗଲା ସବୁ କିଛି ପାର ହେଇଯିବ, ପାଗ ଯେମିତିଆ ଯଦି ଏପଟ ସେପଟ ହେଲା ପୁଣି ଡାକ୍ତରଖାନା ଯିବାକୁ ପଡିବ।
0: ନାଇଁ ହେ, ପାଟି ସ୍ୱାଦ ଟିକେ ବାରିଲା ନେଇ ଆସିଲି।
1: ସେଇଠି ତ ଅକଳିଆ ହେଇଗଲା, ପାଗ ଯେତେବେଳେ ଖରାପ ରହୁଛି ଖାସ ଚତୁର୍ମାସିଆ କାଳରେ ମଣିଷର ଯୋଉ ପାଚନ ଶକ୍ତିଟା ଟିକେ ଦୁର୍ବଳ ରହେ।
0: ଓହୋ, ତା ବୋଲି କଣ ଟିକେ ଭଲ ମନ୍ଦ ଖାଇବନି?
1: ଭଲ ମନ୍ଦ
0: ଦିଟା ପକୋଡି କେତେ ଏମିତି ଆଉ
1: ମଲା, ତମେ ଯେମିତି ଗାଡିଏ ଦେଲା ଭଳିଆ କଥାବାର୍ତ୍ତା କରୁଛ, ଯୋଉ କାମଟି କରିକି ଆଇଲ ପଞ୍ଚାୟତରେ ଖବରଟି ପହଞ୍ଚିବ।
0: ମଲା ଯା, ଏଇ ଚାରିଟା ପକୋଡିରେ
1: ଚାରିଟା ପକୁଡି
0: ଆଉ
1: ବଢିଆ। ଆଉ ଭାବୁଛ ମୁଁ କିଛି ଜାଣିପାରୁନି, ଗାଁ ମୁଣ୍ଡରେ ଯୋଉ ଚୌକା ଖଣ୍ଡିକ
0: ସେ ବାବା ପଞ୍ଚାୟତର ସବୁଠାରୁ ବଡ ଚୌକା।
1: ମୁଁ କେତେବେଳେ ମନା କଲି, ତମ ଟ୍ରାକ୍ଟର ଗଲା ଆଇଲା ଗଲା ଆଇଲା, ଅଧା ଜିନିଷ ପୋତି ହେଇଗଲା, ଭରଣା କରିବ କିଏ?
0: କଥାଟା କଣ ବୁଲେଇବ କେହି ସିଧା କହୁନାହାନ୍ତି।
1: ସିଧା କିଛି ତ ଜାଣିପାରୁନ?
0: ନାଇଁ ହେ ଭାଇ, ମୁଁ ତ ଆଣିଥିଲି ଟିକେ ପକୋଡି, ଆପଣ ଯାଇ ପହଞ୍ଚିଲେଣି କୋଉଠି?
1: ବରଷା ହଉଛି, ମୁନ୍ଦାଏ ମୁନ୍ଦାଏ ହଉଛି,
0: ବୁଝିଲି।
1: କେତେବେଳେ ପୁଣି ଜୋରରେ ଜୋରରେ ଗାଳି ଦଉଛି,
0: ଲଘୁଚାପ ହେଇଛି ପରା।
1: ଚତୁର୍ମାସିଆରେ ବର୍ଷା ହବନି ଆଉ କେବେ ହବ?
0: ସେଇ ତ, ଚାଷ ହବ କେମିତି ଆମର?
1: ମୁଁ କେତେବେଳେ ମନା କଲି, ହେଲେ ତମ ବିଲରେ ପାଣି ରହୁଛି କେତେ?
0: ବିଲରେ ପାଣି ରହୁଛି, ତାକୁ ଆମେ ପୁଣି ବିଲକୁ ଯାଉଛୁ, ପାଣିଟାକୁ ନିଷ୍କାସନ କରୁଛୁ
1: ନା। ବାସ, ଚତୁର୍ମାସିଆ ସଇଲା, ପାଣି ତା ବାଟରେ ବୋହିଗଲା, ପୁଣି ତିରୋଟ ସମୟ ବେଳକୁ ଅନେଇକି ବୈଠା।
0: ଏଇ ବରଷା ଜଳକୁ ଆମେ ଯଦି ରଖିବା ସେଇ ସମୟରେ କାମରେ ଲାଗିବ।
1: ବରଷା ଜଳ
0: ଅମଳ କରିବା,
1: ସେଇଥିପାଇଁ ତ ଆମ ପୂର୍ବପୁରୁଷ ମାନେ ଆଗରୁ କରିଦେଇକି ଯାଇଛନ୍ତି। ଚୁଆ ହଉଛି ଗାଁ ମୁଣ୍ଡରେ ହେଇଟି, ବିଲ ମୁଣ୍ଡରେ ହେଇଟି,
0: କେତେ କାମରେ ଲାଗୁଛି
1: ଲାଗୁଛି।
0: ଆମେ ଯଦି ସଂରକ୍ଷଣ ନ କରିବା, ଆମ ପରପିଢ଼ି ପୁଣି କେମିତି କଣ କରିବେ?
1: ସରକାରୀ ସ୍ତରରେ ମଧ୍ୟ ବ୍ୟବସ୍ଥା ହେଲାଣି ବର୍ଷା ଜଳ ସଂରକ୍ଷଣ କରିବା, ଯୋଉ ଅମଳ କରିବା ପାଇଁ।
0: ଏ ଭାଇ, ମୁଁ ସହରକୁ ଯାଇଥିଲି, ସେଠି ଛାତ ଉପରେ ବା ଗୋଟେ ବର୍ଷା ଜଳକୁ ରଖୁଛନ୍ତି।
1: ସେମାନେ ରଖିଲେ ତମକୁ ରଖିବାକୁ କି ମନା?
0: ନାଇଁ ବା, ମୁଁ ଦେଖିକି ଆଇଛି, ମେସିନ ଲାଗିଛି, ତଳକୁ ପାଣି ଆଉଛି, ବଢିଆ ସିଷ୍ଟମ।
1: ତମେ ଖାଲି ଦେଖୁଛ ଆଉ ବକୁଛ, ତମ ଟ୍ରାକ୍ଟର ପଶିକି ଯୋଉ ହେ ଖଣ୍ଡକ ଯାକ ପୋତିଲା।
0: ଓହୋ, କେତେ ପଇସା ନେବେ କହୁନାହାନ୍ତି ଆପଣ?
1: କିଆ ପଇସା ନେବି?
0: ତାହେଲେ ଭାଇ, ମୁଁ ଲୋକ ଲଗେଇକି ସେ ସବୁ ଖୋଳିଦେବି।
1: ବଢିଆ କଥା, ମନକୁ ପାଇଲା ଯେ ମା ଅପା ତମ?
0: ନାଇଁ ବା, ମୁଁ ମାଳ ଅପା।
1: ମାଳ ଅପା, ଆଉ ତମର ଏଥର ଯିବନି?
0: ରାତି ପାଇଲେ ଗୁଣ୍ଡିଚା।
1: ଯିବୁ
0: ନା, ବଡି ଭୋରରୁ ଗାଡି କରିଛୁ, ଗାଁର ସ୍ତ୍ରୀ ଛୁଆ ଆମେ ସବୁ ଯିବୁ, ବୁଲିକି ଆସିବୁ, ଠାକୁର ଦେଖିବୁ, ଜଗାର ଡୋରି ଲାଗିଛି, ଆମେ ଯିବୁନି?
1: ମଲା ମଲା ମଲା ମଲା, ମୁଁ କଣ ମରି ହଜିଗଲି ନା କଣ?
0: ନାଇଁ ବା, ଆପଣ ଯିବେ, ଫି ବର୍ଷ ତ ମାଗେଣାରେ ଯାଉଛନ୍ତି। ଉଠନ୍ତୁନି, ସନ୍ଧ୍ୟାବେଳ ଭଲ ଭଜନ ଶୁଣିବା, ତାପରେ କଥା ହବା।
1: ଏମିତି ଭଲ ଗୀତଟିଏ ବୋଲିଛନ୍ତି ଘନଶ୍ୟାମ ପଣ୍ଡା ମହୋଦୟ, ଲେଖିଛନ୍ତି ହରିହର ବାରିକି, ଶୁଣିବା।

0: ମନକୁ ପାଇଲେ ଭୋଜନ
1: ଠକା ମନ ଚାଲ ଯିବା
0: ଚକା ନୟନ ଦେଖିବା
1: ବଢିଆ ଖର୍ଚ୍ଚ ବାର୍ଚ୍ଚ ତକ ତମର ଯିବା ଆସିବା ଜାଣିକି ମୋର
0: ଓହୋ ଆପଣ ଜଣେ ପୁରୁଖା ସଫଳ ଚାଷୀ ଆପଣ ଯିବେ କେତେ ଆଇଡିଆ ଆପଣଙ୍କର ଅଛି
1: କଣ କହିଲ
0: ଆପଣ ବୁଝିପାରିବେନି
1: ବୁଝିପାରିବେନି ତାହେଲେ ମୁଁ ଯାହା ବୁଝିବି ସେ ଉପରକୁ ଆସ
0: କହୁନାହାନ୍ତି
1: ଏଇ ଯୋଉ ଦେଖୁଛ ବର୍ତ୍ତମାନ ଚତୁର୍ମାସିଆ କାଳ
0: ହଁ
1: ଚାରିଆଡେ ଯାହା ଯେମିତି ମୁଁ ଦେଖୁଛି ଅସନା ହେଇକି ପଡୁଛି ଲୋକ ଆମର ସଫାସଫି କରୁନାହାନ୍ତି ସେଥିରେ ପୁଣି ଯୋଉ ସବୁ ବର୍ଜ୍ୟବସ୍ତୁ ବାହାରୁଛି ତାର ପରିଚାଳନା ହବ ନା ନାଇଁ
0: ହବ ନା ଏଇ ଖତରୁ ଆମେ ନେଇ ସବୁ ବିଲରେ ପକଉଥିଲେ
1: ମୁଁ ବର୍ଜ୍ୟବସ୍ତୁରେ ଅଛି ତମେ ଖତକୁ ପଳେଇଲଣି କହିବାକୁ କଣ ଚାହୁଁଛ
0: ଆଜି ଆମେ ବା ଏଇ ଉପରେ ଗୋଟେ ଆଲୋଚନା ଶୁଣିବା
1: କଣ
0: ଜୈବିକ କୃଷିରେ ବର୍ଜ୍ୟବସ୍ତୁର ଫଳପ୍ରଦ ପରିଚାଳନା
1: ମହାଶୟ
0: ମହାଶୟ ହେଉଛନ୍ତି ଦେବୀ ଦତ୍ତ ଦାସ
1: ଆଲୋଚନା ହବ
0: ହଁ ଯେ ଏ ଭାଇ ଆପଣ ଟିକେ ମହାଶୟଙ୍କୁ ପଚାରୁନାହାନ୍ତି
1: ମୋର ତ ଜାଣିବାର ଅଛି ପଚାରିବି
0: ହଁ
2: ଶ୍ରୋତା ବନ୍ଧୁ ନମସ୍କାର ଆଜି ବିଶେଷଜ୍ଞ ଭାବେ ଆମ ସହିତ ଷ୍ଟୁଡିଓରେ ରହିଛନ୍ତି ଶ୍ରୀଯୁକ୍ତ ଦେବୀ ଦତ୍ତ ଦାସ ଶ୍ରୀଯୁକ୍ତ ଦାସ ଆପଣଙ୍କୁ ସ୍ୱାଗତ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମକୁ ନମସ୍କାର
3: ନମସ୍କାର
2: ଗୋଟେ ଅତି ସାଧାରଣ କଥା କିନ୍ତୁ ବହୁତ ବଡ଼ ସମସ୍ୟା ବର୍ତ୍ତମାନ ବିଶ୍ୱବ୍ୟାପୀ ଯେ ବର୍ଜ୍ୟବସ୍ତୁର ପରିଚାଳନା ପ୍ଲାଷ୍ଟିକ୍ ଜାତ ସାମଗ୍ରୀ ହଉ ବା ସୋଲଜାତ ସାମଗ୍ରୀ ବା ଆହୁରି ଅନେକ କିଛି ରହିଛି ପ୍ରଥମେ ଟିକେ ବିଷୟ ଜାଣିବା ଆମ ଶ୍ରୋତା ବନ୍ଧୁମାନେ ଜାଣିବେ ଯେ ବର୍ଜ୍ୟବସ୍ତୁକୁ ଚାଷ ଉପଯୋଗୀ କରାଯାଇପାରିବ ବୋଲି ଏ କଥାଟାକୁ ଆମେ କାହିଁକି ଗ୍ରହଣ କରିବା
3: ବର୍ଜ୍ୟବସ୍ତୁ ମାନେ ଆମେ ଯେଉଁଟାକୁ ପରିତ୍ୟାଗ କରିଦେଇଥାଉ ବା ଯେଉଁଟାକୁ ଆମେ ବ୍ୟବହାର ପରେ ବା ବ୍ୟବହାର ପୂର୍ବରୁ କିମ୍ବା ବ୍ୟବହାର ସମୟରେ ଯଦି ଅଧିକା ବ୍ୟବହାର କରିଥାଉ ତାକୁ ନଷ୍ଟ କରିଦେଇଥାଉ ତେଣୁ ବର୍ଜ୍ୟବସ୍ତୁ ପରିବେଶକୁ ଗଲେ କ'ଣ ହୁଏ ପରିବେଶ ପ୍ରଦୂଷଣ ହୁଏ ପରିବେଶର ସୌନ୍ଦର୍ଯ୍ୟ

0: ବର୍ଜ୍ୟ ନଷ୍ଟ ହୁଏ, ବର୍ଜ୍ୟବସ୍ତୁ ଅଧିକା ପରିବେଶରେ ଜମା ହେଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ, ବର୍ଜ୍ୟବସ୍ତୁରୁ ମଶା ମାଛି ଜୀବାଣୁ ଭୂତାଣୁ ପ୍ରୋଟୋଜୋଆ ଆଦି ବହୁତ କ୍ଷତିକାରକ ଜୀବଜନ୍ତୁ ସେଥିରେ ସୃଷ୍ଟି ହୁଅନ୍ତି। ତେଣୁ ଏ ସମ୍ବନ୍ଧରେ ଚିନ୍ତା କରାଗଲା ଯେ ବର୍ଜ୍ୟବସ୍ତୁକୁ କେମିତି ପରିଚାଳନା ବା ମ୍ୟାନେଜମେଣ୍ଟ କରାଯିବ ବା ଯେଉଁଟାକୁ ଆମେ କହୁ ୱେଷ୍ଟ ମ୍ୟାନେଜମେଣ୍ଟ। ତାପରେ ସେଇ ଚିନ୍ତାଧାରାର ଟିକେ ଉନ୍ନତି ଆଣି କରାଗଲା ତାକୁ କେମିତି ଫଳପ୍ରଦ ପରିଚାଳନା ବା ଫ୍ରୁଟଫୁଲ ବା ରେଜଲ୍ଟ ଓରିଏଣ୍ଟେଡ୍ ବା କେମିତି ସେଥିରୁ କିଛି ବେନିଫିଟ୍ ପାଇହେବ ସେମିତି ମ୍ୟାନେଜମେଣ୍ଟ କରିବା। ସେମିତି ମ୍ୟାନେଜମେଣ୍ଟ କରିବା କଥା ଉଠିଲା ବେଳେ ନିଶ୍ଚୟ ପ୍ରଥମେ ଗୋଟେ କୋଉ ଜାଗାରେ ତାକୁ ପୁଣି ଆଉ ଥରେ ବ୍ୟବହାର କରିହେବ, ତେଣୁ ଚାଷକୁ ଉତ୍କୃଷ୍ଟ ଜାଗା ବୋଲି ବା ଉତ୍କୃଷ୍ଟ ସ୍ଥାନ ବୋଲି ବଛାଗଲା ଏବଂ ଦେଖାଗଲା ଯେ ବର୍ଜ୍ୟବସ୍ତୁକୁ ପରିଚାଳନା କରା ପରେ ବା ତାକୁ ଟ୍ରିଟମେଣ୍ଟ କଲା ପରେ ଆମେ ତାକୁ ଚାଷରେ ବ୍ୟବହାର କରିପାରୁ। ଏଥିରେ ଆମେ ଆଗରୁ ପାଉଥିଲୁ କିଛି ନିଶ୍ଚୟ ପାଇଥିଲୁ, ଯେମିତି ଆମର ଘରେ ଘରେ ଗାଁ ଗହଳିରେ ସବୁ ଖତ ଗାଡ଼ିଆ ଥିଲା ଯେଉଁଠି ବର୍ଜ୍ୟବସ୍ତୁକୁ ଖତ କରାହଉଥିଲା ଏବଂ ପୁଣି ଚାଷରେ ବ୍ୟବହାର କରାହଉଥିଲା। ସେଇ ଯେଉଁ ଧାରଣାଟା ସେଇ ଧାରଣାକୁ ଆଉ ଟିକେ ବୈଜ୍ଞାନିକ ଚିନ୍ତାଧାରାରେ ସରଳ ସହଜ ଏବଂ ଖୁବ୍ ଅଳ୍ପ ସମୟରେ କେମିତି କରିହେବ ସେ ବିଷୟରେ ଚିନ୍ତା କରାଗଲା। ତେଣୁ ଏବେ ୱେଷ୍ଟ ମ୍ୟାନେଜମେଣ୍ଟକୁ ଏଗ୍ରିକଲଚର, ଯେମିତି ଆମର ବର୍ଜ୍ୟବସ୍ତୁକୁ ଶକ୍ତି ପାଇଁ ନିଆଯାଉଛି, ବର୍ଜ୍ୟବସ୍ତୁକୁ ଚାଷ ପାଇଁ ନିଆଯାଉଛି, ଚାଷ ଏକ ନମ୍ବର।
1: ତାହେଲେ ଆପଣ କହିଲେ ଯେ ସରଳ ଆକାରରେ ବି କରାଯାଉଛି?
0: ସରଳ ଆକାରରେ କରାଯାଉଛି।
1: ଆଚ୍ଛା, ତ ଯେଉଁଗୁଡ଼ିକ ଆମ ନିତ୍ୟ ବ୍ୟବହାର୍ଯ୍ୟ ଜୀବନରେ ଆସୁଛି ସେମିତି କ'ଣ କ'ଣ ଜିନିଷ ଯେଉଁଟା ମାଟିରେ ମିଳୁନି ଏବଂ ଆମ ପାଇଁ କ୍ଷତିକାରକ ଯେଉଁଟାକୁ ଆମେ ସରଳରେ କହିପାରିବା, ଆମ ଶ୍ରୋତା ବନ୍ଧୁମାନେ ବୁଝିପାରିବେ?
0: ଆଜ୍ଞା, ଦେଖନ୍ତୁ କେତେଗୁଡ଼ା ଜିନିଷ ଆମର ମାଟିରେ ମିଶିଯିବ ବା ଯେଉଁଗୁଡ଼ା ଜୈବ ବିଘଟନ ହୋଇପାରିବ ବା ଆପେ ଆପେ ମାଟିରେ ଭାଙ୍ଗି ଛୋଟ ଛୋଟ ଖଣ୍ଡ ହୋଇଯିବ ବା ମାଟି ସଙ୍ଗେ ମାଟି ଭଳିଆ ସମାନ ହୋଇଯିବ, ଆଉ କିଛି ତାକୁ ଆମେ ଇଂରେଜୀରେ କହୁ ବାୟୋଡିଗ୍ରେଡେବଲ। ସେଗୁଡ଼ିକ ସାଧାରଣତଃ ସବୁ ଫଳ ପନିପରିବା ଗଛ ଡାଳ ପତ୍ର କିମ୍ବା ସେଇଥିରୁ ସବୁ ଯେଉଁଗୁଡ଼ିକ ଆସିଥାଏ, ଇଭିନ୍ ଜୀବଜନ୍ତୁଙ୍କ ଦେହ ବା ତାଙ୍କର ଦେହାବଶେଷ, ଏଗୁଡ଼ିକ ସବୁ ବାୟୋଡିଗ୍ରେଡେବଲ ବା ମାଟିରେ ମିଶିଯିବ। ଯେଉଁଗୁଡ଼ିକ ମିଶିବନି ସେଗୁଡ଼ିକ ଆମେ ସମସ୍ତେ ଜାଣିଛୁ, ଆପଣମାନେ ବି ଜାଣିଛନ୍ତି, ପ୍ଲାଷ୍ଟିକ୍ ମିଶିବନି, ସୋଲ ମିଶିବନି, ଧାତୁଗୁଡ଼ା ମିଶିବନି, ସବୁ ଧାତୁ ରାସାୟନିକ ଦ୍ରବ୍ୟଗୁଡ଼ାକ, ବହୁତ ରାସାୟନିକ ଦ୍ରବ୍ୟ ଅଛି ଯେଉଁମାନେ ମାଟିରେ ଆଦୌ ମିଶନ୍ତିନି ସାଧାରଣତଃ, ଆଉ କୀଟନାଶକ ଔଷଧ ମିଶେନି, ବହୁତ ଜିନିଷ ଅଛି ଯେଉଁମାନେ ମାଟିରେ ମିଶିବେନି, ବିଘଟନ ହେବନି।
1: ତାମାନେ ଯେଉଁ ଡିଟର୍ଜେଣ୍ଟ ମାନେ
0: ଡିଟର୍ଜେଣ୍ଟ ମଧ୍ୟ ଏକ ପ୍ରକାରର
1: ଆମର ପୋଷାକପତ୍ର ସଫା କରିବା,
0: ଆଜ୍ଞା ଆଜ୍ଞା,
1: ଏଇଟା ମଧ୍ୟ ପରିବେଶ ପାଇଁ ବହୁତ କ୍ଷତିକାରକ,
0: ନିଶ୍ଚୟ କ୍ଷତିକାରକ।
1: ଶ୍ରୀଯୁକ୍ତ ଦାସ, ବର୍ଜ୍ୟବସ୍ତୁକୁ ଚାଷ ଜମିରେ ବ୍ୟବହାର କଲେ ଏହାର କିଛି କୁପ୍ରଭାବ ପଡିବ ନା ନାହିଁ, ଏହାର ପ୍ରଭାବ କିଛି ଏମିତି ପଡିବ ନାହିଁ?
0: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଖତକୁ ଆମେ ଯଦି ଚାଷରେ ବ୍ୟବହାର କରିବା ତେବେ ଏବେ ଯେଉଁ ପଦ୍ଧତିରେ ସେଥିରୁ ଖତ ତିଆରି ହେଉଛି ସେଥିରେ କୌଣସି କୁପ୍ରଭାବ ନାହିଁ, ବରଂ ଏଇଟା ସାଧାରଣ ଗୋବର ଖତଠୁ ବରଂ ଅଧିକ ଗୁଣାତ୍ମକ, କାରଣ ଏହା ବୈଜ୍ଞାନିକ ପଦ୍ଧତିରେ ତିଆରି ହୋଇଥାଏ। ଏଥିରେ ସବୁଠୁ ବଡ଼ କଥା ହେଲା ଏଇ ବର୍ଜ୍ୟବସ୍ତୁକୁ ଯେତେବେଳେ ଖତରେ ପରିଣତ କରାଯାଏ ଗୋଟେ ପିଏଚ୍ ଅଛି, ଆମେ ଜାଣୁ ପିଏଚ୍ ଯଦି ରାସାୟନିକ ଦ୍ରବ୍ୟମାନଙ୍କର ଗୋଟେ ପିଏଚ୍ ଅଛି ସେଇଟା ଯଦି 7ରୁ କମ୍ ରହେ ତାହେଲେ ଆମେ ତାକୁ ଏସିଡିକ୍ ବା ଅମ୍ଳୀୟ କହୁ, ଯେଉଁଟା ଚାଷ ପାଇଁ ଉପଯୋଗ ନୁହେଁ। ଆମେ ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ବା ପରିଚାଳନା କଲାବେଳେ ଯେତେବେଳେ ସେଇଟାକୁ ଖତ ଆକାରରେ କାରଖାନାରୁ ବାହାରକୁ ବାହାର କରିବୁ ସେତେବେଳେ ପ୍ରଥମେ ପିଏଚ୍ ତାର ନିହାତି ଟେଷ୍ଟ କରିବୁ।
1: ଯେଉଁ ବର୍ଜ୍ୟବସ୍ତୁକୁ ଆମେମାନେ ଦେଖୁଛନ୍ତି ବୋଧହୁଏ ସହରାଞ୍ଚଳରେ ଟିକେ ଅଧିକ,
0: ଆଜ୍ଞା,
1: କିନ୍ତୁ ସହରାଞ୍ଚଳରେ ତାର ଉପଯୋଗ ହିଁ ନାହିଁ, ତେଣୁ ସେଥିରୁ ଯେଉଁ ବର୍ଜ୍ୟବସ୍ତୁ ବାହାରିଲା ଏବଂ ସେ ପରିଚାଳନା ହେବ ସେ ତ ପୁଣି ଆସିକି ଉପଯୋଗ ହେବ କୃଷି କ୍ଷେତ୍ରରେ ଆପଣ ଯାହା କହିଲେ ପ୍ରଥମେ, କିନ୍ତୁ ଗ୍ରାମାଞ୍ଚଳରେ ମଧ୍ୟ ଆମେ ଦେଖୁଛନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଉ ଜରି ହଉ ୟାର ମଧ୍ୟ ପ୍ରୟୋଗ ଅଧିକରୁ ଅଧିକ ହେଉଛି, ଯେହେତୁ ବଜାର ସବୁଠି ଅଛି, ତେଣୁ ସେ ଲୋକମାନେ କେମିତି ବୁଝିବେ ଏବଂ ସେମାନେ ତାକୁ କେମିତି ପରିଚାଳନା କରିବେ?
0: ବର୍ଜ୍ୟବସ୍ତୁ ପ୍ରତି ପ୍ରଥମେ ସଚେତନ ଆମେ ହେବା, ସଚେତନତା ତ ସବୁ ଆଧୁନିକ ସଭ୍ୟତାର ବା ଆଧୁନିକ ଚାଲିଚଳନରୁ ନିଜକୁ ଦୂରେଇ ରଖିବା ବିପଦମୁକ୍ତ କରିବା ପାଇଁ ଏକମାତ୍ର ପ୍ରଥମ କଥା ହେଉଛି ସଚେତନତା, ଯେଉଁଥିପାଇଁ ଆମେ ବି ଆଜି ଏଠି ବସିଛୁ। ସଚେତନ ଚାଷୀ ଗାଁ ଗହଳିରେ ଯିଏ ଥାନ୍ତି ବା ସଚେତନ ନାଗରିକମାନେ ଯେଉଁମାନେ ଗାଁ ଗହଳିରେ ଥାନ୍ତି, ଏହି ବର୍ଜ୍ୟବସ୍ତୁକୁ ପ୍ରଥମେ ପୃଥକୀକରଣ କରିବା ନିହାତି ଦରକାର, ଅଲଗା କରିବା ଦରକାର। ଆମେ ନିଶ୍ଚୟ ସମସ୍ତେ ଚିହ୍ନି ପାରିବା ଯେ କୋଉଟା ମାଟିରେ ମିଶିବ କୋଉଟା ମାଟିରେ ମିଶିବନି, ଯେଉଁଗୁଡ଼ା ମାଟିରେ ମିଶିଯିବ ସେଇଥିରେ ଆମେ ସେଇଠି ପାରମ୍ପରିକ ପଦ୍ଧତିରେ ହେଉ କିମ୍ବା ଆଜି ଉପଲବ୍ଧି ଆଜି ବ୍ୟବହାର କରାଯାଉଥିବା ଆଧୁନିକ ପଦ୍ଧତିରେ ହେଉ ଆମେ ତାକୁ ବାୟୋକମ୍ପୋଷ୍ଟ କରିପାରିବା। ବାୟୋକମ୍ପୋଷ୍ଟ ସମ୍ବନ୍ଧରେ ଆମେ ସମସ୍ତେ ଜାଣିଛୁ କେମିତି ବାୟୋକମ୍ପୋଷ୍ଟ ତିଆରି କରାଯାଏ, ଆମ ମଧ୍ୟ ବହୁତ ଆଗରୁ କାର୍ଯ୍ୟକ୍ରମରେ ବାୟୋକମ୍ପୋଷ୍ଟିଂ କୁହାଯାଇଛି। ତେଣୁ ଯେଉଁଗୁଡ଼ିକ ସବୁ ମାଟିରେ ମିଶିଗଲା ଭଳିଆ ତାର ଖତ ପୁରୁଣା ଖତଗାଡ଼ିଆ ପରମ୍ପରାଠୁ ନେଇକି ଆଜି ଆଧୁନିକ ପରମ୍ପରା ପର୍ଯ୍ୟନ୍ତ ଆମେ ସେଥିରେ ଖତ କରିଦେବୁ, କିନ୍ତୁ ଯେଉଁ ପ୍ଲାଷ୍ଟିକ ସୋଲ ବା ଆପଣଙ୍କ ତ ଟିଭି ଫିବି ଯାହା ଆସିଲା ତାର କାଗଜର ଖୋଳ ସବୁ, ଜରି ତ ବେଶୀ ଆସୁଛି ଆଜିକାଲି, କାଚ ଆଉ ଜରି ଆଜିକାଲି ବେଶୀ ବ୍ୟବହାର ହେଉଛି, ଧାତୁ ମଧ୍ୟ ବ୍ୟବହାର ହେଉଛି, ଆମେ ତାକୁ ଆଗେ ପ୍ରଥମେ ସେଥିରୁ ଅଲଗା କରିବା। ସେମିତି ଔଷଧ ଡବା, ଔଷଧ ଜରି, ପୁରୁଣା ଔଷଧ କିମ୍ବା ରାସାୟନିକ ସାର, ରାସାୟନିକ କୀଟନାଶକ ଔଷଧ ଏସବୁକୁ ପ୍ରଥମେ ଅଲଗା କରିବା, ଏମାନଙ୍କୁ ଆମର କମ୍ପୋଷ୍ଟଠୁ କେମିତି ଦୂରେଇ ରଖିବା ଦରକାର।

0: ତା ପରେ ରହିଲା ଏମାନଙ୍କୁ କେମିତି ଟ୍ରିଟମେଣ୍ଟ କରିବା। ବିଜ୍ଞାନ ମତରେ ଗଛ ପ୍ରକୃତରେ କ'ଣ ଦରକାର କରେ, ଯେମିତି ଆମେ ଆମର ଜୀବନ ପାଇଁ ଏଇ ଏଇ ଜିନିଷ ଦରକାର କରୁ, ସେମିତି ଗଛ ତା ପାଇଁ କ'ଣ ଦରକାର କରେ। ଗଛ ପ୍ରଥମେ ତା ପାଇଁ ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଦରକାର କରେ, ଜଳ ଦରକାର କରେ, ସୂର୍ଯ୍ୟକିରଣ ଦରକାର କରେ। ଏଇ ତିନିଟା ତାର ମୁଖ୍ୟ ଉପାଦାନ। ତାକୁ ଛାଡ଼ିଦେଲେ ଆମର ମୌଳିକ ହିସାବରେ ଆମେ ସବୁ ଜାଣିଛୁ, ରସାୟନରେ ଆମର ମୌଳିକ ଅଛି, ଗୋଟେ ଯବକ୍ଷାରଜାନ, ଗୋଟେ ପଟାସିୟମ, ଗୋଟେ ଫସ୍ଫରସ୍। ଏଇ ତିନିଟା ମୌଳିକ ଗଛ ପାଇଁ ନିହାତି ଦରକାର। ଆପଣ ଦେଖନ୍ତୁ ଗଛର ସବୁଠୁ ବେଶୀ ଆପଣଙ୍କୁ କ'ଣ ଦେଖାଯାଏ, ପତ୍ର ଦିଶେ। ପତ୍ରରେ ଗୋଟେ ରସାୟନ ଥାଏ, ତାକୁ କହନ୍ତି କ୍ଲୋରୋଫିଲ, ଯେଉଁଥିରେ ଗଛର ସବୁ କାମ ହୁଏ। କ୍ଲୋରୋଫିଲର ଅଣୁଜର୍ଜିତ ସଂରଚନା ଆମେ ଦେଖିବା, ସେଥିରେ ନାଇଟ୍ରୋଜେନ୍ ଥାଏ, ତେଣୁ ଗଛ ପାଇଁ ନାଇଟ୍ରୋଜେନ୍ ନିହାତି ଦରକାର।
1: ମାନେ ଗଛମାନେ ଧାନ ଗଛ ଠାରୁ ଆରମ୍ଭ କରି
0: ଯେକୌଣସି ଗଛ ପାଇଁ ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ନିହାତି ଦରକାର।
1: ଆଚ୍ଛା,
0: ସେଇ ଯେଉଁ କ୍ଲୋରୋଫିଲକୁ ତିଆରି କରିବା ପାଇଁ ତାର ଯେଉଁ ପ୍ରତିକ୍ରିୟା, ଯେଉଁ ପ୍ରତିକ୍ରିୟାରେ କ୍ଲୋରୋଫିଲ ତିଆରି ହୁଏ, ନୂଆ ପତ୍ରଟେ ଆସିଲା ମାନେ ସେଥିରେ ନୂଆ କ୍ଲୋରୋଫିଲ ଅଣୁ ରହିବା ଦରକାର। ସେ ଅଣୁକୁ ପ୍ରସ୍ତୁତ କରିବା ପାଇଁ ଗଛ ଦେହରେ ଲୁହା ରହିବା ଦରକାର।

0: ଗୋଟେ ପଟାସିୟମ୍, ଗୋଟେ ଫସ୍ଫରସ୍, ଏଇ ତିନିଟା ମୌଳିକ ଗଛ ପାଇଁ ନିହାତି ଦରକାର। ଆପଣ ଦେଖନ୍ତୁ ଗଛର ସବୁଠୁ ବେଶୀ ଆପଣଙ୍କୁ କ'ଣ ଦେଖାଯାଏ, ପତ୍ର ଦିଶେ। ପତ୍ରରେ ଗୋଟେ ରସାୟନ ଥାଏ, ତାକୁ କହନ୍ତି କ୍ଲୋରୋଫିଲ, ଯେଉଁଥିରେ ଗଛର ସବୁ କାମ ହୁଏ। କ୍ଲୋରୋଫିଲର ଅଣୁଜର୍ଜିତ ସଂରଚନା ଆମେ ଦେଖିବା, ସେଥିରେ ନାଇଟ୍ରୋଜେନ୍ ଥାଏ, ତେଣୁ ଗଛ ପାଇଁ ନାଇଟ୍ରୋଜେନ୍ ନିହାତି ଦରକାର।
1: ମାନେ ଗଛମାନେ ଧାନ ଗଛଠାରୁ ଆରମ୍ଭ କରି
0: ଯେକୌଣସି ଗଛ ପାଇଁ ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ନିହାତି ଦରକାର।
1: ଆଚ୍ଛା,
0: ସେଇ ଯେଉଁ କ୍ଲୋରୋଫିଲ୍କୁ ତିଆରି କରିବା ପାଇଁ ତାର ଯେଉଁ ପ୍ରତିକ୍ରିୟା, ଯେଉଁ ପ୍ରତିକ୍ରିୟାରେ କ୍ଲୋରୋଫିଲ୍ ତିଆରି ହୁଏ, ନୂଆ ପତ୍ରଟେ ଆସିଲା ମାନେ ସେଥିରେ ନୂଆ କ୍ଲୋରୋଫିଲ୍ ଅଣୁ ରହିବା ଦରକାର। ସେଇ ଅଣୁକୁ ପ୍ରସ୍ତୁତ କରିବା ପାଇଁ ଗଛ ଦେହରେ ଲୁହା ରହିବା ଦରକାର। ଗୋଟେ ଗଛରେ ମାନେ ତାର ଜୀବକୋଷ ଅଧିକା କରିବା ପାଇଁ, ସେଲ୍ ଡିଭିଜନ ଯେଉଁଟାକୁ, ଜୀବକୋଷର ସଂଖ୍ୟା ବଢ଼ାଇବା ପାଇଁ ଫସ୍ଫରସ୍ ଦରକାର। ଗୋଟେ ଗଛ ଭିତରେ ପାଣି ଆଉ ଅଧିକ ଅନ୍ୟ ରାସାୟନ ସବୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପରିବହନ ହେବା ପାଇଁ ପଟାସିୟମ୍ ଦରକାର। ଆଉ ସେ କ୍ଲୋରୋଫିଲ୍ରେ ଗୋଟେ ଧାତୁ ମ୍ୟାଗ୍ନେସିୟମ୍ ବି ଥାଏ। ଅର୍ଥାତ୍ ମୁଁ ଆପଣଙ୍କୁ ଯାହା କହିଲି, ଯେଉଁ ପାଞ୍ଚଟି ମୌଳିକର ନାଁ କହିଲି, ଯବକ୍ଷାରଜାନ, ଫସ୍ଫରସ୍, ପଟାସିୟମ୍, ମ୍ୟାଗ୍ନେସିୟମ୍ ଆଉ ଲୌହ, ଏତକ ଗଛ ପାଇଁ ନିହାତି ଆବଶ୍ୟକ। ତାହେଲେ ବର୍ତ୍ତମାନ ଆମେ ଦେଖିବା ବର୍ଜ୍ୟବସ୍ତୁରେ ଏଇ ମୌଳିକ ଗୁଡ଼ିକ ଅଛି ନା ନାହିଁ। ଯଦି ବର୍ଜ୍ୟବସ୍ତୁରେ ଏଇ ମୌଳିକ ଗୁଡ଼ିକ ଅଛି ଏବଂ ତାହା ଦ୍ରବଣୀୟ ମାତ୍ରାରେ ମଧ୍ୟ ଅଛି, ତାହେଲେ ବର୍ଜ୍ୟବସ୍ତୁ ଚାଷ ପାଇଁ ଉପଯୁକ୍ତ। ଆଉ ଯାହା କିଛି କମ୍ ଥାଏ ବା ଯେତିକି ରହିବା କଥା ତାଠୁ କମ୍ ଥାଏ, ଆମେ ଯେତେବେଳେ ବର୍ଜ୍ୟବସ୍ତୁରୁ ବାହାରୁଥିବା ଖତକୁ ଚାଷୀଙ୍କ ପାଖକୁ ପଠେଇବୁ, ତା ପୂର୍ବରୁ ସେଥିରେ ଆମେ ଏଡ୍ କରିଦେବୁ।
1: ତାହେଲେ ଯୋଉ ଜାଗାରେ ଏକୁ ପରିଚାଳନା କରୁଛନ୍ତି, ଯୋଉ ପ୍ଲାଣ୍ଟ କଥା ଆପଣ କହିଲେ,
0: ଆଜ୍ଞା ଆଜ୍ଞା,
1: ତ ସେଠାରେ ଏଇ ଯୋଉ ଦ୍ରବ୍ୟ ଗୁଡ଼ିକର ପରିଚାଳନା ଅର୍ଥ ଏହାର କ୍ଷତିକାରକ ଜିନିଷକୁ ଆପଣ ଅଲଗା କରିଦେଲେ ଏବଂ ଯୋଉଟା ଭଲ ଜିନିଷ ତାକୁ ଆପଣ ରଖାଗଲା।
0: ଆଜ୍ଞା,
1: ଆମେ ଶ୍ରୋତାବନ୍ଧୁଙ୍କୁ ଏଇ କଥାଟା କହିପାରିବା କି ଯେତେବେଳେ ଆମେ ଦେଖୁଛନ୍ତି ଯେ ଆମର କିଛି ବର୍ଜ୍ୟବସ୍ତୁ ବାହାରିଲା, ଯାହା ଆପଣ ପ୍ରଥମେ ଗୋଟେ ପରାମର୍ଶ ଦେଲେ କି ଯୋଉଗୁଡ଼ିକ ମାଟିରେ ସ୍ୱାଭାବିକ ଭାବରେ ମିଳେଇ ଯାଇପାରୁଛି ବା ଖତ ସହିତ ମିଶିଯାଇପାରୁଛି, ତା ଦେହରୁ ଆମେ ଏଇ ଯେଉଁ କଠିନ ବର୍ଜ୍ୟବସ୍ତୁକୁ ଅଲଗା କରିଦେଉଛନ୍ତି ବା ତରଳ ବର୍ଜ୍ୟବସ୍ତୁକୁ ମଧ୍ୟ ଅଲଗା କରିଦେଉଛନ୍ତି। ତ ଅସୁବିଧା କ'ଣ ଅଛି, ଯେଉଁମାନେ ଗ୍ରାମୀଣ ଇଲାକାରେ ରହିଲେ ସେମାନେ ସେଥିରେ ଆଦୌ ହାତ ନ ମାରି, ଯଦି କେବେ ସମୟ ସୁଯୋଗ ମିଳିଲା, ଯଦି କୋଉଠି ସେଭଳି ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଛି ବା ସହରାଞ୍ଚଳରେ ଯୋଉଠି ଅଛି ସେ ଜାଗାକୁ ଦେଇପାରିବେ, କାରଣ ଆମେ ଗୋଟେ ବିଷୟକୁ ସମ୍ପୂର୍ଣ୍ଣ ନ ଜାଣି ତା ଉପରେ କାହିଁକି ହାତ ମାରିବା
0: ନାହିଁ। ଯେଉଁଗୁଡ଼ିକ ବିପଦ ସଂକୁଳ ବା ଧରନ୍ତୁ ଆପଣଙ୍କର ଗୋଟେ କୀଟନାଶକ ବ୍ୟବହାର କଲେ ତା ଡବାଟା, ସେ ଡବାରେ ମଧ୍ୟ କିଛି ମାତ୍ରାରେ କୀଟନାଶକ ଲାଗି ରହିଥାଏ, ଧରନ୍ତୁ ସାର ବସ୍ତା କିମ୍ବା ସିମେଣ୍ଟ ଆପଣ ବ୍ୟବହାର କଲେ, ରଙ୍ଗ ଡବା, ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସେଥିରୁ ବିପଦ ସଂକୁଳ ବର୍ଜ୍ୟବସ୍ତୁକୁ ଆମେ ମାଟିକୁ ନ ଛାଡ଼ିକି ଆମେ ତାକୁ ସ୍ୱତନ୍ତ୍ର ଭାବେ ଅଲଗା କରି ରଖିବା। ଏବେ ସରକାରଙ୍କର ପଦକ୍ଷେପ ଅନୁସାରେ ଗାଁରେ ମଧ୍ୟ ଗୋଟେ ବ୍ଲକ ସ୍ତରରେ ବା କିମ୍ବା ସବ୍ ଡିଭିଜନ ସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନାର କାରଖାନା ବା ପ୍ଲାଣ୍ଟ ସବୁ ବସିବ ଏବଂ ସେଇଠିକି ଆମେ ସେଟା ପଠାଇଦେବା।
1: ତ ଏଇ ଯେଉଁ ବର୍ଜ୍ୟବସ୍ତୁର ଯେଉଁ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ତ ପ୍ରଭାବ ରହୁଛି,
0: ଯେତେବେଳେ ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ପରିଚାଳନା ବା ସେମାନେ ସଠିକ୍ ଭାବରେ ବି ପ୍ରକୃତିରେ ବିଘଟନ ନ ହୁଅନ୍ତି, ଜମି ରହିବେ, ତାହେଲେ ସେଥିରେ ତ ପ୍ରଥମେ କିଛି ବିପଜ୍ଜନକ ଅଣୁଜୀବ ବା କିଛି ତାଠୁ ବଡ଼ ଯେଉଁମାନେ ମଶା ମାଛି ଏମାନେ ସୃଷ୍ଟି ହେବେ, ଯେଉଁମାନେ ରୋଗ ବାହନ କରନ୍ତି ଏବଂ ସେଥିରୁ ବାହାରୁଥିବା କିଛି ବିପଜ୍ଜନକ ଗ୍ୟାସ୍ ମଧ୍ୟ ବାୟୁମଣ୍ଡଳକୁ ଆସିକି ଇଭିନ୍ ଆମର ଜୀବନହାନି ବି କରିପାରେ କିମ୍ବା ଶ୍ୱାସକ୍ରିୟା ତ ନିଶ୍ଚୟ ଶ୍ୱାସକ୍ରିୟା ପ୍ରଥମେ ପ୍ରଭାବ କରିବ। ଆଉ କେତେଗୁଡ଼ା ଜାଗାରେ ତ ଆମେ ଦେଖିଛୁ ବହୁତ ଉଦାହରଣ ଅଛି ବର୍ଜ୍ୟବସ୍ତୁରୁ, କେଉଁଠି ବହୁତ ପ୍ରକାର ଫ୍ଲୋରୋସିସ୍ ଅଛି, ଗୋଟେ ରୋଗ ଯେଉଁଥିରେ ହାଡ଼ ଗୋଡ଼ ସବୁ ନଷ୍ଟ ହୋଇଯାଏ, ଲୋକ ବଙ୍କା ହୋଇଯାଆନ୍ତି, ଦାନ୍ତ ହାଡ଼ ସବୁ କଡ଼କଡ଼ ହୋଇ ଭାଙ୍ଗିଯାଏ, ବହୁତ ଆଜ୍ଞା ବର୍ଜ୍ୟବସ୍ତୁରୁ ବହୁତ ରୋଗ ଅଛି।
1: ତାହେଲେ ଯଦି ମଣିଷ ଶରୀର ଉପରେ ବର୍ଜ୍ୟବସ୍ତୁର ପ୍ରଭାବ ପଡୁଛି, କୃଷି କ୍ଷେତ୍ରକୁ ତ ଇଏ ବହୁମାତ୍ରାରେ ପ୍ରଭାବିତ କରୁଛି।
0: ହଁ, ସେଥିପାଇଁ ପରେ ଆମେ ସଠିକ୍ ପରିଚାଳନା କଲାପରେ ତାକୁ ନେବୁ, ଯେଉଁଗୁଡ଼ିକ ଅତିମାତ୍ରାରେ ବିଷାକ୍ତ ବା ବିପଦପୂର୍ଣ୍ଣ ଯେଉଁ ବର୍ଜ୍ୟବସ୍ତୁ ଆମେ ତାକୁ କମ୍ପୋଷ୍ଟ ତିଆରି ବେଳେ ତାଠୁ ଦୂରେଇ ରଖିବୁ। ସେଥିରେ ସାଧାରଣ ଚାଷୀ ପାଇଁ ପ୍ରଥମେ ସଚେତନତା ଦରକାର। ସବୁ ଚାଷୀ ପ୍ରଥମେ ଭାବିବେ ନାହିଁ, ଆମେ ଆମର କ୍ଷେତକୁ ଆମ ଗାଁରେ ଆମେ 20 ପରିବାର ଅଛୁ, ଆମ 20 ପରିବାର ଚାରିପଟେ ଆମର ଏଠି ଧରାଯାଆନ୍ତୁ 50 ଏକର ଚାଷ ଜମି ଆମ ପାଖରେ ଅଛି, ତାହେଲେ ଆମେ ଏଇ 50 ଏକର ଚାଷ ଜମିର କେମିତି ରକ୍ଷଣାବେକ୍ଷଣ କରିବୁ ସେଟା ଆମ ଦାୟିତ୍ୱ। ତେଣୁ ଆମ ଗାଁକୁ ଯେତିକି ଆସିଲା ସେଥିରୁ ଯେତିକି ଅନାବନା ଜିନିଷ ଆସିଲା, ଅନାବନା ଜିନିଷ ଭିତରୁ ଆମେ ସାଧାରଣ ଜ୍ଞାନ ହିସାବରେ ଯାହା ଆମ ପାଖରେ ଜ୍ଞାନ ଅଛି କିମ୍ବା ଆମ ପାଖରେ ଯିଏ ଜ୍ଞାନୀ ପିଲାଟି ଅଛି ତାକୁ ପଚାରି ଆମେ ଯେଉଁଗୁଡ଼ିକ ମାଟିରେ ମିଶିଲେ ବିପଦ ହେବ ବା ଯେଉଁଗୁଡ଼ା ମାଟିରେ ମିଶିବନି ତାକୁ ଅଲଗା କରି ରଖିବା। ତାପରେ ଆମେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଅଛି, ସରକାରଙ୍କର ବା VLW ମାନେ ଯେଉଁ ଗ୍ରାମୀଣ କର୍ମୀମାନେ ସହକର୍ମୀମାନେ ଅଛନ୍ତି ଗ୍ରାମୀଣ ଲେବଲରେ ବା ଗ୍ରାମୀଣ ସ୍ତରରେ, ସେମାନଙ୍କର ପରାମର୍ଶ କ୍ରମେ ସେହି ଜିନିଷଗୁଡ଼ିକ ଆମେ ବାହାର ମେନ୍ ପରିଚାଳନା କାରଖାନାକୁ ପଠାଇଦେବୁ।
1: ଭାରତ ସରକାର ମଧ୍ୟ ଗୋଟେ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ଯେ ଆମେ ଜୈବିକ ଉପାୟରେ ଚାଷ କରିବା, ଜୈବିକ ଖତ, ଜୈବିକ ସାର, ଜୈବିକ ଔଷଧ, ଏହାର କେମିତି ଅଧିକରୁ ଅଧିକ ପ୍ରୟୋଗ ହେବ। କାରଣ ଆମ ଆଖି ଆଗରେ ଉଦାହରଣ ହେଉଛି ପଞ୍ଜାବ, ଯେଉଁଠି ରାସାୟନିକ ସାର ଏବଂ ଖତର ଅଧିକ ପ୍ରୟୋଗ

0: ସେଠିକାର ଅବସ୍ଥା କ'ଣ ହେଇଥିଲା, ସେଠି ମାଟି ଖରାପ ହେଇଛି, ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଇଛି, ତେଣୁ ବର୍ଜ୍ୟବସ୍ତୁର ଫଳପ୍ରଦ ପରିଚାଳନା ସହର ଓ ଗ୍ରାମାଞ୍ଚଳରେ ତ ହେଇପାରିବ, ସହରରେ ହେଉଛି, ଗ୍ରାମାଞ୍ଚଳରେ ଆଗକୁ ମଧ୍ୟ ହେବାର ଅଛି, କିନ୍ତୁ ଏଥିରୁ ଆମେ କେମିତି ଗୋଟେ କମ୍ପୋଷ୍ଟ ପ୍ରସ୍ତୁତ କରିବା ଯେଉଁଟା ସିଧାସଳଖ ନେଇକି ଆମେ କୃଷି କ୍ଷେତ୍ରରେ ହିଁ ତାକୁ କାର୍ଯ୍ୟରେ ଲଗେଇବା।
1: ସହରାଞ୍ଚଳରେ ଅଧିକ ବର୍ଜ୍ୟବସ୍ତୁ ଆସେ, ସହରାଞ୍ଚଳରେ ସେଥିପାଇଁ ଏବେ ପ୍ରତିଦିନ ସକାଳେ ସବୁ ଘର ଘର ଆଗରୁ ଘର ସାମ୍ନାରୁ ଅଳିଆ ଆବର୍ଜନା ନେଇଯାଉଛନ୍ତି ସେମାନେ। ନେଲା ପରେ ପ୍ରଥମ କାମ ସେମାନଙ୍କୁ ପୃଥକୀକରଣ, ଏବଂ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରାଯାଇଛି, ସେମାନେ ପୃଥକ ପୃଥକ କରି ରଖିବେ, ସବୁଜ ବାଲ୍ତିରେ ରଖିବେ ଏବଂ ହଳଦିଆ ବାଲ୍ତିରେ ରଖିବେ, ନାଲି ବାଲ୍ତିରେ ରଖିବେ। ସେଗୁଡ଼ିକ ଆସିଲା ପରେ କାରଖାନାକୁ ପ୍ରଥମେ ସେମାନଙ୍କୁ ପୃଥକୀକରଣ କରାଯିବ। ପୃଥକୀକରଣ କଲା ପରେ ତାପରେ ସେମାନଙ୍କୁ ସେସବୁ ବର୍ଜ୍ୟବସ୍ତୁକୁ ଶୁଖାଯିବ। ଶୁଖିଗଲା ପରେ ତାକୁ ପ୍ରଥମେ ଚେଷ୍ଟା କରାଯିବ ସେଗୁଡ଼ିକ ସବୁ ପାଉଡର ବା ଗୁଣ୍ଡ ଫର୍ମକୁ ଆଣିବା ପାଇଁ, ଅଲଗା ଅଲଗା ହୋଇସାରିବା ପରେ ଅଲଗା ଅଲଗା ଗୁଣ୍ଡ କରାଯିବ। ଗୁଣ୍ଡ କଲେ ସେଗୁଡ଼ିକ କ'ଣ ହୁଏ, ତା'ର ଆକାର ଛୋଟ ହୋଇଯାଏ, ଆକାର ଛୋଟ ହେଲେ ତାକୁ ବିଘଟନ କରିବା ପାଇଁ ସୁବିଧା ହୁଏ। ତାପରେ ବୈଜ୍ଞାନିକ ପଦ୍ଧତିରେ ଯେଉଁଠି ପ୍ଲାଣ୍ଟ ଭିତରେ ସେଟା ସାଧାରଣତଃ ତିନୋଟି ଅବସ୍ଥା ଦେଇ ଗତି କରେ, ଗୋଟେ ମେଜୋଫିଲିକ, ଗୋଟେ ହେଲା ଥର୍ମୋଫିଲିକ ଏବଂ ଆଉ ଗୋଟେ ହେଲା କ୍ୟୁରିଂ ଫେଜ୍।
0: ସିଏ ପ୍ରୋସେସିଂ ହେଇ ଗୋଟେ ଉତ୍କୃଷ୍ଟ ଜୈବିକ ଖତର ରୂପ ନେବାକୁ କେତେ ଦିନ ସମୟ ଲାଗିବ?
1: ଚାରିରୁ ଛଅ ମାସ। କିନ୍ତୁ ଏଇ ଚାରି ମାସ ମଧ୍ୟରେ ମଧ୍ୟ ପୂର୍ବେ ପାରମ୍ପରିକ ପଦ୍ଧତିରେ ଖତ ଗାଡ଼ିଆରେ ବି ଖତ ହେଇଯାଉଥିଲା, ତେଣୁ ସେଇ ବିଘଟନ ସମୟ ଆଜ୍ଞା ସମାନ, କିନ୍ତୁ ଆମେ ଏବେ ଖାଲି ତାକୁ ବୈଜ୍ଞାନିକ କରିଦେଇଛୁ। ବୈଜ୍ଞାନିକ କରିଦେଇଛୁ ମାନେ ଯେଉଁଗୁଡ଼ିକ ବିଘଟନ ହେଇପାରିବନି ତାକୁ ଅଲଗା କରି ରଖୁଛୁ, ଆଉ ଅଣୁଜୀବର ମାତ୍ରା ବଢ଼େଇ ଦେଉଛୁ, ଏବଂ ଅଧିକ ମାତ୍ରାରେ ଆଉ ସହରରେ ଯେଉଁଠି ଏଟା ଆବଶ୍ୟକ ସେଇଠି କରିପାରୁଛୁ। ବିଜ୍ଞାନ ସେମିତି ସବୁବେଳେ ସବୁ କଥାକୁ ସହଜ ଆଉ ସରଳ କରିଦିଏ, ବର୍ଜ୍ୟବସ୍ତୁ ପରିଚାଳନା ସେମିତି ସହଜ ସରଳ ଆଉ ସମୟ ଉପଯୋଗୀ ଆମେ କରିପାରିଛୁ।
0: କିନ୍ତୁ ଯଦି ତୁଳନା କରାଯିବ
1: ଆଜ୍ଞା,
0: ଗୋବର ଖତ ଗୋଟେ କ୍ୱିଣ୍ଟାଲ ଏବଂ ଯୋଉ ଜୈବିକ ଖତ ଆପଣ ପ୍ରସ୍ତୁତ କରିକି ଆଣିଛନ୍ତି ଗୋଟେ କ୍ୱିଣ୍ଟାଲ, ଇଏ ପ୍ରାୟତଃ ସମାନ ରହିବ ନା ନାହିଁ, ସେଥିରେ ବି କିଛି ଫରକ ରହିବ?
1: ନାହିଁ, ବହୁତ ଫରକ ରହିବ। ୱେଷ୍ଟ ମ୍ୟାନେଜମେଣ୍ଟରେ ଯୋଉ ଆମେ ଆଣିଲୁ, ଯୋଉ ଖତ ଆଣିଲୁ, ଏହା ପ୍ରାୟ ତାଠୁ ଦୁଇ ଗୁଣାରୁ ଅଧିକ କାମ ଦେବ, ମାନେ ସେଇଟା 100 କେଜି ଜାଗାରେ ଏ 50 କେଜିରେ କାମ ହେଇଯିବ।
0: ତାମାନେ ତ ଚାଷୀଙ୍କୁ କମ୍ ବି
1: ପଡ଼ିବ, ବହୁତ କମ୍ ଖର୍ଚ୍ଚ ପଡ଼ିବ, ସେଇଟା ଅଛି। ସେଇ ଜିନିଷଟାକୁ ବର୍ତ୍ତମାନ ବୈଜ୍ଞାନିକ କରିଦିଆଯାଇଛି।
0: ଆଚ୍ଛା, ଜଣେ ବ୍ୟକ୍ତି ହୁଅନ୍ତୁ ବା ଗୋଟେ ଗୋଷ୍ଠୀ ହୁଅନ୍ତୁ ଗ୍ରାମୀଣ ଅଞ୍ଚଳରେ ଯଦି କରିବାକୁ ଚାହିଁବେ, ତାଙ୍କୁ କିଛି ସେମିତି ସହଯୋଗ ମିଳିପାରିବ ସରକାରୀ ସ୍ତରରେ, ବେସରକାରୀ ସ୍ତରରେ, ବା ଗୋଟେ ପ୍ରୋତ୍ସାହନ ମିଳିପାରିବ?
1: ହଁ, ପ୍ରୋତ୍ସାହନ ଅଛି ଆମର ବ୍ଲକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଯୋଉ ବିଭାଗ ସବୁ ଅଛି, ପରିବେଶ ବିଭାଗ, କେବେ ଚାଷରେ ଏଇ ଉନ୍ନତିକରଣ ଆଣିବା ପାଇଁ ଏଥିରେ ଚାଷୀମାନଙ୍କୁ ସବସିଡ଼ି ଦିଆଯାଉଛି ସରକାରଙ୍କ ତରଫରୁ। କେବଳ ଆମେ କି ଆମର ସାମାନ୍ୟ ସେତିକି ସଚେତନ ହେଇକିନି ସେଇଟା ଜାଣିବା ଦରକାର, କେମିତି କୋଉ ପ୍ରୋସିଡିଅରରେ ସେଟା ବା କୋଉ ପଦ୍ଧତିରେ ସେଟା ହେଇପାରିବ, ଆରାମରେ ହେଇପାରିବ, କିଛି ଅସୁବିଧା।
0: ଆମକୁ ଖର୍ଚ୍ଚ କମ୍ ପଡୁଛି, ଆମ ପରିବେଶ ସୁସ୍ଥ ରହୁଛି, ଏବଂ ଯାହା ବି କିଛି ଆମେ ଅମଳ କରୁଛନ୍ତି ତାହା ମଧ୍ୟ ସ୍ୱାସ୍ଥ୍ୟପ୍ରଦ ହୋଇପାରୁଛି। ଯାହା ଶ୍ରୀଯୁକ୍ତ ଦାସ, ଆପଣ ଆମ କୃଷି ସଂସାର କାର୍ଯ୍ୟକ୍ରମକୁ ଆସିଲେ, ବହୁତ ବିଜ୍ଞ ପରାମର୍ଶ ଦେଲେ ଆମର ଶ୍ରୋତା ବନ୍ଧୁମାନଙ୍କୁ, ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ ଜଣାଉଛୁ। ଆଜ୍ଞା,
1: ନମସ୍କାର।
2: ନମସ୍କାର। ଏଥରକ ପାଠଟା ବୁଝିଲେ?
3: ପାଠ ବୁଝିଲି, ସବୁ କଥା ଠିକ ଠାକ, କିନ୍ତୁ କାମରେ ଲାଗିବା ଦରକାର।
2: କାମରେ ଲାଗିବ ନା ଆଉ, ଏଡ଼େ ସୁନ୍ଦର ବିଷୟ ଆମେ ଶୁଣିଲେ ବୁଝିଲେ, ଆମର ତ ଅଛି ଯୋଉ ଅଳିଆ ଅସଣା ବର୍ଜ୍ୟବସ୍ତୁ ସବୁ ରହିଛି, ତାକୁ ଆମେ ଠିକ ସେ ପରିଚାଳନା କରିବା। ଭାଇ, ଆମେ ପୁରା ଚାଷୀ ବନ୍ଦୀ ଲୋକ,
3: କାମରେ ନଗେଲେ ଜାଣିକି ହବ ମହାଶୟକୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଯୋଉ ମାଳ ଅପା, ତମେ କେମିତି, ତମକୁ ଟିକେ ଖରାପ ଲାଗିଲାନି?
2: କାହିଁକି ବା,
3: ମୁଁ ଏଠି ବଇଛି, ମୋରି ଆଗରେ ସବୁ ଖାଇଗଲ?
2: ରଖିଛି ନା, ନେଇକି ଯିବେ, ନୂଆ ବୋର ଆପଣଙ୍କର ଖାଇବେ।
3: ଆଉ ମୋ ନାତୁଣୀ ଖାଇନଥାନ୍ତା?
2: ହଁ ବା, ଆ ଇଏ ଗାଁ ଭାଇ, ଆମେ ବା ଗାଁ ଭିତରେ ଘର କରିଛେ, ସୁଖ ଦୁଃଖ ଭଲ ମନ୍ଦ ନାହିଁ।
3: ମୁଁ କେତେବେଳେ ମନା କଲି, କାଲି
2: କଣ ଏଇ ଦିଟା ଦେବି?
3: ଓ, କାଲି କେତେବେଳକୁ ବାହାରିବି?
2: କାଲି ବଡି ଭୋରୁ ବାହାରିବା।
3: ଭୋରୁ?
2: ହଁ, ବସ୍ ଆସିବ, ଖାଇବା ପିଇବା ବ୍ୟବସ୍ଥା ଅଛି, ଜଗାକୁ ଦେଖିବା,
3: ବଢିଆ ହେଲା। ଆଉ ଶ୍ରୋତା ବନ୍ଧୁ, ଛୋଟିଆ ଅନୁରୋଧଟିଏ, ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବେ ଶ୍ରୀକ୍ଷେତ୍ରକୁ, ବାଟରେ ଯୋଉ ଯିବା ଆସିବା ବେଳେ କଣ ଆମର କହୁଛନ୍ତି,
2: ଟ୍ରାଫିକ ନିୟମ ମାନିବା,
3: ସଫା ସୁତୁରା ଜାଗା ଦେଖିବା, ଆଉ ଖାଦ୍ୟପେୟ ଯାହା ଯେମିତି କରୁଛେ ଏଣେ ତେଣେ ଅଳିଆକୁ
2: ପକେଇବା ନାହିଁ।
3: ଜାଣିକି ଆମ ମାନଙ୍କର ଦାୟିତ୍ୱ, ଆମ ପର୍ବ,
2: ପୃଥିବୀ ପ୍ରସିଦ୍ଧ ଆମର ରଥଯାତ୍ରା,
3: ବଢିଆ। ଆଉ କଣ, ତମେ ବୈଧବ?
2: ନାଇଁ ବା ଭାଇ, ମେଘ ପାଣି ଦିନ, ପାଣିପାଗଟା ଶୁଣିବା ତାପରେ ଉଠିବା ନା।
4: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଅସରାଏ ଦୁଇ ଅସରାଏ ବର୍ଷା ହୋଇପାରେ।

0: କୃଷି ସଂସାର ଶେଷ ହେଲା।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ ତନ୍ମୟତା।

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ

0: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
1: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର। ଜୟ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆକାଶବାଣୀର ଶ୍ରୋତାବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ ରଥଟଣା ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
2: ନିଶ୍ଚିତ ଭାବରେ ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚିବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା ବ୍ୟବସ୍ଥା

0: ଭଳି ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା ସୁନାବେଶ ଅଧରପଣା ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
1: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
0: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ ସବୁଯାକ ପହଣ୍ଡି ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କେଉଁ ସେବକମାନେ ରହିବେ, କେଉଁ ଅଧିକୃତ ସେବକମାନେ ରହିବେ ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30-3:30 ଭିତରେ ହେବ ଏବଂ ଚାରମାଳା ଫିଟା ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
1: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା ରଥଟଣା ଆରମ୍ଭ ହେଲା କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
0: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟିଏ ସେନ୍ସିଟିଭ୍ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ୱଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହୋଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ୍ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
1: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫ?
0: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ କିନ୍ତୁ ଯଦି ବି କେହି ଆସିପାରୁ ନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ୍ କରିବା ପାଇଁ ଚାହିଁବୁ ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା, କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି, ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି, ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ। ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି, ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା, ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ, ତା'ର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ

0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
1: ସାର୍ ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନ୍ଏକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ, ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ, ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ବା ବଡ଼ ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନାବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ, ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ, ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ, ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟ୍କୁ ଦେବୁ, ଏବଂ ଚଳିତ ବର୍ଷ ଶ୍ରଦ୍ଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦରଗୁଡ଼ିକ ଆକାଶ ଛୁଆଁ ହୋଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ, ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ, ଏବଂ ଆମେ ସମ୍ପୃକ୍ତ ସ୍ୱର ମହାସ୍ୱର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ, ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥା

0: ବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକ ଗଣଙ୍କର କିଭଳି ସହାୟତା ଆପଣ ଲୋଡୁଛନ୍ତି?
1: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି, ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି, ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼ାଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
0: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
1: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟତା ଭିତରେ।

0: ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଘର୍ କା ଚିରାଗ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଅମିତ କୁମାର ଏବଂ ସାଥୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ, କଣ୍ଠରେ ତାଙ୍କର ଫିର୍ ଲେହେରେ ଲାଲ ଦୁପଟା କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ସୋନୁ ନିଗମଙ୍କ କଣ୍ଠରେ ତାଙ୍କର ସୋଲଜର କଥାଚିତ୍ରର ଗୀତ।

ଏଇଠି ଶେଷ ହେଲା ହିନ୍ଦୀ କଥା ଚିତ୍ରଗୀତ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆଜି ରାତି 10:30 ଶୁଣିବେ ଶ୍ରୋତାବନ୍ଧୁମାନଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ରଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।

0: ପିଲାମାନେ, ଆଜି ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଗୋଟିଏ ଓଡ଼ିଆ ଭାଷାର ଗୀତଟିଏ ଶିଖିବା। ଗୀତଟିକୁ ରଚନା କରିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ, ଆଉ ସ୍ୱର ସଂଯୋଜନା କରିଛନ୍ତି ଅକ୍ଷୟ କୁମାର ମହାନ୍ତି। ଏବେ ତାହେଲେ ପିଲାଏ କାଗଜ କଲମ କାଢ଼ି ଗୀତଟିକୁ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: ଡାକିବି ତୁମକୁ,
2: ଡାକିବି ତୁମକୁ,
1: ତୁମେ ଯେ ସର୍ବନାମ,
2: ତୁମେ ଯେ ସର୍ବନାମ,
1: କେଉଁ ନାମ ଧରି,
2: କେଉଁ ନାମ ଧରି,
1: ଡାକିବି ତୁମକୁ।

0: ଡାକିବି ତୁମକୁ,
1: ତୁମେ ଯେ ସର୍ବନାମ,
0: ତୁମେ ଯେ ସର୍ବନାମ।
2: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ଆଲୋକ ତୁମକୁ,
0: ଆଲୋକ ତୁମକୁ,
1: ନପାରେ ଦେଖାଇ,
0: ନପାରେ ଦେଖାଇ,
1: ତୁମେ ଯେ ଦେଖାଅ ତାହାରେ,
0: ତୁମେ ଯେ ଦେଖାଅ ତାହାରେ।
1: ଆଲୋକ ତୁମକୁ,
0: ଆଲୋକ ତୁମକୁ,
1: ନପାରେ ଦେଖାଇ,
0: ନପାରେ ଦେଖାଇ,
1: ତୁମେ ଯେ ଦେଖାଅ ତାହାରେ,
0: ତୁମେ ଯେ ଦେଖାଅ ତାହାରେ।
1: ତୁମେ ଯେ ବେଢ଼ିଛ,
0: ତୁମେ ଯେ ବେଢ଼ିଛ,
1: କୋଟି ବିଶ୍ୱର,
0: କୋଟି ବିଶ୍ୱର,
1: ସବୁରି ଭିତରେ ବାହାରେ,
0: ସବୁରି ଭିତରେ ବାହାରେ।
1: ତୁମେ ଯେ ବେଢ଼ିଛ,
0: ତୁମେ ଯେ ବେଢ଼ିଛ,
1: କୋଟି ବିଶ୍ୱର,
0: କୋଟି ବିଶ୍ୱର,
1: ସବୁରି ଭିତରେ ବାହାରେ,
0: ସବୁରି ଭିତରେ ବାହାରେ।
2: ଏବେ ଦ୍ୱିତୀୟ ଅନ୍ତରାଟି ଲେଖ।
1: ଲୁହ ହୋଇ ତୁମେ,
0: ଲୁହ ହୋଇ ତୁମେ,
1: ଝରି ପଡ଼ ପରା,
0: ଝରି ପଡ଼ ପରା,
1: କେତେ ନୟନର କୋଣରୁ,
0: କେତେ ନୟନର କୋଣରୁ।
1: ଲୁହ ହୋଇ ତୁମେ,
0: ଲୁହ ହୋଇ ତୁମେ,
1: ଝରି ପଡ଼ ପରା,
0: ଝରି ପଡ଼ ପରା,
1: କେତେ ନୟନର କୋଣରୁ,
0: କେତେ ନୟନର କୋଣରୁ।
1: ହସ ହୋଇ ପୁଣି,
0: ହସ ହୋଇ ପୁଣି,
1: ଫୁଲ ପରି ଫୁଟ,
0: ଫୁଲ ପରି ଫୁଟ,
1: କେତେ ଯେ ନରମ ଅଧରୁ,
0: କେତେ ଯେ ନରମ ଅଧରୁ।
1: ହସ ହୋଇ ପୁଣି,
0: ହସ ହୋଇ ପୁଣି,
1: ଫୁଲ ପରି ଫୁଟ,
0: ଫୁଲ ପରି ଫୁଟ,
1: କେତେ ଯେ ନରମ ଅଧରୁ,
0: କେତେ ଯେ ନରମ ଅଧରୁ।
1: କେଉଁ ନାମ ଧରି,
0: କେଉଁ ନାମ ଧରି,
1: ଡାକିବି ତୁମକୁ,
0: ଡାକିବି ତୁମକୁ,
1: ତୁମେ ଯେ ସର୍ବନାମ,
0: ତୁମେ ଯେ ସର୍ବନାମ।
2: ଗୀତଟିକୁ ତ ଲେଖିନେଲ ପିଲାମାନେ, ଏବେ ଚାଲ ଗୀତଟିକୁ ଆମେ ତାଳ ସହିତ ଶିଖିବା।
1: ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ। ୱାନ୍ ଟୁ ଥ୍ରୀ ଫୋର।

0: ଶୁଣୁଥିଲେ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କଲେ ଓମ୍ ପ୍ରକାଶ ମହାନ୍ତି।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବତ।

0: ଏଥର ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଆଉ କିଛି ଘଣ୍ଟାର ଅପେକ୍ଷା ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଗୁଣ୍ଡିଜା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଦେଶରେ ସେମି କଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,26,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳକୁ ହରିୟାଣାଠାରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ପଞ୍ଜିକରଣ। ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଉ କିଛି ସମୟ ପରେ ପରସ୍କରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ଏକାଦଶ ଭାଗ।

0: ଏଇ ଉଠ ମା, ସକାଳ ହେଲାଣି ପରା, ଉଠ। ଆରେ ଉଠ ନା, କାମ ଦାମ ସାରିବ ନା ନାହିଁ? କଣ ଅଫିସ ଯିବାକୁ ବାବୁଙ୍କର ଇଚ୍ଛା ନାହିଁ?
1: ନାହିଁ, ମୁଁ ଆଜି ଯିବିନି, ଭୀଷଣ କ୍ଳାନ୍ତ ଲାଗୁଛି। ତମେ ଗଲ, ଟିକେ ଚା ଆଣ, ମୁଁ ଆଉ ଟିକେ ଶୋଇପଡ଼େ।
0: ଗାଡ଼ିରେ ତ ଗଲ, ପୁଣି ଗାଡ଼ିରେ ଆସିଲ, କ୍ଳାନ୍ତ ହେଲେ କେତେବେଳେ ମା?
1: ତମେ ବୁଝିପାରିବନି। ଗଲ ଗଲ, ଚା ଆଣ।
0: ଏଇ ତମେ ପରା କହିଥିଲ କେନ୍ଦୁଝର ଟୁର୍ରୁ ଫେରିଲେ ବାରିପଦା ଯିବା, ଲୋଧା ଜନଜାତି ସମ୍ପ୍ରଦାୟକୁ ଭେଟିବା।
1: ନା, ବର୍ତ୍ତମାନ ସମ୍ଭବ ନୁହେଁ।
0: ମାନେ ତମେ ପରା କଥା ଦେଇଛ ଶ୍ରୋତା ବନ୍ଧୁ ମାନଙ୍କୁ ଲୋଧା ମାନଙ୍କ ବିଷୟରେ ଶୁଣେଇବାକୁ।
1: କଣ କରିବି କୁହ, କେନ୍ଦୁଝରରେ ଯୋଉ ବର୍ଷା ଏମିତି କେବେ ବି ଦେଖିନଥିଲେ। ଅହରହ ଦିନ ରାତି ବର୍ଷା ଆଉ ବର୍ଷା, ତେଣୁ ଠିକ ସମୟରେ ଫେରିବା ସମ୍ଭବ ହେଲାନି, କି ତମକୁ ସାଙ୍ଗରେ ଧରି ଲୋଧା ସମ୍ପ୍ରଦାୟ ପାଖକୁ ଯାଇ ସେମାନଙ୍କ କାହାଣୀ ଶୁଣିବା ବି ସମ୍ଭବ ହେଲାନି।
0: ନାଇଁ, କଥା ଦେଇଛ ମାନେ ସେଥିରୁ ଓହରି ଯିବା ଅପରାଧ, ଶ୍ରୋତା ବନ୍ଧୁ ମାନେ କଣ ଭାବିବେ କହିଲ?
1: ସେଥିପାଇଁ ତ ମୁଁ ହାତ ଯୋଡି କ୍ଷମା ମାଗି ନଉଛି।
0: ନା, ସେତିକିରେ ହବନି, ଫାଇନ ଫାଇନ ଦବାକୁ ହବ।
1: ମୁଁ ତ ପ୍ରସ୍ତୁତ, ଲୋଧା ମାନଙ୍କ କଥା ଶୁଣେଇ ପାରୁନି ବୋଲି ତା ବଦଳରେ ଶୁଣେଇବି ଜୁଆଙ୍ଗ ମାନଙ୍କ କାହାଣୀ।
0: ଜୁଆଙ୍ଗ, ସେ କଣ
1: ଜୁଆଙ୍ଗ? ଜୁଆଙ୍ଗ ଶବ୍ଦର ଅର୍ଥ ହେଲା ମଣିଷ। ସେମାନେ ଓଡ଼ିଶା ଛଡ଼ା ଆଉ କୋଉଠି ଦେଖା ଯାଆନ୍ତିନି।
0: ସତେ?
1: ହଁ, ମୋର ଜଣେ ବନ୍ଧୁ କହୁଥିଲେ।
2: ଆଜ୍ଞା, ଜୁଆଙ୍ଗ ଶବ୍ଦର ଅର୍ଥ ହେଉଛି ମଣିଷ। ଓଡ଼ିଶାର ଆମର 62 ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ଜୁଆଙ୍ଗ ହେଉଛନ୍ତି ଅନ୍ୟତମ। ଏହି ଗୋଷ୍ଠୀ ଓଡ଼ିଶା ଛଡ଼ା ଆମର କେଉଁଠି ଦେଖାଯାଆନ୍ତି ନାହିଁ। ବିଶେଷ କରି କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗୋନାଶିକା ଅଞ୍ଚଳରେ ଥିବା ଆମର 4 ଜୁଆଙ୍ଗ ପିଢ଼, ଯେଉଁଟାକି ଆମର ସାତଖଣ୍ଡ, ଝାଡ଼ଖଣ୍ଡ, କାଠୁଅ ଆଉ ରେବଣା ପିଢ଼ ଇଲାକାରେ ରହିଥିବା ଆମର ଅନେକ ଗ୍ରାମରେ ଏମାନେ ବସବାସ କରନ୍ତି। ଆଉ କେତେକ ଐତିହାସିକ ଆଉ ସାମାଜିକ କାରଣରୁ ବିଭିନ୍ନ ସମୟରେ ଅନେକ ଜୁଆଙ୍ଗ କେନ୍ଦୁଝର ଜୁଆଙ୍ଗ ପିଢ଼ ଅଞ୍ଚଳରୁ ଚାଲିଯାଇ ଆମର ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ପାଲହଡ଼ା ଅଞ୍ଚଳରେ ରହୁଛନ୍ତି। ଆଉ କେନ୍ଦୁଝର ଜୁଆଙ୍ଗ ପିଢ଼ର ବାସିନ୍ଦାମାନେ ନିଜକୁ ଥାନିଆ ଅର୍ଥାତ୍ ଅସଲି ଜୁଆଙ୍ଗ, ପାଲହଡ଼ା ଅଞ୍ଚଳର ଭାଇମାନଙ୍କୁ ଭାଗୁଡ଼ିଆ ଅର୍ଥାତ୍ ପଳାତକ ବୋଲି କହି ନିଜର ଶ୍ରେଷ୍ଠତ୍ୱ ଜାହିର କରିଥାନ୍ତି।
0: ଏମାନଙ୍କର ସଂଖ୍ୟା କେତେ ସମ୍ବିତ?
1: 1981 ଜନଗଣନା ଅନୁଯାୟୀ ଏମାନଙ୍କର ସଂଖ୍ୟା ମାତ୍ର 30,875, ଅର୍ଥାତ୍ ମୋଟ ଆଦିବାସୀ ଜନସଂଖ୍ୟାର 0.52%। ହଁ ପରା, ସେମାନେ ଯେ କେତେ ଦୁଃଖ କଷ୍ଟରେ ପାହାଡ଼ ଜଙ୍ଗଲ ଭିତରେ ଅଛନ୍ତି ନ ଦେଖିଲେ ତମେ ବିଶ୍ୱାସ କରିପାରିବନି।
0: ତମେ ତ ନେଲନି ସାଙ୍ଗରେ, ମୁଁ ଟିକେ ଯାଇ ସେମାନଙ୍କୁ ଦେଖିନଥାନ୍ତି, କଥା ହେଇନଥାନ୍ତି।
1: ତମର ତ ଦେହ ଭଲ ନଥିଲା, ତା ଛଡ଼ା ଆମର ତ ଯିବାର ଥିଲା ଲୋଧା ସମ୍ପ୍ରଦାୟ ପାଖକୁ। ହଠାତ୍ ମୋର ଜଣେ ବନ୍ଧୁଙ୍କ ସହ ଦେଖା ହୁଏ କେଉଁଝରରେ, ଚମ୍ପକ କୁମାର ସାହୁ, ଜୁଆଙ୍ଗ ମାନଙ୍କ ଉପରେ ଗବେଷଣା କରୁଛନ୍ତି। ମୂଷଳଧାରାରେ ତ ବର୍ଷା ହଉଥାଏ, କୁଆଡ଼େ ଯିବାର ଚାରା ନାହିଁ। ରାତି ପାହି ସକାଳ ହେଲା, କହିଲେ ଚାଲ ଯିବା କୋଡ଼ିପୋଷା ଆଉ ଉପର କଂସ, ଜୁଆଙ୍ଗ ମାନଙ୍କ ଜାଗା। ତାପରେ ଦିହେଁ ବାହାରିଗଲୁ। ବିଶ୍ୱାସ କର ସ୍ୱାତି, ଗଲି ସିନା, ତମ କଥା ଭାରି ମନେ ପଡ଼ୁଥାଏ।

0: ଗାଡ଼ି ଯାଇ ପହଞ୍ଚିଲା ଜଙ୍ଗଲ ଭିତରେ ଥିବା ଏକ ଛୋଟ ଡ୍ୟାମ୍ ପାଖରେ। ଚାରିଆଡ଼େ କାନ୍ଥ ପରି ଛିଡ଼ା ହେଇଛି ବିରାଟ ବିରାଟ ପାହାଡ଼, ମଝିରେ ସ୍ୱଚ୍ଛ ଜଳର ହ୍ରଦଟିଏ। ସନ୍ଧ୍ୟା ହେଲେ ଭାଲୁ ହାତୀମାନେ ସେଇ ପାଣି ପାଖକୁ ଗଡ଼ନ୍ତି। ସବୁଆଡ଼ ଶୂନଶାନ, ତାରି ପାଖରେ କୋଡ଼ି ପଶା ଗାଁ। ଚାଲି ଚାଲି ଗଲୁ, ଗାଁ ଭିତରେ ଜଣେ ବୁଢ଼ାଙ୍କ ସାଙ୍ଗରେ ଦେଖା ହୁଏ। ସେ ତାଙ୍କ ଭାଷାରେ କହିଲେ ବୁଝିପାରିଲେନି, ମାଝି ବାବୁଙ୍କୁ ପଚାରିଲେ।
1: ସେ ବୁଢ଼ା ଆମକୁ ସାବଧାନ କରିଦେଉଛନ୍ତି ସନ୍ଧ୍ୟା ପରେ କୁଆଡ଼େ ନ ଯିବାକୁ। ସନ୍ଧ୍ୟା ହେଲେ ତାଙ୍କ ଗାଁରେ ତାଟି କବାଟ ପଡ଼ିଯାଏ, କେହି ବାହାରକୁ ବାହାରନ୍ତେନି। ଭାଲୁ ହାତୀ ଦଳ ଗାଁ ଦାଣ୍ଡରେ ଯିବା ଆସିବା କରନ୍ତି। ବାବୁ ତୁ ସାବଧାନ ରହ, ଦେଖୁନୁ ହାତୀ କେମିତି ଧକ୍କା ମାରି ଆମ କୁଡ଼ିଆ ଭାଙ୍ଗି ଦେଉଛି। ଆମେ ସବୁ ତା ଭୟରେ ଗଛ ଉପରେ ପାଲା ମାରି ରହୁଛୁ। ହେଇ ଚାହା, ସେ ଗଛ ଉପରକୁ ଚାହା, ଦେଖୁନ ସେ ଗଛ ଉପରକୁ।
0: ସତରେ ସ୍ୱାତି, ବୁଢ଼ା ମୋର ଏକଥା ଶୁଣିଲା ପରେ ମନେ ହେଲା ମତେ ଯେମିତି ଗୋଟାଏ ଅଜଣା ଭୟ ମାଡ଼ି ବସୁଛି। ତଥାପି ମନ ଦମ୍ଭ କରି ଆମେ ଚାଲିଲୁ। କୋଡ଼ିପଶା ଗାଁରେ ଯାହାକୁ ଦେଖୁ ସେ ହସୁଥାଏ, ଅଥଚ ମନେ ହେଉଥାଏ ସେମାନଙ୍କ ମନ ଭିତରେ ଆମ ପାଇଁ ଯେପରି ଅଜଣା ଆତଙ୍କ, ଭାଲୁର ହାତୀର, କାରଣ କେହି ନା କେହି ସେମାନଙ୍କ ଦ୍ୱାରା ଆକ୍ରାନ୍ତ।
2: ଏତେ ଭୟଙ୍କର ଜାଗା, ତମେ କଣ କଲ ଯେ?
0: ଭାବୁଥିଲି ତମେ ନ ଆସିଛ ଭଲ ହେଇଛି, ଭାବିଲି ଆହୁରି ଭିତରକୁ ଯିବାକୁ। ସାମ୍ନାରେ ବାରହା ଛାଇ ପାହାଡ଼, ତାର ମଥାନ ତଳକୁ ଆଉ ଏକ ଜୁଆଙ୍ଗ ବସ୍ତି, ଉପର କଂଶ। ପର୍ବତ ଚଢ଼ିବା ଏବଂ ଓହ୍ଲେଇବା ଦୀର୍ଘ 3 ଘଣ୍ଟା ଲାଗେ, ସନ୍ଧ୍ୟା ହେବାକୁ ଆହୁରି 6 ଘଣ୍ଟା ବାକି। ଇଚ୍ଛା ହେଲା ଉପର କଂଶର ଜୁଆଙ୍ଗ ଭାଇ ଭଉଣୀଙ୍କୁ ଟିକେ ସଂଖୋଳି ଆସିବାକୁ। ପାହାଡ଼ ଚଢ଼ିଲୁ, ପଥର ପରେ ପଥର, ଗଛ ଲତାକୁ ଆସିଲା କରି ପାହାଡ଼ ଉପରୁ ଝରଣା କୁଳୁକୁଳୁ ହୋଇ ବହିଯାଉଥାଏ, ତା ସାଙ୍ଗକୁ ପାହାଡ଼ି ଚଢ଼େଇ। ସତରେ ସ୍ୱାତି, ଅଭୁଲା ସେ ସ୍ମୃତି।

0: ଆମେ ବର୍ତ୍ତମାନ ଠିଆ ହେଇଛୁ ଉପର କଂସ ଗାଁରେ, ପାହାଡ଼ ଉପରେ ଗାଁଟିଏ। ପାହାଡ଼ ଚଢ଼ି ଚଢ଼ି ଆସିବାକୁ ଗୋଟିଏ ଘଣ୍ଟା ଲାଗିଲା। ଆମେ ବର୍ତ୍ତମାନ ଯୋଉଠି ଠିଆ ହେଇଛୁ ସେଟା ହଉଛି ମଜାଙ୍ଗ, କିନ୍ତୁ ଆମେ ବୁଝିପାରୁନୁ ସେଇ ମଜାଙ୍ଗରେ ମଝିରେ ତିନୋଟି କାଠ, ଚାରୋଟି କାଠ ଥୁଆ ହେଇଛି ଏବଂ ସେଥିରୁ ଧୂଆଁ ବାହାରୁଛି, ନିଆଁ ଜଳୁଛି। ଆମେ ପଚାରିଲୁ ଏଇ ନିଆଁଟା ସବୁଦିନ ଜଳୁଥାଏ, କାହିଁକି ଜଳୁଥାଏ, ଅବଶ୍ୟ ତା କାରଣ ଜାଣୁନା। ତେବେ ବର୍ତ୍ତମାନ ପଚାରିବା ଏ ଯୋଉ କାଠଟା ଧୂନି ଜଳୁଛି ଏ ନିଆଁଟା କାହିଁକି ଜଳେ?
1: ଏ ନିଆଁଟା ଆଜ୍ଞା ଜଳୁଛି କଣ ପାଇଁ? ଏଇଟା ହଉଛି ମଜାଙ୍ଗ ଯୋଉଟା କୁହାଯାଏ ସେଟା ଶ୍ରୀ ଦରବାର। ଶ୍ରୀ ଦରବାର ଆଜ୍ଞା ଏଠି ସୋଭିଏ ଯିଏ ଆସିଲେ ବି ଏଠିକି ଆସନ୍ତି, ଏଠିକି ଆସନ୍ତି ମାନେ ଆଉ ସେଥିପାଇଁ ଆମର ଆଜ୍ଞା ମଣ୍ଡଳ ଧୂନି ନେବୁନି, ଆମର ଋଷି ପୁତ୍ର କୁହାଯାଏ। କିନ୍ତୁ ଆଜ୍ଞା ଋଷି ପୁତ୍ର ମଣ୍ଡଳର ଏଟା ମଜାଙ୍ଗ ଯୋଉ ଆଜ୍ଞା ଏଟା ଯଦି ମଣ୍ଡଳ ଯଦି କାଠ ନେବିଲା ଲୋକମାନେ ଆମକୁ ଖରାପ ଭାବିବେ, ପିଙ୍କା କିଏ ଲଗେଇବ, କିଙ୍କା କିଏ ଅବଶ୍ୟ ବିଡ଼ି ଲଗେଇବ, କିଏ ବି ଏଠି ଆସିକିରି ଆଜ୍ଞା ବସିପାରିବ, ସେଥିପାଇଁ ଆଜ୍ଞା ଆମେ ନିଆଁ ନେବାଉ ନାହିଁ।
0: ମଉସା ଆପଣ ନାଁ?
2: ଦିବାକର ଅଧିକାରୀ।
0: ଆପଣ କ'ଣ କରୁଛନ୍ତି?
2: ମୁଁ ବର୍ତ୍ତମାନ ଦେହରି କାମ କରୁଛି।
0: ଦେହରି କାମ? ଆଚ୍ଛା, ଆପଣଙ୍କର ଏଇ ଯେଉଁ ଜୁଆଙ୍ଗ ଗୋଷ୍ଠୀ ସେଥିରେ କେତୋଟି ଗୋଷ୍ଠୀ ଅଛି ଆପଣ ଜାଣିଛନ୍ତି କି?
2: କିଲିଟା ଅଲଗା ଅଲଗା ପ୍ରକାରର ଅଛି।
0: ହଁ, କ'ଣ କ'ଣ ସେଟା କହିଲେ?
2: ସେମାନେ ଅନ୍ୟାନ୍ୟ କିଲି ରହିଛି, କିଲିଟା କ'ଣ ମାନେ ସେମାନଙ୍କର ମାନେ କିଲିଟାକୁ ସେମାନେ ଲେଖେଇ ପାରୁନି, ସମସ୍ତେ ଜାତିକୁ ଲେଖୁଛନ୍ତି ଜୁଆଙ୍ଗ ବୋଲିକିରି।
0: ଆଚ୍ଛା, କିନ୍ତୁ ବିଭିନ୍ନ ପ୍ରକାର ପିଢ଼ି ତାଙ୍କ
2: ଆଜ୍ଞା।
0: ଆପଣ କେଉଁଥିରେ ଯାଆନ୍ତି?
2: ଆମେ ଆମେ ସେଇ ଜୁଆଙ୍ଗରେ ଯାଉ।
0: ଜୁଆରେ କୋଉ ପିଢ଼ିରେ ଯାଆନ୍ତି ଆପଣ?
2: ଆପଣ ଆମେ କାଠୁଆ ପିଢ଼ିରେ ଯାଉ।
0: ଆଚ୍ଛା
3: ଆଚ୍ଛା, ସମ୍ବିତ ସେମାନଙ୍କର ଘର ଦ୍ୱାର କଣ ଠିକ ଆମରି ପରି ନା ଅନ୍ୟ ଆଦିବାସୀଙ୍କ ପରି?
4: ହଁ, ଯଦିଓ ଆମ ପରି ନୁହେଁ, ଅନ୍ୟ ଆଦିବାସୀ ସମ୍ପ୍ରଦାୟ ସହିତ କିଛିଟା ସାମଞ୍ଜସ୍ୟ ଅଛି, ତଥାପି ବେଶ କିଛି ପ୍ରଭେଦ ଲକ୍ଷ୍ୟ ହୁଏ ସେମାନଙ୍କ ନୀତି ନିୟମରେ। ସେମାନଙ୍କର ମାଟି କୁଡିଆ ଗୁଡିକ ବେଶ ଛୋଟ, ପ୍ରାୟ ଏକ କୋଠରୀ ବିଶିଷ୍ଟ। ଘରକୁ ପଶିବାକୁ ଦୁଆରଟିଏ ଛଡା ଆଉ ଝରକା ନଥାଏ। ଘର ଭିତରେ ସବୁବେଳେ ଅନ୍ଧାରୁଆ।
3: ତାମାନେ ସେ ବାଥୁଡ଼ି ସମ୍ପ୍ରଦାୟ ପରି ନୁହେଁ?
4: ହଁ, ଘର ଭିତରକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ଡାଲା ଅର୍ଥାତ୍ ଭଣ୍ଡାର ଘର, ଓକ୍ସୁଙ୍ଗ ଅର୍ଥାତ୍ ରୋଷେଇ ଶାଳ ଏବଂ କେଲାଙ୍ଗ ଶୋଇବା ଜାଗା। ଛୋଟ ଛୁଆମାନେ ତ ବାପା ମାଙ୍କ ପାଖରେ ଶୁଅନ୍ତି, କିନ୍ତୁ ଟିକେ ବଡ଼ ହେଇଗଲେ ମଣ୍ଡ ଘରେ ବା

0: ଜାଙ୍ଗରେ ଯାଇ ଶୁଣେ।
1: ସତରେ କି ମଜା କଥା ମୋ। ଏଇ ତମେ ତାଙ୍କ ବାହାଘର କଥା ପଚାରିଥିଲ ନା?
0: ଓହୋ, ତମ ଝିଅମାନଙ୍କର ଆଉ କିଛି କଥା ନାହିଁ ବୁଝିଲ, ଖାଲି ବାହାଘର କଥା। ହଁ ହଁ ପଚାରିଥିଲେ, ଆଉ ସେମାନେ ଯାହା କହିଲେ ନା, ହସି ହସି ମୋ ପେଟ ଦରଜ।
1: ଏଇ ମତେ କୁହ ନା ପ୍ଲିଜ।
2: ଆପଣ ବାହା ହେଇଛନ୍ତି? ଆଜ୍ଞା। ଆଚ୍ଛା, ଯେତେବେଳେ ବାହା ହେଲେ ଆପଣ କନ୍ୟା ଆପଣଙ୍କ ଘରକୁ ଆସିଥିବ ନା ଆପଣ କନ୍ୟା ଘରକୁ ଯାଇଥିଲେ?
3: ଆଜ୍ଞା, କନ୍ୟା ମୋ ପାଖ ଆସିଲା।
2: କନ୍ୟା ଆପଣ ସବୁ କଣ ଦିଆ ହେଇଥିଲା?
3: ଆଜ୍ଞା, କଣ ସେ କନ୍ୟା ମୂଲ୍ୟ ସେ ଚାଉଳ ବିଖୁଣ୍ଡି, ଚାଉଳ ପଚେ ଖାଇବା ପାଇଁ ଖୁଣ୍ଡିଏ, ଦାନ ବିଖୁଣ୍ଡି, ବାପୁ ନୁଗା, ମହା ନୁଗା, କକା ନୁଗା, ଭାଇ ନୁଗା, ମାମୁ ନୁଗା ସବୁ ଦିଆହେଇଥିଲା।
2: ଆଉ କିଛି ଟଙ୍କା ପଇସା?
3: ନାହିଁ ଆଜ୍ଞା, ଟଙ୍କା ପଇସା ପାଞ୍ଚ ଜଣ ପାଞ୍ଚ ଭାଇ ବସିକିରି ତା ଜୁରି ପିକା ବୁଲିକି ବାରଟା ଟଙ୍କା ଦଉଛି ଦିଆହଉଛି।
2: ଝିଅ ଘରୁ କିଛି ଆସିଥିଲା?
3: ହଁ ନାଇଁ, ଝିଅ ଘରୁ କିଛି ନାହିଁ,
2: କିଛି ଆସିନ।
3: କିଛି ନାହିଁ।
2: କେତେ ଟଙ୍କା ଖର୍ଚ୍ଚ କଲେ ବାହାଘରରେ?
3: ବାହାଘର ଆଜ୍ଞା ହେଟା କଥା ଆଉ,
2: ବାହାରେ କଣ ସବୁ ଖାଇବା ହୁଏ ଘରେ? ଆପଣ ଗାଁରେ?
3: ହଁ ଗାଁରେ ଆଜ୍ଞା, ସେ ବନ୍ଧୁ ମାନଙ୍କୁ ଖୋଇତେ ପିଇତେ ଦେଇକିରି
2: କଣ ସବୁ ଖାଇବା ହେଇଥିଲା?
3: ଭାତ ପାଣି ଆଜ୍ଞା, ଭାତ ଡାଲି ଡାଲବା ସବୁ ରନ୍ଧା ବଢା ହେଇକିରି ସେ ବନ୍ଧୁ ମାନେ ଯୋଉ ଝିଅ ଆଣି ଛାଡ଼ିଥିଲେ ତାଙ୍କୁ ତ ଆମେ ଖୋଇ ପିଇକିରି ପଠେଇଲୁ।
2: ଆପଣ ଗାଁରେ ଫିଷ୍ଟ କରିଥିବେ?
3: ନାଇଁ ଆଜ୍ଞା, ସେ ବନ୍ଧୁ ଯାଇ ସାରିଲା ପରେ ହେଠୁ ଚାଉଳ ଦିଆ ହବ, ଖୁଣ୍ଡିଏ ଛେଳି ଗୋଟେ ଦିଆ ହବ ଭାଇମାନଙ୍କୁ, ଭାଇ ଭଉଣୀ ମା ମାଉସୀ
2: ହାଣ୍ଡିଏ
3: ହାଣ୍ଡିଆ ବି ଦିଆ ହଉଛି, ସେଗା ରୋଷେଇ ହବ, ସମସ୍ତେ ଖାଇବେ।
2: ଆଇ ସାରିଲା ପରେ ଯୋଉଦିନ ବାହା ହେଇଗଲେ ଆପଣଙ୍କ ଘରକୁ କନ୍ୟା ଆପଣଙ୍କ ଆସିଲା?
3: ଆଜ୍ଞା।
2: ସେତେବେଳେ ଆପଣ ବାପା ପାଖେ ରହିଲେ ନା ଅଲଗା ଘର କରି ରହିଲେ?
3: ନା ଆଜ୍ଞା, ହେଟା ପଛେ ଆମର ଯଦି ବାହା ହେଇସାରିଲା ପରେ ଆଉ ଆସମୁ, ମଣ୍ଡ ଭାଇମାନଙ୍କ ସାଙ୍ଗରେ ପିଲା ସହିତ ସାଙ୍ଗରେ ଆମେ ଶୋଇପଡ଼ୁ। ଯେତେବେଳେ ଘର ନୂଆ ଘରଟି କରା ହେଉ, ନୂଆ ଘର କରି ସାରିକିରି ହେଠୁ ନିପା ଚିନ୍ତା ସୁ ହେଇଯିବ, ହେଇକିରି ତାଙ୍କୁ ଭାଇମାନଙ୍କୁ କିସ କରିବୁ, ମୁଁ ଅଲଗା ଶୋଉଛି, ଭାଇମାନେ ମୋର ଘର ଦ୍ୱାର ପାଇଲି, ଆରେ ତୁମ ଆଜିଠୁ ଭାଇମାନେ ବିଦା ହଉଛି ବୋଲିକିରି ପିଠା ପୁଟିଆ ଉଚ୍ଚା ପତ୍ର ସବୁ ଦେଇକିରି ଭାଇମାନଙ୍କୁ।
2: ଆପଣ ବାହା ହେଇସାରିଲା ପରେ ବାପା ପାଖରେ ରହିବେ, ବାପା ମା ପାଖରେ ରହିବେ ନା ଅଲଗା ଘର କରି ରହିବେ?
3: ନା ଆଜ୍ଞା, ଅଲଗା ଘର କରିବୁ।
2: ଆପଣ ନାଁଟା କଣ କହିଲେ?
3: କୁଷଣ ଜଙ୍ଗ।
2: ଆଚ୍ଛା କୁଷଣ, ଆପଣ ବାହାଘର ହେଲା ବର୍ଷରେ ଯୋଉ ବାହାଘର କୋଉ କୋଉ ମାସରେ ହୁଏ?
3: ଆଜ୍ଞା, ମାଘ ପୋଗୁଣ।
2: କୋଉ ମାସରେ ହୁଏ? ନା
3: ଏ ଚୈତ ମାସରେ ସେ ଆମ ବାହାଘର ବିଲକୁଲ ହଉନି।
2: କାହିଁକି ସେଟା ହୁଏ? ନା
3: ନାଇଁ ଆଜ୍ଞା, ସେ ଗାଁ ସେ ଯଦି ଚୈତ ମାସରେ ଯଦି ବାହା ହେମୁ ସେ ରାଣ୍ଡ ହେବେ, ନହେଲେ ଝିଅ ମରିବୁ ନହେଲେ ପୁଅ ମରିବୁ।
2: ଏଇଟା ଗୋଟେ ଅଛି ସତ କଥା? ଏଇଟା
3: ହଉଛି ଆଜ୍ଞା
2: ସତ
3: ସତ ଆଜ୍ଞା
2: ସତ। ଏଇଟା
3: ସତ, ଏଇଟା ଆମର ବିଲକୁଲ ବାହା ହେମୁ ନାହିଁ ସେ ଚୈତ ମାସରେ, ଝିଅ ବି ଦେମୁ ନାହିଁ, ଝିଅ ବି ଆଣିମୁ ନାହିଁ।
2: ଝିଅ ବାହାହେଲେ ପୁଅ ବାହାହେଲେ ରାଣ୍ଡ ହବ,
3: ନହେଲେ ଝିଅ ମରିବୁ ନହେଲେ ପୁଅ ମରିବୁ। ଆଉ
2: କେତେ ପ୍ରକାର ବାହାଘର ଅଛି?
4: ସେଇ ଗୋଟେ ପ୍ରକାର ଆଜ୍ଞା। ହଁ ନାଇଁ ଆଜ୍ଞା, ଦୁଇ ପ୍ରକାର ବାହାଘର।
2: କଣ କଣ ସେଟା?
4: ଆଉ ଗୋଟେ
2: ଗୋଟେ ହଉଛି ଏମିତି ପ୍ରସ୍ତାବ ଦେଇ ବାହାଘର କରିବେ,
4: ଆଉ ଆଗରେ ଯୋଉ ଟଣା ଖଣିଆ ଥିଲା ସେଟା ଆଜ୍ଞା ପାଶ୍ରେ ଦେଲେ।
2: କଣ ସେଟା?
4: ଏଟା ଆଜ୍ଞା ଯୋଉ ଗୋଟେ ଯିବେ ବାଟରେ କିମ୍ବା ବଜାରରେ ଝିଅ ଛୁଆ ଯଦି ଦେଖିଲେ ଯଦି ନାଇଁ ଏଇ ଏଇ ଝିଅଟା ଆମ ପୁଅ ପାଇଁ ନେଇଯିବା ବୋଲେ ଆଜ୍ଞା ତାକୁ ଧରିକି ଟେକିକିରି ଗିଞ୍ଜା ଟଣା ହେଇକି ନେଇଯାଉଥିଲେ, ଜବରଦସ୍ତ ନେଇ ଆସୁଥିଲେ।
2: ତା ବାପା କିଛି କହୁନଥିଲେ? ବାପା ମା
4: ତାର ବାପା କିଛି କହୁଥିଲେ ନାଇଁ? ନା ହାତ ଧରିଲା ମାନେ ସହିଲା, ତାର ପୋଷିବା ପାଇଁ ତ ନଉଛି, ସିଏ ମାରିବା ପାଇଁ ନଉ ନାହିଁ ତ ବୋଲିକି ଆଜ୍ଞା ସିଏ ବି ଚୁପ୍ ରହିଯାଉଥିଲା। ଆଉ ଯଦି ତାର ଯଦି ପିଲାଟା ମଲା, ଯଦି ବୋଉଟା ରହିଲା, ଯଦି ପିଲା ତା ପିକା ତା ବୈଶିଆ ଯଦି ଥାଇ ପାରନ୍ତି ତାକୁ ଆଜ୍ଞା ନେଇକି ଗତେଇ ଦଉ
2: ବାହାର କରିଦିଅ।
4: ହଁ ବାହାର କରିଦିଅ।
2: ଆଚ୍ଛା, ଯଦି ଝିଅ ରହିବାକୁ ଚାହିଁବନି ପୁଅ ପାଖରେ?
4: ସେମିତି ହେଲେ ଆଜ୍ଞା ନାହିଁ, ଆଉ ତାକୁ ପଚାରିବା ପାଇଁ ହବ, ଏକରେ ଭଉଣୀ ଏକ ଆଉ ସାନ ବୋଉ ତାର ପାଖରେ ତୁ ରହିବୁ ନା ନାହିଁ ବୋଲିକି ପଚାରିବେ, ଯଦି ସିଏ ହଁ କରିବ ତ ତାକୁ ବାହାଘର କରାଯାଏ।
2: ବାହାଘର ପୂର୍ବରୁ ଏଟା ପଚରାଯାଏ?
1: ସମ୍ବିତ, ଏଇ ଯେ ସେମାନେ କହିଲେ ପ୍ରସ୍ତାବିତ ବାହା, ଝିକା ବାହା, ଭଲ ପାଇ ବାହା ଆଉ ବିଧବା ବାହା, ଇଏ ତ ସବୁ ଆଦିବାସୀ ସମ୍ପ୍ରଦାୟର।
0: ଖାଲି ସେତିକି ନୁହେଁ ସ୍ୱାତି, ସେମାନଙ୍କ ବିଭାଗରେ ଗୋଟାଏ ମଜା କଥା ଅଛି।
1: କଣ?
4: ବାଟରେ ଆଜ୍ଞା ସାପ ଦେଖିଲେ ଖରାପ, ଆଉ ତାପରେ ଆଉ ଯଦି ଗାଈ ମଡା ପଡିଥିବ ଗିରିଦ ପୋଲ ଯୋଉ ଆଜ୍ଞା ଗିଧଣୀ ପୋଲ ଯଦି ଖାଉଥିବେ ସେଟା ଆଜ୍ଞା ଭଲ, ସେଟା ଝିଅ ପୁଅ ବହୁତ ଗଦା ଗଦା ହେଇଯାଆନ୍ତି। ଗୁଣ୍ଡରେ ଯଦି ଆଜ୍ଞା ବିଡ଼ା ଗୁଣ୍ଡରେ ଯଦି ପାଆନ୍ତି ଗଲାବେଳେ ଏ ଯୋଉ ଆଜ୍ଞା ସରିଆ ଗୁଣ୍ଡରେ, ଆଉ ସେଇଆ ବିଡ଼ା ଗୁଣ୍ଡରେ ସରିଆ ଗୁଣ୍ଡରେ ଯଦି ବିଡ଼ା ଗୁଣ୍ଡରେ ପାଉଁ ବାଟରେ ଡାଣ୍ଡିଆ ଗଲାମାନଙ୍କୁ ସେଟା ବି ଆଜ୍ଞା ଗୋଟେ ବଲ୍, ସେଟା କେମିତି ଯେମିତି ବିଡ଼ା ଗୁଣ୍ଡରେ ଥାନ୍ତି ସେଭଳି ଆଜ୍ଞା ଛୁଆ ପିଲା ବେଶୀ ଗଦା ଗଦା ହେଇଯାଆନ୍ତି। ତାପରେ ଆଉ ଯଦି ଦେଖିବୁ ମାନେ ଆଜ୍ଞା ମଡ଼ା ଯଦି ବୁହିଥିବେ ଯିବୁ ନାହିଁ, ତାପରେ ଯଦି ଆଉ ଗାଈ ଘରୁ ଯଦି ମରିଯାଇଥାଏ ତାକୁ ବୁହିକିରି ଯଦି ଯାଇଥାନ୍ତି ପକେଇବା ପାଇଁ ଏଟା ବି ଯିବୁ ନାହିଁ।
2: ଆଚ୍ଛା, ଗୋଟେ ଦାଣ୍ଡିଆ ବାଡ଼ି କଥା ମୁଁ ଶୁଣିଲି, କଣ ସେଇଟା?
5: କଣ ସେଇଟା ଆଜ୍ଞା? ଜମୁ ତ ଯେ ଝିଅଟାକୁ ଯେମୁ ଦାଣ୍ଡିଆ ସେ ଝିଅଟା ଜମୁ ତ
2: ସେ ବାହାଘର ବେଳେ ତ ଯାଆନ୍ତି
5: ଯାଉଛୁ ଝିଅ ଘରକୁ ଯାଉଛୁ ଆଜ୍ଞା, ବାପା ମା ନାହିଁ ମଙ୍ଗିଲେ ସେଇ ଝିଅଟାକୁ ଆମେ ଦାଣ୍ଡିଆ ବାରି ଏକ ବାରି ଦୁଇ କେନା ଦେଇକିରି ଭାଙ୍ଗିଦେମୁ
2: ଏଠି। ଓହୋ, ଯଦି ଝିଅ ରାଜି ନହେଲା ସେ ଦାଣ୍ଡିଆ।

0: ବଟା ଭାଙ୍ଗି ଦେବେ
1: ଭାଙ୍ଗିବେ
0: ସେ ଦାଟା କୋଉଥିରେ ତିଆରି ହେଇଥାଏ କାଠରେ ନା ବାଉଁଶରେ
1: ବାଉଁଶରେ
0: ବାଉଁଶରେ ଆଚ୍ଛା ତାପରେ କଣ ଝିଅ ଯେତେବେଳେ ବାହାଘର ସରିଯାଏ ଆପଣ ବାହାରି ହେଇଗଲା ପରେ ଝିଅ ଆସି ବାହା ହେଇଗଲା ପୁଅକୁ ତାପରେ କଣ କରାଯାଏ
1: କଣ କରାଯାଏ ଯାଇକିରି ଆଜ୍ଞା ପୁଅକୁ ଡାକିମୁ ଝିଅକୁ ଗର ବାହାର ବାହାର କରିମୁ ବର କନିଆ ତ ଭିତରେ ଥିବେ ତାକୁ ଡାକିକିରି ତାକୁ ନୂଆ ଗୁଦି ବାଗେ ଆଉ ହାଣ୍ଡି
0: ନୂଆ ହାଣ୍ଡି
1: ନୂଆ ହାଣ୍ଡିଟେ ତାପରେ ବାହାରେ ବସେଇବେ ଗରମ ପାଣି
0: କଣ ସୁଧିଆ ହେଇଥାଏ
1: ହୁଳୁଦି ଟିକେ କୁରକୁଟି ସେମିତି
0: ମାନେ
1: ବଣ କୁରକୁଟି ଆଜ୍ଞା ପୋତୁଆ ଦେଇଛନ୍ତି ଯେ କୁରକୁଟି ସେଇ ଗାଁ ଆଣିକିରି
0: ପାଣିରେ ଛାଡ଼ିବେ
1: ଛାଡ଼ିବେ ଏଇ ଉଳୁଦି କଞ୍ଚା ଉଳୁଦି ଚୋବାଇବି ଯେ ଏଇ ପିଲା ଭଙ୍ଗା ଯାଇକିରି ଛୋଟିଆ ଛୋଟିଆ ପିଲା ଗା ସେଠିକି ବୁଢା ହଉ ଏଇ ପଦାନ ବି ତ ଯିବ
0: ପାଣିରେ ଥାନ୍ତି କାମୁଡି ଦଉଥିବେ
2: କାମୁଡ଼ିଛନ୍ତି ଆଉ
0: ସେ ପୁଅ ଯୋଉ କାମୁଡ଼ିଥିବେ
2: ଏମିତି ଦୋଳିଛନ୍ତି ଆଉ
0: ତାପରେ
2: ଚଳାଇଛନ୍ତି
0: ଏମିତି କାହିଁ କର
3: ଆମର ପୋତୁଆ ଏଇଟା ଗୋଟେ ପୋତୁଆ ନେବୁ ନା ଆଉ ସେଠୁ ଆଜ୍ଞା ସେଠୁ ଗାଧିକୁ ଯେଭଳି ତ ଘରକୁ ଯିବା ବେଳକୁ ହାତରେ ମଳା ପିନ୍ଧେ ମୁଁ ନାତି ପିନ୍ଧେଇବ ହାତରେ ମୁଚି ପିନ୍ଧେ ମୁଁ ଏଠି ଫୁଗୁଳି ବାନ୍ଧିବ ଏଠି ନୁଗା ଗୋଟେ ପିନ୍ଧେଇବ ଏଠି ଜାଠିକି ପିନ୍ଧି ପିନ୍ଧି ଶୋଇଲା।

0: ସମ୍ବିତ, ନୂଆ ଘରଟିଏ ତିଆରି କଲେ ଜଙ୍ଗମାନେ କେମିତି ପୂଜାପୂଜି କରନ୍ତି କହିଲନି ତ?
1: କହିଲି ପରା।
0: କେତେବେଳେ କହିଲ ଯେ? ଘର କଥା କହିବାକୁ ଯାଇ କୋଠରୀ ମଜାଙ୍ଗ, ତାପରେ ବାହା, କୋଉଠି କହିଲ ଶୁଣି?
1: ଓହୋ, ସରି ସରି ସରି ମ୍ୟାଡାମ, ଭେରି ଭେରି ସରି।
2: ଯେତେବେଳେ ନୂଆ ଘରଟିଏ ତିଆରି କରନ୍ତି,
3: ତାଙ୍କର ଗୋଟେ ଗାତ ଖୋଳିକିରି ସେ ଖୁଣ୍ଟ ଗୋଟେ ଗାଡ଼ନ୍ତି, ତାପରେ ସେଇ ଖୁଣ୍ଟ ଉପରେ ଆମ୍ବ ପତ୍ର ସାତଟା ବାନ୍ଧି
2: ଦିଅନ୍ତି,
3: ରୁହନ୍ତି। ତାପରେ ପରେ ତାଙ୍କର ଯେତେବେଳେ ସୁବିଧା ହୁଏ ସେତେବେଳେ ଘରଟା ତିଆରି କରନ୍ତି
4: ଆଉ। ତାପରେ
3: ସେଇଠି ସେମାନେ ଘର ସବୁ କରିଦେଇକିରି ଗୋଟେ ନୂଆ ହାଣ୍ଡି କରିବେ, ତାପରେ ତାଙ୍କର ବୁଢ଼ି ରୋଷେଇ କରିକି ସେଇଠି ପୂଜା କରିବେ, ତାପରେ ସେମାନେ ସେଇଠି ରହିବେ।
2: ପ୍ରଥମେ ଘର ତିଆରି ରୋଷେଇଟା ହବ, ସେଠି ରୋଷେଇ ପୂଜା ହବ, ପୂଜା ହେଇସାରିଲା ପରେ
3: ପିତୃଦେବ ମାନଙ୍କୁ
2: ପିତୃଦେବ ମାନେ କଣ ସବୁ ଭୋଗ ଦିଅନ୍ତି?
4: ମଦ, ଭାତ,
2: ଭାତ ମଦ
4: ମଦ
2: ଆଉ କିଛି ନାହିଁ। ଯେତେବେଳେ ଆପଣଙ୍କର ନୂଆ କିଛି ଫଳ ହେଲା, ଗଛରେ ଫଳ ହେଲା, ମକା ହେଲା,
4: ମକା
2: ଧାନ ହେଲା,
4: ମକା କାକୁଡ଼ି ବୋଇତାଳୁ ଧାନ, ସେଠି ସାର ପୂଜା କରେ ମୁଁ, ସାର ବଦା ସୁବିଧା କରେ ମୁଁ, ଦାନ କାଟେ ମୁଁ, ପିତୃମା ନୂଆଣ୍ଡରୁ ଭାତ କରିଦେବ, ବୁଢ଼ୀ ଭାତ ରାନ୍ଧିବ, ପିତୃମା ଭାତ କରେ।
2: ଆଚ୍ଛା, ପିତୃଙ୍କୁ ଯେତେବେଳେ ଦିଅ ପୂଜା କର, କଣ କୁହ ତାଙ୍କୁ?
4: ଏ ଭାଇ, ଏ ବା, ଏ ଆତି, ଦାଦି, କକା, ବା, ପିତୃମାନେ ଆଜି ମତ ଆଜି ବସିଛି, ନୂଆ ଭାତ ଦଉଛୁ, ମକା ଦଉଛୁ, କାକୁଳ ଦଉଛୁ, ସବୁ କଥା ଭାତ ଫଳିତ ତୋରକୁ ମତ ଦେମୁ, ସେବା ଖାଇମୁ, ଭାତ ଖାଇମୁ।
2: ସେମାନେ ଖାଆନ୍ତି?
4: ଭାତଟା କଲେ ମାନେ ହେବ
2: ନା ସାର? ଖାଆନ୍ତି କି?
4: ପାଇଛନ୍ତି,
2: ପାଇଛନ୍ତି। କେମିତି ଜାଣିଲ?
4: ବାତଟା କଲେ ମାଣ ହେବ, କାକର ହେବ,
3: ପତ୍ର ସିଆଡି ସାତଟା କରିକି ସେଠି ପୂଜା କରିକି ତାହେଲେ ରଖିବେ, ତାହେଲେ ଥଣ୍ଡା ହେଲା ମାନେ ଜାଣିବେ ଯେ ମାନେ
4: ପାଇଛନ୍ତି,
3: ପାଇଛନ୍ତି ଭୋଗ।

0: ଭୟ ଲାଗୁଥାଏ। ସନ୍ଧ୍ୟା ପୂର୍ବରୁ ତଳେ ନ ପହଞ୍ଚି ପାରିଲେ କାଳେ କିଛି ଅଘଟଣ ଘଟିଯିବ, ହାତରେ ଠେଙ୍ଗାଟିଏ ଧରି ଓହ୍ଲଉଥାଏ।
1: ତମେ ଏତେ ରିସ୍କ କାଇଁ ନଉଥିଲ ଯେ? ଅଦ୍ଭୁତ ତମେ।
0: ସବୁ କାମରେ ରିସ୍କ ନବାର ଗୋଟାଏ ଆନନ୍ଦ ଥାଏ ସ୍ୱାତି। ବାରା ଛାଇ ପାହାଡ଼ ତଳେ ପହଞ୍ଚିଲା ବେଳକୁ ପୁରା ଅନ୍ଧାର। କୋଡ଼ିପୋଷା ଗାଁରେ ଅନ୍ୟାନ୍ୟ ଯୁଆଙ୍ଗ ଭାଇମାନେ ଆତଙ୍କିତ ଅବସ୍ଥାରେ ଆମକୁ ଅପେକ୍ଷା କରିଥାନ୍ତି। ଆମକୁ ଦେଖି ଶାନ୍ତିରେ ନିଶ୍ୱାସ ମାରିଲେ। ମନ ଭିତରେ ଥାଏ ଆହୁରି ଅନେକ ପ୍ରଶ୍ନ, ପିଲା ଜନ୍ମ ହେଲେ କଣ ହୁଏ?
2: ଦାୟୀ ମାନେ ସବୁ ତାଙ୍କର ବ୍ୟବସ୍ଥା କରନ୍ତି, କରିସାରିଲା ପରେ ତାଙ୍କର ଉଠିଆରି ସରିଲା ପରେ ନାମକରଣ କରାଯାଏ।
3: କେମିତି କରାଯାଏ
2: ସେଇଟା? ପିତୃପିତା ମାନେ ବସନ୍ତି, ବଡ଼ ବଡ଼ ଆମର ଲୋକମାନେ, ଯିଏ ଆମର ଗାଁ ଲୋକ, ସେମାନେ କୁହନ୍ତି, ଯିଏ କୁହନ୍ତି ଯେ ଆମର ଏଇ ଲୋକ ଆସିଛନ୍ତି, କିଏ ଆସିଛନ୍ତି, ହଁ ତାଙ୍କର ନାଁ, ସିଏ ଆସିଛି କିଏ ଆସିଛି, ସେସବୁ ହଳଦୀ ପାଣିରେ ପକେଇକିରି ସେମାନେ କହିବେ ଯେ ହଁ ଏଇ ତାଙ୍କର ନାଁଟା ଆମେ ଡାକିବା, ତାଙ୍କର ନାଁଟା ଆମେ ଡାକିବା, ସେ ପ୍ରକୃତରେ ସିଏ ଆସିଛି ଆଉ।
3: ଆଚ୍ଛା,
2: ତେଣୁ ତାଙ୍କର ନାମଟା
3: ଦିଆଯାଏ। ଆଜ୍ଞା, ଯେତେବେଳେ ମଣିଷ ମରିଯାଏ ସେତେବେଳେ କ'ଣ ସବୁ ହୁଏ?
2: ଯେତେବେଳେ ମଣିଷ ମରିଯିବ ସେତେବେଳକୁ
3: ଆପଣ ପୋଡ଼ି ଦିଅନ୍ତି ନା ପୋତି ଦିଅନ୍ତି?
2: ଆମେ ପୋଡ଼ିଦେଉ।
3: ପୋଡ଼ିଦେଲେ ଆପଣଙ୍କର ନିଆଁଟା କେଉଁଠି ନିଅନ୍ତି? ଆପଣ ଯେଉଁ
2: ନିଆଁଟା ଯେଉଁ ଘରେ ମରିଯାଇଥିବ ସେଇ ଘରେ ନିଆଁ ଧରିକି ଯିବ।
3: ଆଚ୍ଛା, ଆପଣଙ୍କ ଘରେ ଯଦି ଏଥିରେ ପୂଜାପତ୍ର କିଛି ହୁଏ, କୌଣସି ଲୋକକୁ ଦେହ ଖରାପ ହେଲା, ଆପଣ ଡାକ୍ତର ପାଖକୁ ଯାଆନ୍ତି ନା ଆପଣ ପୂଜାପୂଜି କରି ଭଲ କରିଦିଅନ୍ତି?
2: ନାଇଁ, ଆମେ ପୂଜାପତ୍ର କରିକି ବି ଇଏ କରୁ।
3: କ'ଣ କ'ଣ ପୂଜା କରନ୍ତି?
2: ପୂଜାପତ୍ର ଏଇ ଦେବାଦେବୀ ମାନଙ୍କୁ ମାନସିକ କରୁ।
3: ଆପଣ ଦେବତା କାହାକୁ ପୂଜା କରନ୍ତି?
2: ଆମେ ଏଇ ପର୍ବତ ଦେବୀ, ମା ତାରିଣୀ, ଦୁର୍ଗତି ନାସିନୀ, ଦୁର୍ଗା ରଣଚଣ୍ଡୀ, କାଳୀ ମାନଙ୍କୁ ଆମେ ସୁମରଣା କରୁ।
3: ନା, ଆପଣଙ୍କ ଜୁଆଙ୍ଗ ଜାତିର?
2: ଆମ ଜୁଆଙ୍ଗ ଜାତିର ସେଇ ଦେବୀ ଆଉ
3: କିଏ? କିଏ? ସେ
2: ଦୁର୍ଗା ଦେବୀ, ଆଡ ପର୍ବତର ବନ ଦୁର୍ଗା, ଏମାନଙ୍କୁ ଆମେ ପୂଜା କରୁ। ପୂଜା କରିକି ତାଙ୍କୁ ପାଣି ଦେଲା ମାନେ ସେ ବି ଶାନ୍ତି ହେଇଯାଏ।
3: ବହୁତ ସାର୍, ଯେତେବେଳେ ପୂଜା ହୁଏ ଧର୍ମଦେବ ଠାକୁରଙ୍କୁ ପୂଜା କର, ସାର୍ କେମିତି କଣ ମନ୍ତ୍ର ପାଇଁ ପୂଜା କର କୁହ।
4: ହଁ କୁହେ ମା ପାଟ ବାର୍ଚାଣୀ ସତ ମା ନମସ୍କାର ବଡ଼ ବ୍ଲକ ପାଇସା ପେ ଶୁକ୍ର ମା ସାଙ୍କି ଓଡ଼ିକି ରାଜ ଲକ୍ଷ୍ମୀ ସାଙ୍କି ଉତ୍ପାଦ ମିଶି ନାକି ରାଜ ଲକ୍ଷ୍ମୀ ପ୍ରଜାପାଳ କରିବୁ।

0: ତାପରେ ସାକ୍ଷାତ ହେଲା ଆଉ ଜଣଙ୍କ ସହିତ।
1: କାନରେ ଏଇଟା କ'ଣ ଖୋଜୁଛନ୍ତି?
2: ଏଇଟା ଆଜ୍ଞା କାଳିଆ।
1: ଏଇଟା କାନରେ କ'ଣ? ଏଇଟା
2: ପିଙ୍କା ଆଜ୍ଞା।
1: ପିଙ୍କା କେମିତି?
2: ପିଙ୍କା
1: କୋଉଥିରେ ତିଆରି ହେଇଛି?
2: ଏଇଟା ଆଜ୍ଞା ଦୁଖୁତା ଦେଇକି ଶୁଖିଲା ପତ୍ରରେ ଶାଳ ପତ୍ରରେ ତିଆରା ଯାଇଛି।
1: ଶାଳ ପତ୍ରରେ?
2: ଆଜ୍ଞା।
1: ଏଇଟା ନିଜ ହାତରେ ତିଆରି କରିଛୁ?
2: ହଁ ଆଜ୍ଞା ନିଜ ହାତରେ।
1: କିଣା କିଣି କିଛି କରନା ବଜାର?
2: ନାଇଁ ଆଜ୍ଞା ନାଇଁ।
1: ଯୁଆ ମାନେ କାମ ସବୁ କ'ଣ କରନ୍ତି?
2: ଆମର ଆଜ୍ଞା କ'ଣ ଆଉ ଏଇ ଯୋଉ ଭୂଇଁ ଆଜ୍ଞା ଯୋଉ ଗୁଡାକ ଆଉ କେଉଁ
1: ଚାଷ? ଚାଷ ସବୁ?
2: ହଁ ସେଇ ଚାଷ ବିଷୟରେ ଆଜ୍ଞା।
1: କୋଉ ଚାଷ ସବୁ?
2: ଏଇଟା ଆଜ୍ଞା ରାଶି ଫସଲ ଆଗେ କରୁ। ରାଶି ଫସଲ କରି ସାରିଲା ପରେ ରାଶି ଯଦି ଅମଦାନ ହେଲା ମାଘ ମାସରେ, ଏଇଟା ଆଜ୍ଞା ତାକୁ ପୋଗଣ ମାସ କିମ୍ବା ନା ଆଜ୍ଞା ଚୈତ ମାସରୁ ଆରମ୍ଭ ଯାଉଛି ଜବରାଣ। ଜବରାଣ ଝିଅ ଛୁଆ ମାନେ କରନ୍ତି। ଆମେ ଆଜ୍ଞା
1: କଣ କଣ ଝିଅ ମାଛ କଣ କରୁଛି?
2: ସେମାନେ ଜବରାଣ ମାନେ ଏଇଟା ଯୋଉ ନିକାନ୍ତି ପ୍ରମାଣ, ସେଟା ଆଜ୍ଞା ଡାଳ ଆଉ ଯୋଉଗୁଡା ଆଉ ଆଉ ଏଇ ଯୋଉ ଶୁଖିଲା କାଠି କାଠ ପଡିଥିବ ସେଇଗୁଡାକ ଆଜ୍ଞା ଟୁଡେଇ ଟୁଡେଇ ନିଆଁରେ ପୋଡ଼େଇ ଦିଅନ୍ତି। ଯେତେବେଳେ ଆଉ ଅକୈ ତୃତୀୟା ହୁଏ, ଆମର ବସନ୍ତ ପ୍ରିୟା ଡମ୍ବ ଜଣେ ଅଛି, ସେ ଆଜ୍ଞା ବୁରୁଣୀ ଗୋଟେ ଗୋଟେ ଘର ପିଛା ଦିଏ। ତାପରେ ନୂଆ ବୁରୁଣୀ କି ଆଜ୍ଞା ସେ ଦାନ ମୋଟା ଆମର ବୋଇତା ଯିଏ ସେ ଆଜ୍ଞା ଦାନ ବାଘ କରେ ମଣ୍ଡରେ।
0: ବୁଝିଲ ସ୍ୱାତି, ଜୁଆଙ୍ଗ ମାନଙ୍କର ସବୁଠାରୁ ବଡ଼ ପର୍ବ ହେଲା ପୁଷ୍ପୁନି, ଆମ୍ବ ନୂଆ, ଧାନ ନୂଆ, ଆଷାଢ଼ୀ, ତୃତୀୟା, ପିଡ଼ ପୂଜା ଇତ୍ୟାଦି। ବଡ଼ ଦେବତା ହେଲେ ଧରମ ଦେବତା ବା ସୂର୍ଯ୍ୟ ଦେବତା ଓ ବସୁମାତା ବା ପୃଥିବୀ। ଏହା ଛଡ଼ା ପାହାଡ଼, ଝରଣା ଓ ଜଙ୍ଗଲରେ ମଧ୍ୟ ଅନେକ ଦେବାଦେବୀ ଅଛନ୍ତି। ପିତୃପୁରୁଷଙ୍କୁ ସେମାନେ ଖୁବ୍ ଭକ୍ତି ଓ ସମ୍ମାନର ସହ ପୂଜା କରନ୍ତି।
3: ଦେଖିଲ ସମ୍ବିତ, କେତେ ବଳିଷ୍ଠ ପରମ୍ପରା ସେମାନଙ୍କର, ଅଥଚ ଆମେ ପିତୃପୁରୁଷଙ୍କ କଥା ଛାଡ଼ ନିଜ ବାପା ମାଙ୍କୁ ବି ଏତେ ଟିକେ ଭକ୍ତି କରୁଛୁ କି ନା ସନ୍ଦେହ
0: ମାନୁଛି। ଆଉ ସେଇଥିପାଇଁ ତ ଆମର ଏ ଅଭିଯାନ। ଅନ୍ତତଃ ସମସ୍ତେ ଜାଣନ୍ତୁ କି ବଳିଷ୍ଠ ପରମ୍ପରା ସଂସ୍କୃତିକୁ ପାଥେୟ କରି ବନମଲ୍ଲୀଟି ବଣରେ ଫୁଟି ବଣରେ ଝଡ଼ି ଯାଉଛି।
3: ହଉ ଥାଉ, ଏତେ କବି ହୁଅ ନା, ସବୁ କଥା ତ ଶୁଣେଇଲ, ଅସଲଟି କହିନ ଯେ।
0: କୋଉ କଥା?
3: ଏଇ ଜୁଆଙ୍ଗ ସମ୍ପ୍ରଦାୟର ମୂଳ ସ୍ରୋତଟି କୋଉଠି?
0: ପୁରୁଣା ଦିନର କଥାଟିଏ ଯାହା ମୁଁ ପଢ଼ିଛି।

ସେତେବେଳେ ଏହି ପୃଥିବୀ ସୃଷ୍ଟି ହୋଇନଥାଏ। ଚାରିଆଡ଼େ ଖାଲି ପାଣି ଆଉ ପାଣି। ଧରମ ଦେବତା ତାଙ୍କ ଦେହମଳିରୁ ପୃଥିବୀ ସୃଷ୍ଟି କଲେ। ତାପରେ ପ୍ରଥମ ମଣିଷ ଋଷି ଓ ଋଷିଆଣୀକୁ ସୃଷ୍ଟି କରି ବଂଶ ବିସ୍ତାର କରିବାକୁ ଆଜ୍ଞା ଦେଲେ। ସେତେବେଳେ ପୃଥିବୀ ଜଳ ଉପରେ ଭାସୁଥିବାରୁ ଅସ୍ଥିର ଥିଲା, ତେଣୁ ଧରମ ଦେବତାଙ୍କ ନିର୍ଦ୍ଦେଶରେ ଋଷି ଋଷିଆଣୀଙ୍କ ପ୍ରଥମ ପୁତ୍ରକୁ ବଳି ଦିଆଗଲା ଓ ସେହି ରକ୍ତ ପାନ କରି ବାସୁକୀ ମାତା ଶାନ୍ତ ଓ ସ୍ଥିର ହେଲେ। ସେମାନଙ୍କର କିମ୍ବଦନ୍ତୀ ଯାହା କୁହେ, ଋଷି ପୁତ୍ରର ହାତଗୋଡ଼ ପଡ଼ିଥିବା ସ୍ଥାନରେ ପାହାଡ଼ ପର୍ବତ ହେଲା। ଲୋମ ଓ କେଶରୁ ବୃକ୍ଷଲତାଦି ଜନ୍ମ ନେଲେ। ଆଖି ଓ ନାକରୁ ସୃଷ୍ଟି ହେଲା ନଦୀ, ନାଳ ଓ ଝରଣା। ଋଷି ଦମ୍ପତିଙ୍କ ଏହି ଚରମ ତ୍ୟାଗରେ ପ୍ରୀତ ହୋଇ ଧରମ ଦେବତା ତାଙ୍କୁ ଅନେକ ସନ୍ତାନ ସନ୍ତତି ଆଶୀର୍ବାଦ ସ୍ୱରୂପ ଦେଲେ। ସେହିମାନେ ହେଲେ ଜୁଆଙ୍ଗ, ଭୂୟାଁ, ମୁଣ୍ଡା, ଖଡ଼ିଆ ଓ ବାଥୁଡ଼ି ଇତ୍ୟାଦି। କିନ୍ତୁ ଅତୀତର ଉଲଗ୍ନ ପତର ପିନ୍ଧା ଜୁଆଙ୍ଗ ଓ ଆଜିର ଜୁଆଙ୍ଗ ଭିତରେ ଅନେକ ପ୍ରଭେଦ। ସଭ୍ୟ ସମାଜର ସଂସ୍ପର୍ଶରେ ଆସି ସେମାନଙ୍କର ଅନେକ ପରିବର୍ତ୍ତନ ଘଟିଛି।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ଏକାଦଶ ଭାଗ, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହୋଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣଙ୍କ ଚିଠି ଆଉ ଆପଣଙ୍କ ଅନୁରୋଧର ଗୀତର। ଆଜିର ଗୀତରେ ସ୍ଥାନ ପାଇଛି ମେହବୁବା, ସୋଲେ, ସିନ୍ଦୁର, ଜିତ୍ ଏବଂ ସଲାମୀ କଥାଚିତ୍ରର ଗୀତ। ଦେଖିବା ଆଜିର ପ୍ରଥମ ଚିଠିଟି କୋଉଠୁ ଆସିଛି। ଚିଠିଟି ଆସିଛି ଆୟତପୁର କଟକରୁ, ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା। ଆପଣ ଶୁଣିବାକୁ ଚାହିଁଛନ୍ତି ସୋଲେ କଥାଚିତ୍ରରେ କିଶୋର କୁମାର ଏବଂ ମାନ୍ନା ଦେ ଗାଇଥିବା ଗୀତଟି ଶୁଣିବାକୁ। ତେବେ ଶୁଣାଇ ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତଟି।

ପଞ୍ଚୁପାଣ୍ଡବ କୁଶନପୁରରୁ ଆପଣମାନେ ହେଲେ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ମାମନ, ଆକୃତି, ସରୋଜ ଏବଂ ନଳିନୀ ଭାଉଜ। କିଶୋର କୁମାରଙ୍କ କଣ୍ଠରେ ଆପଣଙ୍କର କଥାଚିତ୍ର ମେହେବୁବା ଶୁଣି ଦେଉଛି। ବନ୍ଧୁ, ଆପଣଙ୍କ ପସନ୍ଦର ଗୀତ।

ସମୟର ଇସାରା ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆସନ୍ତାକାଲି କୋଟି ଓଡ଼ିଆର ମଉଡ଼ବଣି ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରାଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଭଲରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ପ୍ରଚାର କରିବୁ 6:05। ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରାର ଧାରା ବିବରଣୀ ଶୁଣିବେ 7:30 7:59 7:15 7:39 7:15 7:30 ଏବଂ 7:42 ରଥଟଣା ଶେଷ ହେବା ପର୍ଯ୍ୟନ୍ତ। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ଶୁଣିବେ ଆଲୋଚନା। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା ଆଲୋଚନା କରିବେ ଡାକ୍ତର ନନ୍ଦା ଦ୍ୱିବେଦୀ। ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରାର ଧାରା ବିବରଣୀ ଶୁଣିବେ 7:30 7:59 7:15 7:39 7:15 7:30 ଏବଂ 7:42

0: ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ। ଧାରା ବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଙ୍କ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:55ରେ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନାରେ ବିଜୟଲକ୍ଷ୍ମୀ ପତ୍ରୀ।
2: ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ, ସେ ଜଗତ ଜନଙ୍କର ଜୀବନ ଧନ, ସେ ଭକ୍ତବତ୍ସଳ ଭାବଗ୍ରାହୀ, ଭକ୍ତମାନେ ତାଙ୍କୁ ଭାବଭଳା ଠାକୁର କୁହନ୍ତି ପରା। ସେ 60 ପୌଟି ଭୁଞ୍ଜି ଅବଢ଼ା ମୁଠାଏରୁ କାହିଁକି ବଞ୍ଚିତ କରନ୍ତି ଭକ୍ତକୁ। ଅପୂର୍ବ ତାଙ୍କର ଲୀଳା, ହେ କଳାବଦନ ଚକା ନୟନ, ତୁମେ ପରା ସର୍ବନିୟନ୍ତା, ତେବେ ଏତେ ପାତର ଅନ୍ତର କାହିଁକି ବଡ଼ ଠାକୁର। ସଙ୍ଗୀତା ଗୋସାଇଁ ଗାଇଛନ୍ତି ନଗେନ୍ଦ୍ର ମହାପାତ୍ରଙ୍କ ରଚନାରୁ।

କରିବା ପାଇଁ ଭକ୍ତ ଆକୁଳରେ ବିନତି କରେ। ତାଙ୍କରି ରତ୍ନ ସିଂହାସନ ତଳେ ଲୋଟି ପଡ଼ି ନିଜ ପାତକ ହରଣ କରିବା ପାଇଁ ତାଙ୍କରି ବନ୍ଦନା ଗାଏ। ଗଙ୍ଗାଧର ମେହେରଙ୍କ ରଚନାରୁ ଗାଇଛନ୍ତି ଅଞ୍ଜଳି ମିଶ୍ର।

ତୁମେ ବାହୁ ପ୍ରସାରି ଦୁଃଖ ନିବାରଣ କର ବୋଲି ମହାବାହୁ, ସବୁଠି ତୁମ ଅଧିକା ହାତର ଭାବମୟ ବ୍ୟାପ୍ତି ଭକ୍ତ କିନ୍ତୁ ବୁଝିପାରେନା।

ଦର୍ଶନ କରିବା ଲାଗି ଆକୁଳରେ ନିବେଦନ କରିବ ସେ। କିନ୍ତୁ ତୁମ କରୁଣା ବିନା ତୁମ ଦର୍ଶନ କ'ଣ ସମ୍ଭବ ପ୍ରଭୁ? କୃପା କରି ଡୋରି ଲଗେଇ ଦିଅ ମହାପ୍ରଭୁ। ସେଇ ଡୋରି ଲାଗିଲେ ଭକ୍ତ ଥାଇଯାଏ ତୁମର ଦର୍ଶନ ପାଇଁ। ବୀଣାପାଣି ନାୟକ ଗାଇଛନ୍ତି ଅରକ୍ଷିତ ଦାସଙ୍କ ରଚନାରୁ।

ତେରି ଶୁଣନ୍ତି, ଦୁଃଖକୁ ନିମିଷକେ ଉଭେଇ ଦିଅନ୍ତି। ସେଇଥିପାଇଁ ପରା ସେ ଜଗତର ନାଥ ଶ୍ରୀ ଜଗନ୍ନାଥ। ଗୋବିନ୍ଦ ଚନ୍ଦ୍ର ସେନାପତି ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ।

ଭାବପ୍ରିୟ ଜଗନ୍ନାଥ, ଭକ୍ତପ୍ରିୟ ଜଗନ୍ନାଥ, କେତେବେଳେ କେଉଁ ରୂପ କେଉଁ ଅବତାର ନେଇ ସହାୟ ହୁଅନ୍ତି ତାହା ଭକ୍ତକୁ ମଧ୍ୟ ଅଗୋଚର। ସେ ପରା ଭକ୍ତ ଭାବଫଳା ଠାକୁର, କର୍ଣ୍ଣ ନଥାଇ ବି ଜଗତ ଜନଙ୍କ ଡାକକୁ।

ଆପଣମାନେ ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୋଟିଏ ମାତ୍ର ଯୋଗସୂତ୍ର ବା ଡୋରି ରହିଥାଏ। ସେହି ଡୋରିରେ ଉଭୟ ବନ୍ଧା ହୋଇ ରହିଥାନ୍ତି, କେହି କାହାକୁ ଦଣ୍ଡକ ପାଇଁ ଛାଡ଼ିପାରନ୍ତି ନାହିଁ। ସେହି ଡୋରି ହେଉଛି ଭାବର ଡୋରି। ଭାବର ଡୋରି ଦେଖି ହୁଏନି କି ଦେଖାଇ ହୁଏନି, ମାତ୍ର ତାହା ଭକ୍ତକୁ ଯେଉଁଭଳି ବାନ୍ଧି ରଖିଥାଏ ଭଗବାନଙ୍କୁ ମଧ୍ୟ ଠିକ୍ ସେହିଭଳି ବାନ୍ଧି ରଖିଥାଏ। ନୀଳକନ୍ଦରରେ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ ପୂଜା ପାଉଥାନ୍ତି, ପୂଜା କରୁଥାନ୍ତି ଭକ୍ତ ସବରରାଜ ବିଶ୍ୱାବସୁ। ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂର ପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟ ପିତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦ ହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା, ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ? ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ? ବିଶ୍ୱାବସୁ ଅତି ବିନୀତ ଭାବେ କହିଲେ, ପ୍ରଭୁ ଏହା ସତ୍ୟ ଫଳ ଆମ୍ବ। ମହାପ୍ରଭୁ ପଚାରୁଛନ୍ତି, ଆମ୍ବ ଏହା ଏ ଯୁଗରେ ଏହି ବନଭୂମିରେ ମିଳିପାରୁଛି? ବିଶ୍ୱାବସୁ କହିଲେ, ଆପଣଙ୍କ ପାଇଁ ଖୋଜି ଖୋଜି ଆଣିଛି ମହାପ୍ରଭୁ, ଏହାକୁ ପାଟିରେ ଲଗାଇଲେ ଅରୁଚି ଛାଡ଼ିଯିବ, ଶରୀର ପୁଲକିତ ହୋଇ ଉଠିବ। ମହାପ୍ରଭୁ କହିଲେ, ଆଚ୍ଛା ଏମିତି କଥା, ମାତ୍ର ଏହାର ସ୍ୱାଦୁ କ'ଣ? ସଙ୍ଗେ ସଙ୍ଗେ ଭକ୍ତ ବିଶ୍ୱାବସୁ ସ୍ୱାଦୁ ପରୀକ୍ଷା କରିବା ପାଇଁ ଗୋଟିଏ ଆମ୍ବର ଡେମ୍ଫ ଛିଣ୍ଡେଇ ରସ ଶୋଷି ନେଇ କହିଲେ, ମହାପ୍ରଭୁ ଅମୃତଠୁ ବଳି ମିଠା, ସ୍ୱାଦୁଯୁକ୍ତ, ଆପଣଙ୍କ ପୂଜା ଉପଯୋଗୀ ଫଳ। ମହାପ୍ରଭୁ କହିଲେ, ଦିଅ ଆଣ, ଆଉ ବିଳମ୍ବ କାହିଁକି? ବିଶ୍ୱାବସୁ ଅଇଁଠା ଆମ୍ବଟି ରଖିଦେଇ ଭଲ ଆମ୍ବ ବଢ଼େଇ ଦେଲେ, ମାତ୍ର ମହାପ୍ରଭୁ କହିଲେ, ତୁମେ ଯାହାକୁ ଚାଖି କରିଦେବ ତାହା ହିଁ ମୁଁ ଗ୍ରହଣ କରିବି, ନଚେତ କେମିତି ଜାଣିବି କୋଉଟା ମିଠା କୋଉଟା ଖଟା ବୋଲି? ଅତି ସଂକୋଚ ଭାବରେ ବିଶ୍ୱାବସୁ କହିଲେ, ମହାପ୍ରଭୁ ଏ ତ ମୋର ଉଚ୍ଚିଷ୍ଟ। ଅଧରରେ ମନ୍ଦ ମନ୍ଦ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଅମଣିଆଙ୍କୁ ଉଚ୍ଚିଷ୍ଟ କହୁଛ ବିଶ୍ୱାବସୁ? ମୁଁ ଗ୍ରହଣ କଲାପରେ ତାହା ତ ମହାପ୍ରସାଦ ହୋଇଯିବ, ଯିଏ ଯେତେବେଳେ ଯାହା ହାତରୁ ମହାପ୍ରସାଦ ଗ୍ରହଣ କରିପାରିବେ କୌଣସି ବାରଣ ରହିବ ନାହିଁ, ମହାପ୍ରସାଦରେ ଉଚ୍ଚିଷ୍ଟର ପ୍ରଶ୍ନ ନାହିଁ। ଆଉ ଇଏ ତ ଭକ୍ତ ପ୍ରଦତ୍ତ ଅମଣିଆ, ଏଥିରେ ଉଚ୍ଚିଷ୍ଟ କଥା ଉଠୁଛି କାହିଁକି?

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା ନାନାବିଧ ସୃଷ୍ଟି କରିସାରିଲା ପରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ଅବଶେଷରେ ଆପଣାର ମନରୁ ଚତୁଃସନକ ଓ ନାରଦଙ୍କୁ ସୃଷ୍ଟି କଲେ। ସେମାନେ ସଂସାର କରିବାକୁ ରାଜି ନ ହେବାରୁ ବ୍ରହ୍ମା ଆପଣା ଶରୀରରୁ ଦୁଇଟି ନାରୀ ଓ ପୁରୁଷ ସୃଷ୍ଟି କଲେ। ନାରୀର ନାମ ସତରୂପା ଓ ପୁରୁଷର ନାମ ସ୍ୱୟଂଭୁବ ମନୁ। ସେମାନଙ୍କ ମିଳନରୁ ଜନ୍ମ ନେଲେ ତିନୋଟି କନ୍ୟା ଓ ଦୁଇଟି ପୁତ୍ର। ଦକ୍ଷିଣା ଯଜ୍ଞନାରାୟଣଙ୍କୁ, ଦେବହୂତି କର୍ଦ୍ଦମ ଋଷିଙ୍କୁ ଓ ଅନସୂୟା ଅତ୍ରିଙ୍କୁ ବିବାହ କଲେ। ଅନସୂୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

0: ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ୍ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগাঁতু। 45:45 সেমিটর আকারর গাত খোলি উপকূল অঞ্চলরে 7.5:7.5 মিটর এবং আভ্যন্তরীণ অঞ্চলরে 6:6 মিটর এবং অনুর্বর জমিরে 4:4 মিটর দূরে চারা রোপণ করন্তু। প্রতি একরে প্রায় 70-80টি চারা রোপণ করন্তু।
1: শুনুথলে কৃষি সূচনা।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସହଳ ଅମଳ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ରା।

0: ଦାରୁ ବ୍ରହ୍ମଙ୍କର ସରିଛି ଅନବସର ନୀତି, ସରିଛି ଗୁପ୍ତ ସେବା, ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ। ଜ୍ୟେଷ୍ଠ ପୂର୍ଣ୍ଣିମାରେ 108 ଗରା ଶୀତଳ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଅସୁସ୍ଥ ହୋଇ ପଡ଼ିଥିଲେ। 15 ଦିନ ଧରି ଅନବସର ବେଳରେ ଗୁପ୍ତ ସେବାରେ ଲାଗି ପଡ଼ିଥିଲେ ଦୈତାପତିମାନେ। ଫୁଲୁରୀ ତେଲ ଲାଗି ଓ ଦଶମୂଳ ମୋଦକ ଭଳି ଆୟୁର୍ବେଦୀୟ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ପୁଣି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ନବଯୌବନରେ ଉଭା ହେଲେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ। ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏହି ନବଯୌବନ ରୂପକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼। ଚର୍ମଚକ୍ଷୁରେ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ସଂକ୍ଷିପ୍ତ ଭାବ ନିବେଦନ ରଖନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ହୃଷିକେଶ ରଥ।
1: ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ଓଡ଼ିଆ ଜାତିର ପରମ ଉପାସ୍ୟ ତଥା ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଅସୁସ୍ଥତା ହେତୁ ଅବସର ଗୃହରେ ଅବସ୍ଥାନ କରି ଆୟୁର୍ବେଦୀୟ ବିଧାନରେ ଚିକିତ୍ସା ପରେ ନୂତନ ରୂପରେ ଦର୍ଶନ ଦେଇଥାନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଅପୂର୍ବ ମନମୋହନ ରୂପ କନ୍ଦର୍ପଜିନ କାନ୍ତି ସଂଦର୍ଶନରେ ଭକ୍ତମାନେ ଅଲୌକିକ ପୁଲକ ଅନୁଭବ କରିଥାନ୍ତି। ଅନସର ବୃଦ୍ଧିର ଶେଷ ପର୍ଯ୍ୟାୟ ମହାପ୍ରଭୁଙ୍କ ନେତୃତ୍ସବ ରୂପା ବଟାରେ ସୁରକ୍ଷିତ କଜଳକୁ ତିନିଜଣ ପୂଜକ ତିନି ଗୋଟି କାଠିରେ ନେଇ ଶ୍ରୀନେତ୍ର ଲାଗି କରନ୍ତି। ଏହାକୁ ନେତୃତ୍ସବ କୁହାଯାଏ। ସେଇ ପକା ଆଖିରେ ଆଖି ମିଳାଇ ଅବ୍ୟକ୍ତ ସତ୍ତା ମଧ୍ୟରେ ନିଜକୁ ହଜାଇ ଦେଇ ଭକ୍ତମାନେ ନେତ୍ର ପବିତ୍ର କରିଥାନ୍ତି। ଏହି ନେତୃତ୍ସବ ଦିବସରେ ଯେଉଁମାନେ ମହାପ୍ରଭୁଙ୍କ ମୁଖାରବିନ୍ଦ ଦର୍ଶନ ଲାଭ କରନ୍ତି ସେମାନେ ଭବସାଗର ଉଦ୍ଧାର ପାଆନ୍ତି, ଦୁର୍ଲଭ ମାନବ ଜନ୍ମକୁ ଧନ୍ୟ କରିଥାନ୍ତି। ପ୍ରେମମୟ ଶ୍ରୀଜଗନ୍ନାଥଙ୍କ ପ୍ରେମ ମହାସାଗରରେ ଅବଗାହନ କରି ଅମଳ କମଳ ପଦ ଯୁଗଳରେ ପ୍ରାର୍ଥନା କରିବା, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତ୍ମେ।

0: ସେ ଦାରୁବ୍ରହ୍ମ, ସେ ବ୍ରହ୍ମାଣ୍ଡର ନାୟକ, ସେ ଅନାଥର ନାଥ ଜଗନ୍ନାଥ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନ ସିଂହାସନ ଛାଡ଼ି ସେ ନିଜେ ଆସନ୍ତି ଭକ୍ତଙ୍କ ମେଳକୁ। ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡ଼ଦାଣ୍ଡରେ, ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା, ସେ ଘୋଷ ଯାତ୍ରା, ସେ ଗୁଣ୍ଡିଚା ଯାତ୍ରା, ସେ ପୁଣି ପତିତ ପାବନ ଯାତ୍ରା। ତିନି ରଥରେ ରଥାରୂଢ଼ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଯିବେ ଗୁଣ୍ଡିଚା ମନ୍ଦିରକୁ। ଆସନ୍ତାକାଲି ଆଷାଢ଼ ମାସ ଶୁକ୍ଳ ପକ୍ଷର ଦ୍ୱିତୀୟ ତିଥି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଭୁବନ ବିଦିତ ରଥଯାତ୍ରା। ଏହି ଯାତ୍ରା ସମ୍ପର୍କରେ ସଂକ୍ଷିପ୍ତ ଅଭିମତ ରଖନ୍ତି ବିଶ୍ୱନାଥ ଶତପଥୀ।
1: ଆସନ୍ତାକାଲି ଶ୍ରୀଗୁଣ୍ଡିଚା ରଥଯାତ୍ରା, ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଜଗତନ୍ନାଥ ଜଗନ୍ନାଥ ପ୍ରଭୁ ପତିତ ପାବନ ଯାତ୍ରାରେ ବିଜେ କରିବେ। ଆଜି ପ୍ରଭୁଙ୍କର ଆଜ୍ଞାମାଳ ବିଜେ କରିବେ। ପରମବ୍ରହ୍ମ ଶ୍ରୀ ଜଗନ୍ନାଥ ହିଁ ଭାରତୀୟ ଆର୍ଷ ପରମ୍ପରାର ସର୍ବଶ୍ରେଷ୍ଠ ଏବଂ ସର୍ବଶେଷ ସତ୍ତା ଭାବରେ ସ୍ୱୀକୃତ। ଶ୍ରୀ ମର୍ତ୍ତ୍ୟବୈକୁଣ୍ଠ ରୂପେ ପରିଚିତ ଶ୍ରୀ ପୁରୁଷୋତ୍ତମ ତାଙ୍କର ଚତୁର୍ଦ୍ଧା ବିଗ୍ରହ ରୂପେ ଆବିର୍ଭାବ ଏବଂ ଅବତାର ମାନଙ୍କୁ ଆଧାର କରି ମର୍ତ୍ତ୍ୟଲୀଳା କରିବାର ପ୍ରାରମ୍ଭିକ ସୂଚନା ଆଜି ହିଁ ମିଳିଥାଏ, ଯାହାକୁ ଆମେ ଆଜ୍ଞାମାଳ ବୋଲି କହିଥାଉ। ସ୍କନ୍ଦ ପୁରାଣର ସୂଚନା ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାରା ପ୍ରେରିତ ବିଦ୍ୟାପତି ଶ୍ରୀକ୍ଷେତ୍ର ଠାରେ ନୀଳମାଧବଙ୍କୁ ଦର୍ଶନ କରି ରାଜାଙ୍କ ପାଖକୁ ଫେରିବା ସମୟରେ ଆଜ୍ଞାମାଳକୁ ହିଁ ସଙ୍ଗରେ ଧରି ଫେରିଥିଲେ। ଏ ବିଷୟରେ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି, ରାଜା ଇନ୍ଦ୍ରଦ୍ୟୁମ୍ନ ସେହି ଆଜ୍ଞାମାଳକୁ ଦର୍ଶନ କରିବା କ୍ଷଣି ଭାବ ଗଦଗଦରେ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଅଦ୍ୟମେ ଜୀବିତ ଜାତମ ସଫଳଂ ଜନ୍ମ କର୍ମଚ ନିର୍ମାଲ୍ୟଂ ମାଳା ବପୁସଂ ଜପସ୍ୟମିହ ମାଧବଂ, ଆଜି ମୋର ଜୀବନ ଧନ୍ୟ ହୋଇଗଲା, ମୋର ସମସ୍ତ କର୍ମ ସଫଳ ହୋଇଗଲା। ଆଷାଢ଼

ଶୁକ୍ଳ ପକ୍ଷ ପ୍ରତିପଦା ଦିନ ସକାଳ ଧୂପ ବଢି ତଥା ଧୋ ପଖାଳ ହେବା ପରେ ତିନି ଜଣ ପୂଜା ପଣ୍ଡା ତିନି ବାଡ଼ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଦୁଇ ହାତରେ ଧରି ଘଣ୍ଟ ଛତା କାହାଳୀ ସହ ଜୟ ବିଜୟ ଦ୍ୱାର ଦେଇ ବାହାରି ସିଂହଦ୍ୱାର ବାଟେ ଆସି ରଥଖଳାଠାରେ ପ୍ରଭୁଙ୍କର ଆଜ୍ଞାମାଳକୁ ନେଇ ରଥରେ ବାନ୍ଧିଥାନ୍ତି। ଏହି ଆଜ୍ଞାମାଳ ପାଇବା ପରେ ରଥମାନେ ସିଂହଦ୍ୱାରକୁ ଆସିଥାନ୍ତି। ରଥଖଳାକୁ ପ୍ରଥମେ ନନ୍ଦିଘୋଷ, ତାପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାରକୁ ବିଜେ କରିଥାନ୍ତି। ଆଜ୍ଞା ଏବଂ ମାଳା, ସଂସ୍କୃତରେ ଏହାର ଶବ୍ଦ ହଉଛି ଆଜ୍ଞା ମାଳ ରୂପେଣ ପ୍ରତିଭାତି, ଅର୍ଥାତ୍ ଶ୍ରୀ ଜଗନ୍ନାଥ ଯେହେତୁ ସ୍ୱୟଂ ପରମବ୍ରହ୍ମ ଅବତାରୀ ପୁରୁଷ, ସେ ନିଜର ଲୀଳା ପ୍ରକାଶ ବିଭିନ୍ନ ଅବତାର ମାନଙ୍କ ମାଧ୍ୟମରେ କରୁଥିବା ହେତୁ ନିଜର ଇଚ୍ଛାକୁ ଆଜ୍ଞାମାଳ ମାଧ୍ୟମରେ ପ୍ରଦାନ କରିଥାନ୍ତି।

0: କୁହାଯାଏ ଯୁବପିଢ଼ିର ବିକାଶ ହିଁ ରାଷ୍ଟ୍ରର ବିକାଶ। ରାଷ୍ଟ୍ରକୁ ବିକଶିତ କରିବାର ପ୍ରୟାସରେ ଯୁବପିଢ଼ିଙ୍କର ଅବଦାନ ସବୁଠୁ ବେଶୀ। ସେଥିପାଇଁ ଯୁବପିଢ଼ିର ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଉଛି। ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ୱାର୍ଲଡ ୟୁଥ୍ ସ୍କିଲ୍ସ ଡେ ବା ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ। ଏହି ଅବସରରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଅର୍ଥନୀତି ବିଭାଗର ପ୍ରଫେସର ଡକ୍ଟର ପ୍ରୀତି ସାହୁ।
1: ଗୋଟେ ଭଲ ଜୀବନ ଶୈଳୀ ଯଦି କରିବାକୁ ପଡିବ ତାହେଲେ ଦକ୍ଷତା ବଢ଼ିବାକୁ ପଡିବ। ଏଥିରେ ମୁଖ୍ୟତଃ ଦେଖିବେ ଯେ ମନୁଷ୍ୟର ପ୍ରୋଫିସିଏନ୍ସି ଆଉ ଏଫିସିଏନ୍ସି ଦୁଇଟାକୁ କ୍ଷମତା ବଢ଼ାଇବା, ତାଙ୍କର ଯୋଉ ଟ୍ୟାଲେଣ୍ଟଟାକୁ ଅଛି ସେଟା ଟ୍ୟାଲେଣ୍ଟଟାକୁ ଆହୁରି ବାହାରକୁ ଆଣିବା, ସେମାନଙ୍କର ଗୋଟେ ଭଲ କମ୍ୟୁନିକେସନ୍ ସ୍କିଲ୍ଟାକୁ ବଢ଼ାଇବା, ସେମାନେ ଯେଉଁ ପ୍ରକାରର କାର୍ଯ୍ୟ କରୁଛନ୍ତି ସେମାନଙ୍କ ସମୟ ତାକୁ ଠିକ୍ ଭାବରେ ଉପଯୋଗିତା କରିପାରିବା ଏବଂ ଅଳ୍ପ ସମୟ ଭିତରେ ବେଶୀ କାମ କରିପାରିବା, ସରକାରଙ୍କର ରୁଲ୍ସ ରେଗୁଲେସନ୍ ଏବଂ ଯୋଉ କାର୍ଯ୍ୟ କରୁଛନ୍ତି ତାକୁ କିଭଳି ସେଟାକୁ ଭଲ ଭାବରେ ମାର୍କେଟରେ ଆଣିପାରିବା ବା ତାଙ୍କ ଦକ୍ଷତା ବଢ଼ାଇ ସେମାନେ କେମିତି ରୋଜଗାରକ୍ଷମ କରାଯାଇପାରିବ, ସେଇଟା ହେଲା ମୁଖ୍ୟତଃ ଦକ୍ଷତା ବିକାଶର କାର୍ଯ୍ୟ। ଯଦି ଦେଖିବେ ଭାରତବର୍ଷରେ ଦକ୍ଷତାରେ ଟିକେ ଅଭାବ ଥିଲା, କିନ୍ତୁ କେନ୍ଦ୍ର ସରକାରଙ୍କର ସ୍କିଲ୍ ଇଣ୍ଡିଆ ମିଶନ ଯୋଉଟା ଲଞ୍ଚ ହେଲା ଭାରତ ସରକାର 2015 ଯୋଉଟା ଲଞ୍ଚ କଲେ, ତାଙ୍କର ଲକ୍ଷ୍ୟ ଥିଲା ଯେ 40 କୋଟି ଭାରତୀୟମାନଙ୍କୁ ମୁଖ୍ୟତଃ ଆମର ଇଣ୍ଡଷ୍ଟ୍ରି ରିଲେଟେଡ୍ କାମ ପାଇଁ ତାଙ୍କୁ ଭଲ ଭାବରେ ଗୋଟେ ଦକ୍ଷ କରାଯାଇପାରିବ। ସରକାରଙ୍କର ଭିଜନ ରହିଲା ଯେ ଏଇଟାକୁ ସେମାନଙ୍କୁ ଯୋଉ ୱାର୍କଫୋର୍ସ ଆମ ଭାରତରେ କରିବାକୁ ପଡିବ ତାଙ୍କୁ ଏମ୍ପାୱାର୍ଡ କରାଯିବ। ବିକଶିତ ଦେଶଗୁଡ଼ାକର ସେମାନଙ୍କର ଦକ୍ଷତା ଅଧିକ ଥିବାରୁ ସେମାନଙ୍କର ଗୋଟିଏ ଲେବର ବା ଗୋଟିଏ ଲୋକର ଯେତିକି କାର୍ଯ୍ୟ କରେ ବା ଯେତିକି ପ୍ରଡକ୍ସନ କରିପାରେ, ଭାରତବର୍ଷରେ ସେଇ ପ୍ରଡକ୍ସନ କ୍ଷମତାଟା ଲୋକମାନଙ୍କ ପାଖରେ କମ୍ ଅଛି, କାରଣ ଆମର ଦକ୍ଷତାର ଅଭାବ ଅଛି। ଏଇଟାକୁ କରିବା ପାଇଁ କେନ୍ଦ୍ର ସରକାର ବହୁତ ପ୍ରକାର ଦକ୍ଷତା ସ୍କିମ୍, ଯୁବଶକ୍ତିମାନଙ୍କୁ ଗୋଟେ ଉତ୍ସାହ ବା ଉଦ୍ଦୀପନା ତାଙ୍କ ମଧ୍ୟରେ ଯୋଗାଣ କରିବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ର ଆୟୋଜନ କରିଛନ୍ତି। ଭାରତର ଅର୍ଥ ବ୍ୟବସ୍ଥାଟାକୁ ବଢ଼ାଇବ ଏବଂ ବିଶ୍ୱରେ ଯୋଉ ଭାରତ ସରକାର ଯୋଉ ଲକ୍ଷ୍ୟ ରଖିଛନ୍ତି, ଆମେ ଯୋଉ ଆତ୍ମନିର୍ଭର ଭାରତ ହୋଇକି ଆମେ ବିଶ୍ୱଗୁରୁ ହିସାବରେ ଆଗାମୀ ଦିନରେ ପରିଚିତ ହେବା, ସେଇଟାକୁ ବହୁତ ମାତ୍ରାରେ ସାହାଯ୍ୟ କରିବ।

0: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା। ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ, ଆଲୋଚିକା ହରପ୍ରିୟା ଦାସ।
2: ଭାରତ ସରକାରଙ୍କ କୁଶଳୀ ଉଦ୍ୟୋଗ ଯୋଜନା ନୀତିରେ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରାଯାଇ ଯୁବ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ, ପ୍ରେରଣା ଓ କୁଶଳୀ ଜ୍ଞାନ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ଯୁବକ ଯୁବତୀମାନେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଆଗ୍ରହ

0: ପ୍ରକାଶ କରୁଛନ୍ତି ସେମାନଙ୍କ ପାଇଁ ବିଶେଷ ସହାୟତା ଯେପରିକି ପୁଞ୍ଜି ଲଗାଣରେ ରିହାତି, ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଯନ୍ତ୍ରାଂଶ ଓ ସମସ୍ତ ପ୍ରକାର ଆବଶ୍ୟକୀୟ ଉପାଦାନ ଯଥା ବିଜୁଳି, ପାଣି ଓ ଗୃହ ନିର୍ମାଣ ଆଦି କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବରେ ରିହାତି ଓ କିଛି ମାତ୍ରାରେ ପୁଞ୍ଜି ଅର୍ଥକୁ ଋଣ ଦେଇ ସେଥିରୁ କିଛି ଋଣକୁ ସମ୍ପୂର୍ଣ୍ଣ ଛାଡ଼ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ 30 ବର୍ଷ ବୟସ ପର୍ଯ୍ୟନ୍ତ ଯୁବକ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଶିବିର କରାଯାଇ ବହୁ ଯୁବପିଢ଼ିମାନଙ୍କୁ କୁଶଳୀ ଜ୍ଞାନ ଓ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ବିନା ମୂଲ୍ୟରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନୁନ୍ନତ ବର୍ଗର ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ କୋହଳ ନୀତିରେ ରିହାତି ଆଦି ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ତୃଣମୂଳ ସ୍ତରରୁ ଅଳ୍ପ ଶିକ୍ଷିତ, ଶିକ୍ଷିତ, ଉଚ୍ଚଶିକ୍ଷିତ ଯୁବପିଢ଼ିମାନଙ୍କୁ ସେମାନଙ୍କ କୁଶଳୀ ଜ୍ଞାନର ଦକ୍ଷତା ମୁତାବକ ବିଭିନ୍ନ ଉଦ୍ୟୋଗ ଯଥା ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି, କତା, ଲବଣ, ତାଳଗୁଡ଼ ଆଦି ଉଦ୍ୟୋଗ ଓ ବିଭିନ୍ନ ପ୍ରକାର କ୍ଷୁଦ୍ର ଓ ସୂକ୍ଷ୍ମ ମଧ୍ୟମ ଉଦ୍ୟୋଗ ଯେପରିକି ଫ୍ୟାବ୍ରିକେସନ, ଯନ୍ତ୍ରପାତି, ରଙ୍ଗ ତିଆରି, ଷ୍ଟିଲ୍ ଆଦି ଉଦ୍ୟୋଗଗୁଡ଼ିକ ପାଇଁ କୁଶଳ ଜ୍ଞାନ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଉଦ୍ୟୋଗଗୁଡ଼ିକର ପ୍ରତିଷ୍ଠା, ଅଭିବୃଦ୍ଧି ଓ ଉତ୍ପାଦିତ ଉପାଦାନଗୁଡ଼ିକର ବିକ୍ରୟ ଆଦି ସମସ୍ତ କ୍ଷେତ୍ରରେ ସହାୟତା କରାଯାଇ ଉଦ୍ୟୋଗଗୁଡ଼ିକୁ ସ୍ୱୟଂ ସଞ୍ଚାଳିତ ଓ ବଳିଷ୍ଠ କରାଯିବା ଦିଗରେ ସମସ୍ତ ସାହାଯ୍ୟ ସୁଯୋଗ ଦିଆଯାଉଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି 2016 ମୁତାବକ ନୂତନ ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ଆବଶ୍ୟକ ଯନ୍ତ୍ରପାତିର ମୂଲ୍ୟାଂଶର ସର୍ବାଧିକ 25% ଯାଏଁ ଅନୁଦାନ ଛାଡ଼ କରାଯାଇଛି ଏବଂ ସ୍ଥାୟୀ ପୁଞ୍ଜି ଋଣର 10%, ପୁଞ୍ଜି ଉଠାଣ ବ୍ୟୟର 20%, ବାଣିଜ୍ୟ ଚିହ୍ନ ଆହରଣର 50% ଯାଏଁ ଅନୁଦାନ ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି କ୍ଷେତ୍ରରେ ମେଗା ଫୁଡ୍ ପାର୍କ ଓ ସି ଫୁଡ୍ ପାର୍କ ଓ ରାଜ୍ୟସ୍ତରୀୟ ଫୁଡ୍ ପାର୍କ ସ୍ଥାପନ ପାଇଁ ପ୍ରକଳ୍ପ ମୂଲ୍ୟର 20% ସର୍ବାଧିକ 15 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ରିହାତି ଦେବାର ବ୍ୟବସ୍ଥା ରହିଛି। ସେହିପରି କତା ଶିଳ୍ପ କ୍ଷେତ୍ରରେ ଅଳ୍ପ ପୁଞ୍ଜି ବିନିଯୋଗରେ ବିଭିନ୍ନ ଉନ୍ନତମୂଳକ ଦ୍ରବ୍ୟର ଉତ୍ପାଦନ କରାଯାଇ ସାଧାରଣରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ବିଶେଷ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ପୁରୀର 23ପୁର, ଜଗତସିଂହପୁରର ବାଲିକୁଦା, ଗୋଳାବନ୍ଧ ଓ ଭୋଗରାଇ ସ୍ୱତନ୍ତ୍ର ତାଲିମ କେନ୍ଦ୍ର ରହିଛି। ସ୍ଫୁର୍ତ୍ତି ଭଳି ଏକ ଯୋଜନା ମାଧ୍ୟମରେ ଏହି ଉଦ୍ୟୋଗରେ ପୁଞ୍ଜି ଲଗାଣ ଓ ରିହାତିର ବିଶେଷ ସୁବିଧା ରହିଛି। 1,00,000 ଟଙ୍କାର ପୁଞ୍ଜିନିବେଶରେ ପ୍ରାୟ 20,000 ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା ରହିଛି। ସବୁ ସ୍ତରରୁ ଇଚ୍ଛୁକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କତାପୁଞ୍ଜ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇ ଆତ୍ମନିର୍ଭରଶୀଳ କରାଯିବାର ବ୍ୟବସ୍ଥା ଅଛି। ସେହିପରି ଷ୍ଟାର୍ଟଅପ୍ ପଲିସି 2016 ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ନୂତନ ଓ ବଳିଷ୍ଠ ଯୋଜନାମାନ ପ୍ରସ୍ତୁତ କରାଯାଇଅଛି। ଏହି ଯୋଜନାରେ ନିଜର ସ୍ୱତନ୍ତ୍ର ଜ୍ଞାନକୌଶଳରେ ଉନ୍ନତମାନର ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବିଶେଷ ଭାବରେ ସାହାଯ୍ୟ ଓ ସହଯୋଗର ବ୍ୟବସ୍ଥା କରାଯାଇଅଛି। ଏହି ଯୋଜନାରେ 5 ବର୍ଷ ମଧ୍ୟରେ ସ୍ଥାପିତ ଉଦ୍ୟୋଗଗୁଡ଼ିକର ବିକାଶ ଓ ଅଭିବୃଦ୍ଧି ପାଇଁ ମଧ୍ୟ ଅନୁଦାନ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ପ୍ରାୟ 25 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଅଛି। ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ତଥା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିକ୍ରୟ, ସମସ୍ତ ପ୍ରକାର କରମୁକ୍ତ ବ୍ୟବସାୟ ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି। ଏହି ଷ୍ଟାର୍ଟଅପ୍ ଯୋଜନାରେ ଅନ୍ତର୍ଭୁକ୍ତ ଉଦ୍ୟୋଗଗୁଡ଼ିକୁ ମାସିକ 20,000 ଓ ମହିଳା ଉଦ୍ୟୋଗୀମାନଙ୍କ ପାଇଁ 22,000 ପର୍ଯ୍ୟନ୍ତ 1 ବର୍ଷ ଯାଏଁ ଅର୍ଥ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଏହି ଉଦ୍ୟୋଗ ପାଇଁ ଆବଶ୍ୟକ ପରିଚାଳନା, ଇଣ୍ଟରନେଟ୍, ବିଜୁଳି, ପାଣି ବାବଦକୁ ପ୍ରାୟ 1,00,000 ଟଙ୍କା ବ୍ୟୟ 3 ବର୍ଷ ପାଇଁ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି। ଏହା ସରକାରଙ୍କର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଓ ବଳିଷ୍ଠ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଛଡ଼ା ଉଦ୍ୟୋଗ ପ୍ରତିଷ୍ଠା ଦିଗରେ 15,00,000 ଟଙ୍କା ଓ ମହିଳା ଉଦ୍ୟୋଗୀଙ୍କ ପାଇଁ 16,00,000 ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସହାୟତା ମଧ୍ୟ ଦେବାର ବ୍ୟବସ୍ଥା ରହିଛି। ତେବେ ସରକାରୀ ସ୍ତରରେ ଏଭଳି ଯୋଜନାଗୁଡ଼ିକର ଉପଯୋଗ କରି ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଓ ବଳିଷ୍ଠ ସମାଜର ଗଠନ ହିଁ ସରକାରଙ୍କର ଏକମାତ୍ର ଲକ୍ଷ୍ୟ ଓ ଆଜିର ଯୁବପିଢ଼ି ଏହି ସମସ୍ତ ସୁବିଧା ସୁଯୋଗର ଲାଭ ନେଇ ନିଷ୍ଠାପର ଭାବରେ କାର୍ଯ୍ୟ କଲେ ଏହାର ସୁଫଳ ନିଶ୍ଚୟ ପାଇପାରିବେ।
1: କଥକରେ ଆପଣମାନେ ଶୁଣିଥିଲେ ଆଲୋଚନା, ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ। ଆଲୋଚକ ଥିଲେ ହରପ୍ରିୟା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ सौम्याश्री रथ संगीत सांतनु।

0: ରାଗମଞ୍ଜରୀରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ସୌମ୍ୟା ଶ୍ରୀରଥଙ୍କ କଣ୍ଠରେ ରାଗ ଉପରେ ଆଧାରିତ କେତୋଟି ଗୀତ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ସଙ୍ଗୀତ ଶାନ୍ତନୁ ମହାପାତ୍ର। ରାଗମଞ୍ଜରୀ ଆଜି ପାଇଁ ଏତିକି।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
2: अजणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु सतर्क रुहंतु।
0: आपण माने कार्यक्रम सुनुचंती आकाशवाणी कटक केंद्ररु। कार्यक्रम प्रचारित होचे 38.6 मीटर तथा 972 किलोहर्ट्ज जोगे। आमर ही प्रसारण डीटीएस एवं लाइव स्ट्रीमिंग आप जोगे मध्य आपण माने सुनि परचंते।
2: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
4: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ରହିଛି ଆଲୋଚନା ବିଗ୍ରହମାନଙ୍କର ପହଣ୍ଡି ବିଜେ। ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣି ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ବିଜେ।

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ ବଳଭଦ୍ରଙ୍କ ପ୍ରତିନିଧି

ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏହି ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏହି ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ଟାହ୍ୟା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦାୟ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସେ ମଧ୍ୟ ଆମର ସ୍ନାନ ବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହୋଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯୋଉ ସ୍ନାନ ବେଦୀକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏହି ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହିଆଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେହି ପହଣ୍ଡି ବିଜେ ସମୟରେ ସେହି ମସ୍ତକର ଟାହିଆ ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥା ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାୟାରେ, ଆପଣ ଯେତେ ଦୂରରେ ଥିଲେ

ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି, ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏହି ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚେ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏହି ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ

0: ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।
1: ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନସରେ ପୁରୀ ମନ୍ଦିରରେ ଥିବା ବାଇଶ ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେଜ ବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶ ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁଷ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାର ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି 22 ପାହାଚର

ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି ବାଇଶ ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍ମଣୀ କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହୀଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

31 ଚାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା ବସନ୍ତ ମଳୟ ପର୍ବତରୁ ଆସୁଛି କି। ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧ ଦ୍ୱାରା ଅଟକି ରହିଲା ପରେ ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ବିଜେ କଲେ। ଏହି ସମୟରେ ଦୁଇବିଦ ନାମକ ଏକ ବାନର ସିଂହଦ୍ୱାରରେ ବସିଥିଲା। ଲକ୍ଷ୍ମଣ ତାକୁ କହିଲେ, ତୋ ରାଜାକୁ ଜଣାଅ ଲକ୍ଷ୍ମଣ ଆସିଛନ୍ତି। ସେ ବାନର ଲକ୍ଷ୍ମଣଙ୍କୁ ବେଖାତିର କରି କଥା କହିଲା, ତୁ କିଏ ବୋଲି ପଚାରିଲା। ଲକ୍ଷ୍ମଣ ତାକୁ ଧମକେଇ ସୁଗ୍ରୀବ ପାଖକୁ ଯାଇ ଖବର ଦେବା ପାଇଁ ଆଦେଶ ଦେଲେ। ସେ ବାନର ସିଂହଦ୍ୱାର ପାରି ହୋଇ ଭିତରକୁ ଯାଇ ଦେଖିଲା, ବାନର ଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ କୋଳରେ ତାରାକୁ ବସେଇ ଝୁଲୁଛି। ବାନର ଜଣାଇଲା, ହେ ଦେବ, ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି। ସୁଗ୍ରୀବ କହିଲା, ଲକ୍ଷ୍ମଣ ତ ଚନ୍ଦ୍ରରେ ଥାଏ, 32 ଲକ୍ଷ୍ମଣ ତ ଦେହରେ ଥାଏ, ସେ ଏଠାକୁ କୁଆଡ଼େ ଆସିଛି, ତାକୁ ପଚାର ସିଏ କୋଉ ଲକ୍ଷ୍ମଣ। ଦ୍ୱାର ରକ୍ଷକ ବାନର ଫେରି ଲକ୍ଷ୍ମଣଙ୍କୁ ଏକଥା କହିବାରୁ ଲକ୍ଷ୍ମଣ ପୁଣି କହିଲେ, ଯା କହିବୁ, ଯିଏ ତତେ ଏହି ରାଜସମ୍ପଦ ଦେଇଛନ୍ତି ସେହି ରାମଙ୍କର ସାନ ଭାଇ ଲକ୍ଷ୍ମଣ ଆସିଛନ୍ତି। ଲକ୍ଷ୍ମଣ ଭାବିଲେ, ଖେଳାଳି ହାତରୁ ପୋଷାମାଙ୍କର ଖସିଯିବା ପରେ ସେ ଖେଳାଳିକୁ ଯେପରି ବିକୃତ ମୁହଁ ଦେଖାଏ, ଏ ସୁଗ୍ରୀବ ସେହିପରି ବ୍ୟବହାର କରୁଛି, କାରଣ ଇଏ ମଧ୍ୟ ଗୋଟିଏ ମାଙ୍କଡ଼। ଏହା ବିଚାର କରି ଲକ୍ଷ୍ମଣ ଧନୁରେ ସର ଜୋଖିଲେ ଏବଂ କହିଲେ, ହେ ସର, ତୁ ଯାଇ ସୁଗ୍ରୀବ ଝୁଲୁଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗିଦେ। ଏତିକିବେଳେ ତାରା ସୁଗ୍ରୀବକୁ କହିଲା, ହେ ନାଥ, ତୁମେ ରଘୁକୁଳ ଶ୍ରେଷ୍ଠ ରାମଙ୍କ ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେ ରାମ ତୁମକୁ ଏ ସମ୍ପଦ ଦେଇଛନ୍ତି, ତୁମେ ସେ ସମ୍ପତ୍ତିରେ ଭୋଳ ହୋଇ ତାଙ୍କୁ ମଧ୍ୟ ଭୁଲି ଯାଉଛ। ଏ ସମୟରେ ସର ଆସି ଦୋଳିରେ ବାଜିଲା। ସୁଗ୍ରୀବ ସେ ସର ତେଜରେ ମୂର୍ଚ୍ଛିତ ହୋଇଗଲା। ଏହାପରେ ରାଣୀ ତାର ବନ୍ଦାପନା ଥାଳି ନେଇ ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ। ସୁଗ୍ରୀବ ଲକ୍ଷ୍ମଣଙ୍କୁ ସ୍ତୁତି କରି କ୍ଷମା ପ୍ରାର୍ଥନା କଲେ। ରାମଙ୍କ ଆଦେଶ ଲକ୍ଷ୍ମଣଙ୍କଠାରୁ ପାଇବା ପରେ ସୁଗ୍ରୀବ ବାନରମାନଙ୍କ ସହିତ ଲଙ୍କାକୁ ଯିବା ପାଇଁ ଅନୁକୂଳ କଲେ। ଭୋଗ ବିଳାସରେ ପ୍ରମତ୍ତ ମଣିଷ କିପରି କର୍ତ୍ତବ୍ୟ ଜ୍ଞାନ ଭୁଲିଯାଏ ଏବଂ ନିଜର ଲକ୍ଷ୍ୟକୁ ପାଶରିଯାଏ, ତାହା ସୁଗ୍ରୀବ ଚରିତ୍ର ମାଧ୍ୟମରେ ଖୁବ୍ ନାଟକୀୟ ଭାବରେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଆପଣମାନେ ଶୁଣୁଥିଲେ ବଧିଶେ ବେଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସୃଷ୍ଟିରେ ଏ ଜଗତରେ ଅନେକ କଥା ରହିଥିଲେ ମଧ୍ୟ ଆମେ ମଣିଷ ଈଶ୍ୱରଙ୍କର ସନ୍ତାନ। ଏ ଦୁନିଆ ପାଇଁ ଆମ ଜୀବନ ସେତିକି ଅମୂଲ୍ୟ, ଯେଉଁ ଜୀବନ ଦିନେ ଦୁନିଆକୁ ଆସି ପୁଣି ଚାଲିଯିବା ଭିତରେ ସେ ଦୁନିଆ ପାଇଁ ଏମିତି କିଛି କାର୍ଯ୍ୟ କରିଯାଇଥାଏ, ପରବର୍ତ୍ତୀ ସମୟରେ ଏ ଦୁନିଆ ତାକୁ ମନେ ପକାଏ ସେତିକି ଝୁରେ। କିନ୍ତୁ ଆଜି ଅନେକ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଏ ଦୁନିଆ କେବେ ବି ମନେ ପକାଏ ନା। ଏମିତି କଥାରେ ଶ୍ରୋତାବନ୍ଧୁ ଆପଣଙ୍କ ମନ କ'ଣ କହୁଛି? ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର କଥା କହିଲା ବେଳେ ଆମେ ଆମ ମଣିଷମାନଙ୍କର ଜୀବନର କଥା କାହିଁକି କହୁଛେ? ପ୍ରକୃତରେ ଆମ ଜୀବନ ବି ଗୋଟେ ସାଧନା, ଗୋଟେ ଲମ୍ବା ରାସ୍ତା, ଗୋଟେ ଯାତ୍ରା, ଯେଉଁ ଯାତ୍ରାରେ ଆମକୁ ସେତିକି ବାସ୍ତବତାର ସହିତ ଅଭିନୟ କରିବାକୁ ପଡ଼ିଥାଏ। ଆମ ସଂସ୍କୃତି, ଆମ ପରମ୍ପରାରୁ ଆମେ ଅନେକ ଶିକ୍ଷା ପାଇଥାଉ ଏବଂ ଆଗକୁ ବଢ଼ିଥାଉ। ନିଜର ଜୀବନ ଦର୍ଶନକୁ ସେତିକି ବୁଝିବା ଭିତରେ ଆମକୁ ବୁଝିନେବାକୁ ପଡ଼ିବ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁ ନିଜେ ରଥକୁ ଆସନ୍ତି। ରଥ ପରେ ଥାଇ ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଲକ୍ଷ ଲକ୍ଷ ଜନତାଙ୍କୁ ଦର୍ଶନ ଦିଅନ୍ତି ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ଶ୍ରୋତାବନ୍ଧୁ, ଭକ୍ତ ଏଠି କେବେ ମାଗେ ପୁଣି ମହାପ୍ରଭୁଙ୍କୁ, କେବେ ନ ମାଗିବା ଭିତରେ ନିଜର ସମର୍ପିତ ଭାବନାରେ କେବେ ଗାଉଥାଏ, କେବେ କହୁଥାଏ।

ଶ୍ରୋତାବନ୍ଧୁ, ବଡ଼ଦାଣ୍ଡରେ ଚକ ଗଡ଼ିଲେ ରଥ ଆଗକୁ ଚାଲେ। ହରିବୋଲ ହୁଳହୁଳି ଶଙ୍ଖକାହାଳି ଭିତରେ ଭକ୍ତ ପ୍ରଭୁଙ୍କ ହାତ ଯୋଡ଼ି ପ୍ରାର୍ଥନା କରେ, ହେ ମହାବାହୁ, ତୁମେ ମୋତେ ରକ୍ଷା କର, ଏ ଭବସାଗରରୁ ମୋତେ ପାରି କର। କିନ୍ତୁ ସବୁ ମଣିଷର ଭାବନାରେ ଏମିତି ଆସେ ନା ଶ୍ରୋତାବନ୍ଧୁ। ସେଇଥିପାଇଁ କୁହାଯାଇଛି, ଆଧ୍ୟାତ୍ମିକ ଚିନ୍ତା ଚେତନାର ମଣିଷ ସବୁବେଳେ ଈଶ୍ୱର ବିଶ୍ୱାସୀ ହେବା ଦ୍ୱାରା ସେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ସେତିକି ପବିତ୍ରତା ଅନୁଭବ କରିଥାନ୍ତି, ସେତିକି ମନ ଭିତରେ ଶାନ୍ତି ଏବଂ ଖୁସି ପାଇଥାନ୍ତି। ସେଇଥିପାଇଁ ତ ଆମ ସଂସ୍କୃତି, ଆମ ପରମ୍ପରାରେ ଆଜି ଅନେକ ଯାନିଯାତ୍ରା ପର୍ବପର୍ବାଣୀ, ଯାହାକୁ ଆମେ ତିଆରି କରିଛେ, ଆମେ ମାନିଛେ। ତେଣୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଭକ୍ତମାନଙ୍କ ଭିଡ଼ ଭିତରେ ସେହି ରଥ ଦୌଡ଼ି, ଯେଉଁ ରଥ ଦୌଡ଼ିକୁ ଛୁଇଁବା ପାଇଁ କେତେ ଟଣା ଓଟରା, ଶାନ୍ତି ଶୃଙ୍ଖଳା ପାଇଁ ପୁଲିସମାନଙ୍କର ଲମ୍ବା ଧାଡ଼ି ଭିତରେ ଭକ୍ତର ଆକୁଳ ନିବେଦନ, ହରିବୋଲ ହୁଳହୁଳି ଭିତରେ ରଥ ଆଗକୁ ଗଡ଼ିବା ସମୟରେ କିଛି କିଛି କଥା ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥାଏ, ଶୁଣିବାକୁ ମିଳିଥାଏ। କିଏ ଭିଡ଼ ଭିତରେ ପଡ଼ିଯାଇ ବେହୋସ ହୋଇଯାଆନ୍ତି ତ ଆଉ କିଏ ନିଜ ମଣିଷର ହାତ ଛାଡ଼ି ଭିଡ଼ ଭିତରେ ହଜିଯାଆନ୍ତି, କାହାର ମୋବାଇଲ ଚୋରି ହୋଇଯାଏ ତ କାହାର ଟଙ୍କା ପଇସା, ଏମିତି ଅନେକ କିଛି ଭିତରେ ଶ୍ରୋତାବନ୍ଧୁ ଆପଣ କାହାକୁ ଦାୟୀ କରିବେ ଭାବୁଥାନ୍ତୁ। କିନ୍ତୁ

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ଫସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶ୍ରୋତାବନ୍ଧୁ, ଆପଣଙ୍କୁ କହୁଥିଲି ମହାପ୍ରଭୁଙ୍କର ସେହି ଘୋଷଯାତ୍ରାର କଥା। ବେଳେବେଳେ ଏ ଜୀବନ ଭିଡ଼ ଭିତରକୁ ଯିବାକୁ ଡରିଲେ ମଧ୍ୟ ବେଳେବେଳେ ନିଜର ସମର୍ପିତ ଭାବନା ଆପଣଙ୍କୁ ପହଞ୍ଚାଇ ଦେଇଥାଏ ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ। ତେଣୁ ସାଧାରଣତଃ ଭିଡ଼ ଭିତରେ ଆପଣ ଯଦି ଛୋଟ ପିଲାଙ୍କୁ ନେଇ ସାଙ୍ଗରେ ଯାଉଛନ୍ତି, ତାହେଲେ ସେମାନଙ୍କ ପକେଟ୍ ଭିତରେ ଛୋଟ ଖଣ୍ଡେ କାଗଜରେ ଆପଣଙ୍କ ମୋବାଇଲ୍ ନମ୍ଘର, ନିଜର ନାଁ ସହିତ ପିଲାଙ୍କର ନାଁ ମଧ୍ୟ ଲେଖି ରଖନ୍ତୁ ଏବଂ ତାହାକୁ ପକେଟ୍ ଭିତରେ ରଖିଦିଅନ୍ତୁ। ଅଧିକ ଭିଡ଼ ଭିତରକୁ ଧସେଇ ପଶନ୍ତୁ ନାହିଁ। ରଥଯାତ୍ରାର ପ୍ରତିଟି ନିୟମକୁ ଆସନ୍ତୁ ଆମେ ମାନିବା ଏବଂ ଅନ୍ୟକୁ ମାନିବାକୁ କହିବା ଭିତରେ ଚେଷ୍ଟା କରିବା। ବୟସ୍କ ଲୋକମାନଙ୍କୁ ସାଥିରେ ନ ନେଇ ଯାତ୍ରା ଭିତରକୁ ଯିବା।

ହଁ ଶ୍ରୋତାବନ୍ଧୁ, ସେ ଆମ ଭାବର ଠାକୁର ମହାପ୍ରଭୁ ଜଗନ୍ନାଥ, ସେ ନୀଳାଚଳିଆ ଭାବ ବିନୋଦିଆ। କିନ୍ତୁ ସବୁପରେ ଶ୍ରୋତାବନ୍ଧୁ କେବେ କେବେ କେଉଁଠି ଭିଡ଼ ଭିତରେ ଜୀବନ କେତେବେଳେ ସେ ନିଜକୁ ଆବିଷ୍କାର କରେ କେଉଁ ଜାଗାରେ ସେ ନିଜେ ହିଁ ଜାଣିନଥାଏ। ତଥାପି ସବୁ କଥା ଜାଣି ଯଦି ଆମେ ଅଜଣା ପରି ଅଭିନୟ କରିବା ତାହେଲେ କୁହନ୍ତୁ ତ ଦେଖି, ଆମେ ବିପଦକୁ ନିଶ୍ଚିତ ଭାବରେ ସାମ୍ନା କରିବା। ତେଣୁ ପ୍ରତିଟି କଥା ଆମ ଜୀବନରେ ଆସିଥାଏ, ସେ ଯାନିଯାତ୍ରା ହେଉ ଅବା ଆଉ କିଛି, ଆମେ ନିଜେ ସେତିକି ଶୃଙ୍ଖଳିତ ତଥା ପରିମାର୍ଜିତ ହେଲେ ଯାତ୍ରା ଯେତେ ଭିଡ଼ ହୋଇଥିଲେ ମଧ୍ୟ କୌଣସି ଘଟଣା ଆମକୁ କେବେ ବି ଛୁଇଁପାରିବ ନାହିଁ।

ଏତେ ସବୁ ପରେ ବି ଶ୍ରୋତାବନ୍ଧୁ ମନେ କହେ ମହାପ୍ରଭୁଙ୍କର ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ହଜାର ହଜାର ଲକ୍ଷ ଲକ୍ଷ ଜନତାଙ୍କ ଭିଡ଼ ଭିତରେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଏ ନେତ୍ର ସେତିକି ପବିତ୍ର ହୋଇଯାଏ। ନୀଳକନ୍ଦର ବଡ଼ଦାଣ୍ଡ, ନୀଳ ସମୁଦ୍ର, ପତିତ ପାବନ ବାନା, ଶାରୀରିକ ଖାଲି ଅଭଡ଼ା ଅଭଡ଼ା, କିଏ କେତେ ଆଶା ନେଇ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଯେଉଁ ଦର୍ଶନରେ ଆମ ଜୀବନ ସେତିକି ଧନ୍ୟ ହୋଇଯାଏ। ଆମ ବଡ଼ ଠାକୁର ସେହି ସିଂହଦ୍ୱାର, ବାଇଶି ପାହାଚ ସବୁ ଦେଖିଲା ପରେ ମନ ସେତିକି ଆତ୍ମବିଭୋର ହୁଏ। ଭିଡ଼ ଭିତରେ ତିନି ରଥ, ମହାଜନ ସମୁଦ୍ର ଭିତରେ ଏ ଆଖି ଦର୍ଶନ କରେ, ଏ ମନ ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରେ।

ତାହେଲେ ଏବେ କୁହନ୍ତୁ ତ ଶ୍ରୋତା ବନ୍ଧୁ, ଏତେ କଥା ପରେ ପୁଣି ଏ ମନରେ କାହିଁକି ବା କେଉଁଥିପାଇଁର ପ୍ରଶ୍ନ ଆଜି ଏମିତି ଉଙ୍କି ମାରେ କାହିଁକି? ପ୍ରକୃତରେ ମନ ଏଠି ଯାହା ଭାବେ ବେଳେବେଳେ ତା ନିଜ ଭାବନାରୁ ସେ ବହୁତ ଦୂରକୁ ଚାଲିଯାଏ। ଯାହା ଭାବିଥାଏ ତାକୁ ସେ ଭୁଲିଯାଏ, ଯାହାର କାରଣ ଆମ ଭିତରର ସେଇ ମୋହ ଆଉ ମାୟା, ଆମ ଭିତରର ପ୍ରତିଯୋଗିତା ମନୋଭାବ, ବିନା ପରିଶ୍ରମରେ ସଭା ଆଗରେ ପହଞ୍ଚିବାର ଇଚ୍ଛା। ଏହା କ'ଣ ସମ୍ଭବ ଶ୍ରୋତା ବନ୍ଧୁ? ସେଇଥିପାଇଁ ମନ ଭିତରେ ଏକାଗ୍ରତା, ସଂଯମତା, ପୁଣି ପ୍ରକୃତ ବିଚାର କରିବାରେ ସେତିକି ଆବଶ୍ୟକତା ରହିଛି। ଲୋକ ଦେଖାଣିଆ ଭାବରେ ଆପଣ ଯାହା ବି କରନ୍ତି ତାହା କେବେ ସଫଳ ହୁଏ ନା। ଆପଣଙ୍କ ଭିତରର ନମ୍ରତା, ସାଧୁତା ଆପଣଙ୍କୁ ସେତିକି ସଫଳତା ଦେଇଥାଏ, ଆପଣଙ୍କ ଜୀବନରେ ସେତିକି ପୂର୍ଣ୍ଣତା ଆଣିଥାଏ।

ସଦାବନ୍ଧୁ କଥା କହୁଥିଲେ କଥା ସରେ ନା, କିନ୍ତୁ ସମୟ ମାଗେ ମେଲାଣି। ସେମିତି ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ଲକ୍ଷ ଲକ୍ଷ ଜନତା। କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନୀତିନିୟମ ରହିଛି, ଆସନ୍ତୁ ଆମେ ସମସ୍ତେ ମାନିବା, ଏ ଯାତ୍ରାକୁ ସଫଳ କରିବା। କାହିଁକିନା ଜନତାଙ୍କ ମଙ୍ଗଳ ପାଇଁ, ଜଗତର କଲ୍ୟାଣ ପାଇଁ ଏ ଯାତ୍ରା। ମନରେ ସେତିକି ଆତ୍ମୀୟତା ଭରିଦେବାର ଏ ଯାତ୍ରାର ଭିଡ଼ ଭିତରେ ନିଜ ମଣିଷ ହାତ ଛାଡ଼ି ହଜିଯାଇଥିଲେ ସେହି ମଣିଷକୁ ଆମେ ଖୋଜିବା ପାଇଁ ଚେଷ୍ଟା କରିବା, ଅନ୍ୟର ସହଯୋଗ ନେବା ଏବଂ ହଜିଯାଇଥିବା ମଣିଷକୁ ମଧ୍ୟ ଆମେ ଖୋଜି ଠିକଣା ଜାଗାରେ ପହଞ୍ଚାଇବା, ଯାହା ଆମର ସେତିକି ଆବଶ୍ୟକତା ବା ଗୁରୁ ଦାୟିତ୍ୱ। ତାପରେ ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା। ସ୍ୱେଚ୍ଛାସେବୀ, ଡାକ୍ତର ଟିମ୍ ତଥା ପୋଲିସ କର୍ମଚାରୀ, ସେମାନଙ୍କୁ ଆମେ ସେତିକି ସମ୍ମାନ ଦେବା ତଥା ସେମାନଙ୍କ ପ୍ରତି ସେତିକି ସହଯୋଗ ମନୋଭାବ ରଖିବା। ଭିଡ଼ ଭିତରେ କୌଣସି ଘଟଣା ଆମ ସାମ୍ନାକୁ ଆସିଲେ ବା ଆମେ ଦେଖିଲେ ତାକୁ ଆଗକୁ ବଢ଼ିବାକୁ ନ ଦେଇ ସାଙ୍ଗେ ସାଙ୍ଗେ ଶୃଙ୍ଖଳା ରକ୍ଷା କରୁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ଆମେ ସୂଚନା ପହଞ୍ଚାଇବା ଦରକାର। ତେଣୁ ପୁରୀ ସହରର କେବଳ ବଡ଼ଦାଣ୍ଡ କାହିଁକି, ଆମେ ପୁରୀ ସହରରେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜାଗାକୁ ସ୍ୱଚ୍ଛତା ଲାଗି ସେଠିକି ସଫା ସୁତୁରା ମଧ୍ୟ ରଖିବା ଉଚିତ। ଏମିତିକି ପୁରୀ ସମୁଦ୍ର ବେଳାରେ କୌଣସି ଜିନିଷ ଏଣେତେଣେ ଫିଙ୍ଗି ନ ଦେଇ ସାଗର ବେଳାକୁ ମଧ୍ୟ ଆମେ ପରିଷ୍କାର ରଖିବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆମେ ସେତିକି ସଚେତନ ହେବା ଦରକାର ଏବଂ ନିଜେ ସେତିକି ସତର୍କତା ଅବଲମ୍ବନ କରିବା ସହିତ ବର୍ଷକେ ଥରେ ଏମିତି ଏକ ଆଧ୍ୟାତ୍ମିକ ତଥା ପବିତ୍ରତାର ଯାତ୍ରାକୁ ସ୍ୱାଗତ କରିବା ସହ ବିଶ୍ୱର ମଙ୍ଗଳ ଲାଗି ମହାପ୍ରଭୁଙ୍କୁ ପୁନର୍ବାର ପ୍ରଣାମ କରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଖୋର୍ଦ୍ଧାର ଆକାଶ ଲାଲ, ରଚନା ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଖୋର୍ଦ୍ଧାର ଆକାଶ ଲାଲ।

0: ପ୍ରକୃତିର କି ମନୋରମ ଦୃଶ୍ୟ। କେତେ ଯେ ପକ୍ଷୀଙ୍କ କାକଳି, କେତେ ଆଲୋକ, କେତେ ପୁଷ୍ପ, କେତେ ଗନ୍ଧ ଏହି ପ୍ରକୃତି ଦେହରେ। ସତରେ ପରମ ଗୁରୁ ଆପଣେ, ଆଜି ରାମଚନ୍ଦ୍ର ଦେବ ପଳାତକ ହେଇ ମଧ୍ୟ ଆତ୍ମହର ହେଇ ଉଠୁଛି ଏ ପ୍ରାକୃତିକ ସୌନ୍ଦର୍ଯ୍ୟରେ।
1: ଖୋର୍ଦ୍ଧା ମହାରାଜ ନିଜକୁ ଆଜି ପଳାତକ ବୋଲି କାହିଁକି ମନେ କରୁଛନ୍ତି? ଆଜି ପ୍ରଥମ ଥର ପାଇଁ ଭିତ୍ରିଗଡ଼ ଉଆସ ଛାଡ଼ି ଗଜପତି ଝାଡ଼ ପାହାଡ଼କୁ ପଳେଇ ଆସି ନାହାନ୍ତି। ଅତୀତରେ ଖୋର୍ଦ୍ଧାର ଇତିହାସରେ ମଧ୍ୟ ଅନେକ ବାର ଏହାର ପୁନରାବୃତ୍ତି ଘଟିଛି। ଏ ତ ପଳାୟନ ନୁହେଁ, ବରଂ ଏହା ମଧ୍ୟ ଏକ ରଣକୌଶଳ। ଅତୀତରେ ଏହି ରଣକୌଶଳରେ ମୋଗଲ ବାହିନୀ ଅନେକ ବାର ପରାସ୍ତ ହୋଇ ଖୋର୍ଦ୍ଧାରୁ ଫେରିଯାଇଛନ୍ତି। ଏଥର ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି ବିଶ୍ୱାସ ରଖନ୍ତୁ ମହାରାଜ।
0: ସତ୍ୟ ହେଉ ଆପଣଙ୍କ ଭବିଷ୍ୟତବାଣୀ, ନହେଲେ ପ୍ରକାଶ୍ୟରେ ତକିଖାଁ ସହିତ ଶତ୍ରୁତା କରିବା ଫଳରେ ଖୋର୍ଦ୍ଧାର ଶାନ୍ତି ବ୍ୟାହତ ହେବା ସଙ୍ଗେ ସଙ୍ଗେ ଜଗନ୍ନାଥ ମଧ୍ୟ ବିପନ୍ନ ହେବେ। କିଏ ଲତାଉଆଡ଼ିରେ କିଏ ସେଠି?
2: ମୁଁ ଛାମୁ
1: ମଳିପଡ଼ାଗଡ଼ର ନରସିଂହ ବିଷୟ ଆସୁଛନ୍ତି ବୋଧହୁଏ।
0: ନରସିଂହ ବିଷୋଇ, ଆସ ଆସ ବିଷୋଇ।
2: ପ୍ରଣାମ ଛାମୁ।
0: କିଛି ସମ୍ବାଦ ପାଇଲ ବିଷୋଇ?
2: ବଡ଼ ଦୁଃସମ୍ବାଦ ଛାମୁ। ନାଏବ ନଜିମ ତକି ଖାଁ ଶିଶୁପାଳାଗଡ଼ ଅଧିକାର କରିସାରି ଧଉଳିଗଡ଼ ଆଡ଼େ ଆଗେଇ ଆସୁଛି।
0: କଣ ତୁମେ କହୁଛ ବିଷୋଇ? ଶିଶୁପାଳାଗଡ଼ଠାରେ ବକ୍ସି ବେଣୁ ଭ୍ରମରୁର କ'ଣ ତକି ଖାଁଙ୍କୁ ବାଧା ଦେଲେ ନାହିଁ?
2: ବାଧା ଦେବେ କ'ଣ, ସେ ତ ତାଙ୍କ ପାଇକମାନଙ୍କୁ ଧରି ତକି ଖାଁ ପହଞ୍ଚିବାର ବହୁ ପୂର୍ବରୁ ଶିଶୁପାଳାଗଡ଼ ଛାଡ଼ି ପଳାଇ ଯାଇଛନ୍ତି।
0: ବକ୍ସି ବେଣୁ ଭ୍ରମରୁର ତେବେ ବିଶ୍ୱାସଘାତକତା କରିଛନ୍ତି, ପାଇକମାନଙ୍କୁ ମେଳାଇ ଖୋର୍ଦ୍ଧା ରାଜା ବିରୁଦ୍ଧରେ ବିଦ୍ରୋହ କରିଛନ୍ତି।
1: ଏଥିରେ ଆଉ ସନ୍ଦେହ କରିବାର କ'ଣ ଅଛି ଛାମୁ? ଓଡ଼ିଶାର ଅଭିଶପ୍ତ ଇତିହାସରେ ବିଶ୍ୱାସଘାତକତାର ପଟାନ୍ତର ନାହିଁ। ସିଂହାସନ ପାଇଁ ବହୁ ରକ୍ତ କଳଙ୍କିତ ଦୃଶ୍ୟ, ଗୁପ୍ତ ହତ୍ୟା, ବିଶ୍ୱାସଘାତକତା ଆଉ ପଶ୍ଚାତପଟୁ ଛୁରିକାଘାତ କାହାଣୀରେ ଓଡ଼ିଶାର ଇତିହାସ ପରିପୂର୍ଣ୍ଣ। ଆଉ ବେଣୁ ଭ୍ରମରହର, ସେ ତ ବିଶ୍ୱାସଘାତକତାର ଏକ ରୁଦ୍ଧିମନ୍ତ ପ୍ରତୀକ। ଏଇ କେତେ ବର୍ଷ ତଳର କଥା, କାଲି ପରି ଲାଗୁଛି।
3: ଗୋପୀନାଥ ଦେବ।

0: ଆସନ ଗ୍ରହଣ କରନ୍ତୁ ପାରିଷଦ ବର୍ଗ। ଦରବାରକୁ ଆସିବାରେ ଆମ୍ଭର ଆଜି ସାମାନ୍ୟ ବିଳମ୍ବ ଘଟିଲା, କିନ୍ତୁ କାହିଁ ଦେୱାନ କୃଷ୍ଣ ନରେନ୍ଦ୍ରକୁ ଦରବାରରେ ଦେଖୁନାହିଁ ତ? ଓ ଏଇ ତ ଦେୱାନ ଆସୁଛନ୍ତି।
1: ପ୍ରଣାମ ଛାମୁ। ନାଏବ ନାଜିମ ସୁଜା ଖାଁର ଓକିଲ ସୟଦ ବେଗ ସଙ୍ଗରେ ଫୌଜଦାରୀ ଆସିଛି, କହୁଛି ତିନି ବର୍ଷ ହେଲା ଖୋର୍ଦ୍ଧା ରାଜା କାଣି କୋଡ଼ିଟି ବି ଦେଇନାହାନ୍ତି।
0: ଖୋର୍ଦ୍ଧା ମହାରାଜା କାହାକୁ ପେସ୍ କିସ୍ ଦିଅନ୍ତି ନାହିଁ ନରେନ୍ଦ୍ର।

0: ଏ ରାଜ୍ୟ ମୋଗଲ ବନ୍ଦୀର ଅନ୍ତର୍ଭୁକ୍ତ ନୁହେଁ କି ଆଳି ସାରଙ୍ଗଗଡ ଭଳି ଆମେ ନଜରାନା ଗଣି ପ୍ରତିବର୍ଷ ସିଂହାସନ ପଟା ନେଉନାହୁଁ କିନ୍ତୁ କିଛି ନିଅ ଦେୱାନେ ସୟଦ ବେଗକୁ କହିଦିଅ ଖୋର୍ଦ୍ଧା ମହାରାଜା କାହାକୁ ପେଷ୍ଟ କିସ୍ ଦିଅନ୍ତି ନାହିଁ
1: ଛାମୁ ସୟଦ ବେଗ ଠାରୁ ଏସବୁ ଶୁଣିଲା ପରେ ସୁଜା ଖାଁ ଯଦି ଖୋର୍ଦ୍ଧା ଆକ୍ରମଣ କରେ
0: ସୁଜା ଖାଁର ନିଜର କ୍ଷଣ ଅସମ୍ଭବ ସେ ପୁଣି ଏବେ ଖୋର୍ଦ୍ଧା ଆକ୍ରମଣ କରିବ ବୃଥା ବାକ୍ୟାଳ ପାଉ କର ନାହିଁ ଦେୱାନେ ଯାଅ ବକ୍ସିଙ୍କୁ ସାଙ୍ଗରେ ନେଇ ସୟଦ ବେଗକୁ ଫେରେଇ ଦିଅ
1: ଯଥାଜ୍ଞା ମଣିମା
2: କଣ ଆଉ ଚିନ୍ତା କରୁଛ ଦେୱାନ
1: ଲକ୍ଷଣ କିଛି ଭଲ ଜଣାଯାଉ ନାହିଁ ବକ୍ସି ଖୋର୍ଦ୍ଧା ବାକ୍ୟରେ ଯେପରି ଗୋଟାଏ ଅନାଗତ ଅମଙ୍ଗଳ ଧାଇଁ ଆସୁଛି
2: କିନ୍ତୁ ପ୍ରତିକାର କଣ କିଛି ଚିନ୍ତା କରିପାରୁଛ
1: ସେଇ ଜଗନ୍ନାଥ ଜାଣନ୍ତି
2: ଜଗନ୍ନାଥଙ୍କ ଅବସ୍ଥା ତ ଖୋର୍ଦ୍ଧା ଭାଗ୍ୟ ସହ ଯୋଡ଼ି ରହିଛି
1: ତାହା ସତ୍ୟ ଯେ ବକ୍ସି ହେଲେ ଏ କଥାକୁ ଉପାୟ କଣ ସୟଦ ବେଗ ଏବେ ଖୋର୍ଦ୍ଧାର ମୋଗଲ ସେନା ଧରି ମହଜୁଦ ଅଛି ସେ ଯଦି ଗଜପତି ଗୋପୀନାଥ ଦେବଙ୍କୁ ସମର୍ଥନ କଲା
2: ତୁମେ ସେତିକି ବ୍ୟସ୍ତ ହୁଅ ନାହିଁ ମୁଁ ଜାଣେ ସେ କେବେ ଏଥକୁ ଅରାଜି ନାହିଁ ମୋଗଲମାନଙ୍କ କଥାରେ ସେ ଆଉ ଉଠ ବସ୍ ହେଉନାହାନ୍ତି ତିନି ବର୍ଷ ହେଲା ପେସ୍କିସ୍ ନ ପାଇ ମୋଗଲମାନେ କଣ ଖୁସିରେ ଅଛନ୍ତି
1: ତାହେଲେ ମୋର ଆଉ ଆପତ୍ତି କଣ ଶୁଭସ୍ ଶୀଘ୍ର
2: ଦେୱାନ ଆଜି ନିଶ୍ଚିତରେ ସବୁକିଛି ଶେଷ
1: ମହାରାଜା ପ୍ରଭୃତିକୁ ଜୟ କରି ସିଦ୍ଧିଲାଭ କରିବା ପାଇଁ ନିଃସ୍ୱାର୍ଥରେ ଏକ ମୋହିନୀ ସାଧନାରେ ବ୍ୟସ୍ତ ରହୁଛନ୍ତି ଜପ ତପ ମନ୍ତ୍ର ପାଠ ଆଦି ସରୁ ସରୁ ତ ରାତ୍ରିର ତୃତୀୟ ପ୍ରହର ଗଡ଼ିଯାଉଛି ଆଉ
2: ସେଇ ତ ପ୍ରକୃଷ୍ଟ ସମୟ ଉଆସରେ ସମସ୍ତେ ନିଦ୍ରିତ ମହାରାଜା ସାଧନ ଗମ୍ଭୀର ଭିତରେ ଏକାକୀ ଝୁଣା ଅଗରୁ ନବପୁଷ୍ପର ଗନ୍ଧ ସମ୍ମୁଖରେ ଉପବିଷ୍ଟା ଏକ ଉଲଗ୍ନା ନବ ଯୁବତୀ ଗମ୍ଭୀରାର ଭିତ୍ତି ଚତ୍ୱର ଉପରେ ଚନ୍ଦନରେ ମୋହିନୀ ଯନ୍ତ୍ର ଅଙ୍କିତ ଯନ୍ତ୍ର ଉପରେ ପାଦ୍ୟ ଚନ୍ଦନ ଗନ୍ଧ ପୁଷ୍ପ ତାମ୍ବୁଳ ପ୍ରଭୃତି ପୂଜାର୍ଘ୍ୟମାନ ନିବେଦିତ ପ୍ରଦୀପର କ୍ଷୀଣ ଆଲୋକରେ ମହାରାଜା ଅଙ୍ଗନ୍ୟାସ ଓ କରନ୍ୟାସ କରି ଯୁବତୀର ଅନାବୃତ ତନୁ ଉପରକୁ ପୁଷ୍ପରାଜ ନିକ୍ଷେପ କରି ମନ୍ତ୍ର ଉଚ୍ଚାରଣ କରୁଥିବେ ଆଉ ସେହି ସମୟରେ
1: ଚମତ୍କାର ଯୋଜନା
2: ଆସ୍ତି ଆସ୍ତେ ଦେୱାନେ ଏ ଷଡ଼ଯନ୍ତ୍ରର କ୍ଷୀଣ ଆଭାସ ବି ଯେପରି ପବନରେ ଭାସି ନଯାଏ
1: ତେବେ ବର୍ତ୍ତମାନ
2: ଚାଲ ସୟଦ ବେଗ ସହିତ କଥାଟା ପକ୍କା କରିଦେଇ ଆସିବା ଆଗ କଥା ପଛକୁ ନଥିବ
1: ବେଶ ଚାଲ
2: ଚାଲ।

0: କିଏ? ଓ ବକ୍ସି ବେଣୁ ଭ୍ରମରବର, ତୁମେ ହଟା, ପୁଣି ହସ୍ତରେ ଉନ୍ମୁକ୍ତ ତରବାରୀ। ଭୈରବୀ ଚକ୍ରରେ ତରବାରୀ ଧାରଣର ପ୍ରୟୋଜନ ନାହିଁ ବକ୍ସି। ଚିତ୍ତ ସଂଯମର ତରବାରୀରେ ମାୟାର ବନ୍ଧନକୁ ଛିନ୍ନ କରି ପ୍ରବୃତ୍ତିକୁ ଜୟ କରିବାକୁ ହୋଇଥାଏ।
1: ମୁଁ ସେ ମାୟାର ବନ୍ଧନ ଛିନ୍ନ କରି ପ୍ରବୃତ୍ତିକୁ ଜୟ କରିବାକୁ ଚାହେଁ ନାହିଁ ଗୋପୀନାଥ ଦେବ। ତୁମର ମସ୍ତକ ଛିନ୍ନ କରି ମୁଁ ଖୋର୍ଦ୍ଧାର ସିଂହାସନ ଜୟ କରିବାକୁ ଚାହେଁ।
0: ବେଣୁ ଭ୍ରମରବର, ବେଣୁ ରାଉତରୁ ବକ୍ସି ଭ୍ରମରବର ରାୟ ହୋଇଛୁ, ଯାହାର କରୁଣାରୁ ତାକୁ ତୁ ଉନ୍ମୁକ୍ତ ଖଡ୍ଗ ଆଉ ରକ୍ତଚକ୍ଷୁ ଦେଖାଉଛୁ। ମୁଁ ଚାହିଁଲେ ନିମିଷକ ମଧ୍ୟରେ ତୋ ହାତରୁ ତରବାରୀ କାଢି ନେଇ ବକ୍ସିରୁ ପୁଣି ସେଇ ଦେଉଳ ଯୋଗ୍ୟା କରିଦେଇପାରେ, ଚାହିଁଲେ ତୋର ମସ୍ତକ ବି ଛିନ୍ନ କରିଦେଇପାରେ। କିଏ ଅଛରେ ପ୍ରହରୀ?
1: ତୁମର ନିଷ୍ଫଳ ଚିତ୍କାର ଶୁଣିବାକୁ କେହି ଏଠାରେ ନାହାନ୍ତି ଗୋପୀନାଥ ଦେବ। ବାହାରେ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ମୋର ଅନୁଚର।
0: କଣ କହିଲୁ?
1: ନା ନା ନା ନା ନା, ମୁଁ ତମକୁ ତରବାରୀ ଧରିବାର ସେ ସୁଯୋଗ ଦେବି ନାହିଁ ଗୋପୀନାଥ ଦେବ। ମୋର ଏଇ ତରବାରୀରେ

ଏବେ ନିଷ୍କଣ୍ଟକ କର୍ତ୍ତାର ସିଂହାସନ ବେଣୁ ଭ୍ରମରବରର ହାତ ମୁଠାରେ। ମୁଁ ଆଜିଠାରୁ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଅତୁଳ ବଳ ପରାକ୍ରମୀ ଶ୍ରୀ ଶ୍ରୀ ଶ୍ରୀ ବେଣୁ ଭ୍ରମରବର ଦେବ।

0: ହଁ, ସେ କଥା ଏଯାଏ ମୁଁ ଭୁଲି ନାହିଁ ନରସିଂହ ବିଷୋଇ। ବକ୍ସି ବେଣୁ ଭ୍ରମରବର ଯେତେବେଳେ ମୋ ପାଦ ତଳେ ତରବାରି ରଖି ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରାଣଭିକ୍ଷା କଲା, ମୁଁ ତାକୁ କ୍ଷମା କରିଥିଲି। ସୟଦ ବେଗର ଅନୁରୋଧରେ ତାର ବକ୍ସି ପଦବୀ ମଧ୍ୟ ଫେରାଇ ଦେଇଥିଲି। ସେଦିନ ତାର ଛଳନାପୂର୍ଣ୍ଣ ଅଭିନୟରେ ମୁଁ ବିଭ୍ରାନ୍ତ ହୋଇଥିଲି।
1: ଛାମୁ, କାସିମପେଟାର ବାହୁବଳେନ୍ଦ୍ର କେତେଜଣ ଅନୁଚରଙ୍କ ସହିତ ଏ ଆଡ଼କୁ ଆସୁଛନ୍ତି।
0: ଆସ ଆସ ବାହୁବଳେନ୍ଦ୍ର।
2: ପ୍ରଣାମ ଛାମୁ।
0: କଣ କିଛି ନୂଆ ସମ୍ବାଦ ଆଣିଛ ବାହୁବଳେନ୍ଦ୍ର? ତକି ଖାଁର ମୋଗଲ ଫୌଜ ଏବେ କେଉଁଠାରେ?
2: ତକି ଖାଁ ଧଉଳିଗଡ଼ ଅଧିକାର କରିସାରି ଏବେ ରଥିପୁର ଗଡ଼ ଆଡ଼େ ମୁହାଁଇଛି ମଣିମା।
0: ତେବେ କଣ ଧଉଳିଗଡ଼ର ପତନ ହୋଇଛି ବାହୁବଳେନ୍ଦ୍ର? ନବହନ ସାମନ୍ତରା କଣ ତେବେ ତକି ଖାଁଙ୍କୁ ଆଗୁଳିଲେ ନାହିଁ?
2: ନା ଛାମୁ, ବକ୍ସି ଭ୍ରମରବରଙ୍କ ପ୍ରରୋଚନାରେ ସେ ତାଙ୍କର 500 ଅଶ୍ୱାରୋହୀ ଓ 2000 ପଦାତିକ ପାଇକଙ୍କ ସହିତ ଧଉଳିଗଡ଼ ଛାଡ଼ି ପଳାଇଛନ୍ତି। ବକ୍ସିଙ୍କ ସହିତ ସେ ମଧ୍ୟ ହାତ ମିଳାଇଛନ୍ତି।
0: ଶେଷରେ ବକ୍ସି ସହ ହାତ ମିଳାଇଲା ନବଘନ ସାମନ୍ତରା? ମୁଁ ଏସବୁ କଥା ସ୍ୱପ୍ନରେ ବି ଚିନ୍ତା କରିନଥିଲି ବାହୁବଳେନ୍ଦ୍ର। ବକ୍ସିର ଧୃତ୍ତତାରେ ମୋର ସବୁ ଯୋଜନା ବାଲିରେ ତିଆରି ଦୁର୍ଗ ପରି ଭୁଶୁଡ଼ି ପଡ଼ିଲା।
1: ଶିଶୁପାଳଗଡ଼, ତାପରେ ଧଉଳିଗଡ଼ ଗଲା ପରେ ରଥିପୁର ଆଉ କେତେ ଦୂର ଛାମୁ?
3: ରଥିପୁର ଗଲେ ଖୋର୍ଦ୍ଧା ଆଉ କେତେ ବାଟ?

0: ଜଗନ୍ନାଥ ବଳିଆର ଭୁଜ, ସେ ଖୋର୍ଦ୍ଧାର ଆଉ ଖୋର୍ଦ୍ଧା ରାଜାର ସବୁକିଛି, ତାରି ପାଇଁ ଖୋର୍ଦ୍ଧା ଆଉ ଖୋର୍ଦ୍ଧା ରାଜା ମରିବି ବଞ୍ଚିଛି, ହେଲେ କଣ ଆଉ ହବ? ଟିକାଲି ରଘୁନାଥପୁର ଯୁଦ୍ଧ କଥା କଣ ଭୁଲିଗଲ ବାହୁବଳେନ୍ଦ୍ର?
1: ନା ଭୁଲି ନାହିଁ ଶାମ, ସେଦିନ ମଧ୍ୟ କେତେ ଜଣ ବିଶ୍ୱାସଘାତକଙ୍କ ଚକ୍ରାନ୍ତରେ ଆମେ ପରାଜିତ ହୋଇଥିଲୁ।
0: ସେଇ ଯୁଦ୍ଧର ଫଳାଫଳ ଆଜି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏଇ ମାତ୍ର କେତେ ଦିନର କଥା, ଟିକାଲି ରଘୁନାଥପୁର ଯୁଦ୍ଧ ଜଳ ଜଳ ହେଇ ଦୃଶ୍ୟ ପଟ୍ଟରେ ମୋର ଭାସି ଯାଉଛି।
2: ମହାରାଜ, ରାତ୍ରି ଅନେକ ହେଲାଣି, ଏଥର ବିଶ୍ରାମ ନିଅନ୍ତୁ।
0: ବିଶ୍ରାମ କାହିଁ ରାଣୀ, ଆଗରେ ଯେ କର୍ତ୍ତବ୍ୟ, ଖୋର୍ଦ୍ଧାକୁ ବଞ୍ଚାଇବାକୁ ହେବ, ଖୋର୍ଦ୍ଧାର ପ୍ରାଣ ଜଗନ୍ନାଥଙ୍କୁ ଯବନ ହାତରୁ ରକ୍ଷା କରିବାକୁ ହେବ ରାଣୀ, ଖୋର୍ଦ୍ଧା ରାଜାର ବିଶ୍ରାମ କାହିଁ?
2: କାହାକୁ ତେବେ ଅପେକ୍ଷା?
0: ବକ୍ସି ବେଣୁ ଭ୍ରମରବରଙ୍କୁ ପଠାଇଛି ଗଞ୍ଜାଗଡ଼, ତାଙ୍କ ଭିଣୋଇ କୃପାସିନ୍ଧୁ ମାନସିଂହଙ୍କ ନିକଟକୁ, ଆଉ କେତେଜଣ ସେନାପତି ଓ ସର୍ଦ୍ଦାରଙ୍କୁ ଜରଡ଼ା, ଖେମଣ୍ଡା, ମହେନ୍ଦ୍ରଗିରି, ଜୟନ୍ତଗଡ଼ ଓ କାସିମ୍ପେଟାକୁ ପଠାଇଛି। ସେମାନଙ୍କଠାରୁ ଏ ଯାଏ କିଛି ସମ୍ବାଦ ଆସିଲା ନାହିଁ।
2: ବାଣପୁରକୁ ସମ୍ବାଦ ଦେଇଛନ୍ତି ଛମୁ?
0: ନା, ଦେଇନାହିଁ। ତୁମର ପିତା ବାଣପୁର ରାଜା ଗୋବିନ୍ଦ ମାନସିଂହ ହରିଚନ୍ଦନ ଆମକୁ ଏ ଯୁଦ୍ଧରେ ସାହାଯ୍ୟ କରିବା ସମ୍ପର୍କରେ ତମର କିଛି କଣ ସନ୍ଦେହ ଅଛି ରାଣୀ?
2: ନା ନା, ସେଥିରେ ସନ୍ଦେହ ନାହିଁ। ତେବେ ଯଥେଷ୍ଟ ଆଗରୁ ତାଙ୍କୁ ସମ୍ବାଦ ଦେଇଦେବା ଜରୁରୀ, ଯାହାଫଳରେ ସେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ।
0: ତୁମେ ଯଥାର୍ଥ କହିଛ ରାଣୀ, ମୁଁ ଆସନ୍ତାକାଲି ବାଣପୁରକୁ ସମ୍ବାଦ ପଠାଇଦେବି। ଖୋର୍ଦ୍ଧାର ମହାରାଣୀ କେବଳ ମହାରାଜାଙ୍କ ଅଙ୍କ ସାଇନୀ ନୁହନ୍ତି, ସେ ତାଙ୍କର ପ୍ରେରଣା ଓ ମନ୍ତ୍ରଣାଦାତ୍ରୀ ମଧ୍ୟ।
2: ଛାମୁ, ଅଯଥାରେ ମୋତେ ଲଜ୍ଜା ଦେଉଛନ୍ତି।
0: ନା ରାଣୀ, ମୁଁ ପରିହାସ କରୁନାହିଁ, ଏହା ସମ୍ପୂର୍ଣ୍ଣ ସତ୍ୟ।
3: ପ୍ରଣାମ ମଣିମା।
0: କି ସମ୍ବାଦ ପ୍ରହରୀ?
3: ପରମଗୁରୁ ସାମନ୍ତେ ଛାମଙ୍କ ଦର୍ଶନ ଅପେକ୍ଷାରେ।
0: ପରମଗୁରୁ ଆପଣଙ୍କୁ ଆସିବାକୁ କୁହ ପ୍ରହରୀ।
3: ତଥାପି ମଣିମା,
0: ଆସନ୍ତୁ ଆସନ୍ତୁ, ପରମଗୁରୁ ଆପଣେ ପ୍ରଣାମ ଗ୍ରହଣ କରନ୍ତୁ।
2: ମୋର ମଧ୍ୟ ପ୍ରଣାମ ଗ୍ରହଣ କରନ୍ତୁ ମନ୍ତ୍ରୀ ମହାଶୟ।
0: କିଛି ସମ୍ବାଦ ଆସିଲା କି ପରମଗୁରୁ ଆପଣେ?
4: ହଁ ଛାମୁ, କାସିମ୍ପେଟା, ଜରଡ଼ା, ଖେମଣ୍ଡା ଓ ରାମଗିରିରୁ ଦୂତମାନେ ଫେରି ଆସିଛନ୍ତି। ଏହିସବୁ ଦୁର୍ଗ ଦୁର୍ଗପତିମାନେ ଯୁଦ୍ଧରେ ପ୍ରାଣପାତ ସହଯୋଗ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।
0: ଆଉ ମହେନ୍ଦ୍ରଗଡ଼ର ବିଜୟରାଜୁ, ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ, ଜରିପଡ଼ାର ହରିହର ରାୟସିଂହ, ନରଣଗଡ଼ର ଶତ୍ରୁଘ୍ନ ବୈରିଶଲ୍ୟ, ସେମାନଙ୍କଠାରୁ କିଛି ସମ୍ବାଦ ଆସିଲା? ସେମାନେ କ'ଣ କହିଲେ?
4: ଏଇତ ବକ୍ସି ଆସୁଛନ୍ତି, ଅଧର ଆଖିରେ ତାଙ୍କର ଆନନ୍ଦର ଚମକ, ବୋଧହୁଏ କାର୍ଯ୍ୟରେ ସେ ସଫଳ ହୋଇ ଫେରିଛନ୍ତି।
5: ମହାରାଜାଙ୍କର ଜୟ ହେଉ। ପରମଗୁରୁ ଆପଣଙ୍କ ଅନୁମାନ ଯଥାର୍ଥ ଛମୁ, ଆମ୍ଭେ କାର୍ଯ୍ୟରେ ସଫଳ ହୋଇଛୁ। ବିଜୟରାଜୁ, କୃପାସିନ୍ଧୁ ମାନସିଂହ, ହରିହର ରାୟସିଂହ ଓ ଶତ୍ରୁଘ୍ନ ବୈରିଶଲ୍ୟ ସମସ୍ତେ ଠିକ୍ ସମୟରେ ମୋଗଲ ବିରୁଦ୍ଧରେ ଯୁଦ୍ଧରେ ଯୋଗ ଦେବେ।
0: ସାବାସ ସାବାସ ବକ୍ସି, ମୁଁ ତାହା ହିଁ ଆଶା କରୁଥିଲି, ଏଥର ମୋଗଲ ବାହିନୀର ପରାଜୟ ନିଶ୍ଚିତ।
2: ମହାରାଜ, ଏତେଟା ଆଶାବାଦୀ ହେବା ଉଚିତ ନୁହେଁ, ତଥାପି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ନାୟବ ନାଜିମ ତକି ଖାଁ ଏଥର ଖୋର୍ଦ୍ଧା ରାଜାଙ୍କୁ ତଳେତଳନ୍ତ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଜଗନ୍ନାଥଙ୍କୁ ନିପାତ କରିବାକୁ ବସିଛି। ଅତୀତର ଅଭିଜ୍ଞତାରୁ ସେ ବେଶ୍ ଜାଣିଛି ଯେ ମୋଗଲ ବାହିନୀ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଅରଣ୍ୟ ଓ ପାର୍ବତ୍ୟ ଲଢ଼େଇରେ ଅଭ୍ୟସ୍ତ ଗଜପତିଙ୍କ ପାଇକ ବାହିନୀକୁ ପରାସ୍ତ କରିବା ସହଜ ନୁହେଁ। ଏଣୁ ଏଥର ଏକ ସମୟରେ ଉତ୍ତର ଓ ଦକ୍ଷିଣରୁ ଆକ୍ରମଣ କରିବାର ହୁଏତ ସେ ଯୋଜନା କରିବ।
4: ପାଟରାଣୀଙ୍କ ଅନୁମାନ ଯଥାର୍ଥ ମଣିମା, ଉତ୍ତରରୁ ଖୋଦ ତକି ଖାଁ ଆକ୍ରମଣ କଲାବେଳେ ଦକ୍ଷିଣରୁ ଚିକାକୋରର ଫୌଜଦାର ଜୁଲଫିକର ଖାନ ଅସରଫ ଜଙ୍ଗ ସୈନ୍ୟଚାଳନା କରିବ। ସେହି ଅବସରରେ ତକି ଖାଁ ମାରି ବସିବ ଖୋର୍ଦ୍ଧା, ତାପରେ ଶ୍ରୀକ୍ଷେତ୍ର ପୁରୀ।
0: ମୁଁ ସେ ସମ୍ବାଦ ପାଇସାରିଛି ପରମଗୁରୁ ଆପଣେ, ସେଥିପାଇଁ ମଧ୍ୟ ମୁଁ ମୋର ସୁଚିନ୍ତିତ ରଣକୌଶଳ ସ୍ଥିର କରିଛି।
2: ଛତ୍ରଧର ଘାଟି କାହା ଦାୟିତ୍ୱରେ ଦେବେ ବୋଲି ଠିକ୍ କରିଛନ୍ତି ଛାମୁ?
4: ମହାଦେବ ଯଥାର୍ଥ ପ୍ରଶ୍ନ ଉଠାଇଛନ୍ତି ଛାମୁ, ଛତ୍ରଦ୍ୱାର ଘାଟି ହିଁ ଜୟ ପରାଜୟ ନିର୍ଣ୍ଣୟ କରିବ। ଏହି ଘାଟି ଦାୟିତ୍ୱରେ କାହାକୁ ରଖିବେ ବୋଲି ସ୍ଥିର କରିଛନ୍ତି?
0: ଆଉ କିଏ? ଖୋର୍ଦ୍ଧାର ବକ୍ସି ଛଡ଼ା ଆଉ କାହା ଦାୟିତ୍ୱରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଛାଡ଼ି ଦେଇପାରିବି ପରମଗୁରୁ ଆପଣେ? ମର୍ଦ୍ଦକୋଟ ଗଡ଼ ଓ ଛତ୍ରଦ୍ୱାର ଘାଟି ରହିବ ବକ୍ସି ବେଣୁ ଭ୍ରମରବର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ ଛତ୍ରଦ୍ୱାର ଘାଟିର ସମ୍ମୁଖରେ ଜଗି ରହିବେ। ତେଣେ ଉତ୍ତରରେ କାଳୁପଡ଼ାଠାରେ ତକି ଖାଁର ସୈନ୍ୟ

0: ମାନଙ୍କୁ ଜଗି ରହିବେ ଜରିପଡ଼ା ଆଗଡ଼ର ହରିହର ରାୟ ସିଂ ଓ ନରଣଗଡ଼ର ଶତ୍ରୁଘ୍ନ ବୈରୀ ସାଲ। ତାପରେ ମାଡ଼ି ଆସିବେ ବାଣପୁର ରାଜା ଗୋବିନ୍ଦ ହରିଚନ୍ଦନ। ଶିଶୁପାଳ ଠାରୁ ଏହିପରି ପ୍ରତି ସ୍ତରରେ ତକିଖାର ପ୍ରତିରୋଧ କରାଯିବ। ଆପଣମାନଙ୍କର ମତାମତ କ'ଣ ଏଥିରେ?
1: ରଣନୀତି ଅନୁସାରେ ଯୋଜନାଟି ଯଥାର୍ଥ, ହେଲେ ମର୍ଦ୍ଦକୋଟଗଡ଼ ଓ ଛତ୍ରଦ୍ୱାର ଘାଟିର ସୁରକ୍ଷା ନିର୍ଭର କରୁଛି କେବଳ ବକ୍ସିଙ୍କ ଉପରେ।
2: ନିର୍ଭୟରେ ଆପଣ ମୋ ଉପରେ ଭରସା ରଖିପାରନ୍ତି ମଣିମା। ବକ୍ସି ଆପଣଙ୍କ ପ୍ରଦତ୍ତ ତରବାରୀର ଯଥାର୍ଥ ସମ୍ମାନ ରକ୍ଷା କରିବ।
3: ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ ବକ୍ସି, ତୁମ ତୁଣ୍ଡ ସୁତୁଣ୍ଡ ହେଉ।
4: ଆପଣଙ୍କ ଯୋଜନା କ'ଣ ସଫଳ ହେଲା ଛାମୁ?
0: ନା, ଯାହା ନ ହେବାର କଥା ତାହା ହିଁ ହେଲା। ଯୋଜନା ଅନୁସାରେ ସାମାନ୍ୟ ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ନେଇ ମୁଁ ଟିକାଲି ଯୁଦ୍ଧକୁ ବାହାରିଗଲି। ସେଠାରେ ଯାଇ ଦେଖିଲି ତୁମେ ବାହୁବଳେନ୍ଦ୍ର ତୁମ ସୈନ୍ୟମାନଙ୍କୁ ନେଇ ପ୍ରାଣାନ୍ତକ ଲଢ଼େଇ କରି ଚାଲିଛ, ଅନ୍ୟ କାହାରି ଦେଖା ନାହିଁ। ରାଜମହେନ୍ଦ୍ରୀର ରାଜୁ ମଧ୍ୟ ଯୁଦ୍ଧରେ ଯୋଗ ଦେଲେ ନାହିଁ।
4: ଏଣେ ଜୁଲଫିକର ଖାଁର ସୈନ୍ୟମାନେ ମହେନ୍ଦ୍ରଗିରିଠାରେ କନ୍ଧ ବାହିନୀକୁ ପରାସ୍ତ କରି ଦ୍ରୁତ ଗତିରେ ଆଗେଇ ଚାଲିଲେ, କାରଣ ମହେନ୍ଦ୍ରଗିରି ପରେ ସେମାନଙ୍କ ପାଇଁ ଆଉ କିଛି ବାଧା ନଥିଲା।
0: ମାତ୍ର ଋଷିକୁଲ୍ୟାର ଦକ୍ଷିଣ ପାଖରେ ରାଜପୁର ପ୍ରାନ୍ତରରେ ଆମ୍ଭେ ଆଶ୍ଚର୍ଯ୍ୟ ହୋଇ ଅଟକି ଗଲୁ। ଏ କ'ଣ, କିଏ ମାନେ ତକିଖାର ସୈନ୍ୟବାହିନୀ କ'ଣ ଛତ୍ରଦ୍ୱାର ଘାଟି ଡେଇଁ ଆସିଲେ? ବକ୍ସି ବେଣୁ ଭ୍ରମରବର କ'ଣ ପରାସ୍ତ ହୋଇଗଲେ? ଗଞ୍ଜାଗଡ଼ର କୃପା ସିନ୍ଧୁ ମାନସିଂହ କ'ଣ ଆଦୌ ବାଧା ଦେଲେ ନାହିଁ? ଏହିସବୁ ପ୍ରଶ୍ନ ମନବଦ୍ଧରେ ଆନ୍ଦୋଳିତ ହେଉଥିଲା ବେଳେ ଅଶ୍ୱାରୋହୀ ଜଣେ କହି ଉଠିଲା,
5: ଏ ସୈନ୍ୟବାହିନୀ ବକ୍ସି ସାହାନ୍ତଙ୍କର ଛାମୁ, ମୋଗଲ ସେନାଙ୍କ ପତାକାର ରଙ୍ଗ ସବୁଜ, ମାତ୍ର ଏ ପତାକା ସବୁ ଗୈରିକ ରଙ୍ଗର।
0: ଏହା ଶୁଣି ଅଶ୍ୱାରୋହୀମାନଙ୍କର ଦମ୍ଭ ଫେରିଆସିଲା। ଜଗନ୍ନାଥଙ୍କର ଜୟ, ଖୋର୍ଦ୍ଧା ମହାରାଜ ରାମଚନ୍ଦ୍ର ଦେବଙ୍କର ଜୟ ଜୟ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠୁଥିଲା ବେଳେ ମୁଁ କିନ୍ତୁ ଶଙ୍କିତ ହୋଇପଡ଼ିଲି। ବକ୍ସି ଛତ୍ରଦ୍ୱାର ଘାଟି ଛାଡ଼ି ଏଠି କାହିଁକି? ରାଜପୁର ପ୍ରାନ୍ତର ଆଡ଼କୁ ଆଗେଇ ଗଲି।

0: ରାମଚନ୍ଦ୍ର ଜୟ ମହାରାଜ ରାମଚନ୍ଦ୍ର ରମଙ୍କର ଜୟ ଜଗନ୍ନାଥଙ୍କର ଜୟ ମହାରାଜ ରାମଚନ୍ଦ୍ର ରମଙ୍କର
1: ପ୍ରଣାମ ଘେରନ୍ତୁ ଛାମୁ
2: ତୁମେ ଛତ୍ରଦ୍ୱାର ଘାଟି ଛାଡ଼ି ଏଠି କାହିଁକି ବକ୍ସି ନୀରବ କାହିଁକି ତମେ ଏ କ'ଣ କଲ ବକ୍ସି ଛତ୍ରଦ୍ୱାର ଘାଟିକୁ ବିନା ଯୁଦ୍ଧରେ ମାଲୁଦ ଫୌଜ ହାତରେ ଛାଡ଼ି ଦେଇଆସିଲ ଏବେ ପଛଆଡୁ ଟିକାକୋଲ ଫୌଜଦାର ସାଙ୍ଗରେ 20,000 ସୈନ୍ୟ ଧରି ମାଡ଼ି ଆସୁଛି ଏ ପ୍ରଚଣ୍ଡ ମୋଗଲ ବାହିନୀକୁ ତମେ ଆଉ ଆଗୋଳି ପାରିବ ତ ମୋ ପ୍ରଶ୍ନର ଉତ୍ତର ଦିଅ ବକ୍ସି ନୀରବ କାହିଁକି
1: ଏ ପାଖେ ଟିକାକୋଲ ଫୌଜ ସେ ପାଖରେ ମାଲୁଦର ସୈନ୍ୟ ଛତ୍ରଦ୍ୱାର ଘାଟିରେ ଦୁଇ ପଟରୁ ଆକ୍ରମଣରେ ଆମେ ବଞ୍ଚିଥାନ୍ତୁ କି ଛାମୁ
2: ତମେ କ'ଣ ପୂର୍ବରୁ ଏତେ ସବୁ ସୁପରିକଳ୍ପିତ ଯୋଜନାକୁ ଭୁଲିଗଲ ବକ୍ସି ଘାଟିର ଉତ୍ତର ପଟେ ଯେଉଁ କମାଣମାନ ଥିଲା ଚିଲିକା କୂଳରୁ ଘାଟି ଉପରକୁ ଉଠିବା ବେଳେ ମାଲୁଦର ସବୁ ସୈନ୍ୟ ସେଥିରେ ନିପାତ ହୋଇଯାଇଥାନ୍ତେ ଘାଟି ପଛଆଡ଼େ ଚିଲିକା କୂଳେ କୂଳେ ବାଣୁଆ ପାଇକମାନେ ଜଗି ରହିଥିଲେ ତେଣୁ ମାଲୁଦ ସୈନ୍ୟମାନେ ଛତ୍ରଦ୍ୱାର ଘାଟିର ସୀମା ଆଦୌ ମାରିପାରିନଥାନ୍ତେ
1: କୌଣସି ଚିନ୍ତା କରନ୍ତୁ ନାହିଁ ଛାମୁ ଏହି ରାଜପୁରଠାରୁ ଚିକାକୋଲ ସୈନ୍ୟମାନଙ୍କୁ ଆମେ ହଟାଇ ପାରିବା ଆମ ପଛରେ ପୁଣି ରହିଛନ୍ତି ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ
2: ଅବଶ୍ୟ ଗଞ୍ଜାଗଡ଼ ଅତୀତରେ ଦକ୍ଷିଣ ଆଡୁ ବହୁ ଆକ୍ରମଣକୁ ପ୍ରତିହତ କରିଦେଇଛି କୃପାସିନ୍ଧୁ ମାନସିଂହ ଇଚ୍ଛା କଲେ ହୁଏତ ଅକ୍ଳେଶରେ ଚିକାକୋଲର ସୈନ୍ୟମାନଙ୍କୁ ଋଷିକୁଲ୍ୟାର ଅପର ପାର୍ଶ୍ୱରେ ଅଟକାଇ ଦେଇପାରିବେ ଆଚ୍ଛା ଦେଖାଯାଉ
1: ସବୁ ଠିକ୍ ହେଇଯିବ ଛାମୁ କୃପାସିନ୍ଧୁ ମାନସିଂହ ଏହା ମଧ୍ୟରେ ନିଶ୍ଚୟ ପ୍ରସ୍ତୁତ ହୋଇଯାଇଥିବେ
2: ବେଶ ତମେ ଋଷିକୁଲ୍ୟାର ଉତ୍ତର କୂଳକୁ ଫୌଜ ପଠାଅ ବକ୍ସି ମୁଁ ଆଗରେ ଚାଲିଲି ଗଞ୍ଜାଗଡ଼
1: ଯଥାଜ୍ଞା ଛାମୁ ମୁଁ ଅବିଳମ୍ବେ ଋଷିକୁଲ୍ୟାର ଉତ୍ତର କୂଳକୁ ସୈନ୍ୟ ଚାଳନା କରୁଛି
0: ଜୟ ଜଗନ୍ନାଥଙ୍କର ଜୟ ମହାରାଜ ରାମଚନ୍ଦ୍ର ରମଙ୍କର ଜୟ ଜଗନ୍ନାଥଙ୍କର

0: କଣ ବକ୍ସି ଏବେ ଛାଉଣି ଉଠିବ ପାଇକ ବାହିନୀ ଋଷିକୁଲ୍ୟାର ଉତ୍ତରକୂଳକୁ ଆଗେଇବେ
1: ମତେ ହସାଇଲ ଦେବାନି ବକ୍ସି ବେଣୁ ଭ୍ରମରବର ରାୟଦୁଗ୍ଧ ପୋଷ୍ୟ ଶିଶୁ ନୁହେଁ ଯେ ଏତେ ବଡ଼ ଭୁଲ କରି ବସିବ
0: ତାହେଲେ ଗଜପତିଙ୍କ ଆଦେଶ
1: ଗଜପତି ନିଜେ ରହିଲେ ତ
0: ମାନେ କୃପା ସିନ୍ଧୁ ମାନସିଂହ ପରା ତୁମର ଭିଣୋଇ ସେ କଣ ମୋଗଲମାନଙ୍କୁ ବାଧା ଦେବେନି ଗଜପତିଙ୍କୁ ସେ ସାହାଯ୍ୟ କରିବେ ନାହିଁ
1: ଗଞ୍ଜାଗଡ଼ ଦୁର୍ଗରେ ଏବେ ଶ୍ୱେତ ପତାକା ଉଡୁଥିବ ମୋଗଲମାନଙ୍କ ଶତ୍ରୁ ନୁହେଁ ବନ୍ଧୁ ବୋଲି ଘୋଷଣା କରୁଥିବ
0: ତାହେଲେ ତମେ ଗଜପତିଙ୍କୁ ଜାଣିଶୁଣି ହାଣମକୁ ପଠେଇଦେଲ ନା
1: ତାଇ ମନେ କରିପାର।

ଖୋର୍ଦ୍ଧା ଏବେ ନାଏବ ନାଜିମ ତକି ଖାଁର ଅନୁଗ୍ରହ ଉପରେ ତିଷ୍ଠି ରହିଛି। ଖୋର୍ଦ୍ଧାର ଗୃହଶତ୍ରୁ ଆଜି ତାକୁ ଦୁର୍ବଳ କରିଦେଇଛି। ସ୍ୱାଧୀନତା ତାର ବିପନ୍ନ ହୋଇପଡ଼ିଛି। ଖୋର୍ଦ୍ଧାର ସ୍ୱାଧୀନତା ସାଙ୍ଗରେ ପ୍ରଭୁ ଜଗନ୍ନାଥ ବିପନ୍ନ। ଖୋର୍ଦ୍ଧା ଯଦି ଥରେ ମୋଗଲ ଶାସନରେ ଖାସ ହୋଇଯାଏ ତାହେଲେ ଶ୍ରୀମନ୍ଦିରକୁ ଭାଙ୍ଗି ସେଠାରେ ଗୋଟିଏ ମସଜିଦ ଉଠାଇବାକୁ ତକି ଖାଁକୁ କେତେ ସମୟ ବା ଲାଗିବ। ଖୋର୍ଦ୍ଧା କଥା ଯାହା ହେଉ, ଜଗନ୍ନାଥଙ୍କୁ

0: ଯୌବନ ନିର୍ଯାତନାରୁ ରକ୍ଷା କରିବାକୁ ପଡ଼ିବ। କିଏ କିଏ ସେଠାରେ? ଭିତରକୁ ଆସିପାର। କିଏ କିଏ ତମେ ବୁର୍ଖା ଆବୃତା ନାରୀ ମୂର୍ତ୍ତି? ହଁ, ତମ ମୁହଁ ଉପରୁ ବୁର୍ଖାଟି ସାମାନ୍ୟ ଘୁଞ୍ଚାଇ ଦେବା ପରେ ମୁଁ ଦେଖୁଛି ମେଘ ଗୁହାଡ଼ରେ ଉଙ୍କି ମାରୁଥିବା ଜହ୍ନଟିଏ। ଶାନ୍ତ ସରଳ ନିମିଳିତ ଦୁଇ ଆଖି, ଗୋଲାପି ଅଧରରେ ପୁଲକ ଚମକ। କିଏ ତମେ ରୂପସୀ?
1: ମୁଁ ରିଜିଆ। ମା ମୋତେ କିନ୍ତୁ ଡାକୁଥିଲେ ଜବା।
0: ଓ, ତମେ ରିଜିଆ? ନବାବ ସୁଜା ଖାଁଙ୍କ ଅଲିଅଳି କନ୍ୟା, ନାଏବ ନାଜିମ ତକି ଖାଁଙ୍କ ଭଗ୍ନୀ?
1: ହଁ, ବର୍ତ୍ତମାନ ତାହା ହିଁ ମୋର ଏକମାତ୍ର ପରିଚୟ।
0: କାହିଁକି, ପୂର୍ବରୁ ଅନ୍ୟ କିଛି ପରିଚୟ ଥିଲା ନା କଣ?
1: ହଁ, ମା ମୋର ଥିଲେ ପ୍ରସିଦ୍ଧ ନର୍ତ୍ତକୀ। ନବାବ ସୁଜା ଖାଁଙ୍କ ହାରେମକୁ ସେ କିପରି ଆସିଥିଲେ ତାହା ତ ମୋତେ ଜଣା ନାହିଁ, କିନ୍ତୁ ମା ସବୁବେଳେ ମୋତେ କହୁଥିଲେ ମୁଁ ହେଉଛି ହିନ୍ଦୁ କନ୍ୟା ଜବା।
0: ହିନ୍ଦୁ କନ୍ୟା?
1: ମା ମୋର ଏଇ କଟକରେ କବର ନେଲେ, ସେତେବେଳେ ମୁଁ ତାଙ୍କ ପାଖରେ ଥିଲି। ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା, କିନ୍ତୁ ସେ ଇଚ୍ଛା ଆଉ ତାଙ୍କର ପୂରଣ ହୋଇପାରିଲା ନାହିଁ। ଜଗନ୍ନାଥ ଜଗନ୍ନାଥ ଡାକି ଡାକି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଆପଣ ସେଇ ଜଗନ୍ନାଥ ଦେଶର ରାଜା ନା?
0: ହଁ ରିଜିଆ, କିନ୍ତୁ ମୁଁ ବର୍ତ୍ତମାନ ଏଠାରେ ବନ୍ଦୀ ରାମଚନ୍ଦ୍ର ଦେବ।
1: ଠାକୁର ରାଜା ବୋଲି ମୁଁ ଆପଣଙ୍କୁ ଭଲ ପାଇ ବସିଛି, ମୋତେ କଣ ଗ୍ରହଣ କରିବାକୁ କୁଣ୍ଠିତ ହେବେ ମହାରାଜ? ମୁସଲମାନ ବୋଲି ଘୃଣା କରିବେ? ମା ମୋତେ ସବୁବେଳେ କହୁଥିଲେ ମୁଁ ହିନ୍ଦୁ କନ୍ୟା, ମୁସଲମାନ ନୁହେଁ।
0: କିନ୍ତୁ କିଏ ବିଶ୍ୱାସ କରିବ ସେ କଥା? କିଏ ବିଶ୍ୱାସ କରିବ ସୁଜା ଖାର ହାରେମରେ ତୁମେ ହିନ୍ଦୁ କନ୍ୟା ଜବା ବୋଲି?
1: କାହିଁକି ଆପଣ ବିଶ୍ୱାସ କରିବେ ନାହିଁ? ଆପଣଙ୍କ ବଡ଼ ଠାକୁର ଜଗନ୍ନାଥ କଣ ବିଶ୍ୱାସ କରିବେ ନାହିଁ?
0: ମୋ ବିଶ୍ୱାସ କରିବା ନ କରିବାରେ କଣ ଅଛି? ଆଉ ଯାହା କହିଲ ଜଗନ୍ନାଥ, ସେ ତ ବ୍ରହ୍ମାଣ୍ଡ ଗୋସାଇଁ, ସବୁ ଜାଣନ୍ତି। ହେଲେ ଲୌକିକତା, ହିନ୍ଦୁ ସମାଜ,
1: ତାହେଲେ ମୋର ଆଶା ଅଭିଳାଷ ସବୁ ବ୍ୟର୍ଥ ହେବ? ମୁଁ ଆପଣଙ୍କ ରାଜ୍ୟ ଚାହେଁ ନାହିଁ ମହାରାଜ, ଗାଦି ଚାହେଁ ନାହିଁ, ଧନ ମାନ କିଛି ଚାହେଁ ନାହିଁ, କେବଳ ଆପଣଙ୍କୁ।
0: ଆଉ କଣ ଚାହ ପ୍ରକାଶ କର ଜବା।
1: ମା ମୋର ଯାହା ଚାହିଁ ଚାହିଁ ପାଇପାରି ନଥିଲା, ସେଇ ଜଗନ୍ନାଥଙ୍କୁ ଥରେ ଦର୍ଶନ କରିବାକୁ ଚାହେଁ। ମା ମୋତେ କହୁଥିଲା ଜଗନ୍ନାଥଙ୍କୁ ଥରେ ପାଇଲେ କୁଆଡ଼େ ସବୁ ନ ପାଇବାର ଦୁଃଖ ଦୂର ହୋଇଯାଏ।
0: ତୁମ ମା ଠିକ କହିଥିଲେ, ଜଗନ୍ନାଥ ପୂର୍ଣ୍ଣତାର ପ୍ରତୀକ। ଜଗନ୍ନାଥଙ୍କୁ ଯିଏ ପାଇଛି ତାର ଆଉ ଅପ୍ରାପ୍ତି ବୋଲି କିଛି ନାହିଁ।
1: ମୋ ମାର ଶେଷ ଇଚ୍ଛା କଣ ପୂର୍ଣ୍ଣ ହେବ ନାହିଁ ମହାରାଜ? ମୃତ୍ୟୁଶଯ୍ୟାରେ ସେ ମୋତେ ଏଇ ଇନ୍ଦ୍ର ନୀଳମଣି ବସା ମୂର୍ତ୍ତିକାଟି ଦେଇ କହିଥିଲା, ଯଦି କେବେ ତୋର ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଚୁଟେ, ତାହେଲେ ରତ୍ନବିଧି ତଳେ ଏଇ ମୂର୍ତ୍ତିଟି ଦେଇଦେବୁ। ହିନ୍ଦୁ କନ୍ୟା ହୋଇ ମୁଁ ତ ହିନ୍ଦୁର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଥରେ ବି ଦେଖିପାରିଲି ନାହିଁ, ତୁ ଚେଷ୍ଟା କରି ଥରେ ହେଲେ ନିଶ୍ଚୟ ଦର୍ଶନ କରିବୁ। ଆପଣ ପରା ଠାକୁର ରାଜା, ଜଗନ୍ନାଥଙ୍କର ପ୍ରଧାନ ସେବକ, ଓଡ଼ିଶାର ଗଜପତି, ଚଳନ୍ତି ବିଷ୍ଣୁ, କୁହନ୍ତୁ ମୋତେ କଣ ଗ୍ରହଣ କରିବେ? ଆଶା ମୋର ପୂର୍ଣ୍ଣ ହେବ?
0: ହଁ, ସେଇ ଜଗନ୍ନାଥଙ୍କ ମହତ୍ୱ ରକ୍ଷା କରିବା ପାଇଁ ମୁଁ ତମକୁ ଗ୍ରହଣ କରିବି ଜବା।
1: ମହାରାଜ,
0: ଗ୍ରହଣ କରିବି।

0: ମହାରାଜ ଯୁଦ୍ଧରେ ପରାଜିତ ହୋଇ ମୋଗଲ ହାତରେ ବନ୍ଦୀ ହୋଇ କଟକ ଚାଲାଣ ହୋଇଛନ୍ତି ଶୁଣିଲି, ଏହା କଣ ସତ୍ୟ ପରମଗୁରୁ ଆପଣ?
1: ସତ୍ୟ ରାଣୀ ମା, ଛାମୁ ମୋଗଲ ହାତରେ ବନ୍ଦୀ ହୋଇଛନ୍ତି, ଆଉ ଯୁଦ୍ଧରେ ପରାଜିତ ହେବା କଥା ଯାହା କହିଲେ, ଯୁଦ୍ଧ ହେଲା ବା କେଉଁଠି? ଗୃହଶତ୍ରୁ ଆଉ ବନ୍ଧୁଦ୍ରୋହୀମାନେ ବିଶ୍ୱାସଘାତ କରିନଥିଲେ, ହୁଏତ ଯୁଦ୍ଧର ଫଳାଫଳ ଅନ୍ୟ ପ୍ରକାର ହୋଇଥାନ୍ତା।
0: କେଉଁମାନେ ବିଶ୍ୱାସଘାତକତା କଲେ ପରମଗୁରୁ ଆପଣ? ଆପଣ ମୋତେ କୁହନ୍ତୁ, ମୁଁ ସେମାନଙ୍କୁ ଦଣ୍ଡ ଦେବି।
1: କାହାକୁ ଆପଣ ଦଣ୍ଡ ଦେବେ ରାଣୀମା? ଗଞ୍ଜାଗଡ଼ର ଦୁର୍ଗପତି ବେଣୁ ଭ୍ରମରବର, ତାଙ୍କର ଭେଣୋଇ କୃପାସିନ୍ଧୁ ମାନସିଂହଙ୍କୁ, ନା

0: ଖୋର୍ଦ୍ଧା ରାଜାଙ୍କ ବକ୍ସି ବେଣୁ ଭ୍ରମର ରାୟଙ୍କୁ।
1: ଏ ଆପଣ କଣ କହୁଛନ୍ତି ପରମ ଗୁରୁ, ଆପଣ ଶେଷକୁ ବକ୍ସି ବିଶ୍ୱାସଘାତକତା କଲେ?
0: ନୁହେଁ ତ ଆଉ କଣ, ନହେଲେ ଛତ୍ରଦ୍ୱାର ଘାଟି ମାଲୁଦ ଫୌଜ ହାତରେ ବିନା ବାଧାରେ ଛାଡ଼ି ଦେଇ ଆସିଥାନ୍ତେ।
2: ରାଣୀ ମାଙ୍କ ଆଗରେ ମୋ ବିରୁଦ୍ଧରେ କଣ ସବୁ କହୁଛନ୍ତି ପରମ ଗୁରୁ ଆପଣ?
0: ତୁମର ଛତ୍ରଦ୍ୱାର ଘାଟି ଛାଡ଼ି ଚାଲି ଆସିବା କଥା କହୁଥିଲି ବକ୍ସି, ତୁମରି ପାଇଁ ଖୋର୍ଦ୍ଧା ଆଜି ପରାଜିତ ହେଲା ଆଉ ମହାରାଜ ମୋଗଲ ହାତରେ ବନ୍ଦୀ ହେଲେ।
1: ବକ୍ସି, ଏହା କଣ ସତ୍ୟ?
2: କଣ ଆଉ କରିଥାନ୍ତି ମୁଁ, ଦେଖିଲି ଛତ୍ରଦ୍ୱାର ଘାଟି ଆମ ପାଇଁ ବିପଦ ସଂକୁଳ ହୋଇପଡୁଛି, ଉଭୟ ପଟରୁ ଆକ୍ରମଣ ହେଲେ ଆମର ଆଉ ନିସ୍ତାର ନାହିଁ, ତେଣୁ ରାଜପୁର ପ୍ରାନ୍ତରକୁ ସୈନ୍ୟବଳ ଉଠାଇ ଆଣିଲି। ଉଦ୍ଦେଶ୍ୟ ଥିଲା ସେହି ରାଜପୁର ପ୍ରାନ୍ତରରେ ମୋଗଲମାନଙ୍କୁ ବାଧା ଦେବାକୁ।
0: କାହିଁ, ରାଜପୁର ପ୍ରାନ୍ତରେ ତୁମେ ମୋଗଲମାନଙ୍କ ସହିତ ଯୁଦ୍ଧ କଲ ନାହିଁ ତ ବକ୍ସି?
2: ଯୁଦ୍ଧ କରିବା ପର୍ଯ୍ୟନ୍ତ କଥା ରହିଲା କେଉଁଠି? ମହାରାଜା ଯେମିତି ବନ୍ଦୀ ହୋଇଗଲେ, ତକି ଖାଁ ମୋଗଲ ସେନା ଉଠାଇ ନେଇ କଟକ ରମାନା ହୋଇଗଲା, ଯୁଦ୍ଧ ଆଉ କରିଥାନ୍ତି କାହା ସହିତ?
1: ଛାଡ଼ନ୍ତୁ, ନିଜ ଭିତରେ ଯୁକ୍ତିତର୍କ କରି କିଛି ଆଉ ଲାଭ ନାହିଁ, ଆପଣ ମନ୍ତ୍ରୀ ସେନାପତି ଉଭୟ ଅଛନ୍ତି, କୁହନ୍ତୁ କଣ କରିବାକୁ ହେବ, ମହାରାଜାଙ୍କୁ କିପରି ମୁକ୍ତ କରାଯାଇପାରିବ?
2: ମହାରାଜାଙ୍କୁ ମୁକ୍ତ କରିବା ପାଇଁ ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ ରାଣୀମା, ମୁଁ ଯାହା ସମ୍ବାଦ ପାଇଛି ତାହା ଯଦି ସତ୍ୟ ହୋଇଥାଏ ତେବେ ମହାରାଜାଙ୍କୁ ତକି ଖାଁ ସସନ୍ମାନେ ଛାଡ଼ିଦେବ।
0: କିପରି?
1: ତୁମେ ସତ କହୁଛ ବକ୍ସି, ରାଜା ମୁକ୍ତି ପାଇବେ?
2: ହଁ ରାଣୀମା, ମହାରାଜା ବର୍ତ୍ତମାନ ମୁସଲମାନ ହୋଇ ନବାବ ସୁଜା ଖାଁର କନ୍ୟା ତଥା ତକି ଖାଁର ଭଉଣୀ ରିଜିଆକୁ ବିବାହ କରିଛନ୍ତି।
0: ବକ୍ସି,
1: ବକ୍ସି, ଏହା କଣ ସତ୍ୟ?
2: ମୁଁ କାହିଁକି ମିଥ୍ୟା କହିବି ରାଣୀମା, ମୋର ଏଥିରେ କି ଲାଭ ଅଛି? ଲୋକେ ସିନା ମୋତେ ସନ୍ଦେହ କରୁଛନ୍ତି, ହେଲେ ଆପଣ କଣ ସନ୍ଦେହ କରିବେ?
1: ନା, ମୁଁ ତୁମକୁ ସନ୍ଦେହ କରୁନାହିଁ ବକ୍ସି, କିନ୍ତୁ ତୁମ କଥା ଯଦି ସତ୍ୟ ହୋଇଥାଏ ତେବେ ମହାରାଜା ଖୋର୍ଦ୍ଧାରେ ପହଞ୍ଚିବା ପୂର୍ବରୁ ମୁଁ କୁମାର ଖାଜିରତିକୁ ସାଙ୍ଗରେ ନେଇ ପିତ୍ରାଳୟ ବାଣପୁରକୁ ଚାଲିଯିବି।
0: ଆପଣ ଏପରି ବ୍ୟସ୍ତ କାହିଁକି ହେଉଛନ୍ତି ରାଣୀମା, ଧୈର୍ଯ୍ୟ ଧରନ୍ତୁ, ପ୍ରକୃତ ଘଟଣା କଣ, କେଉଁ ପରିସ୍ଥିତିରେ ଘଟଣା ଘଟିଛି କିଛି ନ ବୁଝି ନ ସୁଝି?
1: ଯେଉଁ ପରିସ୍ଥିତିରେ ଏହା ଘଟୁନା କାହିଁକି, ଗୋଟେ ମୁସଲମାନ ସ୍ତ୍ରୀ ଖୋର୍ଦ୍ଧାର ରାଣୀ ହେବ, ମୁଁ ଏହା ଆଦୌ ସହ୍ୟ କରିପାରିବି ନାହିଁ, ମୁଁ ଏଇ ବାଣପୁରକୁ ଚାଲି ଯାଉଛି।
2: ଆଉ କୁମାର?
1: କୁମାରକୁ ବି ମୁଁ ସାଥିରେ ନେଇ ଯାଉଛି।
0: ରାଜ୍ୟରେ ସବୁ ବିଭ୍ରାଟ ହେଇଯିବ ରାଣୀମା, ସବୁ ବିଭ୍ରାଟ ହେଇଯିବ।
1: ହେଇଯାଉ, ତୁମେ ମନ୍ତ୍ରୀ ସେନାପତି ସେ କଥା ବୁଝ, ମୁଁ କୁମାରଙ୍କୁ ଧରି ଏଠୁ ଚାଲିଲି।

0: ସବୁ ବ୍ୟର୍ଥ ହୋଇଗଲା ଦେୱାନୀ, ସବୁ ବ୍ୟର୍ଥ ହୋଇଗଲା। ଖୋର୍ଦ୍ଧା ସିଂହାସନଟା ଏପରି ଭାବରେ ଯାହା ତମଠାରୁ ଖସିଯିବ ମୁଁ କ'ଣ ସ୍ୱପ୍ନରେ ସୁଦ୍ଧା ଭାବିଥିଲି। ଟିକାଲି ଯୁଦ୍ଧରେ ଗଜପତି ହାଣ ଖାଇବେ, ନହେଲେ ମୋଗଲ ହାତରେ ବନ୍ଦୀ ହୋଇ ଶୁଳିଖୁଣ୍ଟକୁ ଯିବେ ବୋଲି ମନେ କରୁଥିଲି। ମୁଁ କ'ଣ କେବେ ଚିନ୍ତା କରିଥିଲି ଯେ ରାମଚନ୍ଦ୍ର ଦେବ ପୁଣି ଖୋର୍ଦ୍ଧା ସିଂହାସନକୁ ଫେରିବେ ନାଏବ ନାଜିମ ତକି ଖାଁର ଭଗ୍ନିପତି ହୋଇ। ମୋର ସବୁ ଆଶା ଧୂଳିସାତ ହୋଇଗଲା ଦେୱାନୀ।
1: କାହିଁକି ଏମିତି ବ୍ୟସ୍ତ ବିବ୍ରତ ହେଉଛ ବକ୍ସି? ଧୈର୍ଯ୍ୟ ଧରି ଅପେକ୍ଷା କର, ପୁଣି କ'ଣ ସୁଯୋଗ ଆସିବ ନାହିଁ? ଏବେ ପାଇକ ସାମନ୍ତ ଓ ଦୁର୍ଗ ଅଧିକାରୀମାନେ ଧର୍ମଚ୍ୟୁତ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦରଙ୍କୁ ଗଜପତି ଭାବରେ ସ୍ୱୀକାର କରିବାକୁ ଇଚ୍ଛୁକ ନୁହନ୍ତି। ତମେ ଯଦି ଟିକେ ହାତ ହଲେଇ ଦେବ ନା ସବୁ ଶେଷ, କେହି ବି ପାଟି ଫିଟେଇ ପାରିବେ ନାହିଁ।
0: ସେ କଥା କ'ଣ ମୁଁ ଚିନ୍ତା କରିନାହିଁ ବୋଲି ଭାବୁଛ ଦେୱାନ? କିନ୍ତୁ କଥାଟା ଏଡ଼େ ସହଜ ନୁହେଁ। ପ୍ରବଳ ପ୍ରତାପୀ ତକି ଖାଁର ଭିଣୋଇ ହାଫିଜ କାଦର ଦେହରେ ହାତ ଦେବ, ଏହି ହିମ୍ମତ କାହାର ଅଛି?
1: ବେଶ, ତାହେଲେ ଶଳା ଭିଣୋଇଙ୍କ ମଧ୍ୟରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରି ପରସ୍ପରକୁ ଶତ୍ରୁ କରାଇ ରାଜାଙ୍କୁ ଖୋର୍ଦ୍ଧା ସିଂହାସନରୁ ହଟେଇ ଦିଅ।
0: ତା ଠିକ ଯେ, ହେଲେ କେମିତି ତାହା ସମ୍ଭବ ହେବ?
1: ବକ୍ସି, ସେ ବେଳ ଆସିଯାଇଛି ବୋଲି ଜାଣ। ଖାଲି ସୁଯୋଗର ସଦ୍ବ୍ୟବହାର କରିପାରିଲେ ସବୁ ଠିକ୍।
0: ସେ ବେଳ ଆସିଯାଇଛି, ତମେ କ'ଣ କହୁଛ? ମୁଁ ତ କିଛି ବୁଝିପାରୁନାହିଁ।
1: ଚିକାକୋଲର 2 ବର୍ଷର ପେସ୍କିସ୍ 3 ଲକ୍ଷ ଟଙ୍କା ଧରି ସେଠାକାର ଦେୱାନ କଟକ ବାରବାଟୀ କିଲ୍ଲାକୁ ରମାନା ହେବ।
0: ଏ ଖବରରେ ଆମର କି ସମ୍ପର୍କ ଅଛି?
1: ଅଛି ବକ୍ସି।

0: ଖୋର୍ଦ୍ଧା ମୁଲକ ଭିତରେ ଦେଇ ସେ ପେସ୍କିସ୍ ଟଙ୍କା ଯେପରି ନିରାପଦରେ କଟକରେ ପହଞ୍ଚିବ ତାହାର ସୁବ୍ୟବସ୍ଥା କରିବା ପାଇଁ ତକି ଖାଁ ମହାରାଜାଙ୍କ ନିକଟକୁ କଡ଼ା ତାଗିଦ ପଠାଇଛି।
1: ସେ କଥା ରାଜା ବୁଝିବେ, ଆମର ସେଥିରେ କ'ଣ କରିବାର ଅଛି?
0: ପକ୍ଷୀ, କିଛି ବୁଝିପାରିଲ ନାହିଁ? ଏଇ ବୁଦ୍ଧି ନେଇ ତୁମେ ଖୋର୍ଦ୍ଧା ସିଂହାସନ ଉପରେ ଆଖି ପକାଉଛ? ଖୋର୍ଦ୍ଧା ସୀମା ମଧ୍ୟରେ ଯଦି ଚିକାକୋଲର ଦେୱାନ ଉପରେ ଚଢ଼ାଉ ହୋଇ ପେସ୍କିସ୍ ଟଙ୍କା ବାଟମାରଣା ହୋଇଗଲା, ତାହେଲେ
1: ସାବାସ ସାବାସ ଦେୱାନେ, ବଢିଆ ଖବରଟା ଆଣିଲ। 3 ଲକ୍ଷ ଟଙ୍କା ଯଦି ବାଟମାରଣା ହୋଇଯିବ, ତକି ଖାଁ କଣ ଆଉ ଧୈର୍ଯ୍ୟ ଧରି ରହିବ? ଆଚ୍ଛା, ରାଜା କଣ ଏ ଖବର ପାଇଲେଣି?
0: ନା, ସେ କଥା କଣ ମୁଁ କରାଇ ଦିଅନ୍ତି? ଖବର ପାଇଲା ପରେ ଖବର ବାହାକୁ କଟକ ଫେରାଇ ଦେଇଛି। ରାଜାଙ୍କୁ ସେ ଖବର ଦେଇଦେଇଛି ବୋଲି ତକି ଖାଁକୁ ଜଣେଇଦେବ।
1: ଠିକ କରିଛ, ଠିକ କରିଛ। ବର୍ତ୍ତମାନ ମହାରାଣୀ ଲଳିତା ମହାଦେଈଙ୍କୁ ମୁଁ ଚିଠି ଲେଖିଦେଉଛି, ବାଣପୁର ସାଲେରୀ ଘାଟିଠାରେ ଯେପରି 3 ଲକ୍ଷ ଟଙ୍କା ବାଟମାରଣା ହେବ, ସେ ତାର ବ୍ୟବସ୍ଥା କରିବେ, ଫଳରେ ତକି ଖାଁ ବୁଝିବ ମହାରାଜା ରାମଚନ୍ଦ୍ର ଦେବ ଏ ଟଙ୍କା ଲୁଟି ନେଲେ। ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ, ସେଥିରେ ଆମର ଲାଭ। ବୁଝିଲ ତ ଦିୱାନେ?
0: ବୁଝିଗଲି ବୁଝିଗଲି ବକ୍ସି, କଣ୍ଟକେ ନଇବା କଣ୍ଟକ।

0: ବର୍ତ୍ତମାନ ତକେଖା ଖୋର୍ଦ୍ଧା ଓ ଖୋର୍ଦ୍ଧା ରାଜା ଉପରେ ରାଗି ରକ୍ତଚଳ ଚୋବଉଛି। କୋଉ ମୁହୂର୍ତ୍ତରେ ସେ ଆକ୍ରମଣ କରି ବସିବ କହିହଉନି। ଖୋର୍ଦ୍ଧା କଥା ଯାହା ହଉ, ପ୍ରଭୁ ଜଗନ୍ନାଥଙ୍କ ପାଇଁ ମୋର ସବୁ ଚିନ୍ତା।
1: ତକିଖା ଏଥର ଆକ୍ରମଣ କଲେ ଜଗନ୍ନାଥଙ୍କୁ ଏକାଥରେ ପୁରୀ ଛଡ଼ା କରିବାକୁ ପଡ଼ିବ ଛାମୁ। ଥରକୁ ଥର ବିଲେଇ ଛୁଆ ପରି ପୁରୀରୁ ଚିଲିକା, ଚିଲିକାରୁ ପୁରୀ କରିବା ଅପେକ୍ଷା ମୋଗଲ ଶାସନ ଥିବା ଯାଏ ଜଗନ୍ନାଥଙ୍କୁ ଅରଣ୍ୟରେ ହିଁ ରଖିବାକୁ ପଡ଼ିବ।
0: କୋଉଠି ଅରଣ୍ୟ ତାଙ୍କ ପାଇଁ ଏବେ ନିରାପଦ ହବ ବୋଲି ଭାବୁଛ ବିଷୟ?
1: ସେତକୁ ଚିନ୍ତା କରନ୍ତୁ ନାହିଁ ଛାମୁ, ସେ ବେଳ ଆସିଲେ ଚକାଖିଆ ଆପେ ସେ ସ୍ଥାନ ଦେଖାଇଦେବେ।
2: ଜଗନ୍ନାଥ ଅରଣ୍ୟରେ ରହିବେ ରତ୍ନସିଂହାସନ ଛାଡ଼ି, ଆପଣ ଏ କି କଥା କହୁଛନ୍ତି ନରସିଂହ ବିଷୋଇ?
1: ଦିନେ ଅରଣ୍ୟ ହିଁ ଜଗନ୍ନାଥଙ୍କର ମୂଳ ଆବାସ ଥିଲା। ବିଶ୍ୱାବସୁ ତାଙ୍କୁ ଅରଣ୍ୟ ନାରାୟଣ ରୂପରେ ପୂଜା କରୁଥିଲା। ଜଗନ୍ନାଥ ହେବେ ସେହି ଅରଣ୍ୟ ନାରାୟଣ ହେବେ, ସେଥିପାଇଁ ଏତେ ଚିନ୍ତା କାହିଁକି?
3: ମହାରାଜଙ୍କର ଜୟ ହେଉ।
0: କି ସମ୍ବାଦ ପ୍ରହରୀ?
3: ବାଲୁଗାଁର ଜଣେ ଲୋକ ଶାମୁଙ୍କ ପାଇଁ ଏଇ ଚିଠାଟି ଆଣିଛି ମହାରାଜ, ନିଅନ୍ତୁ ଶାମୁ।
4: ଚିଠାଉରେ ଏମିତି କଣ ଲେଖା ଅଛି କି ଶାମୁ, ଆପଣ ଏପରି ଗମ୍ଭୀର ହେଇ ପଡ଼ିଛନ୍ତି?
2: କଣ କିଛି ଦୁଃସମ୍ବାଦ?
0: ହଁ, ଚିକାକୁଲର ଦେୱାନ 3 ଲକ୍ଷ ପେସ୍କିସ୍ ଟଙ୍କା ନେଇ କଟକ ରମାନା ହେବ। ବକ୍ସି ବେଣୁ ଭ୍ରମରବର ମହାରାଣୀ ଲଳିତାଙ୍କୁ ଚିଠି ଲେଖିଛି ବାଣପୁର ସାଲେରି ଘାଟିରେ ଏହି ଟଙ୍କାକୁ ବାଟମାରଣା କରିନେବାକୁ, ଫଳରେ ତକିଖା ବୁଝିବ ଖୋର୍ଦ୍ଧା ରାଜା ଟଙ୍କା ଲୁଟିନେଲେ, ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ।
2: ଆପଣଙ୍କ ସେ ବକ୍ସିଟି ମରାତ୍ମକ ତମ୍ପ ସାପଟିଏ ଛାମୁ, ଉଚିତ ଦଣ୍ଡ ତାର ପ୍ରାପ୍ୟ।
4: ଭଗି ଭ୍ରମରବରର କୁଳାଙ୍ଗାର ପୁଅ ବେଣୁ ରାଉତ, ବିଶ୍ୱାସଘାତକ ଠାରୁ ଅଧିକ ଆଉ କ'ଣ ହୁଅନ୍ତା? ମୁଁ ତାକୁ ହାଡ଼େ ହାଡ଼େ ଚିହ୍ନିଛି। କୃଷ୍ଣ ନରିନ୍ଦ୍ର ଓ ବଡ଼ପରୀକ୍ଷା ମହାପାତ୍ରଙ୍କ ସହିତ ମିଶି କିଛି ଗୋଟାଏ ଷଡ଼ଯନ୍ତ୍ର କରୁଥିବ ବୋଲି ମୁଁ ଯାହା ଆଶଙ୍କା କରୁଥିଲି, ତାର ପ୍ରମାଣ ହାତେ ହାତେ ମିଳିଗଲା।
2: ଘର ଢିଙ୍କିତ କୁମ୍ଭୀର ଦୋଷ ଦେବା କାହାକୁ?
0: ଆମ ପାଇକମାନଙ୍କୁ ବେତନ ଦେବା ପାଇଁ ଆଉ ଫିରିଙ୍ଗିମାନଙ୍କଠାରୁ ବନ୍ଧୁକ କିଣିବା ପାଇଁ ଟଙ୍କାର ଅଭାବ ଥିଲା ନା? ଯାହା ହଉ, ବକ୍ସି ଏଥିପାଇଁ ଭଲ ବ୍ୟବସ୍ଥାଟିଏ କରି ଆମର ବଡ଼ ଉପକାର କରିଦେଇଛନ୍ତି।
1: ସେ ଟଙ୍କା ଛାମୁଙ୍କ ହାତକୁ କିପରି ଆସିବ ଯେ ଛାମୁ ପାଇକମାନଙ୍କୁ ବେତନ ଦେବେ ଆଉ ବନ୍ଧୁକ କିଣିବେ?
0: ମୋର ଯାହା ମନେ ହୁଏ, ଚିକାକୋଲର ପେସ୍କିସ୍ ଟଙ୍କା ବାଟମାରଣା ହେଲା ପରେ ତକିଖା ନିଶ୍ଚୟ ଖୋର୍ଦ୍ଧା ଆକ୍ରମଣ କରିବ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଖୋର୍ଦ୍ଧା ସହିତ ମିଶି ତକିଖାର ପ୍ରତିରୋଧ କରିବେ। କେବଳ ଖୋର୍ଦ୍ଧାକୁ ନୁହେଁ, ସମଗ୍ର ଓଡ଼ିଶାର ପ୍ରାଣ ଜଗନ୍ନାଥଙ୍କୁ ଜବନ ହାତରୁ ରକ୍ଷା କରିବାକୁ ହେବ।

0: ପରମଗୁରୁ ଆପଣେ ଗୁପ୍ତଚର ଫେରିଲା, ଆଉ କିଛି ସମ୍ବାଦ ମିଳିଲା?
1: ମହାରାଜ, ରଚିପୁର ଗଡ଼ର ପାଇକମାନେ ମଧ୍ୟ ମେଳିଆ ହୋଇଛନ୍ତି, ସେମାନେ ଗଡ଼ ଛାଡ଼ି ପଳେଇ ଯାଇଛନ୍ତି। ତକି ଖାଁକୁ ସେଠାରେ ପ୍ରତିରୋଧ କରିବାକୁ କେହି ନାହାନ୍ତି।
0: ତକି ଖାଁ ତାହେଲେ ରଥିପୁର ଗଡ଼ ଅଧିକାର କରିସାରି ଖୋର୍ଦ୍ଧା ରମାନା ହବ?
1: ଯାହା ଜଣାଯାଉଛି ତାହା ହିଁ ହବ।
0: ଆଠଗଡ଼ର ସାମନ୍ତ ରାଜା

0: ଜଗନ୍ନାଥ ହରିଚନ୍ଦନ ଜଗଦେବ ତାଙ୍କର ସୈନ୍ୟ ସାମତ ନେଇ ଏଠାରେ ପହଞ୍ଚିବାର ଥିଲା, ଆସିଲେ ସେମାନେ?
1: ହଁ ମଣିମା, ତାଙ୍କ ସହିତ ଚମ୍ପାଗଡ଼ର ଦଳଗଞ୍ଜନ ଓ କୁରାଡମଲର ପୀତାମ୍ବର ମଙ୍ଗରାଜ ମଧ୍ୟ ସଦଳ ବଳେ ଆସିଛନ୍ତି। ତକି ଖାଁ ରଥିପୁର ଦଖଲ କରିବାକୁ ଆଗେଇ ଚାଲିଛି। ଶିଶୁପାଳଗଡ଼, ଧଉଳିଗଡ଼, ଏପରି ଯେ ରଥିପୁରଗଡ଼ ମଧ୍ୟ ବିନା ବାଧାରେ ସେ ଅଧିକାର କରିନେବେ।
0: ଆପଣ ଠିକ୍ ଭାବିଛନ୍ତି। ବର୍ତ୍ତମାନ ଆମକୁ ଖୋର୍ଦ୍ଧାଗଡ଼କୁ ଫେରିଯିବାକୁ ପଡ଼ିବ। ଏଠାରେ ଅପେକ୍ଷା କରି ଲାଭ ନାହିଁ, ଯାହା ହେବା କଥା ଖୋର୍ଦ୍ଧାଗଡ଼ରେ ହେବ।
2: ବକ୍ସି ବେଣୁ ଭ୍ରମରବର, ଦେୱାନ କୃଷ୍ଣ ନରେନ୍ଦ୍ର ଆଉ ଧଉଳିଗଡ଼ର ନବଘନ ସାମନ୍ତରାୟଙ୍କର କିଛି ସମ୍ବାଦ ପାଇଛନ୍ତି ଛାମୁ?
0: ଯୋଉ ସମ୍ବାଦ ପାଇଛି ତାହା ଯଦି ସତ୍ୟ ହେଇଥାଏ ତାହେଲେ ବିଶ୍ୱାସଘାତକମାନଙ୍କୁ ଅତି ଶୀଘ୍ର ଉଚିତ ଶାସ୍ତି ଦିଆଯିବ। ହଁ ପରମଗୁରୁ, ଆପଣ ସୈନ୍ୟମାନଙ୍କୁ ଖୋର୍ଦ୍ଧାଗଡ଼କୁ ଆଗେଇବାକୁ ନିର୍ଦ୍ଦେଶ ଦିଅନ୍ତୁ।
3: ଯଥା ଆଜ୍ଞା ଛାମୁ।

0: ତାହେଲେ ବିଶ୍ୱାସଘାତକମାନଙ୍କୁ ଅତି ଶୀଘ୍ର ଉଚିତ ଶାସ୍ତି ଦିଆଯିବ। ହଁ ପରମ ଗୁରୁ, ଆପଣ ସୈନ୍ୟମାନଙ୍କୁ ଖୋର୍ଦ୍ଧାଗଡ଼କୁ ଆଗେଇବାକୁ ନିର୍ଦ୍ଦେଶ ଦିଅନ୍ତୁ।
1: ଯଥା ଆଜ୍ଞା ଛାମୁଁ।

0: ଆଉ କିଛି ସମ୍ବାଦ ପାଇଲ ଦିୱାନେ?
1: ରଥିପୁରଗଡ଼ର ପାଇକମାନେ ମଧ୍ୟ ଆମ ସହିତ ସହଯୋଗ କରୁଛନ୍ତି। ସେମାନଙ୍କ ଆଡୁ ତକି ଖାଁକୁ ଆଦୌ ପ୍ରତିରୋଧ ହେବ ନାହିଁ। ଖୋର୍ଦ୍ଧାର ଭିତରଗଡ଼ ଛାଡ଼ି ରାଜା ମଧ୍ୟ ପଳାଇଛନ୍ତି ବୋଲି ନବଘନ ସାମନ୍ତରାୟ ଖବର ଆଣିଛନ୍ତି।
0: କଣ କହିଲ, କଣ କହିଲ, ରାଜା ଭିତରଗଡ଼ ଛାଡ଼ି ପଳାଇ ଯାଇଛନ୍ତି, ଏ ସମ୍ବାଦ କଣ ସତ୍ୟ ଦେବାନି?
1: ନବଘନ ପରା ଖୋର୍ଦ୍ଧାରୁ ଏବେ ଫେରିଲେ। ଭିତରଗଡ଼ ଉଆସରେ ରାଜା ନାହାନ୍ତି। ଖୋର୍ଦ୍ଧା ଦାଣ୍ଡ ଆଜି ଶୂନଶାନ, କାଉ ଉଡୁଛି।
0: ତାହେଲେ କଣ ଖୋର୍ଦ୍ଧାର ପାଇକମାନେ ମେଳିଆ ହେଲେ?
1: ଯାହା ଜଣାଯାଉଛି ଖୋର୍ଦ୍ଧାର ପାଇକମାନେ ମେଳିଆ ହୋଇଛନ୍ତି।
0: ଏଇଟା ତେବେ ସୁବର୍ଣ୍ଣ ସୁଯୋଗ, ଖୋର୍ଦ୍ଧା ସିଂହାସନ ଖାଲି, ଏଇ ମୌକରେ ଆମେ ଯଦି ଖୋର୍ଦ୍ଧା ସିଂହାସନ ଅଧିକାର କରିବସିବା, ତାହେଲେ ତକି ଖାଁ ଯେତେବେଳେ ଖୋର୍ଦ୍ଧାରେ ପହଞ୍ଚିବ, ତା ସହିତ ସନ୍ଧି କରି ଖୋର୍ଦ୍ଧା ରାଜଗାଦିକୁ ନିଜର ଅକ୍ତିଆର ରଖାଯାଇପାରିବ। ରାଜା ତକି ଖାଁର ହାଣ ମୁହଁରେ ଯାଆନ୍ତୁ କି ନ ଯାଆନ୍ତୁ, ଖୋର୍ଦ୍ଧା ସିଂହାସନରୁ ତ ସବୁଦିନ ପାଇଁ ନିଶ୍ଚୟ ଯିବେ। ହେ ମା ଭବାନୀ, ସାହୁ ମା, ବକ୍ସି ବେଣୁଧର ପାଇଁ ଏଇ ଶେଷ ସୁଯୋଗ ମା।
1: ପ୍ରସ୍ତାବଟି ମନ୍ଦ ନୁହେଁ ବକ୍ସି, ଏଠାରେ ବେତନଟି ଆଉ ବାଉଁଶ ବଣ ଭିତରେ ଲୁଚି ରହିବା ଅପେକ୍ଷା ଭିତରଗଡ଼ ଉଆସର ତକି ଖାଁକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହେବା କୂଟନୀତି ଓ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଲାଭପ୍ରଦ।
0: ତାହେଲେ ଆଉ ବିଳମ୍ବ କାହିଁକି, ଶୁଭଶ୍ଚ ଶୀଘ୍ରମ୍।
1: ମା ଭବାନୀ ଏଥର ପ୍ରସନ୍ନ ହେଲେ ବୋଲି ଜାଣନ୍ତୁ ବକ୍ସି ସାମନ୍ତେ, ଖୋର୍ଦ୍ଧା ସିଂହାସନ ପ୍ରାପ୍ତି ଏଥର ସୁନିଶ୍ଚିତ।
0: ହେ ମା ଭବାନୀ, ମୋ ଅଭିଷ୍ଟ ପୂର୍ଣ୍ଣ କର ମା, ଖୋର୍ଦ୍ଧା ସିଂହାସନ ପାଇଲେ ତତେ ନରବଳି ଦେବି ମା, ତତେ ନରବଳି ଦେବି।
2: ବିଶ୍ୱାସଘାତକ ବେଣୁ ଭ୍ରମରବର, ଦେୱାନ କୃଷ୍ଣ ନରେନ୍ଦ୍ର, ଧଉଳିଗଡ଼ ଦୁର୍ଗପତି ନବଘନ ସାମନ୍ତରାୟ, ବଡ଼ ପରିଛା ମହାପାତ୍ର, କୃତଘ୍ନ ରାଜଦ୍ରୋହୀ ଦେଶଦ୍ରୋହୀ କୁକୁରର ଦଳ, ଆଜି ତମମାନଙ୍କର ଆଉ ନିସ୍ତାର ନାହିଁ।
3: କେଉଁଦିନ ଠାରୁ ଏ ବେଣୁ ରାଉତେ ବକ୍ସିରୁ ଖୋର୍ଦ୍ଧା ମହାରାଜା ହେଲେ କି ଦେବାନେ? କୁହନ୍ତୁ ସମସ୍ତେ ଜୟ ଜଗନ୍ନାଥଙ୍କର, ଜୟ ଜଗନ୍ନାଥଙ୍କର, ଜୟ ଖୋର୍ଦ୍ଧା ମହାରାଜା ରାମଚନ୍ଦ୍ର ଦେବଙ୍କର।
2: ସୈନ୍ୟଗଣ, ବନ୍ଦୀ କର, ବନ୍ଦୀ କର ଏ କୁକୁର ବିଶ୍ୱାସଘାତକ ମାନଙ୍କୁ।
0: ଛାମୁଙ୍କର ଏହା କଣ ନ୍ୟାୟ? କେଉଁ ଅପରାଧରେ ଆମମାନଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଉଛନ୍ତି ଛାମୁ?
2: ଜାଣିପାରୁନାହୁଁ ତୁମର ଅପରାଧ? ତମେ ପରା ଖୋର୍ଦ୍ଧା ରାଜାର ସେନାପତି, ରାଜାକୁ ଓ ରାଜ୍ୟକୁ ରକ୍ଷା କରିବାର ଶପଥ ନେଇଥିଲ ତମେ, ହେଲେ କରିଛ କଣ?
0: ଛାମୁ
2: ଚୁପ୍ କର, ମୁଁ କିଛି ଶୁଣିବାକୁ ଚାହେଁ ନାହିଁ। ବିଚାର ବେଳେ ତମେ ତମର କୈଫିୟତ ଦବ। ଆଜିଠାରୁ ତମେ ଆଉ ଖୋର୍ଦ୍ଧାର ବକ୍ସି ନୁହ।
4: କୋଷରୁ ତରବାରୀ ବାହାର କରି ଆତ୍ମରକ୍ଷାର ବୃଥା ଚେଷ୍ଟା କର ନାହିଁ ବେଣୁ ଭ୍ରମରବର। ଏ ବିରାଟ ମିଳିତ ବାହିନୀ ପାଖରେ ତୁମେ କେତେ ଜଣ ମୁଷ୍ଟିମେୟ କୃତଜ୍ଞ ବିଶ୍ୱାସଘାତକ, ଫୁଙ୍କି ଦେଲେ ତୁମେ ତୃଣ ସଦୃଶ ଉଡ଼ିଯିବ। ଯଥାଶୀଘ୍ର ଅସ୍ତ୍ର ତ୍ୟାଗ କର।
2: ଅସ୍ତ୍ର ତ୍ୟାଗ କର ବିଶ୍ୱାସଘାତକ ଦଳ, ନଚେତ ମରିବା ପାଇଁ ପ୍ରସ୍ତୁତ ହୁଅ। ସୈନ୍ୟଗଣ, ବନ୍ଦୀ କରି କାରାଗାରରେ ନିକ୍ଷେପ କର ଏ ରାଜଦ୍ରୋହୀ ଦେଶଦ୍ରୋହୀ ମାନଙ୍କୁ।

0: ବକ୍ସି ବେଣୁ ଭ୍ରମରବର ଦେବାନ କୃଷ୍ଣ ନରେନ୍ଦ୍ର ଓ ଅନ୍ୟ ମେଳିଆ ସର୍ଦ୍ଦାର ମାନେ କଏଦି ଅଛନ୍ତି। ଆପଣଙ୍କ ନିର୍ଦ୍ଦେଶ ପାଇଲେ ସେମାନଙ୍କ କଟା ମୁଣ୍ଡ ମୁଁ ପେଶ କରିବି। ଜାଣପଣା
1: ବେଶ ହଫିସ କଦର ହସିମ ଖାଁ ଆଉ ଜୁଲଫିକର ଅଲିକୁ ସାଙ୍ଗରେ ଧରି ଅଭି ଖୋର୍ଦ୍ଧାଗଡ ରମାନା ହେଇଯାଅ। ଜଲ୍ଦି ମେଳିଆ ମାନଙ୍କର କଟା ମୁଣ୍ଡ ପେଶ କର।
0: ଯୁଗ ପରେ ଯୁଗ ଖୋର୍ଦ୍ଧାଗଡ଼ର ମାଟି ଲାଲ ହେଇଛି ବୀର ସନ୍ତାନ ମାନଙ୍କ ରକ୍ତରେ, ବିଶ୍ୱାସଘାତକ ମାନଙ୍କ ଚକ୍ରାନ୍ତରେ। ଆଜି ପ୍ରଥମ କରି ସେଇ ବିଶ୍ୱାସଘାତକ ମାନଙ୍କ ରକ୍ତରେ ଲାଲ ହେଇ ଉଠିବ ଖୋର୍ଦ୍ଧାର ମାଟି, ଖୋର୍ଦ୍ଧାର ଆକାଶ। ଆଉ ସେଇ ରକ୍ତାଭ ଆକାଶକୁ ଦେଖି ମୁଁ ଶ୍ରୀ ଜଗନ୍ନାଥଙ୍କ ସେବକ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦର ଖାଲି ହସିବି ଆଉ ହସିବି।

ଆପଣମାନେ ଶୁଣୁଥିଲେ ନାଟକ ଖୋର୍ଦ୍ଧାର ଆକାଶଲାଲ, ରଚନା କରିଥିଲେ ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ତକି ଖାଁ, ନିର୍ମଳ ଚନ୍ଦ୍ର କାନୁନଗୋ, କୃଷ୍ଣ ନରେନ୍ଦ୍ର, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବକ୍ସି ବେଣୁ ଭ୍ରମରବର, ଧୀରା ଚୌଧୁରୀ, ସୟଦ ବେଗ, ବିଜୟ କୁମାର ବାରିକ, ବାହୁବଳେନ୍ଦ୍ର, ଧୈର୍ଯ୍ୟଧର ରାଉତ, ରାଜା ଗୋପୀନାଥ ଦେବ, ପ୍ରଦୀପ କୁମାର ତ୍ରିପାଠୀ, ନରସିଂହ ବିଷୋଇ, ମାତୃପ୍ରସାଦ ଦାସ, ରାମଚନ୍ଦ୍ର ଦେବ, ଅଭୟ କୁମାର ପଟ୍ଟନାୟକ, ଲକ୍ଷ୍ମୀ ପରମଗୁରୁ, ଅସୀମ ବସୁ, ଲଳିତା ଦେଇ, ଆରତୀ ମହାପାତ୍ର ଏବଂ ରେଜିଆ ପୁଷ୍ପିତା ରାଣୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା।

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମ ଗୀତ। ଆଜିର ଆମ ଗୀତରେ କଣ୍ଠଶିଳ୍ପୀ ଶୁଭାଂଶୀ ରାଉତଙ୍କ କଣ୍ଠରେ କେତୋଟି ଆଧୁନିକ ଗୀତ ଓ ପଲ୍ଲୀ ଗୀତ। ପ୍ରଥମେ ଶୁଭାଂଶୀ ରାଉତଙ୍କ କଣ୍ଠରେ ଆଧୁନିକ ଗୀତ ଲେଖିଛନ୍ତି ସତ୍ୟନାରାୟଣ ମିଶ୍ର। ଚନ୍ଦ୍ରଭାଗାର ବେଳାରେ କିଏ ସେ ନାଚି ଯାଏ ତୋଳି ଛନ୍ଦ।

ପରେ ପରେ ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ମନ ଖୋଜେ ମନଟିଏ, ନଦୀ ଖୋଜେ ସାଗର।

ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି ସତ୍ୟନାରାୟଣ ମିଶ୍ର। ତୁମେ ମୋ ମନର ସାଦା କାଗଜରେ ଟାଣିଲ ଗାର ପ୍ରଥମେ।

ଶେଷରେ ଶୁଭଂଶୀ ରାଉତଙ୍କ କଣ୍ଠରେ ପଲ୍ଲୀ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ଶରତ ଆସିଲା ମରତ ହସିଲା ବସିଲା ଫୁଲର ହାଟ।

0: ଶୁଣୁଥିଲେ ଆମ ଗୀତରେ କେତୋଟି ଆଧୁନିକ ଏବଂ ପଲ୍ଲୀ ଗୀତ। କଣ୍ଠଶିଳ୍ପୀ ଥିଲେ ଶୁଭାଂଶୀ ରାଉତ। ଏହି ଗୀତଗୁଡ଼ିକୁ ରଚନା କରିଥିଲେ ସତ୍ୟନାରାୟଣ ମିଶ୍ର ଏବଂ କ୍ଷୀରୋଚନ୍ଦ୍ର ପୋଥାଳ।
1: କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ।
2: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
3: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଓଂ ଶ୍ରୀମନ ସର୍ବବ୍ୟାପକ ବିଶ୍ୱସ୍ରଷ୍ଟା ବିଶ୍ୱନିୟନ୍ତା ଗୋଲକ ବିହାରୀ ପରମ୍ରହ୍ମ ଭଗବାନ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କ ପ୍ରୀତ୍ୟର୍ଥେ ବୋଲନ୍ତୁ ସର୍ବେ ପ୍ରେମାନନ୍ଦ ଏକବାର ହରି ହରି ବୋଲ। କବିକଣ୍ଠ ନିବାସିନୀ ଆଦ୍ୟାଶକ୍ତି ବୀଣାପାଣି ବାଗବାଦିନୀ ମା ଶାରଦାଙ୍କ ପ୍ରୀତ୍ୟର୍ଥେ ମା ନୀଳ ସରସ୍ୱତୀଙ୍କ ପ୍ରୀତ୍ୟର୍ଥେ ବୋଲନ୍ତୁ ସର୍ବେ ପ୍ରେମାନନ୍ଦେ ଆହୁରି ଏକବାର ହରି ହରି ବୋଲ। ଏ ସଂସାରରେ ନାମ ବ୍ରହ୍ମ ପ୍ରଚାର ହେଉ, କଳିଗର୍ଭ ଧ୍ୱଂସ ପାଉ, ଅସତ୍ୟ ଲୋପ ହେଉ, ସତ୍ୟ ମହିମା ପ୍ରକାଶିତ ହେଉ, ଏ ପୃଥିବୀରୁ କାଳଚକ୍ର ଦୂର ହୋଇଯାଉ, ହିଂସା ଦ୍ୱେଷ ପରସ୍ତ୍ରୀ କାତୁରତା ସମସ୍ତଙ୍କ ମାନସିକ ସ୍ତରରୁ ଦୂର ହୋଇଯାଉ, ପାଲା ଶ୍ରବଣ କରୁଥିବା ଓଡ଼ିଶା ତଥା ଭାରତର ଆବାଳ ବୃଦ୍ଧ ବନିତା ଏବଂ ଆକାଶବାଣୀର ସମସ୍ତ କର୍ମକର୍ତ୍ତା ମହୋଦୟ ମହୋଦୟା ମାନଙ୍କର

ଆଜ୍ଞା ଯୁଦ୍ଧରେ ଯେ ସ୍ଥିର ପୃଥିବୀର ଶ୍ରେଷ୍ଠ ହିମାଳୟ ହିମାଳୟରୁ ଜାତ କନ୍ୟା ମା ପାର୍ବତୀ ଯାହାଙ୍କର କୂଳ ନାହିଁ ଶିବ ଠାକୁରଙ୍କୁ ବିବାହ ହେଲେ ମା ପାର୍ବତୀ ସମସ୍ତ ଦେବତା ଯାହାଙ୍କୁ ପୂଜା କରିଥିଲେ ଦୁର୍ଗତିରୁ ରକ୍ଷା ପାଇବା ପାଇଁ ସେଇ ମା ଦୁର୍ଗତି ନାଶିନୀ ମା ଦୁର୍ଗା ମା ଆଦିଶକ୍ତି ଆଜି ସମସ୍ତଙ୍କର ସର୍ବାରିଷ୍ଟ ଖଣ୍ଡନ କରନ୍ତୁ ବୋଲନ୍ତୁ ପ୍ରେମାନନ୍ଦେ ସର୍ବେ କବାର ହରିହରି ବୋଲ।

ଆରେ ସାଧୁଜନ ମାନେ ଆପଣ ମାନେ କେହି ପଦ କମଳ ନୟନର କଥାକୁ ଶ୍ରବଣ କଲେ ଆପଣ ମାନଙ୍କର କଳି କଳମୁଷ ପାପ ଦୁଃଖ ଜଳା ଯନ୍ତ୍ରଣା ଯାହା ସବୁ ଅଛି ନିଶ୍ଚୟ ଦୂରଭୂତ ହୋଇଯିବ। ଆଜ୍ଞା ଯମ ପୁରାଣ ଆମର ପ୍ରମାଣ କରୁଛି ସଂସାର ବ୍ୟାଧି ଭେଷଜଂ ମହାଭୟ ନିବାରଣ ଦୁଃଖ ସୁଖ ପରିତ୍ରାଣ ହରିରିତ୍ୟ ଅକ୍ଷର ଦ୍ୱୟଂ। ଆଜ୍ଞା ହରି ନାମ କୃଷ୍ଣ ନାମ ଏ ସଂସାରର ବ୍ୟାଧିକୁ ଆଜ୍ଞା ଔଷଧ ପରି ଭୟ ନିବାରଣ ହୋଇଥାଏ ଦୁଃଖ ସୁଖରୁ ପରିତ୍ରାଣ ମିଳିଥାଏ। ଆଜ୍ଞା ଆପଣ ମାନେ ଲକ୍ଷ୍ୟ ଦିଅନ୍ତୁ ମୋର ବିଦୁଷ ମଣ୍ଡଳୀ ମହାଭାରତର କଥା। ଆଜ୍ଞା ମହାମାନୀ ମାନଗୋବିନ୍ଦ ଦୁର୍ଯ୍ୟୋଧନ ରାଜସିଂହାସନକୁ ଦଖଲ କଲେ ଏବଂ

0: ମାମୁଁ ଶକୁନି କୁ ନିଜର ମନ୍ତ୍ରୀତ୍ୱ ପ୍ରଦାନ କରିଥିଲେ। ଏକଦା ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ ମାମୁଁ ଶକୁନି କୁ କହିଲେ, ହେ ମାମୁଁ, ମୁଁ ସତରେ କଣ ଏ ପଞ୍ଚକଟକର ଅଧୀଶ୍ୱର ହେଇପାରିବି? ଆଜ୍ଞା, ଶତ୍ରୁ କୁଳ ନାଶନକାରୀ ଶକୁନି ଭାବିଲେ ଭଣଜାକୁ ଆଗ ଭଲ ବାଟ ଦେଖେଇବି, ଯଦି ଭଣଜା ଦୁର୍ଯ୍ୟୋଧନ ଭଲ ବାଟରେ ନ ଯାଏ ତେବେ କାରାଗାରରେ ମୋ ପିତାଙ୍କ ନିକଟରେ କରିଥିବା ଶପଥକୁ ମୁଁ ସାକାର କରିବି। ଦୁର୍ଯ୍ୟୋଧନର ବିଶ୍ୱସନୀୟ ଭାବେ ମନ୍ଦ ଉପାୟ ବଳରେ ତାର ବଂଶକୁ ମୁଁ ବିନାଶ କରିବାର ପ୍ରଚେଷ୍ଟା କରିବି। ତେବେ ବନ୍ଧୁ ଶ୍ରେଷ୍ଠ ଭଣଜା ମୋର, ସେ ଭଲ ବାଟ ଦେଖେଇବା ମୋର ଧର୍ମ। ତେଣୁ ଆଜ୍ଞା ମାମୁଁ ଶକୁନି କହିଲେ, ହେ ଭଣଜା, ତୁ ଯଦି ପଞ୍ଚକଟକର ଅଧୀଶ୍ୱର ହେବା ପାଇଁ ଚାହୁଁଛୁ ତେବେ ତୁ କଣ କରିବୁ?
1: କଣ କରିବି
0: କୃଷ୍ଣ।

ଆଜ୍ଞା ମାମୁଁ ଶକୁନି କହିଦେଲେ ଭଣଜା, ଏ ସଂସାରରେ ଯେତେ ବସ୍ତୁ ଅଛନ୍ତି, ଯେତେ ପଦାର୍ଥ ଅଛନ୍ତି, ସେ ସବୁ କୃଷ୍ଣଚନ୍ଦ୍ରଙ୍କର ନାମ ସହିତ ସମକକ୍ଷ ହୋଇପାରିବେ ନାହିଁ। କୃଷ୍ଣଚନ୍ଦ୍ରଙ୍କର ସୁନ୍ଦର ରୂପକୁ ଦେଖ ଓ ତାଙ୍କଠାରେ ତୁମେ ଶରଣ ନେଇଯାଅ। ଆଜ୍ଞା କବି ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ ଲେଖିଦେଲେ କୃଷ୍ଣଚନ୍ଦ୍ରଙ୍କର ରୂପ। ଆଜ୍ଞା।

0: ତେଣୁ ତୁମେ କୃଷ୍ଣଚନ୍ଦ୍ରଙ୍କ ଠାରେ ଶରଣ ନେଇଯାଅ, ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା ଦୁର୍ଯ୍ୟୋଧନ କହିଲେ, ହେ ମାମୁ,
1: କଦାପି ନୁହ, ମୋଠୁ ସେ କେତେ କମ ଗୁଣରେ ଜାଣିଛ, ମୁଁ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ।
0: ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଯଦୁମଣି ମହାପାତ୍ର ଲେଖିଦେଲେ ଦଳିତା।

0: ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ କହିଦେଲେ, କହିଲେ ହେ ମାମୁ, ମୋ ନାମ ମାନଗୋବିନ୍ଦ, କୃଷ୍ଣଚନ୍ଦ୍ରଙ୍କର ନାମ ଖାଲି ଗୋବିନ୍ଦ, ହସ୍ତରେ ଖଣ୍ଡେ ମୁରଲୀ ଧରିଛି, ମସ୍ତକରେ ମୟୂର ପୁଚ୍ଛ ଧାରଣ କରିଛି, ଧେନୁମାନଙ୍କ ସାଙ୍ଗରେ ଧାଇଁ ଧାଇଁ ଧୂଳି ଧୂସରିଆ ଦିଶୁଛି, ଗୋଳାରେ ରୁଞ୍ଜମାଳ ପକାଇଛି, ସେ ଗୌଡ଼ ଟୋକାର ପଦକମଳରେ ମୁଁ ଶରଣ ନେବି ବୋଲି ମୋତେ କହୁଛ? ମାମୁଁ, ମୋ ମସ୍ତକକୁ ଦେଖିଲ ଦେଖିଲ ସ୍ୱର୍ଣ୍ଣ ମୁକୁଟ, ମୋ ଗୋଳା ଦେଶକୁ ଦେଖିଲ ଦେଖିଲ ମଣିମୁକ୍ତାର ହାର, ସେ ରୁଞ୍ଜମାଳିଆ ମୟୂର ଚୁଳିଆ ଠାରେ ମୁଁ ଶରଣ ନେଇପାରିବି ନାହିଁ। ଆଜ୍ଞା ମାମୁଁ ଶକୁନି କହିଲେ, ତେବେ ଭଣଜା ତୁମେ ସେ ପାଞ୍ଚ ଭାଇଙ୍କ ଭିତରୁ କାହାକୁ ବେଶୀ ଡରୁଛ? କହିଲ
1: ଡରୁଛି ଜଣକୁ।

ମାମୁ ମୋର 72 ଭାର ଗଦା, ଭୀମର 52 ଭାର ଗଦା, ହେଲେ ବି ତାର ଗଦା ଚାଳନାକୁ ମୋର ଟିକେ ଡର। ଆଜ୍ଞା ଶକୁନି ମାମୁ କହିଦେଲେ ଭଣଜା ଏଇ କଥା, ଗୋଟିଏ କାମ କର ଭଣଜା।

ଭଣଜା, ଭୋଜି ଉତ୍ସବର ଆୟୋଜନ କରି ଭୀମକୁ କେବଳ ନିମନ୍ତ୍ରଣ କରି ବିଷମିଶା ଲଡୁ କିଛି ଖାଦ୍ୟ ଖୁଆଇ ଦେଲେ ଭୀମ ନିହତ ହୋଇଯିବ, ତୁମେ ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା, ସେଇଆ ହେଲା। ନିମନ୍ତ୍ରଣ ପତ୍ର ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚିଲା। ଲେଖା ଥିଲା ସର୍ବସମ୍ମତି କ୍ରମେ ବଡ଼ଖିଆ ଭୀମସେନକୁ ଭୋଜି ଉତ୍ସବକୁ ପଠାଇବ। ତେଣୁ ଆଜ୍ଞା, ଆଜି ଧର୍ମରାଜ ଯୁଧିଷ୍ଠିରଙ୍କର ହେଇଛି କଣ ଉର୍ଦ୍ଧ।

ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ଧର୍ମ ଦେବତାଙ୍କୁ ସାକ୍ଷୀ ରଖି ନିମନ୍ତ୍ରଣକୁ ଗ୍ରହଣ କରି ଭୀମସେନଙ୍କୁ ଦୁଶାସନ ସାଙ୍ଗରେ ଯିବାକୁ ଆଦେଶ ଦେଇଦେଲେ। ଆଜ୍ଞା ଧର୍ମରାଜ ଧର୍ମର ଅର୍ଥ ଆଜି ଚିନ୍ତା କରୁଛନ୍ତି। ଆମର ଉପନିଷଦ କହନ୍ତି ଜେନାତ୍ମନ ତଥା ନେଷ୍ୟାଂ ଜୀବନ ବର୍ଦ୍ଧନ ଚାପି ଧ୍ରିୟତେ ସହ ଧର୍ମ। ଏହାର ଓଡ଼ିଆ ଅର୍ଥ ହେଉଛି ବଞ୍ଚିବା ବଢିବାର ମର୍ମ ଯାହା।

ଆଜ୍ଞା ଭୀମସେନ ଭଲମନ୍ଦ କିଛି ବାରଣ ନ କରି ବଡ଼ଖିଆ ବିଷମିଶା ଖାଦ୍ୟ ଅତ୍ୟଧିକ ଖାଇ ମୂର୍ଚ୍ଛା ହୋଇଗଲେ, ମୁମୂର୍ଷ ଅବସ୍ଥାରେ ପଡି ରହିଲେ। ଠିକ ଏହି ସମୟରେ ମାମୁଁ ଶକୁନି ଆସି କହିଲେ, ହେ ଭଣଜା ମାନେ, ଯାହା ତ କଲଣି କଲଣି, ଆଉ ବିଳମ୍ବ ନ କରି ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଆସ। ଆଜ୍ଞା ତାହା ହିଁ ହେଲା। ଦୁଶାସନ ଆଦି ଭାଇମାନେ ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଚାଲି ଆସିଲେ। ଏତଦ ପରେ ଆଜ୍ଞା ହେଇଛି କଣ, ନାଗନନ୍ଦିନୀ ବେଲାବଳି ସଖୀ ମାନଙ୍କୁ ଧରି ମର୍ତ୍ତ୍ୟର ଯମୁନାକୁ ଆସିଛନ୍ତି ସ୍ନାନ କରିବା ପାଇଁ। ଆଜି ରାତ୍ରି ସମ୍ପୂର୍ଣ୍ଣ ପାହି ଯାଇଛି। ଚନ୍ଦ୍ରକଳା କାବ୍ୟରେ ବଳଦେବ ରଥ ଲେଖି ଦଉଛନ୍ତି। ରାତି ପାହି ହେଲା।

ଆଜ୍ଞା ରାତ୍ରି ଆଜି ପାହି ଯାଇଛି, ଏଣେ ବେଲାବଳି ସଖୀ ମାନଙ୍କ ସହ ଯମୁନା ନଦୀ କୂଳରେ ପହଞ୍ଚି ଦେଖିଲେ ଗୋଟିଏ ଶରୀର ଆଜି ଜଳରେ ଭାସୁଛି, ଶରୀରରୁ ଆଜ୍ଞା ଦିବ୍ୟ ଜ୍ୟୋତି ଝଟକୁଛି।

ଆଜ୍ଞା ଭୀମଙ୍କର ସୁନ୍ଦର ରୂପକୁ ଦେଖି ବେଳାବେଳିର ଆଜି ପ୍ରେମ ଜାଗ୍ରତ ହୋଇଛି। ତେବେ ପ୍ରେମ କାହାକୁ କୁହାଯାଏ? ଦର୍ଶନେ ସ୍ପର୍ଶନେ ବା ଅପି ଶ୍ରବଣେ ଭାଷଣେ ଅପି ବା ହୃଦୟଂ ଦ୍ରବତ୍ନଂ ଯତ୍ ତତ୍ ପ୍ରେମ ଇତି କଥ୍ୟତେ। ଆଜ୍ଞା ଯାହାର ଦର୍ଶନ ଶ୍ରବଣ ସ୍ପର୍ଶ ଓ ଭାଷଣରେ ହୃଦୟ ଦ୍ରବୀଭୂତ ହୁଏ ତାହାକୁ ପ୍ରେମ କୁହାଯାଏ। ଆଜ୍ଞା ତରବରିଆ ଭାବରେ ବେଳାବେଳି ଓ ସଖୀମାନେ ଭୀମ ଶରୀରକୁ ଜଳରୁ ନେଇ ଆସି ପ୍ରାଥମିକ ଚିକିତ୍ସା କରି ପାତାଳପୁରକୁ ଆଜ୍ଞା ନେଇଗଲେ। ପିତା ନାଗରାଜଙ୍କୁ ସବୁ ବୁଝାଇ କହିଲେ ଓ ଭୀମଙ୍କର ଭଲ ହେବା କାମନା କରି ଶପଥ କରିଦେଲେ, ବିବାହ କରିବା ପାଇଁ ଶପଥ କରିଦେଲେ। ନାଗରାଜ ଆଜି କଲେ କଣ? ଅମୃତ।

ଦୁନିଆ ଭୀମସେନ ତରବର ହୋଇ ଉଠି ଦେଖିଦେଲେ ତାଙ୍କର ସେବା କରୁଛି ଗୋଟିଏ ସୁନ୍ଦରୀ ଝିଅ। ଆଜ୍ଞା ଭୀମସେନ ଭାବୁଛନ୍ତି ବୈଦେଶ ବିଳାସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖୁଛନ୍ତି ଏ ବ୍ରହ୍ମା କୋଟିଏ କନ୍ୟା ପରି ଗୋଟିଏ।

ମା ଭୀମସେନ ଭାବିଲେ ଏଭଳି ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଥିଲେ ଆଜ୍ଞା ଗୋକନ୍ୟା ଭାଗ୍ୟ ପ୍ରାପ୍ତି ଆଜ୍ଞା ଦେଖି ଦେଖି ରୂପବତୀ କି ଭାଳେ ଯୁବାମତୀ କି।

ଆଜି ବିବାହର କାର୍ଯ୍ୟ ହୋଇଗଲା। ଆଜ୍ଞା ବିବାହ ବି ମିଶାଣ ବହ ସମାନ ହଉଛି ବିବାହ। ଆଜ୍ଞା ବିଶ୍ୱାସ ରୂପେ ବହନ କରିବା, ବିଶ୍ୱାସ ରୂପେ ବଷ୍ଟି ବୈଶିଷ୍ଟ୍ୟ ତାକୁ ବହନ କରିବା। ଆଜ୍ଞା ଆଜିକାଲି ବିବାହ ପରେ ହଉଛି କଣ? ପୁରୁଷ ମାଗେ

ଆଜ୍ଞା ସହଦେବ କହିଲେ ମୋତେ ନ ପଚାରିଲେ ମୁଁ କିଛି କହେ ନାହିଁ। ମୋତେ ଭାଇମାନେ ସମସ୍ତେ ପଚାରିଲ, ଭାଇଙ୍କ ସମ୍ପର୍କରେ ପଚାରିଲ, ତେବେ ମୁଁ କହୁଛି ଶୁଣ। ବେଲାବେଳକୁ ବିବାହ ହୋଇ ଭାଇ ଆମର ପାତାଳପୁରରେ ଅଛନ୍ତି। ଆଜ୍ଞା ଲକ୍ଷ୍ୟଦେବ ଆମର ବିଦୁଷ ମଣ୍ଡଳୀ ଧର୍ମରାଜ ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ଯେତେବେଳେ ଭୀମ ଭାଇଙ୍କୁ ଖୋଜୁଛନ୍ତି ବ୍ୟାକୁଳ ଚିତ୍ତରେ ମନେ ପକାଉଛନ୍ତି। ତେଣେ ଆଜ୍ଞା ଭୀମସେନଙ୍କ ସର୍ବାଗ୍ର ଶରୀରରେ ରୋମାଞ୍ଚ ସୃଷ୍ଟି ହେଲା, ଭାଇମାନଙ୍କ ପାଖକୁ ଚାଲିଯିବା ପାଇଁ ମନ ବ୍ୟାକୁଳିତ ହୋଇଛି। ତେଣୁ ସହଧର୍ମିଣୀ ବେଲାବେଳକୁ ଭୀମସେନ କହିଲେ।

ବେଳାବେଳି କାନ୍ଦି କାନ୍ଦି ମନା କରୁଛି, କହିଲା ସ୍ୱାମୀ ବିନା ସ୍ତ୍ରୀ ଜୀବନ ନିରର୍ଥକ। ବେଳାବେଳି କହିଲା ମୁଁ ଅନ୍ତଃସତ୍ତା, ଅନ୍ତଃସତ୍ତାର ଲକ୍ଷଣ ପ୍ରକାଶ ପାଇଛି, ମୁଁ ଅନ୍ତଃସତ୍ତା ହେଇଛି ଯେ ଏଥର ମତେ ଛାଡିକି ଏବେ ଯିବା।

0: ଦର୍ଶନ ବେଲାବଳୀ ଠାରୁ ବିଦା ନେଇ ଚାଲିଯିବା ପାଇଁ କହିଦେଲେ କହିଲେ ହେ ବେଲାବଳୀ, ଏ ପୁଅଟିଏ ହେଲେ ତାର ମୁଖକୁ ଚାହିଁ ତୁ କାଳ କାଟିବୁ, ଏ ଭାଇମାନେ ମୋତେ ମନରେ କରିଥିବାରୁ ମୁଁ ଆଉ ରହିପାରିବିନି, ମୁଁ ଯାଉଛି। ଆଜ୍ଞା ନବଜାତ ଶିଶୁଟିଏ ଆଜି ବେଲାବଳୀର ହେଇଛି, ଭୀମସେନ ଚାଲି ଯାଇଛନ୍ତି। ନବଜାତ ପୁତ୍ରଟିର ପିତାମାତାଙ୍କର ନାମର ମୂଳ ଅକ୍ଷରକୁ ଭିତ୍ତି କରି ନାମ ଦିଆଯାଇଛି ବେଲାଳ ସେନ।
1: ଶୁଣୁଥିଲେ ପାଲା, ପରିବେଷଣ କରୁଥିଲେ ବୈଲୋଚନ ହୋତା ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ତେବେ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ ଏବଂ ମୋର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚି ସାରିଛି, ଆଉ ଡେରି କରିବାନି। ଆରମ୍ଭ କରିବା ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଏଇଠି କହି ରଖିବି ଶ୍ରୋତାବନ୍ଧୁ, ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ସେଥିପାଇଁ ଯାହାର ଯଦି ଏସ୍ଏମ୍ଏସ୍ ରହିଗଲା ମନଉଣା କରିବେ ନାହିଁ। ତେବେ ଆରମ୍ଭ କରିବା, ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଚାହିଁଛନ୍ତି ଦର୍ଦ୍ଦ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ। ଲେଖିଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି, ବାପା ଏବଂ ବୋଉ ସମସ୍ତଙ୍କୁ ମୋର ପ୍ରଣାମ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଦିୱାନା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ଡିକ୍।

ଦିହସାହି ଖାଦ୍ୟପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ବାହାରେ ବର୍ଷା, ସେଥିପାଇଁ ଶ୍ରୋତାବନ୍ଧୁ ଆପଣ ଲେଖିଛନ୍ତି ମହରା କଥା ଚିତ୍ରର ଗୋଟିଏ ଗୀତ ଟିପ୍ ଟିପ୍ ବର୍ଷା ପାନି ଗୀତଟି ଶୁଣିବା ପାଇଁ। ବହୁତ ବଢ଼ିଆ ଗୀତଟିଏ। ବର୍ଷା ଯୋଗୁଁ ବୋଧହୁଏ ଆମ ଶ୍ରୋତାବନ୍ଧୁମାନେ ସମସ୍ତେ ସଜାଗ। ଆଉ ଗୀତ ଉପରେ ଅନେକ ଗୁଡ଼ିଏ ଆସିଛି, ବର୍ଷା ସମ୍ପର୍କିତ ଅନେକ ଗୁଡ଼ିଏ ଗୀତ। ତେବେ ଆପଣଙ୍କଠୁ ଆରମ୍ଭ ହେଉ, ଟିପ୍ ଟିପ୍ ବର୍ଷା ପାନି ଆପଣ ଶୁଣୁଥାନ୍ତୁ, ଆମେ ମଧ୍ୟ ବର୍ଷାର ମଜା ଉଠାଉଥାଉ। ଗୀତଟିଏ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ଡିକ୍।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଆମର ନିୟମିତ ଶ୍ରୋତା, ତେବେ ଆପଣ ସବୁ ଆନାଉନ୍ସରମାନଙ୍କ ନାଁ ଲେଖିଛନ୍ତି, ଯେମିତିକି ଆର୍ଜେ କୁଇନ୍ ଚର୍ଚ୍ଚିକା ମ୍ୟାମ୍, ଆର୍ଜେ ଝୁନା ମ୍ୟାମ୍, ଗୀତାଞ୍ଜଳି ମ୍ୟାମ୍, ଆପଣଙ୍କ ଚିଠି ଆନାଉନ୍ସର ପ୍ରଜ୍ଞା ପରମିତା ମ୍ୟାଡମ୍, ଜ୍ଞାନ ସାର୍, ନମିତା ମ୍ୟାମ୍, ଜାସ୍ମିନ୍ ମ୍ୟାମ୍, ଦୁର୍ଗା ସାର୍, ବସନ୍ତ ସାର୍, ତପନେନ୍ଦୁ ସାର୍, ଆର୍ଜେ କିଂ ଗିରିଜା ସାର୍, ଆର୍ଜେ କିଂ ପ୍ରକାଶ ସାର୍, ଆର୍ଜେ କିଂ ଚିତ୍ତ ସାର୍, ଆର୍ଜେ କିଂ ଅକ୍ଷୟ ସାର୍, ସମସ୍ତଙ୍କୁ ନୂଆ ଟାଇଟଲ ଏବେ ମିଳିଛି ଆର୍ଜେ କିଂ ସମସ୍ତେ। ଶେଷରେ ସବୁ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା। ଯାହା ହେଉ, ସମସ୍ତଙ୍କ ନାଁ ଆଗରୁ ଏବେ ଆର୍ଜେ କିଂ ଆଉ ଆର୍ଜେ କୁଇନ୍ ଲଗାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସୋମନାଥ ବାବୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଦିଲ୍ ତେରେ ଦିୱାନାର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

କନ୍ୟାଧାନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଆମର ନିୟମିତ ଶ୍ରୋତା, ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଏମିତି ଭଲ ପାଇବା ଦେଉଥାନ୍ତୁ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଗୋପପୁର ନିଶ୍ଚିନ୍ତ କହିଲେ କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଲେଖିଛନ୍ତି, ଦୁଇ ଦିନ ହେଲାଣି ମୋ ଗୀତ ବାଜୁନି ନା ମୁଁ ଶୁଣିପାରୁଛି। ଗୀତ ବାଜୁନି ମାନେ ଆପଣ ଶୁଣିପାରୁନଥିବେ ତା ସତ କଥା, କିନ୍ତୁ ନ ବଜେଇବାର ସେମିତି କିଛି ଉଦ୍ଦେଶ୍ୟ ନାହିଁ। ଅନେକ ଗୁଡ଼ିଏ ଏସଏମଏସ୍ ଆସୁଛି, ଗୋଟିଏ ଘଣ୍ଟା ସମୟ ଭିତରେ ଯେତିକିଟି ଏସଏମଏସ୍ ଆମ ଦ୍ୱାରା ସମ୍ଭବ ହୋଇପାରୁଛି ଆମେ ସେଥିରେ ସ୍ଥାନ ଦେଉଛୁ। ତେବେ ଯାହା ହେଉ, ଆପଣ ଶୁଣିବାକୁ ଚାହିଁଛନ୍ତି ତେରେ ନାମ କଥାଚିତ୍ରର ଗୋଟିଏ ଗୀତ, ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହୁଁଛନ୍ତି ଚାଇନା ଗେଟ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ଶଙ୍କର ମହାଦେବନ ଏବଂ ବିନୋଦ ରାଠୋଡ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ହାଲୁ ଭାଇ ଲେଖିଛନ୍ତି ସେୟା ନାଠଗଡ଼ରୁ। ଆପଣ ଲେଖିଛନ୍ତି, ଶୁଭ ଅପରାହ୍ନ ଆପଣ ଅପନମସ୍କାର। ନମସ୍କାର ଆଜ୍ଞା, ଆଗାମୀକାଲି ହେବାକୁ ଥିବା ପବିତ୍ର ଘୋଷଯାତ୍ରା ଅବସରରେ ସମସ୍ତ ଷ୍ଟାଫ୍ମାନଙ୍କୁ ଲିସନର୍ମାନଙ୍କୁ ମୋର ଶୁଭକାମନା। ମୋ ପସନ୍ଦର ଏହି ଗୋଟିଏ ଗୀତ ନିଶ୍ଚୟ ଶୁଣାଇବେ ଆଜ୍ଞା, ନିଶ୍ଚିତ ଭାବରେ। ଆପଣ ଗୋଟିଏ ସୁନ୍ଦର ଗୀତ ଲେଖିକି ପଠାଇଛନ୍ତି, ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ମୁଁ ଆପଣଙ୍କୁ ଶୁଣାଉଛି ଶ୍ରୀ ଜଗନ୍ନାଥର ଏସ୍ ଜାନକୀଙ୍କ କଣ୍ଠରେ ଗୋଟିଏ ଗୀତ। ଆଶା କରୁଛି ଗୀତଟି ଆପଣଙ୍କୁ ଭଲ ଲାଗିବ। ଘୋଷଯାତ୍ରା ଉପଲକ୍ଷେ ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

ପରବର୍ତ୍ତୀ ଏସଏମଏସଟି ଆସିଛି ଦେଲାଙ୍ଗପୁରୀରୁ। ଲେଖିଛନ୍ତି ସୋନାଲିକା ମିତାଲି। ଆପଣମାନେ ଲେଖିଛନ୍ତି, ଅପା ନମସ୍କାର। ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ, କାଲି ପବିତ୍ର ଘୋଷଯାତ୍ରା। ଆପଣମାନେ ପୁରୀରେ ପୁରା ମାହୋଲ ଆପଣଙ୍କର ପୁରା ଗରମ ହୋଇକି ଥିବ। ଏବେ ଆପଣ ଶୁଣିବାକୁ ଚାହିଁଛନ୍ତି ବେବି କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ତେବେ ଶ୍ରୋତା ବନ୍ଧୁ, ଆପଣ ଯେହେତୁ ପୁରୀର, ଆପଣଙ୍କୁ କହିବି ମହାପ୍ରଭୁଙ୍କୁ ଆମ ବିଷୟରେ ନିଶ୍ଚୟ ଜଣାଇବେ। ଆପଣ ଭଲରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ। ଆପଣଙ୍କ ସୁନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଦକ୍ଷିଣକୁଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଦୁଇଜଣ ଶୁଣିବାକୁ ଚାହୁଁଛନ୍ତି ଶଙ୍ଖା ସିନ୍ଦୁର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣ ଶୁଣି ନିଅନ୍ତୁ।

ପାଟକୁରା ଟିକନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମୃତ୍ୟୁଞ୍ଜୟ ଯଜ୍ଞସେନୀ ଏବଂ ମଞ୍ଜୁନାନୀ। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା, ଆପଣମାନେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କୁ ଆରାଧନା କରୁଥିବେ, ସେଇଥିପାଇଁ ବୋଧହୁଏ ଶ୍ରୀଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଆପଣମାନେ ଇଚ୍ଛା କରିଛନ୍ତି, କାଳିଆ ଆସିଲା ଭାଇ କାଳିଆ ଆସିଲା। ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ।

ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି, କୃଷ୍ଣ ସୁଧାମା କଥାଚିତ୍ରର ଗୀତଟି ଶୁଣିବା ପାଇଁ ଆପଣମାନେ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ସୌରୀ ମହାସିଂ ବହୁଗ୍ରାମ କଟକରୁ, ସସ୍ମିତା ଦାସ, ବିଜୟ କୁମାର ଦାସ, ମାମୁନି ଏବଂ ପୂଜା, ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୁବାସ ଦାସ ଏବଂ କନକ ମହାପାତ୍ରଙ୍କ କଣ୍ଠରେ କଥାଚିତ୍ର ସମର ସଲିମ ସାଇମାନର ଗୋଟିଏ ଗୀତ।

କାର୍ଯ୍ୟକ୍ରମ ଶେଷରେ ଦିଲୀପ ନାୟକ ଲେଖିଛନ୍ତି ପାରାଦୀପରୁ ଆପଣ ଶୁଣିବାକୁ ଚାହିଁଛନ୍ତି ହୀନା କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଅଭିମାନର ଏହି ଗୀତଟି ଶୁଣନ୍ତୁ, ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ବର୍ଡର କଥାଚିତ୍ରର ଏହି ମନଛୁଆଁ ଗୀତ ଗାଇଛନ୍ତି ରୂପକୁମାର ରାଠୋର।